0: वंदे मातरम।
1: वंदे मातरम सुजला सुफला मलयजशीतला।

ଆକାଶବାଣୀ ରାଉରକେଲା। ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ 2 ଦିନ 2026 ମସିହା ଜୁଲାଇ 24 ତାରିଖ। ସମୟ ବର୍ତ୍ତମାନ ସକାଳ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

କେତେବେଳେ ସେ ନବୀନ ନିରୋଧ କାନ୍ତି ମୋହନ ମୁରଲୀ ଧରି ଶ୍ରୀକୃଷ୍ଣ, କେତେବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ଅଭିରାମ ରାମ, କେତେବେଳେ ସୁଦର୍ଶନ ଧରି ଗୀତାର ପୁରୁଷୋତ୍ତମ, ତ କେତେବେଳେ ହସ୍ତପଦହୀନ ମର୍ଦ୍ଦଳ ଦାରୁଦେବତା, କେତେବେଳେ ପୁଣି ଜ୍ଞାନାତୀତ ଚିର ରହସ୍ୟର ଉର୍ଦ୍ଧ୍ୱରେ ବ୍ରହ୍ମମୟ ତେଜରୂପ ଦାରୁବ୍ରହ୍ମ, କେତେବେଳେ ପୁଣି ପତିତ ତାରଣ ଦୀନବନ୍ଧୁ ଚକାଆଖି।

0: ଦେହା
1: ଓମ୍ ଶାନ୍ତିଓମ୍ ଏସ୍ଏସ୍ଜି ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼ ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ ଓମ୍ ଶାନ୍ତିଓମ୍ ଏସ୍ଏସ୍ଜି ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434 ରେ ଆଉ ଥରେ କହି ରଖୁଛି 6372962434 ରେ
2: ଆପଣଙ୍କ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ବାଜିରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜିରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280 ରେ।
3: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 30-31 ବର୍ଷ ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
0: ମହାପ୍ରଭୁ ଜଗନ୍ନାଥଙ୍କର ଦାରୁବ୍ରହ୍ମ ରୂପ, କେତେ ଧର୍ମ, କେତେ ଦର୍ଶନ, କେତେ ଚିନ୍ତା, କେତେ ଚେତନା, କେତେ ମତବାଦର ସମ୍ମିଳିତ ଭାବ ପ୍ରବାହରେ ଜଗନ୍ନାଥ ଧର୍ମର ବ୍ୟାପ୍ତି। ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ଚେତନା ମହାମାନବତାର ଜୟଗାନ କରିଆସିଛି ଯୁଗେ ଯୁଗେ। ତାର ଶ୍ରଦ୍ଧାର ଶରଧାବାଲିରେ ଗଡ଼ି ତା ଭାବର ବଡ଼ଦାଣ୍ଡରେ ଠିଆ ହୋଇ କେତେ ଆକୁଳରେ ଡାକିଛି ତାକୁ ଭକ୍ତ।

ମହାପ୍ରଭୁ ଜଗନ୍ନାଥ କେତେବେଳେ ଅବତାରୀ, କେତେବେଳେ ଅବତାର, କେତେବେଳେ ବୌଦ୍ଧ, କେତେବେଳେ ଜୈନ, କେତେବେଳେ ଗଣେଶ, କେତେବେଳେ ଶିବ, କେତେବେଳେ ଭୈରବ, ପୁଣି କେତେବେଳେ ରାମକୃଷ୍ଣ, କେତେ ଭାବରେ, କେତେ ରୂପରେ ପତିତ ପାବନ ବାନା ଉଡ଼ାଇ ସେ ଭକ୍ତଗଣଙ୍କୁ ଡାକୁଛନ୍ତି। ବଡ଼ଦେଉଳର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚରେ ହଲି ଦୋହଲି ଭାଇ ଭଉଣୀ ସାଙ୍ଗରେ ପାପିତାପି ତାରିବା ପାଇଁ ଉଭା ହୋଇଛନ୍ତି ରଥ ଉପରେ। କୋଳ କରିବା ପାଇଁ, କୋଳ ହେବା ପାଇଁ ତାଙ୍କର ଏଇ ରଥାରୂଢ଼ ଦେଖ।

ଜଗନ୍ନାଥ ପ୍ରେମ, ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ପାଇଁ ଯୁଗେ ଯୁଗେ ଧନ୍ୟ ହେଇଛି ଏ ଜାତି। ଜଗନ୍ନାଥ ଓଡ଼ିଆକୁ ଛାଡ଼ି ନାହାନ୍ତି କି ଓଡ଼ିଆଏ ଜଗନ୍ନାଥଙ୍କୁ ଛାଡ଼ିବେ ନାହିଁ। ଭୋଗ ଭିତରେ ତ୍ୟାଗର ପ୍ରତିଷ୍ଠା କରି ବିଶ୍ୱପ୍ରୀତି, ବିଶ୍ୱମୈତ୍ରୀ, ବିଶ୍ୱ ମାନବିକତାର ଜୟଗାନ କରି କରି ଏ ଜାତି ତା ପ୍ରାଣର ଆରାଧ୍ୟ ଦେବତାକୁ ଏମିତି ହାତ ପାତି ଚିରକାଳ ମାଗୁଥିବ। ଟିକିଏ କରୁଣା, କୈବଲ୍ୟ, ମୁଠାଏ ଶରଧାବାଲି।

ବଡ଼ଦାଣ୍ଡରେ ରଥ ଚାଲିଲେ ଭକ୍ତ ପ୍ରେମରେ ଭୋଳ ହୁଏ, ଅଶ୍ରୁ ସଜଳ ନେତ୍ରରେ ଆକୁଳ ପ୍ରାର୍ଥନା କରେ ତା ମନ ବଡ଼ଦାଣ୍ଡରେ ବିଜେ ହେବାକୁ।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ ଶୀର୍ଷକ ରଥଯାତ୍ରା ବିଶେଷରେ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀ ରାମଚରିତ ମାନସ। ଆଜି ଶୁଣିବା ଏହାର 234 ଭାଗ।

ଶ୍ରୋତାବନ୍ଧୁ, ପ୍ରଚାର କଲୁ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 234ତମ ଭାଗ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନଦିନିଆ ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ଚତୁର୍ଦ୍ଧ ମୂର୍ତ୍ତିଙ୍କର ଆଡ଼ପ ଲୀଳା ଶେଷ ହେଉଛି। ଆଷାଢ଼ ମାସର ଉଜ୍ଜଳ ପଖର ଦଶମୀ ତିଥି ଦିନ ଆଜି ବାହୁଡ଼ା ଯାତ୍ରାଥି ଶ୍ରୀଗୁଣ୍ଡିଚା ମନ୍ଦିରନୁ ଶ୍ରୀମନ୍ଦିରକେ ଫିରବେ ଶ୍ରୀଜୀଉ। ପବିତ୍ର ବାହୁଡ଼ା ଯାତ୍ରାର ଉଲ୍ଗୁନେ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି ଲାଗି ସମୟ ଧାରି ଯାଇଛି। ଶ୍ରୀମନ୍ଦିରକେ ବାହୁଡ଼ିବାର ଲାଗି ପୁରୀ ଶରଧାବାଲିନ ତାଳଧ୍ୱଜ ତର୍ପଦଳନ ଆଉ ନନ୍ଦିଘୋଷ ରଥ ପ୍ରସ୍ତୁତ ରହିଛନ୍। ଦିନର 12-2:30 ଭିତରେ ଆଡ଼ପ ମଣ୍ଡପନୁ ଶ୍ରୀବିଗ୍ରହଙ୍କର ପହଣ୍ଡି ଆର୍ ଉପରବେଲା 4 ରଥଘିଚା ମୂଲବା। ବାହୁଡ଼ା ଯାତ୍ରା ନୀତିକାନ୍ତି ଜଲ୍ଦି କରବାର୍କେ ପ୍ରଶାସକ ଆଉ ସେବକମାନଙ୍କର ଭିତରେ ତୟାରି ଚାଲିଛି। ଏଥିଲାଗି ଗଲା ରାତିନୁ ଶ୍ରୀମନ୍ଦିର ନୀତିକାନ୍ତି ମୂଲ ହେଇଛି। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାଥି ସମ୍ପୃକ୍ତ ଦୋଷୀଙ୍କର ବିରୁଦ୍ଧେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ସହିତ ତା'ର ତୁର୍ତ୍ତି ବିଚାର ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଏ ଇଟା ଘୋଷଣା କରିଛନ୍। ସୂଚନା ଅନୁସାରେ ଆଜି ହେବାର୍କେ ଥିବା କ୍ୟାବିନେଟ୍ ବୈଠକଥି ପ୍ରଶ୍ନପତ୍ର ଲିକ୍ ବାବଦେ କଡ଼ା କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ଉପସ୍ଥାପନ କରାଯିବା, ପ୍ରଘଟ ସାଙ୍ଗେ ଜଡ଼ିତ ଥିବା ଲୋକମାନଙ୍କର ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଉ ସେ ତା'ର ତୁର୍ତ୍ତି କାର୍ଯ୍ୟାନ୍ୱୟନ ବାବଦେ କ୍ୟାବିନେଟ୍ଥି ଆଲୋଚନା ହେବା ବୋଲି ଆଶ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଏଆଇ ଡାଟା ସେଣ୍ଟର ପାର୍କ ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ସ୍ଥାପନା ଲାଗି ଏଚ୍ସିଏଲ୍ ଟେକ୍ ସାଙ୍ଗେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଖର୍ଚ୍ଚାତି ଖୋର୍ଦ୍ଧାଠାରେ ହେବାର୍କେ ଥିବା ଏହି ପ୍ରକଳ୍ପ ଲାଗି ରାଜ୍ୟ ଯୁବାନ ପିଢ଼ିମାନଙ୍କ ଲାଗି ବ୍ୟାପକ ନିଯୁକ୍ତି ସୁଯୋଗ ତିଆରି ହେବା, ଏହି ସହଭାଗିତା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରଥି ରାଜ୍ୟର କ୍ଷମତାକେ ବରକସ କରିବା। ରାଜ୍ୟର ସ୍ୱାସ୍ଥ୍ୟ ସେବାକେ ବରକସ କରିବାର ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫୁ ଭିନ୍ ଭିନ୍ ସରକାରୀ ମେଡିକାଲ କଲେଜନ 152 ପ୍ରଫେସର, ଏସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଆଉ ସିନିୟର ରେସିଡେଣ୍ଟ ପଦବୀ ଅନୁମୋଦିତ ହୋଇଛି। ଏସବୁ ପଦବୀ ସୁପର ସ୍ପେଶାଲିଟି ବିଭାଗର ଅନ୍ତର୍ଗତ ଆଏ। ଏହି ଅନୁମୋଦନ ଉତ୍ତରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ସ୍ୱାସ୍ଥ୍ୟ ସେବା ଆଗ୍କେ ବଢ଼ବାର ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାବାର୍ତି ବିଭାଗ ଅଏତକା ସଫଲ ହେବା। ମହାନଦୀ ଜଳ ବିବାଦ ପରବର୍ତ୍ତୀ

ପ୍ରାକୃତ ଛତ୍ର ଯୋଜନା ଅଧୀନତି ରାଜ୍ୟସ୍ତରୀୟ ଅନୁମୋଦନ କମିଟି ବୈଠକ ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱର ଲୋକସେବା ଭବନରେ ହୋଇଯାଇଛି। ବୈଠକଟି 2026-27 ଆର୍ଥିକ ବର୍ଷ ଲାଗି ଯୋଜନା ଅଧୀନତି ରାଜ୍ୟ ଲାଗିଥିବା ଭିନ୍ ଭିନ୍ ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଆଉ ଚାଷ ଆଉ ଆନୁଷଙ୍ଗିକ କ୍ଷେତ୍ରର ପ୍ରକଳ୍ପମାନଙ୍କର ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ବୈଠକଟି ଚାଷ ଉତ୍ପାଦକତା, ଚାଷୀମାନଙ୍କର କମାନୀ ବଢ଼ାବାର ଆଉ ଜଳବାୟୁ ସହନଶୀଳ ଚାଷ ଉପରେ ଜୋର୍ ଦିଆଯାଇଥିଲା। ରାଜ୍ୟ 2026-27 ଶିକ୍ଷା ବର୍ଷରେ ଯୁକ୍ତ ଦୁଇଥି ନାଁ ଲେଖାବାର ଲାଗି ଗଲାକାଲି 2 ମେଧା ତାଲିକା ବାହାରିଛି। ଇ କ୍ଷେପେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। କଳାଥି ସର୍ବାଧିକ 32,782 ଜଣ ଛାତ୍ରୀ ମନୋନୀତ ହୋଇଛନ୍। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ସିଏମ୍ ସମ୍ପଦ ଯୋଜନାର ମାସିକିଆ ସମୀକ୍ଷା ବୈଠକ ଗଲାକାଲି ହୋଇଯାଇଛି। ଜିଲ୍ଲାର ବିକାଶକେ ଆଗ୍କେ ନେବା ଲାଗି ପ୍ରସ୍ତାବିତ ଟପ୍ଅପ୍ ଇଣ୍ଟରଭେନ୍ସନ୍ସ ଆଉ ବହୁଟେ ନୂଆ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ଆଲୋଚନା କରାଯାଇକରି ସେସବୁ ସମୀକ୍ଷା କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ତରଫରୁ ଗଲାକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବା ଡିଏମ୍ଏଫ୍ ପ୍ରେକ୍ଷାଳୟନ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ହୋଇଯାଇଛି। ନିଯୁକ୍ତି ମେଳାଥି ପ୍ରତିଷ୍ଠିତ କମ୍ପାନୀମାନେ ଯୋଗ ଦେଇକରି ନିଜ ନିଜ ସଂସ୍ଥା ଲାଗି ପ୍ରାର୍ଥୀ ବାଛିଥିଲେ। ଏଥି ଜିଲ୍ଲା ଓ ଜିଲ୍ଲା ବାହାରୁ ମୋଟ 84 ଜଣ ଚାକିରି ଆଶାୟୀ ଭାଗ ନେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ୍ଠାରେ ହେବାରକେ ଥିବା ଜିଲ୍ଲାସ୍ତରୀୟ 80 ସ୍ୱାଧୀନତା ଦିବସ ପାଳନ ଅବସରରେ ଗଲାକାଲି ଜିଲ୍ଲାପାଳ ଡକ୍ଟର ନୃପାଳା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ସ୍ୱାଧୀନତା ଦିବସ ପାଳନର କାର୍ଯ୍ୟସୂଚୀ ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲା ସଦର ମହକୁମାଠାରେ ପାଳନ ହେବାରକେ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ସ୍ୱାଧୀନତା ଦିବସକେ ଜାକଜମକ୍ତି ପାଳନ କରିବା ଲାଗି ଉତ୍ସବ ପାଳନ କମିଟିର ସବୁ ସଦସ୍ୟମାନଙ୍କୁ ସହଯୋଗ କରିବାରକେ ଜିଲ୍ଲାପାଳ ନିବେଦନ କରିଛନ୍। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବାର ଲାଗି ବର୍ଷା ଲାଗି ରହିଛି। ଆଇବା 24 ଭିତରେ ସମ୍ବଲପୁର ଝାରସୁଗୁଡ଼ା ସହିତ 16 ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାର ଅତି ଜବର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ତକ 614.47 ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରୁ 16 ଗେଟ୍ ଦେଇକରି ଫି ସେକେଣ୍ଡ 2,77,491 ଘନଫୁଟ ପାଣି ଛଡ଼ା ଯାଉଥିବାର ବେଳେ 2,65,456 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛେ। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥ ଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଔର ସୋମବାର ସେ ଜଲ୍ଦ ଉସ ବିଲ୍କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁଶ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବୋର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜାନି ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
3: ଆଚ୍ଛା, ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି? ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥର ସତରେ କ'ଣ କିଛି ହିତ ହେଇଥାଏ? ହଁ, ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଇଏ ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହୋଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣୀ ପାଳନ କ'ଣ ଆମ ଦେହ, ମନ, ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହୋଇଥାଏ? ହଁ, ହୋଇଥାଏ। କଥାରେ ଅଛି ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧା ଭାବର ଉଦ୍ରେକ ହୁଏନି? ସାଙ୍ଗସାଥିମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି। ଜାତି, ଧର୍ମ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା। ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତା'ର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତି ଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
2: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ। ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ, ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
2: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ, ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ। ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି, କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା, ଅର୍ ସୋମବାର ସେ ଜଲ୍ଦ ଉସ ବିଲ୍ କୋ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
1: ସମାଜସେବୀ ସୋନୁ ୱାଙ୍ଗଚୁକ 26 ପରେ ଗତ ରାତିରେ ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର 65 ସଦସ୍ୟ ପତ୍ର ମାଧ୍ୟମରେ ଅନଶନ ଭଙ୍ଗ କରିବା ଲାଗି ତାଙ୍କୁ ଅନୁରୋଧ କରିସାରିଛନ୍ତି। ଅନଶନ ଭଙ୍ଗ ପରେ ଶ୍ରୀ ୱାଙ୍ଗଚୁକ କହିଛନ୍ତି, ବିସ୍ତୃତ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଛନ୍ତି, ତେବେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଦି କେତେକ ଦାବି ନେଇ ଶ୍ରୀ ୱାଙ୍ଗଚୁକ ଗତମାସ 28 ଅନଶନ କରିଥିଲେ। ଡାକ୍ତରମାନେ ପରାମର୍ଶ ଦେଇଥିବା ଦୈନିକ କାର୍ଯ୍ୟସୂଚୀକୁ ଅନୁସରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ୱାଙ୍ଗଚୁକଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ନିରନ୍ତର ସୁସ୍ଥତା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ପ ଅଫ୍ ଦ ଅନ୍ନୋନ୍ ସୋଲଜରଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗତ 7 ଧରି ଆପୋଷ ବିଶ୍ୱାସ, ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
3: ଶିକ୍ଷା, ସଂସ୍କୃତି ତଥା ପିପୁଲ୍ ଟୁ ପିପୁଲ୍ କଣ୍ଟାକ୍ଟ ଭାରତ ରୋମାନିଆ ସମ୍ବନ୍ଧ କି ଆଧାରଶିଲା ହେ ଔର ମୁଝେ ଖୁସି ହେ କି ଆଜ ହମନେ ଇନ ଦୋନୋ ମେ 3 ମହତ୍ୱପୂର୍ଣ୍ଣ ସାଝେଦାରୀ ପର ହସ୍ତାକ୍ଷର କିଏ ହେ। हम प्रोग्राम ऑफ कोऑपरेशन इन साइंस एंड टेक्नोलॉजी के अंतर्गत ज्वाइंट रिसर्च एंड डेवलपमेंट का विस्तार करेंगे। बुकारेस्ट यूनिवर्सिटी में इंडिया काउंसिल फॉर कल्चरल रिलेशंस के सहयोग से इंडिया स्टडीज चेयर की स्थापना की जा रही है। हम आज हस्ताक्षरित हुई MOU के जरिए स्पोर्ट्स के क्षेत्रों में भी अपना सहयोग बढ़ाएंगे।
1: ରାଷ୍ଟ୍ରପତି କହିଛନ୍ତି ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ରୋମାନିଆ ଆଗାମୀ 3 ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ପକ୍ଷରୁ ବାଲେଶ୍ୱରର APJ ଅବଦୁଲ କାଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି। କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା DRDO ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହାଦ୍ୱାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଉଲ୍ଲେଖନୀୟ ଭାବେ ସଶକ୍ତ ହୋଇପାରିବ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସଚିବ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସୁଶୀଲ କୁମାର ଲୋହାନୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହରାଞ୍ଚଳ ବ୍ୟାପାର ସଚିବ କାତି କିଥାଲା ଶ୍ରୀନିବାସଙ୍କୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରୀରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରାପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯଚାଯିବ ଏବଂ ଅପରାହ୍ନ ପ୍ରାୟ 4 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ, ରବିବାର ଦିନ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ସୋମବାର ଦିନ ନୀଳାଦ୍ରି ବିଜେ କରାଯିବ। ଦେଶବ୍ୟାପୀ ମୌସୁମୀ ସ୍ଥିତି ଉପରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସକ୍ରିୟ ଭାବେ ନଜର ରଖିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରବଳ ବର୍ଷା ଯୋଗୁଁ ଉତ୍ପନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଜୁଲାଇ ମାସରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳି, ଦାମନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ସହିତ ଭୂସ୍କଳନ ମଧ୍ୟ ହୋଇଥିବା ସମ୍ପର୍କରେ ଏ ବିବୃତ୍ତିରେ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମୟୋପଯୋଗୀ ସୂଚନା ପ୍ରଦାନ କରୁଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ଭଳି କେତେକ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମନ୍ୱୟ ସ୍ଥାପନ କରିଛି। କ୍ରିକେଟ୍ ହରାରେଠାରେ ଗତକାଲି ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରିଛି। ଏଥିସହିତ ଭାରତ ବର୍ତ୍ତମାନ 1-0 ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 7 ହରାଇ 125 କରିଥିଲା। 126 ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ବିଶିଷ୍ଟ T20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
4: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ବିକାଶଧାରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗା ହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି କାର୍ଗିଲ ବିଜୟ ଦିବସ, ବୀରତା ଏବଂ ବଳିଦାନର ଗୋଟିଏ ଅମର ଗାଥା।

0: ତେବେ ଶ୍ରୋତା ବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆଲୋଚନା କରିବାକୁ ଯାଉଛେ କାର୍ଗିଲ ବିଜୟ ଦିବସ ସମ୍ପର୍କରେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି କଟକର ସୁନ୍ଦରଗାଁ ହାଇସ୍କୁଲର ସାଇନ୍ସ ଡିପାର୍ଟମେଣ୍ଟର ଅଧ୍ୟାପିକା ମ୍ୟାଡ଼ାମ ମଧୁସ୍ମିତା ମହାପାତ୍ର। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା। ଆଜିର ଆମର ବିଷୟବସ୍ତୁ କାର୍ଗିଲ ବିଜୟ ଦିବସ ସମ୍ପର୍କରେ ଅଧିକ କିଛି କଥା।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର ମ୍ୟାଡ଼ାମ।
1: ମ୍ୟାଡ଼ାମ ଆଜି ଆପଣଙ୍କୁ ଆମର ବିକାଶଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ମ୍ୟାଡ଼ାମ ଆଜିର ଆମର ଯୋଉ ବିଷୟବସ୍ତୁଟି ରହିଛି କାର୍ଗିଲ ବିଜୟ ଦିବସ, ବୀରତା ଏବଂ ବଳିଦାନର ଗୋଟିଏ ଅମର ଗାଥା, ଏଇ ବିଷୟରେ।
2: ଆଜ୍ଞା।
1: ତେବେ ମ୍ୟାଡ଼ାମ ଆପଣ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇବେ ଏଇ ଯୋଉ କାର୍ଗିଲ ବିଜୟ ଦିବସ କଣ ଏବଂ ଏହି ଦିବସକୁ ପ୍ରତିବର୍ଷ ଆମେ କାହିଁକି ପାଳନ କରିଥାଉ।
2: ପ୍ରଥମେ ଧନ୍ୟବାଦ ମ୍ୟାଡ଼ାମ, ଆପଣ ମୋତେ ଏହି କାର୍ଯ୍ୟକ୍ରମରେ ଡାକିଥିବାରୁ ମୁଁ ନିଜକୁ ଧନ୍ୟମାନ କରୁଛି, ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦେଉଛି। ଦେଖନ୍ତୁ, ଆପଣ ଯୋଉ ପ୍ରଶ୍ନ ପଚାରିଥିଲେ କାର୍ଗିଲ ବିଜୟ ଦିବସ କଣ, ଏହାକୁ ପ୍ରତିବର୍ଷ କାହିଁକି ପାଳନ କରାଯାଏ, ପ୍ରତିବର୍ଷ ଆମେ ଜୁଲାଇ 26 ତାରିଖରେ ଏହି କାର୍ଗିଲ ବିଜୟ ଦିବସକୁ ପାଳନ କରିଥାଉ। 1999 କାର୍ଗିଲ ଅଞ୍ଚଳରେ ଭାରତୀୟ ସେନା ନିଜର ଅଦମ୍ୟ ସାହସ ପ୍ରଦର୍ଶନ କରି ଶତ୍ରୁ କବଳରୁ ନିଜ ଭୂମିକୁ ମୁକ୍ତ କରିଥିଲେ। ସେଇ ଗୌରବମୟ ବିଜୟକୁ ସ୍ମରଣ କରିବା ପାଇଁ ଆମେ ଏହି ଦିବସକୁ ପାଳନ କରିଥାଉ।
1: ଆଜ୍ଞା।
2: ଏଥିରେ କହିବାକୁ ପଡିବ, କାର୍ଗିଲ କେବଳ ଆମର ଯୁଦ୍ଧର ନାମ ନୁହେଁ, ଏହା ହେଉଛି ଦୃଢ ସଂକଳ୍ପର ପରିଚୟ, ଅସୀମ ସାହସର ପ୍ରତୀକ, ଅପୂର୍ବ ବଳିଦାନର ଅମର କାହାଣୀ। ଲଦାଖର ଉଚ୍ଚ ପାହାଡ ଶିଖରରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଭାରତୀୟ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଜାତୀୟ ସ୍ୱାଭିମାନଙ୍କୁ ସୁରକ୍ଷିତ ରଖିଥିଲେ। 1999 ଗ୍ରୀଷ୍ମ ଋତୁରେ କାର୍ଗିଲ, ଦ୍ରାସ, ବାଟାଲିକ୍ ସହିତ ଅନେକ ପାହାଡିଆ ଅଞ୍ଚଳରେ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବରେ ଦଖଲ ସ୍ଥାପନ କରିଥିଲେ। ପ୍ରାୟ 18,000 ଫୁଟ ଉଚ୍ଚତାରେ ଅକ୍ସିଜେନର ଅଭାବ, ପ୍ରବଳ ଥଣ୍ଡା, ବରଫାଜିତ ପଥ, ଖଡା ପାହାଡ ସତ୍ତ୍ୱେ ଭାରତୀୟ ସେନା ପଛକୁ ହଟି ନଥିଲେ। ଯେତେବେଳେ ଆମେ ଘର ଭିତରେ ଥାଉ, ଆମକୁ କେତେ ଗରମ ହେଉଛି, ଆମେ ବାହାରକୁ ଯାଉନି, ଆମେ ଘର ଭିତରେ ରହିଥାଉ, ସେହି ସମୟରେ ସେମାନେ ଯାଇ ବାହାରେ ପ୍ରବଳ ଖରା, ପ୍ରବଳ ଥଣ୍ଡା, ଅକ୍ସିଜେନର ଅଭାବ ସତ୍ତ୍ୱେ ସେମାନେ ନିଜର ଜୀବନକୁ ଦେଇ ଆମମାନଙ୍କୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥିଲେ। ଅପରେସନ ବିଜୟ ମାଧ୍ୟମରେ ପ୍ରତ୍ୟେକ ଶିଖରକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ଆଣିବାରେ ସେମାନେ ସଫଳ ହୋଇଥିଲେ। ସେମାନଙ୍କର ମୂଳ ଶକ୍ତି ଥିଲା ସୈନିକମାନଙ୍କର ଅତୁଟ ମନୋବଳ। ଅନେକ ଯବାନ ହସି ହସି ଦେଶ ପାଇଁ ପ୍ରାଣ ଦେଇଦେଇଥିଲେ, ସେମାନଙ୍କ ପାଇଁ ନିଜ ଜୀବନ ଠାରୁ ମାତୃଭୂମିର ସମ୍ମାନ ଅଧିକ ମୂଲ୍ୟବାନ ଥିଲା। ସେହିମାନଙ୍କୁ ସ୍ମରଣ କରିବା ପାଇଁ ଆମେ କାର୍ଗିଲ ଦିବସ ପାଳନ କରୁଛେ। ଯେତେ ତାଙ୍କୁ ସ୍ମରଣ କଲେ ମଧ୍ୟ ଆମ ମନରୁ ସେ ଦିନଟି ଲିଭିଯିବ ନାହିଁ, ସେମାନଙ୍କୁ ଆମେ ମନେ ରଖିବା ପାଇଁ ଏହି ଦିବସଟିକୁ ପାଳନ କରୁଛେ। ମୁଁ ମଧ୍ୟ ଶତଶତ ପ୍ରଣାମ ଜଣାଉଛି ଯେଉଁମାନଙ୍କ ପାଇଁ ଆମେ ଆଜି ଶାନ୍ତିରେ ବଞ୍ଚିଛୁ। କାର୍ଗିଲର ପ୍ରତ୍ୟେକ ଶିଖର ଆଜି ମଧ୍ୟ ବୀରତ୍ୱର କାହାଣୀ କହୁଛି। ସେଇ ବରଫ ଠାଙ୍କା ପଥର ପ୍ରତ୍ୟେକ କଣିକାରେ ରହିଛି ସୈନିକଙ୍କ ରକ୍ତ ଅମର ଗାଥା। ସେଇ ଗାଥା ଆମକୁ ବାରମ୍ବାର କହୁଛି ଯେ ଦୃଢ ଇଚ୍ଛା ଶକ୍ତି ସମ୍ମୁଖରେ କୌଣସି ବାଧା ବଡ ନୁହେଁ।
1: ଆଜ୍ଞା।
2: ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ସଂସ୍ଥା, ସାମାଜିକ ସଂଗଠନ ସବୁଠି କାର୍ଗିଲ ବିଜୟ ଦିବସ ପାଳନ ହୁଏ। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ, ଦେଶଭକ୍ତି ଗୀତ ପରିବେଷଣ କରାଯାଏ। ସେମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ରକ୍ତଦାନ ଶିବିର, ବୃକ୍ଷରୋପଣ କାର୍ଯ୍ୟକ୍ରମ, ରଚନା ପ୍ରତିଯୋଗିତା, ଆଲୋଚନା ସଭା ମାଧ୍ୟମରେ ବୀର ଶହୀଦମାନଙ୍କ ସ୍ମୃତିକୁ ସମ୍ମାନ ଜଣାଯାଏ। ଆଜିର ଏହି ଯୁବ ସମାଜ ପାଇଁ କାର୍ଗିଲ ବିଜୟ ଦିବସ ସନ୍ଦେଶ ଅତ୍ୟନ୍ତ ସ୍ପଷ୍ଟ। ଜୀବନରେ ସଫଳତା ପାଇବାକୁ ସାହସ, ଶୃଙ୍ଖଳା, ନିଷ୍ଠା, ପରିଶ୍ରମ, ଦାୟିତ୍ୱବୋଧ ଅତ୍ୟନ୍ତ ଆବଶ୍ୟକ। ଏହିସବୁ ଗୁଣ ଭାରତୀୟ ସୈନିକଙ୍କ ଜୀବନରେ ପ୍ରତିଫଳିତ ହୋଇଥାଏ। ଏହି ବିଜୟ ଉତ୍ସବ ଏକ ଉତ୍ସବ ନୁହେଁ, ବୀର ଶହୀଦମାନଙ୍କ ତ୍ୟାଗକୁ ହୃଦୟରେ ଧାରଣ କରି ଏକ ସଶକ୍ତ, ସମୃଦ୍ଧ, ସୁରକ୍ଷିତ ଭାରତ ଗଠନ ପାଇଁ ଆମେ ସମସ୍ତେ ନିଜ ନିଜ କ୍ଷେତ୍ରରେ ସତତା ସହିତ କାର୍ଯ୍ୟ କରିବା।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ। ତେବେ ମ୍ୟାଡମ ଆପଣ ତ ଜଣେଇଲେ ଯେ କାହିଁକି ଆମେ ଏ ଦିବସଟିକୁ ପାଳନ କରୁଛେ। ତେବେ ଯୋଉ 1999 ଯୋଉ କାର୍ଗିଲ ଯୁଦ୍ଧ ହେଇଥିଲା, ସେଇ ଯୁଦ୍ଧର ମୁଖ୍ୟ କାରଣ କଣ ଥିଲା, ସେ ବିଷୟ ଟିକେ କହିବେ।
2: କାର୍ଗିଲ ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ନଥିଲା, ବରଂ ଏହା ଥିଲା ସୀମା ସୁରକ୍ଷା, ଜାତୀୟ ସ୍ୱାଭିମାନ, ସାହସ, ଧୈର୍ଯ୍ୟର ଏକ ଅସାଧାରଣ ପରୀକ୍ଷା ଥିଲା। ଏହି ଯୁଦ୍ଧ କାହିଁକି ଘଟିଲା, କେଉଁ ପରିସ୍ଥିତି ଏହାର ପୃଷ୍ଠଭୂମି ସୃଷ୍ଟି କଲା, ତାହା ଜାଣିବା ହଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ କାର୍ଗିଲ ଯୁଦ୍ଧର ମୁଖ୍ୟ କାରଣ ଥିଲା ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନୀ ସେନା ସମର୍ଥିତ ଅନୁପ୍ରବେଶକାରୀଙ୍କ ଦ୍ୱାରା ଭାରତୀୟ ଅଞ୍ଚଳର ଉଚ୍ଚ ପାହାଡ ଶିଖର ଦଖଲ କରିବା। ଶୀତ ଋତୁ ସମୟରେ ସାଧାରଣତଃ ଅଧିକ ବରଫ ପାଇଁ କିଛି ଦୁର୍ଗମ ସ୍ଥାନରେ ସୈନିକ ସଂଖ୍ୟା କମ୍ ରହୁଥିଲା।
1: ଆଜ୍ଞା
2: ସେହି ସୁଯୋଗକୁ ଲକ୍ଷ୍ୟ କରି ଗୁପ୍ତ ଭାବରେ ଅନୁପ୍ରବେଶକାରୀମାନେ ପଶୁଥିଲେ ଏବଂ ଆକ୍ରମଣ ଚଳାଇଥିଲେ। ଏହି ଯୋଜନା ପଛରେ ଥିଲା ତାଙ୍କର ଏକ ବଡ଼ ସାମରିକ ଉଦ୍ଦେଶ୍ୟ ଥିଲା। ଶ୍ରୀନଗରରୁ ଲେହ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ଉପରେ ନଜର ରଖି ଭାରତୀୟ ସେନାର ରସଦ ପହଞ୍ଚିବା ପ୍ରକ୍ରିୟାକୁ ବାଧା ଦେବା। ଯଦି ଏହି ପଥ ବନ୍ଦ ହୋଇଯାଇଥାନ୍ତା ତେବେ ଲଦାଖ ଅଞ୍ଚଳ ସେନା କାର୍ଯ୍ୟକଳ ଗଭୀର ପ୍ରଭାବିତ ହୋଇପାରିଥାନ୍ତା। ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କଥା ଥିଲା କୂଟନୈତିକ ପରିସ୍ଥିତି। ସେହି ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଆଲୋଚନା ଚାଲିଥିଲା। ଶାନ୍ତିର ବାର୍ତ୍ତା ସମଗ୍ର ବିଶ୍ୱକୁ ପହଞ୍ଚିଥିଲା ବେଳେ ସୀମାରେ ଗୁପ୍ତ ଭାବରେ ଏପରି ଅନୁପ୍ରବେଶ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। କାର୍ଗିଲ ଅଞ୍ଚଳର ଭୌଗୋଳିକ ସ୍ଥିତି ମଧ୍ୟ ଏକ ସଂଘର୍ଷର କାରଣ ଭାବେ ଦେଖାଯାଏ। ଅତ୍ୟନ୍ତ ଉଚ୍ଚ ପାହାଡ଼, କଡ଼ା ଶିଖର, ହାଡ଼ଭଙ୍ଗା ଶୀତ, ବରଫ ଆଚ୍ଛାଦିତ ଭୂମି ସାମରିକ ଦୃଷ୍ଟିରୁ ବହୁତ ଗୁରୁତ୍ୱ ବହନ କରେ। ଯିଏ ଉଚ୍ଚ ସ୍ଥାନରେ ରହିବ ସେ ପ୍ରତିବନ୍ଧକ ଗତିବିଧି ସହଜରେ ନିରକ୍ଷଣ କରିପାରିବ। ସେହି କାରଣରୁ ଏହି ଶିଖର ଗୁଡିକ ଦଖଲ କରିବାର ଉଦ୍ୟମ କରାଯାଇଥିଲା। ଇତିହାସବିତ ମାନଙ୍କ ମତରେ ଏହି ସଂଘର୍ଷ ପଛରେ କୌଶଳଗତ ଚିନ୍ତାଧାରା ମଧ୍ୟ କାର୍ଯ୍ୟ କରିଥିଲା। ଭାରତକୁ ସାମରିକ ଚାପରେ ରଖି ଆନ୍ତର୍ଜାତିକ ସ୍ତରରେ ଧ୍ୟାନ ଆକର୍ଷଣ କରିବା ଉଦ୍ୟମ ମଧ୍ୟ ଏହାର ଏକ ଉଦ୍ଦେଶ୍ୟ ବୋଲି ଅନେକ ବିଶେଷଜ୍ଞମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି। ମେ ମାସରେ ଜଣେ ସ୍ଥାନୀୟ ମେଷପାଳକ ସତର୍କ ସୂଚନା କରିବା ସତ୍ତ୍ୱେ ସନ୍ଦିଗ୍ଧ ଚଳପ୍ରଚଳକୁ ସେ ନଜରକୁ ଆସିଥିଲା। ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେଲା ଯେ ଏହା ସାଧାରଣ ଅନୁପ୍ରବେଶ ନୁହେଁ, ବରଂ ସୁପରିକଳ୍ପିତ ସାମରିକ ଅଭିଯାନ। ତାପରେ ଆରମ୍ଭ ହୋଇଗଲା ଭାରତୀୟ ସେନାର ପ୍ରତି ଆକ୍ରମଣ। ହଜାର ହଜାର ଫୁଟ ଉଚ୍ଚ ପାହାଡ଼ ଚଢି ସୈନିକମାନେ ଅସାଧାରଣ ସାହସର ପରିଚୟ ଦେଇଥିଲେ। ପ୍ରତିକୂଳ ପରିବେଶ, ଶତ୍ରୁର ଉଚ୍ଚ ସ୍ଥିତି, ଗୁଳି ବର୍ଷା, ପଥୁରିଆ ଭୂମି ସତ୍ତ୍ୱେ ଭାରତୀୟ ଯବାନ ପଛକୁ ଫେରି ନଥିଲେ। ପ୍ରତ୍ୟେକ ଶିଖରକୁ ମାତୃଭୂମିର ସମ୍ମାନର ପ୍ରତୀକ ଭାବେ ଦେଖି ଅଗ୍ରସର ହୋଇଥିଲେ। ଏହା ଆମକୁ ମଧ୍ୟ ବଡ ଶିକ୍ଷା ଦେଉଛି କ'ଣ ନା, ସୀମା ସୁରକ୍ଷା କେବଳ ସୈନିକଙ୍କ ଦାୟିତ୍ୱ ନୁହେଁ, ସମଗ୍ର ଦେଶର ସଚେତନତା ସହିତ ଜଡିତ ଏହା ଜାତୀୟ କର୍ତ୍ତବ୍ୟ। ସଠିକ ସୂଚନା, ଆଧୁନିକ ପ୍ରଯୁକ୍ତି, ଦୃଢ ପ୍ରସ୍ତୁତି, ଦକ୍ଷ ନେତୃତ୍ୱ କୌଣସି ଦେଶର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ। କାର୍ଗିଲ ଯୁଦ୍ଧ ପରେ ଭାରତୀୟ ସୀମା ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଦେଇଥିଲା। ଉନ୍ନତ ଉପକରଣ, ଆଧୁନିକ ଯନ୍ତ୍ରପାତି, ଉପଗ୍ରହ ନିରୀକ୍ଷଣ, ସୂଚନା ସଂଗ୍ରହ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଲା। ଏହି ଅଭିଜ୍ଞତା ଆଗାମୀ ଦିନ ପାଇଁ ମୂଲ୍ୟବାନ ଶିକ୍ଷାରେ ମଧ୍ୟ ପରିଣତ ହୋଇଗଲା।
1: ଆଜ୍ଞା ଆଜ୍ଞା, ତେବେ ମ୍ୟାଡମ ଅପରେସନ ବିଜୟର ଉଦ୍ଦେଶ୍ୟ କଣ ଥିଲା ଏବଂ ଏହା କିପରି ସଫଳ ହୋଇଥିଲା ସେ ବିଷୟରେ ଟିକେ କହିବେ?
2: ଅପରେସନ ବିଜୟର ଅର୍ଥ ହେଲା କେବଳ ସାମରିକ ଅଭିଯାନ ନଥିଲା, ବରଂ ଏହା ଥିଲା ସାହସ, ସଂକଳ୍ପ, ଶୃଙ୍ଖଳା, ଦେଶପ୍ରେମର ଏକ ଅମର ଉଦାହରଣ, ଯାହାକୁ ଆମେ କେବେ ଭୁଲି ପାରିବା ନାହିଁ। 1999 ମସିହାର ଗ୍ରୀଷ୍ମ ଋତୁ କାର୍ଗିଲ ଦ୍ରାସ ବାଟାଲିକ ସହ ଅନେକ ଉଚ୍ଚ ପାହାଡିଆ ସ୍ଥାନରେ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବରେ ଦଖଲ ସ୍ଥାପନ କରିଥିଲେ। ଏହା ଭାରତର ସାର୍ବଭୌମିତ୍ୱ ପ୍ରତି ଏକ ପ୍ରତ୍ୟକ୍ଷ ଚ୍ୟାଲେଞ୍ଜ ଥିଲା। ଏହି ପରିସ୍ଥିତିରେ ଭାରତୀୟ ସେନା ଏକ ସୁପରିକଳ୍ପିତ ସାମରିକ ଅଭିଯାନ ଆରମ୍ଭ କଲେ, ଯାହାର ନିଆଁ ହେଲା ଅପରେସନ ବିଜୟ। ଏହି ଅପରେସନ ବିଜୟର ପ୍ରଥମ ଲକ୍ଷ୍ୟ ଥିଲା ଭାରତୀୟ ଭୂମିରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ହଟାଇବା। ଦ୍ୱିତୀୟ ଲକ୍ଷ୍ୟ ଥିଲା ନିୟନ୍ତ୍ରଣ ରେଖାର ପବିତ୍ରତାକୁ ପୁଣି ଥରେ ସ୍ଥାପନ କରିବା। ତୃତୀୟ ଲକ୍ଷ୍ୟ ଥିଲା ଜାତୀୟ ସ୍ୱାଭିମାନଙ୍କୁ ଅକ୍ଷୁର୍ଣ୍ଣ ରଖିବା। ଏ ତିନିଟା ଉଦ୍ଦେଶ୍ୟକୁ ସାମ୍ନାରେ ରଖି ଆରମ୍ଭ ହେଲା ଏକ ଐତିହାସିକ ସଂଗ୍ରାମ। ଆମେ ସାଧାରଣ ଭାବରେ ବୁଝିବାକୁ ଗଲେ ଅପରେସନ ବିଜୟ ଥିଲା ନିଜ ମାତୃଭୂମିକୁ ପୁଣି ଥରେ ନିଜ ଅଧିକାରକୁ ଫେରାଇ ଆଣିବା। ଏହି ଅଭିଯାନରେ ହଜାର ହଜାର ସୈନିକ ଯେଉଁ ପରିସ୍ଥିତିରେ ଯୁଦ୍ଧ କରିଥିଲେ ତାହା ସାଧାରଣ ମଣିଷ କଳ୍ପନା ମଧ୍ୟ କରିପାରିବାନି, ଆମେ ଭାବି ପାରିବା ନାହିଁ। ଏଇଟାକୁ ପ୍ରାୟ 18,000 ଫୁଟ ଉଚ୍ଚତା, ଶୂନ୍ୟରୁ ବହୁତ ତଳକୁ ଖସି ଯାଉଥିବା ତାପମାତ୍ରା, ଅକ୍ସିଜେନର ଅଭାବ, ବରଫ ଆଚ୍ଛାଦିତ ପଥ, ଶତ୍ରୁର ଉଚ୍ଚ ସ୍ଥିତି ସତ୍ତ୍ୱେ ସୈନିକମାନଙ୍କ ମନରେ ଥିଲା କେବଳ ଏକ ଭାବନା, ଯାହାକି ଥିଲା ବିଜୟ। ଅପରେସନ ବିଜୟ ସଫଳତା ପଛରେ ପ୍ରଥମ ଶକ୍ତି ଥିଲା ଭାରତୀୟ ସେନାର ଅଦମ୍ୟ ସାହସ। ସେହି ଯବାନମାନେ ନିଜ ପ୍ରାଣକୁ ଖାତିର କରିନଥିଲେ, ସେହି ଖଡ଼ା ପାହାଡ଼ ଚଢ଼ିଥିଲେ, ନିଜ ରାତ୍ରିର ଅନ୍ଧକାରକୁ ସାଥୀ କରି ଆଗକୁ ବଢ଼ିଥିଲେ, ଶତ୍ରୁମାନଙ୍କର ଗୁଳି ବର୍ଷା ମଧ୍ୟରେ ମଧ୍ୟ ତ୍ରିରଙ୍ଗା ଧ୍ୱଜ ଉଡାଇବାର ସଂକଳ୍ପ ଦୁର୍ବଳ ହୋଇନଥିଲା। ତାଙ୍କର ଦ୍ୱିତୀୟ ଶକ୍ତି ଥିଲା ସଠିକ ରଣନୀତି। ସେନା ଅଧିକାରୀମାନେ ପ୍ରତ୍ୟେକ ପାହାଡ଼ର ଭୌଗୋଳିକ ସ୍ଥିତିକୁ ବିଶ୍ଳେଷଣ କଲେ, ତାପରେ ସେମାନେ ଯୋଜନା ପ୍ରସ୍ତୁତ କଲେ କେଉଁ ସମୟରେ ଆକ୍ରମଣ କରାଯିବ, କେଉଁ ପଥରେ ଅଗ୍ରସର ହେବା ଉଚିତ, କିପରି ସୈନିକଙ୍କୁ ରସଦ ପହଞ୍ଚିବ, ସବୁକିଛି ସୁଚିନ୍ତିତ ଭାବରେ ପରିଚାଳିତ ହୋଇଥିଲେ। ସେମାନଙ୍କର ତୃତୀୟ ଶକ୍ତି ଥିଲା ତିନି ସେନା ବାହିନୀର ସମନ୍ୱୟ। ସ୍ଥଳ ସେନା ସାହସିକ ଭାବରେ ପାହାଡ ଉପରକୁ ଅଗ୍ରସର ହେଉଥିବା ବେଳେ ବାୟୁ ସେନା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଅଭିଯାନ ଚଳାଇଥିଲା। ସେନା ରସଦ ସହାୟତା ନେତୃତ୍ୱ ସବୁକିଛି ଗୋଟେ ସୂତ୍ରରେ ବାନ୍ଧି ରଖିଥିଲେ। ଅପରେସନ ବିଜୟର ଆଉ ଏକ ମଧ୍ୟ ବିଶେଷତ୍ୱ ଥିଲା, ଯାହା ଥିଲା ଭାରତର ସଂଯମ। ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରିନଥିଲେ, ନିଜ ଭୂମିକୁ ମୁକ୍ତ କରିବା ଥିଲା ପ୍ରାଥମିକ ଲକ୍ଷ୍ୟ। ଏହି ନୀତି ସମଗ୍ର ବିଶ୍ୱରେ ଭାରତର ଦାୟିତ୍ୱବାନ ରାଷ୍ଟ୍ର ଭାବମୂର୍ତ୍ତିକୁ ଆହୁରି ଦୃଢ କରିଥିଲା। ଜୁଲାଇ 26 ତାରିଖରେ ଯେତେବେଳେ ଶେଷ ଦଖଲ ହେଉଥିବା ସ୍ଥାନ ମଧ୍ୟ ଭାରତର ନିୟନ୍ତ୍ରଣକୁ ଫେରି ଆସିଲା, ସେତେବେଳେ ସମଗ୍ର ଦେଶ ଗର୍ବରେ ଉଲ୍ଲସିତ ହୋଇ ଉଠିଲା। ତିରଙ୍ଗା ପୁଣି ଥରେ ପ୍ରତ୍ୟେକ ଶିଖରରେ ଉଡ଼ିଲା। ସେହି ମୁହୂର୍ତ୍ତ କେବଳ ବିଜୟର ନୁହେଁ, ବରଂ ଅସୀମ ତ୍ୟାଗର ସମ୍ମାନର ମୁହୂର୍ତ୍ତ ଥିଲା। ଅପରେସନ୍ ବିଜୟ ଆମକୁ ଗୋଟେ ମୁଖ୍ୟ ଶିକ୍ଷା ଦେଇଥାଏ, ମହାନ ଶିକ୍ଷା ଯୋଉଟାକୁ କହୁଛେ। ସଂକଳ୍ପ ଦୃଢ଼ ଥିଲେ ମଧ୍ୟ ପାହାଡ଼ ବାଧା ଦେଇପାରିବ ନାହିଁ। ଏକତା, ଶୃଙ୍ଖଳା, ସାହସ, ଦେଶପ୍ରେମ ଏକାଠି ହେଲେ କଠିନରୁ କଠିନ ଚ୍ୟାଲେଞ୍ଜକୁ ମଧ୍ୟ ଆମେ ଅତି ସହଜରେ ଜୟ କରିଯିବା।
1: ନିହାତି ନିହାତି ମ୍ୟାଡମ୍। ତେବେ ମ୍ୟାଡମ୍, କାର୍ଗିଲ ଯୁଦ୍ଧରେ ଯୁବ ସୈନିକ ମାନଙ୍କର ଭୂମିକା ଆଜିର ଯୁବପିଢ଼ି ପାଇଁ କିପରି ପ୍ରେରଣାଦାୟକ ସେ ବିଷୟ ଟିକେ ଜଣାଇବେ।
2: ଜୀବନରେ ବୟସ ସବୁକିଛି ନୁହେଁ, ମନରେ ହେଉଛି ସାହସ ମୁଖ୍ୟ। ଯେତେ ବୟସ ହେଲେ ମଧ୍ୟ ବୃଦ୍ଧ ଲୋକ ବି ଜଣେ କାର୍ଗିଲର ସୈନିକ ହୋଇଛି, ସେ ମଧ୍ୟ ସେହି ଯୁଦ୍ଧରେ ଅନ୍ୟମାନଙ୍କ ସହିତ ଯୁଦ୍ଧ କରି ଆମକୁ ବିଜୟକୁ ଆଣିଛନ୍ତି। କାର୍ଗିଲ ଯୁଦ୍ଧ ଏହି ସତ୍ୟକୁ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରମାଣିତ କରିଥିଲା। ସେହି ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଅନେକ ସୈନିକଙ୍କ ବୟସ କେବଳ 20ରୁ 40 45 ଏହି ଇଏ ଭିତରେ ଥିଲା। ସେହି ସମୟରେ ସାଧାରଣ ଯୁବକ ନିଜ ଭବିଷ୍ୟତର ସ୍ୱପ୍ନ ଦେଖେ। ସେହି ସମୟରେ ବୀର ସନ୍ତାନ ମାନେ ଦେଶର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। କାର୍ଗିଲର ପାହାଡ଼ କେବଳ ବରଫରେ ଢାଙ୍କା ନଥିଲା, ସେଠାରେ ଥିଲା ଅନିଶ୍ଚିତତା, ବିପଦ, ଗୁଳି ବର୍ଷା, ଅକ୍ସିଜେନର ଘୋର ଅଭାବ, ମୃତ୍ୟୁର ଛାୟା। ସେମାନେ ନିଜ ମୃତ୍ୟୁକୁ ପାଖରୁ ଦେଖୁଥିଲେ ମଧ୍ୟ ସେମାନଙ୍କ ମନରେ ଭୟ ନଥିଲା, ସେମାନଙ୍କ ଆଖିରେ ଥିଲା କେବଳ ତିରଙ୍ଗାର ଗୌରବ, ମାତୃଭୂମିର ସମ୍ମାନ। ଆଜିର ଯୁବପିଢ଼ି ପାଇଁ ପ୍ରଥମ ପ୍ରେରଣା ହେଲା ଆତ୍ମବିଶ୍ୱାସ। ଜୀବନରେ ତ ଚ୍ୟାଲେଞ୍ଜ ନିଶ୍ଚିନ୍ତ ଆସିବ, ପରୀକ୍ଷାର ଚାପ, ଚାକିରିର ପ୍ରତିଯୋଗିତା, ସାମାଜିକ ସମସ୍ୟା, ଆର୍ଥିକ ସଂଘର୍ଷ, ଏସବୁକୁ ଦେଖି ହାର ମାନିବା ପରିବର୍ତ୍ତେ ଦୃଢ଼ ମନରେ ସାମ୍ନା କରିବାର ଶିକ୍ଷା କାର୍ଗିଲ ଯୁବବୀର ମାନେ ଦେଇଛନ୍ତି। ଦ୍ୱିତୀୟଟି ଥିଲା ଶୃଙ୍ଖଳା। ସେନା ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ନିୟମରେ ବନ୍ଧା, ସମୟ ପ୍ରତି ସମ୍ମାନ ଦେବା, କର୍ତ୍ତବ୍ୟ ପ୍ରତି ନିଷ୍ଠା, ଦଳଗତ ଭାବନା, ନେତୃତ୍ୱ ପ୍ରତି ବିଶ୍ୱାସ, ଏହିସବୁ ଗୁଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିଥାଏ। ତୃତୀୟଟି ଥିଲା ତ୍ୟାଗର ମନୋଭାବ। ଆଜିର ସମୟରେ ଅନେକ କେବଳ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି, ମାତ୍ର କାର୍ଗିଲର ଯୁବ ସୈନିକ ମାନେ ଦେଖାଇଥିଲେ ଯେ ବ୍ୟକ୍ତିଗତ ସ୍ୱପ୍ନ ଠାରୁ ଜାତୀୟ ସ୍ୱାର୍ଥ ବହୁତ ବଡ଼। ଏହି ଭାବନା ଜଣେ ମଣିଷକୁ ପ୍ରକୃତ ନାଗରିକରେ ପରିଣତ କରିଥାଏ। କାର୍ଗିଲର ଅନେକ ବୀର ସନ୍ତାନ ଯୁଦ୍ଧ ପୂର୍ବରୁ ସାଧାରଣ ପରିବାରରୁ ଆସିଥିଲେ। କାହାର ବାପା ଚାଷୀ, କାହାର ଶିକ୍ଷକ, କାହାର ଛୋଟ ବ୍ୟବସାୟୀ, କାହାର ବାପା ମୂଲ ମଜୁରିଆ, ମାତ୍ର ନିଜର ପରିଶ୍ରମ, ଆତ୍ମବିଶ୍ୱାସ, ଦେଶପ୍ରେମ ବଳରେ ସେମାନେ ଇତିହାସର ଅମର ହୋଇଗଲେ। ଏହା ଆଜିର ଯୁବ ସମାଜକୁ କହିଥାଏ ଯେ ସଫଳତା ପାଇଁ ବଡ ପରିଚୟ ଦରକାର ନାହିଁ, ବଡ ସଂକଳ୍ପ ଦରକାର। ଯୁବ ସୈନିକ ମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ମୂଲ୍ୟବାନ ସମୟ ଶିକ୍ଷା ଦେଇଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତକୁ ଦାୟିତ୍ୱର ସହିତ ବ୍ୟବହାର କେମିତି କରିବା, ନିଜ ଲକ୍ଷ୍ୟ ପ୍ରତି କେମିତି ଏକାଗ୍ର ରହିବା, କଠିନ ପରିଶ୍ରମକୁ ଅଭ୍ୟାସରେ ପରିଣତ କରିବା, ଏସବୁ ହେଉଛି ଉନ୍ନତିର ମୂଳ ମନ୍ତ୍ର। ଦେଶପ୍ରେମର ଅର୍ଥ କେବଳ ସୀମାରେ ଅସ୍ତ୍ର ଧରିବା ନୁହେଁ। ଜଣେ ଛାତ୍ର ନିଷ୍ଠାର ସହିତ ପାଠ ପଢିଲେ, ଜଣେ ଶିକ୍ଷକ ସତତାର ସହିତ ଜ୍ଞାନ ପ୍ରଦାନ କଲେ, ଜଣେ ଡାକ୍ତର ସେବାକୁ ଧର୍ମ ଭାବରେ ଗ୍ରହଣ କଲେ, ଜଣେ କୃଷକ ପରିଶ୍ରମରେ ଅନ୍ନ ଉତ୍ପାଦନ କଲେ, ତାହା ମଧ୍ୟ ଦେଶ ସେବାର ମହାନ ରୂପ। କାର୍ଗିଲ ଯୁବବୀର ମାନେ ଆମକୁ ଆଉ ଏକ ବାର୍ତ୍ତା ଦେଇଛନ୍ତି, ଅସମ୍ଭବ ବୋଲି କିଛି ନାହିଁ। ଅତ୍ୟନ୍ତ ଉଚ୍ଚ ଭାର ଶିଖରକୁ ଜୟ କରିଥିବା ଯୁବ ସୈନିକ ମାନଙ୍କ କାହାଣୀ ଆଜି ପ୍ରତ୍ୟେକ ଯୁବ ମନରେ ନୂତନ ସାହସ ସୃଷ୍ଟି କରିପାରେ।
1: ନିହାତି ମ୍ୟାଡମ୍, ଆପଣ ତ ଜଣେଇଲେ ଯେ କାର୍ଗିଲ ଯୁଦ୍ଧରେ ଯୁବ ସୈନିକ ମାନଙ୍କ ଭୂମିକା ଆଜିର ଯୁବପିଢ଼ି ପାଇଁ କିପରି ପ୍ରେରଣାଦାୟକ। ତେବେ ଏବେ ଆପଣ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇବେ ଯେ ଯେଉଁ କ୍ୟାପ୍ଟେନ ବିକ୍ରମ ବାତ୍ରା ହୁଅନ୍ତୁ ବା ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ହୁଅନ୍ତୁ ଏବଂ ଅନ୍ୟ ବୀର ଶହୀଦ ମାନଙ୍କ ଅବଦାନ ଯୋଉ ରହିଛି ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କହିବେ।
2: କ୍ୟାପ୍ଟେନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ତଥା କାର୍ଗିଲର ଅନେକ ବୀର ଶହୀଦ ସେଇ ଅମର ନକ୍ଷତ୍ର ମାନଙ୍କ ମଧ୍ୟରେ ସଦା ଉଜ୍ଜଳ।
1: ଆଜ୍ଞା,
2: କାର୍ଗିଲର ବରଫ ଆଚ୍ଛାଦିତ ପାହାଡ଼ ଆଜି ମଧ୍ୟ ସେହି ବୀରତ୍ୱର କାହାଣୀ କହିଥାଏ। ପ୍ରତ୍ୟେକ ଶିଖର ଯେପରି କହୁଛି, ଏଠାରେ କେହି ଜଣେ ହସି ହସି ଦେଶ ପାଇଁ ପ୍ରାଣ ଦେଇଥିଲେ, ସେହି ତ୍ୟାଗ କେବଳ ଏକ ଯୁଦ୍ଧର ବିଜୟ ପାଇଁ ନଥିଲା, ବରଂ ଭାରତର ସମ୍ମାନ, ସ୍ୱାଭିମାନ, ସାର୍ବଭୌମତ୍ୱର ସୁରକ୍ଷା ଥିଲା। କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ନାମ ଶୁଣିଲେ ଆମ ମନରେ ସାହସର ଏକ ନୂତନ ଅଧ୍ୟାୟ ଖୋଲିଯାଏ। ଯୁବ ବୟସରେ ସେ ଯେଉଁ ନେତୃତ୍ୱ, ଦୃଢ଼ତା, ଆତ୍ମବିଶ୍ୱାସ ପରିଚୟ ଆମକୁ ଦେଇଥିଲେ, ତାହା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ। ଦୁର୍ଗମ ପାହାଡ଼ ଶିଖରକୁ ଦଖଲ କରିବା ସମୟରେ ତାଙ୍କ ସଂକଳ୍ପ, ତାଙ୍କ ନେତୃତ୍ୱ, ତାଙ୍କ ନିର୍ଭୀକ ମନୋଭାବ ସାଥୀ ସୈନିକମାନଙ୍କ ମଧ୍ୟରେ ମନରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କ ଜୀବନ କହିଲେ ଆମେ ଶୁଣିବା ତାଙ୍କ ମନରେ ବହୁତ ପ୍ରେରଣାଦାୟକ। ଶତ୍ରୁର ଗୁଳି ବର୍ଷାକୁ ସେ ଖାତିର କରିନଥିଲେ, ନିଜ ଦଳକୁ ଆଗେଇ ନେବା ପାଇଁ ବହୁତ ଚେଷ୍ଟା କରିଥିଲେ, ଆହତ ହେବା ପରେ ମଧ୍ୟ କର୍ତ୍ତବ୍ୟରୁ ବିଚଳିତ ହୋଇନଥିଲେ। ତାଙ୍କର ସାହସ ପ୍ରମାଣ କରିଥିଲା ଯେ ଦୃଢ଼ ଇଚ୍ଛା ଶକ୍ତି ସମ୍ମୁଖରେ କୌଣସି ବାଧା ବଡ଼ ନୁହେଁ। ମାତ୍ର କାର୍ଗିଲର ଇତିହାସ ଦୁଇଟି ନାମରେ ସୀମିତ ନୁହେଁ, ଅସଂଖ୍ୟ ଅଜଣା ତଥା ପରିଚିତ ବୀର ସନ୍ତାନ ନିଜ ରକ୍ତରେ ସେହି ପାହାଡକୁ ପବିତ୍ର କରିଥିଲେ।
1: କେହି ଅଗ୍ରଭାଗରେ ଲଢ଼ିଥିଲେ, କେହି ଆହତ ସାଥୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ, କେହି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମଧ୍ୟ ନିଜ ଅସ୍ତ୍ରକୁ ଛାଡ଼ି ବି ନଥିଲେ।
3: ଆଜ୍ଞା
1: ସେମାନଙ୍କର ସେହି ଅବଦାନର ମହତ୍ତ୍ୱ କେବଳ ସୀମା ସୁରକ୍ଷାରେ ସୀମିତ ନଥିଲା, ସେମାନେ ସମଗ୍ର ଦେଶକୁ ଏକତାର ବାର୍ତ୍ତା ଦେଇଥିଲେ। ଭିନ୍ନ ରାଜ୍ୟ, ଭିନ୍ନ ଭାଷା, ଭିନ୍ନ ପରିବାର, ଭିନ୍ନ ସଂସ୍କୃତିରୁ ଆସିଥିବା ଯୁବ ସୈନିକମାନଙ୍କ ପରିଚୟ ଥିଲା ଏକମାତ୍ର ସେମାନଙ୍କ ଭାରତର ବୀର ସନ୍ତାନ। ସେମାନଙ୍କ ବଳିଦାନ ଆମକୁ ଶିଖାଇଥିଲା ଯେ ପ୍ରକୃତ ସଫଳତା କେବଳ ବ୍ୟକ୍ତିଗତ ଉନ୍ନତିରେ ନୁହେଁ, ସମାଜର, ଦେଶ, ମାନବତା ପାଇଁ କିଛି କରିବାର ରହିଛି। ଜୀବନର ଦୈର୍ଘ୍ୟ ନୁହେଁ, ଜୀବନ ଉଦ୍ଦେଶ୍ୟ ହିଁ ଜଣେ ମଣିଷକୁ ଅମର କରିଥାଏ। ସେମାନଙ୍କ ପରିବାର ତ୍ୟାଗ ମଧ୍ୟ ସମାନ ଭାବରେ ସ୍ମରଣୀୟ। ଜଣେ ମା ନିଜ ପୁଅକୁ, ଜଣେ ପିତା ନିଜ ସନ୍ତାନକୁ, ଜଣେ ଜୀବନ ସଙ୍ଗୀ ନିଜ ସହଧର୍ମୀକୁ ଦେଶ ପାଇଁ ହରାଇ ମଧ୍ୟ ଗର୍ବର ସହିତ ମୁଣ୍ଡ ଉଚ୍ଚ କରି ରହିଛନ୍ତି। ଆମେ ସେମାନେ ମଧ୍ୟ କହୁଛନ୍ତି ଯେ ଆମେ ସେଇ ସୁଯୋଗ୍ୟ ଶହୀଦର, କିଏ କହୁଛି ମୁଁ ତା ମା, କିଏ କହୁଛି ମୁଁ ତାର ବାପା, କିଏ କହୁଛି ମୁଁ ତାର ସ୍ତ୍ରୀ। ସେମାନଙ୍କ ମନୋବଳ ଭାରତର ଶକ୍ତିର ପ୍ରକୃତ ପରିଚୟ। ଆଜି ଯେତେବେଳେ ଆମେ ନିରାପଦରେ ଘରେ ବସି ଶାନ୍ତିରେ ଶ୍ୱାସ ନଉଛୁ, ସେତେବେଳେ ମନେ ରଖିବା ଉଚିତ ଯେ ଏହି ଶାନ୍ତିର ମୂଳରେ ଅନେକ ବୀର ସନ୍ତାନଙ୍କ ତ୍ୟାଗ ରହିଛି। ସେମାନଙ୍କ ରକ୍ତରେ ଲେଖା ଇତିହାସ ଆମକୁ ସବୁବେଳେ ଜାତୀୟ କର୍ତ୍ତବ୍ୟ ପ୍ରତି ସଚେତନ କରୁଛି। ଶହୀଦମାନଙ୍କୁ କେବଳ ସ୍ମରଣ ନ କରି ସେମାନଙ୍କ ଆଦର୍ଶକୁ ନିଜ ଜୀବନର ଧାରଣ କରିବା ହେଉଛି ମୋ ମତରେ ଠିକ୍। ସତତାର ସହିତ କାମ କରିବା, ଦେଶର ସମ୍ମାନକୁ ସର୍ବପ୍ରଥମେ ରଖିବା, ସମାଜର ଏକତା ସୃଷ୍ଟି କରିବା, ନୂତନ ପିଢ଼ିକୁ ଦେଶ ପ୍ରେମରେ ଶିକ୍ଷା ଦେବା, ଏହା ହିଁ ହେବ ସେହି ବୀରତ୍ୱ ସନ୍ତାନମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। କ୍ୟାପ୍ଟେନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ତଥା କାର୍ଗିଲର ସମସ୍ତ ବୀର ଶହୀଦ ଭାରତର ଅମର ଗୌରବ। ସେମାନଙ୍କର ନାମ ସମୟ ସହିତ କେବେ ମଳିନ ହେବ ନାହିଁ। ପ୍ରତ୍ୟେକ ତୀରଙ୍ଗାରେ ତରଙ୍ଗରେ, ପ୍ରତ୍ୟେକ ଜାତୀୟ ସଙ୍ଗୀତର ସ୍ୱରରେ, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସେମାନେ ସଦା ଜୀବନ୍ତ ରହିବେ।
3: ନିହାତି ମ୍ୟାଡମ। ତେବେ ମ୍ୟାଡମ, ସୀମାରେ ନିୟୋଜିତ ସୈନିକ ମାନଙ୍କ ପରିବାରର ତ୍ୟାଗ ଏବଂ ଅବଦାନକୁ ଆମେ କିପରି ସମ୍ମାନ ଜଣାଇବା ଉଚିତ?
1: ସୀମାରେ ଦେଶର ସୁରକ୍ଷା ପାଇଁ ଦିନରାତି ସଜାଗ ରହୁଥିବା ସୈନିକଙ୍କ ପଛରେ ଆଉ ଏକ ନୂତନ ଅଦୃଶ୍ୟ ଶକ୍ତି ରହିଛି। ସେହି ଶକ୍ତି ହେଲା ତାଙ୍କ ପରିବାର। ମାର ଆଶୀର୍ବାଦ, ପିତାଙ୍କ ଧୈର୍ଯ୍ୟ, ଜୀବନ ସଙ୍ଗୀଙ୍କ ଅପେକ୍ଷା, ସନ୍ତାନର ନିରବ ହସ, ଏହିସବୁ ମିଶି ଜଣେ ସୈନିକର ମନୋବଳକୁ ଅତୁଟ ରଖିଥାଏ। ଆମେ ପ୍ରାୟତଃ ବୀର ସୈନିକଙ୍କ ସାହସ କଥା କହୁଥାଉ, ମାତ୍ର ସେ ସାହସ ପଛରେ ଥିବା ପରିବାରର ନିରବ ତ୍ୟାଗକୁ ମଧ୍ୟ ସମ୍ମାନ ଭାବରେ ସ୍ମରଣ କରିବା ଆବଶ୍ୟକ। ଜଣେ ମା ନିଜ ସନ୍ତାନକୁ ଦେଶ ପାଇଁ ବିଦାୟ ଦିଅନ୍ତି, ଜଣେ ପିତା ହୃଦୟର କଷ୍ଟକୁ ଲୁଚାଇ ଗର୍ବର ସହିତ ଆଶୀର୍ବାଦ କରନ୍ତି, ଜଣେ ଜୀବନ ସଙ୍ଗିନୀ ମାସ ମାସ ଧରି ଅପେକ୍ଷା କରନ୍ତି, ଜଣେ ଶିଶୁ ପିତାଙ୍କ ସ୍ନେହ ବିନା ବଡ଼ ହୁଏ। ସେମାନେ ଘୁମରି ଘୁମରି ପ୍ରତିଦିନ କାନ୍ଦନ୍ତି, ସେହି କାନ୍ଦ କିନ୍ତୁ ଆମକୁ ଦେଖାଯାଏନି। ଏହି ତ୍ୟାଗ କୌଣସି ପଦକ ଠାରୁ କମ୍ ନୁହେଁ। ସମ୍ମାନ ଜଣାଇବାର ପ୍ରଥମ ପଥ ହେଲା କୃତଜ୍ଞତା। ସୈନିକ ପରିବାରକୁ ଦେଖିଲେ ହୃଦୟରୁ ସମ୍ମାନ ପ୍ରକାଶ କରିବା, ସେମାନଙ୍କ ତ୍ୟାଗକୁ ସ୍ୱୀକାର କରିବା, ସେମାନଙ୍କ ପ୍ରତି ସଦା ହୃଦୟ ରହିବା ପ୍ରତ୍ୟେକ ନାଗରିକର ହେଉଛି କର୍ତ୍ତବ୍ୟ। ଦ୍ୱିତୀୟ ହେଲା ସାମାଜିକ ସହଯାତ୍ରା। ପରିବାରର କୌଣସି ସମସ୍ୟା ସମୟରେ ପଡିଶା, ବନ୍ଧୁବାନ୍ଧବ, ସମାଜକୁ ଆଗେଇ ଆସିଲେ ସେମାନେ କେବେ ନିଜେ ଏକା ଅନୁଭବ କରିବେନି। ସମ୍ମାନ କେବଳ ଶବ୍ଦର ନୁହେଁ, ପ୍ରଥମ ବ୍ୟବହାରରେ ପ୍ରକାଶ ପାଏ। ବିଦ୍ୟାଳୟ, ମହାବିଦ୍ୟାଳୟ, ସାମାଜିକ ଅନୁଷ୍ଠାନରେ ସୈନିକ ପରିବାରକୁ ଆମନ୍ତ୍ରଣ କରି ସମ୍ମାନିତ କରିବା ଉଚିତ। ନୂତନ ପିଢ଼ି ସେମାନଙ୍କ ଜୀବନ ସଂଗ୍ରାମ ବିଷୟରେ ଜାଣିଲେ ଦେଶ ପ୍ରେମର ଭାବନା ଆହୁରି ଗଭୀର ହେବ। ସୈନିକଙ୍କ ସନ୍ତାନମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମାନ ଏକ ମହାନ ରୂପ। ଶିକ୍ଷା, ପ୍ରତିଭା ବିକାଶ, ସାମାଜିକ ସହଯାତ୍ରା ମାଧ୍ୟମରେ ସେମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା ଉଚିତ। ଜାତୀୟ ପର୍ବ, ବିଜୟ ଦିବସ, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ପରି ଅବସରରେ ସୈନିକ ପରିବାରକୁ ବିଶେଷ ସମ୍ମାନ ପ୍ରଦାନ କରାଗଲେ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚିବ। ଏହା ଦେଖି ନୂତନ ପିଢ଼ି ମଧ୍ୟ ଦେଶ ସେବା ପ୍ରତି ଆକର୍ଷିତ ହେବେ। ସମ୍ମାନର ଆଉ ଏକ ସୁନ୍ଦର ରୂପ ହେବ ଶହୀଦମାନଙ୍କ କାହାଣୀକୁ ଜୀବନ୍ତ ରଖିବା, ସେମାନଙ୍କ ସ୍ମୃତିରେ ଗଛ ଲଗାଇବା, ପୁସ୍ତକାଳୟଟିଏ ଗଠନ କରିବା, ରକ୍ତଦାନ ଶିବିରର ଆୟୋଜନ କରିବା ଯୁବପିଢ଼ି ପାଇଁ ପ୍ରେରଣା ହେବ। ଏହିସବୁ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଯେଉଁମାନେ ବି କାର୍ଗିଲ ଦିବସ ଜାଣିନଥିବେ, ଏଇ ନୂତନ ପିଢ଼ିମାନଙ୍କ ପାଇଁ ଏହିସବୁ କାର୍ଯ୍ୟକ୍ରମ ହେଲେ ସେମାନେ ମଧ୍ୟ ଜାଣିବେ କାର୍ଗିଲ ଦିବସ କ'ଣ, ସେ ଶହୀଦମାନଙ୍କର ପ୍ରକୃତ ଭୂମିକା କ'ଣ, ସେମାନେ ମଧ୍ୟ ସବୁ ଜାଣିବେ, ସେମାନଙ୍କୁ ମଧ୍ୟ ସମ୍ମାନ ଜଣାଇବେ, ତାଙ୍କୁ ସେଟା ମାନେ ଉତ୍ସାହିତ କରିବ।
3: ଆଜ୍ଞା ଆଜ୍ଞା। ତେବେ ମ୍ୟାଡମ ଆପଣ ତ କହିଲେଣି ସବୁ କିଛି, ତେବେ ଆଧୁନିକ ପ୍ରଯୁକ୍ତି, ଗୁଇନ୍ଦା ସୂଚନା ଏବଂ ସୀମା ସୁରକ୍ଷା ବ୍ୟବସ୍ଥାରେ କାର୍ଗିଲ ଯୁଦ୍ଧ ପରେ କେଉଁ ସବୁ ପରିବର୍ତ୍ତନ ଆସିଛି?
1: କାର୍ଗିଲ ସଂଗ୍ରାମ ଭାରତକୁ ବୁଝାଇ ଦେଇଥିଲା ଜାତୀୟ ସୁରକ୍ଷା କେବଳ ସାହସ ଉପରେ ନିର୍ଭର କରେନି, ସଠିକ ସୂଚନା, ଉନ୍ନତ ପ୍ରଯୁକ୍ତି, ଦୂରଦୃଷ୍ଟି, ଦୃଢ ଯୋଜନା ମଧ୍ୟ

0: ଯାତ୍ରୀ ଦର୍ଶନ ଉପକରଣ ପାଇଁ ସୁବିଧା ଦ୍ୱାରା ସୀମାର ପ୍ରତ୍ୟେକ ଗତିବିଧି ଉପରେ ସତର୍କ ନଜର ରଖାଯାଉଛି। ମାନବବିହୀନ ଉଡ଼ାଣ ଯନ୍ତ୍ର ବର୍ତ୍ତମାନ ସୀମା ସୁରକ୍ଷାର ଏକ ପ୍ରମୁଖ ସହଯାତ୍ରୀ। ଦୁର୍ଗମ ପାହାଡ଼, ଗଭୀର ଉପତ୍ୟକା, ବରଫ ଆଚ୍ଛାଦିତ ଅଞ୍ଚଳରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ନିରନ୍ତର ତଥ୍ୟ ସଂଗ୍ରହ ସମ୍ଭବ ହେଉଛି। ଏହା ସୈନିକଙ୍କ ବିପଦକୁ କମାଇବାରେ ସହାୟକ ହେଉଛି। ସୀମା ସଡ଼କ, ସେତୁ, ସୁଡ଼ଙ୍ଗ, ସଂଯୋଗ ବ୍ୟବସ୍ଥାର ବିକାଶ ମଧ୍ୟ ଦ୍ରୁତ ଗତିରେ ହେଲାଣି। ଦୁର୍ଗମ ସ୍ଥାନକୁ ସୈନିକ ରସ, ଚିକିତ୍ସା ସହାୟତା, ଆବଶ୍ୟକ ସାମଗ୍ରୀ ଅତି କମ୍ ସମୟରେ ପହଞ୍ଚି ପାରୁଛି। ଏହି ଭିତ୍ତିଭୂମି ଜାତୀୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି। ସ୍ଥଳସେନା, ବାୟୁସେନା, ନୌସେନା ମଧ୍ୟରେ ସମନ୍ୱୟ ମଧ୍ୟ ନୂତନ ସ୍ତରକୁ ପହଞ୍ଚିଛି। ଯେକୌଣସି ଜରୁରୀ ପରିସ୍ଥିତିରେ ସମସ୍ତ ବାହିନୀ ଏକତ୍ର ଭାବରେ କାର୍ଯ୍ୟ କରାଉଛନ୍ତି। ଏହା ଦୃଢ଼ ନିଷ୍ପତ୍ତି ସହିତ ସଫଳ ଅଭିଯାନକୁ ସମ୍ଭବ କରିଛି। ସୀମାରେ ସ୍ମାର୍ଟ ନଜରଦାରୀ ବ୍ୟବସ୍ଥା, ସମ୍ବେଦନଶୀଳ ଉପକରଣ, ଯନ୍ତ୍ରଚାଳିତ ନିରୀକ୍ଷଣ, ଦ୍ରୁତ ସଂଯୋଗ ବ୍ୟବସ୍ଥା ବର୍ତ୍ତମାନ ସୁରକ୍ଷାର ଅବିଚ୍ଛିନ୍ନ ଅଂଶ। ଏହିସବୁ ପଦକ୍ଷେପ ଅନୁପ୍ରବେଶଙ୍କୁ ଚିହ୍ନଟ କରିବା ସହିତ ତୁରନ୍ତ ପ୍ରତିକ୍ରିୟା ଦେବାରେ ବହୁତ ସହାୟକ ହେଉଛି।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ୍। ମ୍ୟାଡମ୍ ଆପଣ ତ ସବୁକିଛି କହିଲେଣି।
0: ଆଜ୍ଞା
1: ତେବେ ଶେଷରେ କାର୍ଗିଲ ବିଜୟ ଦିବସ ଅବସରରେ ଦେଶବାସୀ ବିଶେଷ କରି ଆମର ଯୁବପିଢ଼ିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ଦେଶପ୍ରେମର ଅର୍ଥ କେବଳ ସୀମାରେ ଯୁଦ୍ଧ କରିବା ନୁହେଁ।
1: ଆଜ୍ଞା
0: ଜଣେ ଛାତ୍ର ନିଷ୍ଠାର ସହିତ ଅଧ୍ୟୟନ କଲେ ଯେ, ଜଣେ ଶିକ୍ଷକ ମନ ଦେଇ ଯେତେ ପାଠ ପଢ଼ାଇଲେ, ଜଣେ କୃଷକ ନିଜ ପରିଶ୍ରମ ଅନ୍ନ ଉତ୍ପାଦନ କଲେ, ଜଣେ ବୈଜ୍ଞାନିକ ନୂତନ ଗବେଷଣା କରି ନୂତନ ଜିନିଷ ବାହାର କଲେ, ଜଣେ ନାଗରିକ ସତର୍କତାର ସହିତ ନିଜ କର୍ତ୍ତବ୍ୟ ପାଳନ କଲେ, ସବୁଠି ଦେଶ ସେବାର ପବିତ୍ର ଭାବନା ରହିଛି।
1: ଆଜ୍ଞା ଆଜ୍ଞା,
0: ଆଜିର ଡିଜିଟାଲ ଯୁଗରେ ସୂଚନାର ଅଭାବ ନାହିଁ, ମାତ୍ର ସଠିକ ଦିଗ ବାଛିବାର ଆବଶ୍ୟକତା ରହିଛି। ଭୁଲ ପ୍ରଚାର, ବିଭେଦ, ଘୃଣାରୁ ଦୂରରେ ରୁହନ୍ତୁ। ଜ୍ଞାନ, ମାନବିକତା, ସକାରାତ୍ମକ ଚିନ୍ତାଧାରାକୁ ନିଜ ଜୀବନର ସାଥୀ ବୋଲି ବାଛନ୍ତୁ। ଏକତା ହିଁ ଭାରତର ସର୍ବବୃହତ ଶକ୍ତି। କାର୍ଗିଲର ବୀର ସନ୍ତାନମାନେ ଆମକୁ ଦେଖାଇ ଦେଇଛନ୍ତି ଯେ ନିଜ ସ୍ୱାର୍ଥ ଠାରୁ ଜାତୀୟ ସ୍ୱାର୍ଥ ସବୁଠାରୁ ବଡ। ସେହି ଭାବନାକୁ ଆମେ ଦୈନନ୍ଦିନ ଜୀବନରେ ସ୍ଥାନ ଦେବା ଦରକାର। ପରିବେଶର ସୁରକ୍ଷା, ସାମାଜିକ ସେବା, ଗଛ ଲଗାଇବା, ନିରକ୍ଷରତା ଦୂରୀକରଣ ପରି କାର୍ଯ୍ୟ ମାଧ୍ୟମରେ ଆମେ ଆମ ଦେଶ ପ୍ରତି ନିଜର ଭଲ ପାଇବା ପ୍ରକାଶ କରିପାରିବା। ଜଣେ ସୈନିକ ପାଖରେ ଯୋଉ ରକ୍ତ, ଆମ ପାଖରେ ବି ସେଇ ରକ୍ତ। ତେଣୁ ଆମେ ରକ୍ତଦାନ ଶିବିର କଲେ ମଧ୍ୟ ପିଲାମାନେ ଜାଣିବେ, ଅନ୍ୟମାନେ ଜାଣିବେ, ଶହୀଦର ମୂଲ୍ୟ ବୁଝିବେ। ଏହି ନୂତନ ସଂକଳ୍ପ ଆମେ ନବା, ଆମ ଦେଶର ଇତିହାସକୁ ସମ୍ମାନ କରିବା, ଶହୀଦମାନଙ୍କ ଆଦର୍ଶକୁ ମାନିବା, ସତତାକୁ ଜୀବନର ଭିତ୍ତି କରିବା, ନିଜ ପରିଶ୍ରମ ଦ୍ୱାରା ବିକଶିତ ଭାରତ ଗଢିବାର ସକ୍ରିୟ ଭାବ ନବା, ତ୍ରିରଙ୍ଗାକୁ ସମ୍ମାନ ଦେବା। ତ୍ରିରଙ୍ଗା ଆମକୁ ଏକ ଦାୟିତ୍ୱର କଥା ମନେ ପକାଏ, ତେଣୁ ସବୁବେଳେ ଆମେ ତ୍ରିରଙ୍ଗା ପ୍ରତି ସମ୍ମାନ ଦେବା। ପ୍ରତ୍ୟେକ ଶହୀଦଙ୍କ ସ୍ମୃତି ଆମକୁ କହିଥାଏ, ନିଜ କର୍ତ୍ତବ୍ୟକୁ ସର୍ବଶ୍ରେଷ୍ଠ ଭାବେ ପାଳନ କର, ଏହା ହିଁ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। କାର୍ଗିଲର ଅମର ବୀରମାନଙ୍କ ତ୍ୟାଗ ଆମ ପଥକୁ ସବୁବେଳେ ଯେମିତି ଆଲୋକିତ କରୁଥାଉ।
1: ନିହାତି ମ୍ୟାଡମ, ବହୁତ ସୁନ୍ଦର। ତେବେ ମ୍ୟାଡମ ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ଆଜିର ଆମର ଯେଉଁ ବିଷୟବସ୍ତୁ ରହିଛି କାର୍ଗିଲ ବିଜୟ ଦିବସକୁ ନେଇ, ସେ ବିଷୟରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ବହୁତ ସୁନ୍ଦର ଭାବରେ ଅବଗତ କରାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 8700001 4242।
1: ହଁ, 8700001 4242।

0: జగన్నాథ శ్రీ జగన్నాథ మద్గురు శ్రీ జగద్గురు మదాత్మా సర్వభూతాత్మా తస్మై శ్రీ గురవే నమః. జయ జగన్నాథ్, జయ జగన్నాథ్, జయ జగన్నాథ్. ఆకాశవాణీర అగణిత శ్రోతాగణకు పవిత్ర బాహుడా యాత్రా అవసరే పవన శ్రీక్షేత్రరు అనేక శుభేచ్ఛా ఏం అభినందన. ప్రణామ శ్రోతాబంధు. అఖిళ బ్రహ్మాండనాథ పరమాత్మా పరంబ్రహ్మ భక్తజన బచ్చళ కరుణా వరుణాళయ పతిత పవన మహావహంకర ఆజి బాహుడా యాత్రా. ఆజి రథయాత్రార నవమ దివస, ఆషాఢ శుక్ల దశమీ తిథి. ఏ దినర మహాత్మ్య సంపర్కరే స్కంధపురాణ కౌచంతి, నవమ్యాం బాసయే దేవాన్ తేషు ప్రాతః సమృద్ధిమత్ దక్షిణాభిముఖీ యాత్రా విష్ణుః రేషా సుదుర్లభా. అర్థ హెలా నవమ దివసరే దేవతా మానంకు రథరే బసైవ, ఏహి ప్రాతః అత్యంత సమృద్ధివాన్, ఏ దక్షిణాభిముఖీ విష్ణు యాత్రా అత్యంత దుర్లభ. కెతె కాళరు శబర ద్వారా పూజిత దారు దేవతా విశ్వావసుర నీలమాధవ బాట దే ఆమ పై దారు బ్రహ్మరే రూపాంతరిత హోయచంతి. కెతె రాజా కెతె విద్వాన్ సాధు సంతంకర అత్యంత మహనీయ విచారర ఇ హోచి ఫళ. ఆమె మనే జాణిపారివా, బుఝిపారివా ఏవం అనుభవ కరిపారివా బోలి సేమనే నిరాకార నిరాభాస నిర్గుణ నిరంజన బ్రహ్మకు సాకార సగుణ కరిదెలే, తాంకు మనుష్య భళి కరిదెలే, ఎపరికి తాంకు జన్మమృత్యు చక్రరే మధ్య ఆబద్ధ కరిదెలే. స్కందపురాణ కహిలే జత్రాస్తే దారవతను శ్రీశో మానుషి లీలయా. ప్రకృతరే నాహి తుమ నామరూప నాహి తవ గుణ, ভক্তি আকর্ষণে আসি বোলাও সগুণ. কেবল এবং কেবল ভক্তি হি পরমব্রহ্মকু তাঙ্ক পরমব্রহ্মত্বর ওলেই আনি আমার হাত পাহান্তারে পৌঁছাই দেইছি. তাঙ্ক মানসী লীলার এক অংশ হচ্ছে এই যাত্রা, অশেষ পুণ্য প্রদায়ক যাত্রা ইয়ে. স্কন্ধপুরাণ মতরে পদা যান্তং রথে যান্তম য পশ্চেত দক্ষিণামুখম তস্য জন্ম কৃতার্থ স্যাৎ বাজি মেধা পদে পদে. ମହାପ୍ରଭୁଙ୍କର ଏହି ଦକ୍ଷିଣାଭିମୁଖ ଯାତ୍ରା ଦେଖିବା ଲୋକର ଜନ୍ମ କୃତାର୍ଥ ହୋଇଯାଏ ଏବଂ ପ୍ରତି ପଦରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ. ସରି ଆସୁଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା, ମହାମହିମଙ୍କର ମାନୁଷୀ ଲୀଳା. ଶ୍ରୋତାବନ୍ଧୁ, ଆମେ ବ୍ୟବସ୍ଥାର ଉଚ୍ଚ ଉଚ୍ଚ ସୋପାନରେ ଥିବା ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମହାମହିମ କହିଦେଉଛୁ ସିନା, ମହାପ୍ରଭୁଙ୍କୁ ଛାଡ଼ି ଆଉ କାହା ସହିତ ଏ ଶବ୍ଦ କ'ଣ ଶୋଭା ପାଏ? ଯଦି କେହି ଏ ଶବ୍ଦର ଅଧିକାରୀ ତେବେ ନିର୍ଦ୍ୱନ୍ଦ୍ୱରେ ସେ ଆମର ମହାପ୍ରଭୁ, ସେ ମହାମହିମ. ତାଙ୍କରି ହିଁ ଆଜି ପ୍ରତ୍ୟାବର୍ତ୍ତନ ଜନ୍ମଭୂମି ବା ମାତୃଭୂମିରୁ କର୍ମଭୂମିକୁ. କେତେ ସୁନ୍ଦର ବାର୍ତ୍ତା ଏ ପ୍ରତ୍ୟାବର୍ତ୍ତନର! ଗୁଣ୍ଡିଚା ମଣ୍ଡପ ତାଙ୍କର ଅତି ପ୍ରିୟ ସ୍ଥାନ ସତ, ଏହା ନିଶ୍ଚିତ ମଧ୍ୟ, କିନ୍ତୁ କର୍ମ କର୍ତ୍ତବ୍ୟ ଆଗରେ ସବୁ ପଛ ହୋଇଯାଏ. ସବୁ ପ୍ରିୟ ବସ୍ତୁଠାରୁ ମାୟା କାଟିବାକୁ ପଡ଼େ. ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଯେଉଁଠି ତାଙ୍କର ପତାକା ଉଡ଼ୁଛି, ଯେଉଁ ଶ୍ରୀବତ୍ସ ଖଣ୍ଡଶାଳ ତାଙ୍କ କର୍ମ ସମ୍ପାଦନର ଆସ୍ଥାନ, ସେଠାକୁ ତ ଫେରିବାକୁ ହିଁ ହେବ. ମୋହ ମାୟାଗ୍ରସ୍ତ ସଂସାରର ଆସକ୍ତିରେ ପଡ଼ିଥିବା ମଣିଷ ସଂସାର ଛାଡ଼ି ନିଜର ପରମଧାମକୁ ଫେରିଯିବା ପାଇଁ ସଂସାରର ଆସକ୍ତିରେ କେତେ ଲିପ୍ତ ହୋଇଥାଏ, ସଂସାରକୁ ଛାଡ଼ିବାକୁ ମନ କରେ ନାହିଁ. କେତେ ସୁନ୍ଦର ପରମାର୍ଥିକ ବାର୍ତ୍ତା ଦେଉଛନ୍ତି ମହାପ୍ରଭୁ ଦେଖନ୍ତୁ ତ! ଆସିଲେ ହସି ହସି, ଫେରୁଛନ୍ତି ମଧ୍ୟ ହସି ହସି. ଏହି ତତ୍ତ୍ୱଟି ଆମକୁ ଆପଣେଇବାକୁ ହେବ ମହାପ୍ରଭୁଙ୍କ ଏ ବାହୁଡ଼ାରୁ. ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଏ ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ. ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ. ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ. ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ. ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି. ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତା'ର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ. ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା. ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି, ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ, ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ, ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:30, କିନ୍ତୁ ଆମେ ଆଶା କରୁଛୁ ଯେ 12 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ ଏବଂ ରଥ ଚଣା 4 ବେଳେ ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। 3 ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ, ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେଉଁ ରାତିରେ ଯେଉଁ ଫୁଲରେ 3 ରଥଙ୍କର ସଜ୍ଜୀକରଣ ହୋଇଥିଲା, ମଣ୍ଡଣୀ ହୋଇଥିଲା, ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି 3 ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି, ତାରି ଉପରେ ବାଲି ପକାଇକରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ, ଏବଂ ଗୁଟ୍କା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନକରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି, ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆହେଇଛି, 2 କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହୋଇଛି, ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡ଼ନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ, ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ, ସମର୍ପଣର ସହିତ, ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମାତ୍ସ୍ୟକାର ଅଛନ୍ତି, ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି। ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି, ଡକ୍ଟର କାନୁନଙ୍କୁ ଏବଂ ଶ୍ରୀ ତ୍ରିପାଠୀ, ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ, ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥିପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ। कहले इंद्रदुम्न से ताकर प्रथम बाणी थिला हे इंद्रदुम्न प्रसन्नस्ते मु तुम उपरे प्रसन्न हेची धन्य से इंद्रदुम्न धन्य ताकर भक्ति से भक्ति रे स्वयं अखिल ब्रह्मांड नाथ परम कारुणिक आनंद कंद सच्चिदानंद चिन्मय घन असरण शरण पद्म पलास लोचन अघटन घटन पटियान प्रभु भगवान श्री जगन्नाथ तुंड खोलिले कहिले इंद्रदुम्न प्रसन्नस्ते मु तुम उपरे प्रसन्न हेची कौन मत बर मगुच माग मुझे बरदायक बरदानी तेणु जो मैंने बरदाता से मध्य बरदान करे तेणु तुम इच्छा हूँ जहा मगे नि मोठू इंद्रदुम्न आखि केवल आनंदाश्रु बहुची ब्रह्मा ठिया से मध्य देखुं कौन इंद्रदुम्न मगे आँ मगक अच्छी जहाँ प्रेम बसीभूत हो स्वयं भगवान बड़देवर रत्न सिंहासन विराजमान करंद्रदुम्न मु तुम उपर प्रसन्न या ठारू बड़ी आउ अधिक कौन गोटे मनीष पक्ष आवश्यक से इंद्रदुम्न महाराजा चुप ही गले किछि कहिले नी वाक्य स्फुरिलानी हठात इंद्रदुम्न महाराज कही पकेले कहिले इंद्रदुम्न मु तो तुमको जिते पचारूँ कौन तुम्हें बर मगुच माग तुम तो किसी मगुन मु कौन देवी तेब तुम्हें जदि कि न मगुच मो पाखे जहाँ सबुठ भल वस्तुटी अच्छी मु तुम उपर प्रसन्न हो जाए तो सहीटा देद ठिया इंद्रदुम्न महाराज कौन कहले कहले मई भक्ति स्थिरास्तुते कहले हे इंद्रदुम्न मई मैने मोठारे ते माने तुमर भक्ति स्थिरास्तु तुमर भक्ति स्थिर होकरी रहू मोठारे तुमर भक्ति स्थिर हो रहू आउ कौन आवश्यक अच्छे भक्ति रे भगवान वशीभूत होकरी रहंती किंतु यतिक कहीकि रहीगले नहीं सही सांगे सांगे कहले कहले इंद्रदुम्न महाराजा शुण तुम्हें तो किसी कहल नहीं आउ मुपरबी कि नहीं मुझे जानूनी किंतु आज मु तुमको जोबले मुह खोली मु तुमको कहूँ शुण मोर तुम्हें दुईटी यात्रा करिव जो यात्रा दुईटी रे मु स्वयं जीवी अर्थात आमर शास्त्र कहते जदि कौन सी मंदिर रे कौन सी मूल विग्रह थरे प्रतिष्ठित हो गले से आउ निजे आउ बाहर को बाहर ना तांकर विजय प्रतिमा माने आसीबे किंतु से निजे आसीबेनी किंतु सेति पई काले मते आउ एठारु बाहर करिवा को शास्त्रीय पद्धति अनुसार मते के ननेबे सेति पई स्वयं महाप्रभु तुंड खोली कहिले कहिले सुण ज्येष्ठ मास पूर्णिमा तिथि रे मु जन्म होइछि आपण कहिले श्री जगन्नाथ महाप्रभु निजे कहउछंती मु ज्येष्ठ पूर्णिमा तिथि रे जन्म होइछि तेणु सेटा मोर जन्मदिन यही यात्राटी मोर निश्चित करिव आ ये यात्रा रे तुम्हें मोते नव स्नान वेदी को सही 108 गड़ू जल रे स्नान करेइबो

ଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦ୍ୟୁମ୍ନ ସ୍ୱୀକାର ବି କରିଯାଇଛନ୍ତି ଏବଂ ପୁଣି କହିଲେ କହିଲେ ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯେଉଁ ଯାତ୍ରାର ନାମ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରାରେ ମଧ୍ୟ ମୋତେ ନେବ, କେଉଁଠିକି ନେବ, ମୋର ଜନ୍ମସ୍ଥାନକୁ ନେବ, ମୁଁ ଯେଉଁଠି ଜନ୍ମ ହେଇଥିଲି। ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା ଏବଂ ମୋତେ ତୁମେ କେଉଁଠିକି ନେବ ନା ଗୁଣ୍ଡିଚା ମଣ୍ଡପକୁ ନେବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି। ଇଏ ସବୁ ତାଙ୍କ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପମ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରଶ୍ୟ ମହାବେଦୀ ତଦା ଭବତ। ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟୀ, ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି, ଯେଉଁ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି। ଆଉ ମୋତେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଜନ୍ମବେଦୀକୁ ନେବ। ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନେବା, କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

0: ପ୍ରଭୁଙ୍କର ଦ୍ୱାର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ପୋଖରୀ ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହେଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ। ମଧ୍ୟ ଏହି ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ, କାରଣ ଏହି ମହାବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏହି ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯେଉଁ ପ୍ରଥମ ଯେଉଁ ଗୁଣ୍ଡିଜା ଯାତ୍ରା ଆରମ୍ଭ ହୋଇଥିଲା, ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏହି ଗୁଣ୍ଡିଜା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା ସେଇଥିରେ ପ୍ରଭୁ ବିରାଜମାନ କରି ଏହି ଗୁଣ୍ଡିଜା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହୋଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଆଜି ହେଉଛି କିନ୍ତୁ ସେ ଆଷାଢ଼ ମାସ ଯେଉଁ ଦଶମୀ ତିଥି, ଏ ଆଜି ବିଜୟୀ ଉତ୍ସବ। ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ, ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି ସେଠି ମାଆର ପ୍ରେମ, ମାଆର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ, ଇଏ ହେଉଛି ତିନି ଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯେଉଁ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥଗୁଡ଼ିକ ସୁସଜ୍ଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାଁରେ ସଜନୀ, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡ଼ୁଅଛି କେମନ୍ତ ସଦିରେ ଆହା। ଯେଉଁ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ, ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର, ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ପ୍ରାତଃକାଳୀନ ଯେଉଁ ସମସ୍ତ ନୀତିନିୟମ ରହିଛି, ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି, ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯେଉଁ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯେଉଁ ନୀତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ, ପ୍ରଭୁଙ୍କର ଦନ୍ତ ମର୍ଜନ, ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି, ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷ ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
4: ଗାଣ୍ଡୁଆ ଚୌରା ଛକ,
3: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
4: ରେବଣା ନୂଆଗାଁ
3: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
6: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
7: ନିତ୍ୟାୟ ପରମାତ୍ମନେ ବଳଭଦ୍ର ଶୁଭଦ୍ରାବ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀଜଗନ୍ନାଥ ମଦ୍ଗୁରୁ ଶ୍ରୀଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ, ମହାପ୍ରଭୁଙ୍କର ସେଇ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି ପ୍ରସଙ୍ଗ। କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି, ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ। ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ଦାରୁବ୍ରହ୍ମ ପୂର୍ଣ୍ଣବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା, ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼, ମନରେ ଏତେ ଆକୁଳତା ବ୍ୟାକୁଳତା, ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ, ଦେଖିବା ପାଇଁ ଯେଉଁ ଆକର୍ଷଣ, ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମତୃପ୍ତ ହେଇଯାଏ, ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନୋବୋଧ ହେଇଯାଏ, ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମତୋଷ ହେଇଯାଏ, ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ, ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର, ପରମ ପାବନ କ୍ଷେତ୍ର। ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି, ଏହାର ସ୍ୱାତନ୍ତ୍ର୍ୟ ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ରଥଯାତ୍ରା

ଅସ୍ମି ନିତ୍ୟମ୍। ଶ୍ରୋତା ବନ୍ଧୁ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଦିବ୍ୟ ଶ୍ରୀକ୍ଷେତ୍ର ଧାମରେ ଯେଉଁ ପରମ ପାବନ ଧାମ ଆଜି ଲୀଳା ଲାଗିଛି, ବାହୁଡ଼ା ଯାତ୍ରାର ଲୀଳା ଆପଣମାନେ ଶ୍ରବଣ କରୁଥିଲେ ଆମର ବରେଣ୍ୟ ଘୋଷକମାନଙ୍କ ପାଖରୁ। କ୍ଷେତ୍ରର ମହିମା ସହିତ, ଶ୍ରୀକ୍ଷେତ୍ରର ପରିବେଶ ସହିତ ଆପଣମାନଙ୍କୁ ସେମାନେ ଯୋଡ଼ୁଥିଲେ। ତେବେ ଆମର ଏଇ ବଳଗଣ୍ଡି ଛକ ନିକଟରେ

ଯେଉଁ ପରିବେଶ ବଡ଼ଦାଣ୍ଡର ରହିଛି, ଆପଣମାନେ ଅଭିଭୂତ ହେବେ ସେ ପରିବେଶ ସହିତ ମିଶିଲେ। ପ୍ରଥମରେ ଏଇ କ୍ଷେତ୍ରର ଏଇ ସ୍ଥାନର ଯେଉଁ ବିଶେଷତା ରହିଛି ଯେ କି ଭକ୍ତ ସାଲବେଗ ଯିଏ ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କରି କହିଥିଲେ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳ। ସେଇ ମହାପ୍ରଭୁଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ଆକୁଳ ନିବେଦନ, ମହାପ୍ରଭୁଙ୍କର ଦିବ୍ୟ ନନ୍ଦିଘୋଷ ଅଟକି ଯାଇଥିଲା। ସେ କଥା ଏଇ ଆମର କେନ୍ଦ୍ର ଆଗରେ ଭକ୍ତ ସାଲବେଗଙ୍କର ସମାଧି ପୀଠ ବଡ଼ଦାଣ୍ଡରେ ଏଭଳି ଭକ୍ତଟିଏ ସିଏ, ତାଙ୍କର ସମାଧି ପୀଠ ଅବସ୍ଥିତ ବଡ଼ ଛତା ଯେଉଁ ବଳଗଣ୍ଡିର ଆମ ସମ୍ମୁଖ ଭାଗରେ ଛତା ମଠ, ବଳଗଣ୍ଡି ଛତା ମଠ, ତାହା ଗୋଟିଏ ଧାର୍ମିକ ଅନୁଷ୍ଠାନଟିଏ ବିରାଜମାନ କରୁଛି। ଏବଂ ଆମ କେନ୍ଦ୍ର ସମ୍ମୁଖ ଭାଗରେ ଅନେକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଣ୍ଣର ମୁଣ୍ଡରେ ସବୁ ଟୋପି ଲଗେଇଛନ୍ତି, କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି। ଆଉ ଅନ୍ନ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି, ଜଳ ବଣ୍ଟନ କରାଯାଉଛି, ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି, ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ, ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆଡ଼ପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସରମ୍। ଏଇ ସାତଟି ଦିନ ଯେଉଁ ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା। ତେଣୁ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ, କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି, ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ, କାହିଁକି ନା ଯତ୍ରାସ୍ତେ ଦାରବ ତନୁହୁ ଶ୍ରୀ ସୋ ମାନୁଷ ଲୀଳୟା। ଏଇ ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ, ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ ସିଂହାରରେ ପହୁଡ଼ ହେବା, ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ

0: ମନ ଟିକେ ବିରସ ହେଉଥିବ, ଇଏ ସବୁ ଆମର ଲୌକିକ ବିଚାର ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
1: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
0: ନାଇଁ ନାଇଁ ସେଇଟା ହେଲେ କ'ଣ ହବ କି ହଉଛି ନା ଆମକୁ ଟିକେ ଆନନ୍ଦ ମିଳୁଛି, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡ଼ି ପାରୁଛୁ।
1: ଆମ ଆମରି ଭଳିଆ ସେ ଲୀଳା କରୁଛନ୍ତି
0: କରୁଛନ୍ତି, କିନ୍ତୁ ତାର ତତ୍ତ୍ୱଟି ହେଉଛି ଦେଖନ୍ତୁ, ଯେତେ ପ୍ରିୟ ସ୍ଥାନ ହଉ ମହାପ୍ରଭୁ ସାତ ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହେଉଛି ଭଲ ଲାଗୁଥାଇ ପାରେ କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡ଼େ ଲାଗିବ।
1: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯେଉଁ କର୍ମ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହେଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମ କର୍ମସ୍ଥାନରେ ବସିଛନ୍ତି, ଏଠିକି ଆସିଲେ ସାତ ଦିନ ପର୍ଯ୍ୟନ୍ତ ରହିବେ କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ
0: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ କାରଣ ସେ ମାୟାର ଅଧୀଶ୍ୱର।
1: ହଁ,
0: ସେଥିପାଇଁ ଗୀତାରେ କହିଛନ୍ତି ମାୟା ଧ୍ୟକ୍ଷଣ ପ୍ରକୃତି ହେତୁ ନା ନେନ କହନ୍ତି
1: ଜଗତ ବିପରିବର୍ତ୍ତନ।
0: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମୋତେ ମାୟା ଆଉ ଧରିବ କୁଆଡ଼େ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ୍ତ ଏଇ ଯେଉଁ ଲୀଳା କରୁଛନ୍ତି
1: ସଂସାରରେ ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
0: ଆଜ୍ଞା,
1: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ସବୁ ପ୍ରାଣୀ ଯେଉଁମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯେଉଁ ମୁନି ଋଷିମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ, କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟା ମାୟାର ଅଧୀଶ ସେ, ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ତେଣୁ ମାୟା ମାୟା ପାଖରେ ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
0: ବହୁତ ବଢ଼ିଆ କଥା, ଏବଂ ଏଇଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ। ଆମେ ତ ମାୟାଧୀଶ ହେଇପାରିବାନି କିନ୍ତୁ ମାୟାତୀତ ହେଇପାରିବା, ଏବଂ ମାୟାତୀତ ହେଲେ କ'ଣ ହେବ ନା ସଂସାରର ଦୁଃଖ କ୍ଲେଶ ଯେଉଁ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇପାରିବା।
1: ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୟୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟୟା ମାମେ ମଜେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ। ଆପଣ ଯେଉଁଟା କହିଲେ ମାୟାତୀତ ହେବ ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା, ମୋ ମାଆକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ,
0: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ
1: ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହବ ମାୟା ମେ ତାଙ୍ଗ ତରମ୍ତି। ଏ ମୁନି ଋଷିମାନେ କ'ଣ କରୁଥିଲେ? ସେମାନେ ମାୟାତୀତ କେମିତି ହେଲେ? ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି।
0: ତେଣୁ ଏ ରଥଯାତ୍ରାର ଗୋଟେ ବଡ଼ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା, ଏଇଟା ହେଉଛି ବଡ଼ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରେ ଗ୍ରହଣ କରିବା ଉଚିତ।
1: ଆଜ୍ଞା ଆଜ୍ଞା,
0: ବହୁତ ବଢ଼ିଆ, ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ୍ ହସ୍ତାନ୍ତର କରିବା।
1: ବର୍ତ୍ତମାନ ଆମେ ଦେଖିପାରୁଛୁ ଯେଉଁ ମାୟାଧୀଶଙ୍କ କଥା ପଡ଼ିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି, ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହୋଇଛି ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ବାବନାଭୂତ ଅଛି, ଭାବନାଭୂତ ଅଛି କ'ଣ ଅର୍ଥାତ୍ ଇଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହୋଇକରି ପଡ଼ୁଛି। ତେଣୁ ମହାପ୍ରଭୁ ଆସିଲେ, ସାତ ଦିନ ଅବସ୍ଥାନ କଲେ, ଲୀଳାଖେଳା କଲେ ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା। ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି। ଯାହା ବି ହେଉ, ଲୀଳାଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହୋଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହେବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହୋଇଯାଉଛି। ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିବା ଯେଉଁ ବ୍ୟାରିକେଡ୍ କରାଯାଇଛି, ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ, ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥା ବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି, କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ, ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହୋଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯେଉଁ ରଥ ନିକଟରେ ଘୋଡ଼ା, ଯେଉଁ 4x12 ଘୋଡ଼ା, ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି, କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯେଉଁ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା, ପୁରୁଷୋତ୍ତମ ସୁମହତ୍ କ୍ଷେତ୍ରମ୍ ପରମ ପାବନମ୍ ୟତ୍ରାସ୍ତେ ଦାରବତନୁ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି, ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହୋଇନାହିଁ, କିନ୍ତୁ ପରିବର୍ତ୍ତନ ହୋଇଛି ଟିକିଏ ତା'ର ଚାଲିଚଳନ।

0: ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଧୁଆ ହେଇଛନ୍ତି, ୟାପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରା ବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବରହସ୍ୟତମ ପୁରୁଷୋତ୍ତମସ୍ୟ ଦେବରା ଜାନତି କୃତ ମନୁଷ୍ୟ। ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହୋଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର, ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧାବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ, ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ, ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏଇ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା, ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି ତାହା ମଧ୍ୟ 9 ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁନାହିଁ, 6 ଆଉ ଯେଉଁଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି। ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
3: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
2: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
3: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
2: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
3: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ର ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
6: ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି। କମ୍ବଡ଼ କଥା, ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ। ଯାହା ହଉ, ଆମର ପରମ ସୌଭାଗ୍ୟ ଆକାଶବାଣୀ କଟକ କେନ୍ଦ୍ର ଯେଉଁ ଭକ୍ତ ସାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯେଉଁ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯେଉଁ ରାଜା ଇନ୍ଦ୍ରଦୁମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ସତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ସତ ଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ, ଯେମିତି ଚୁମ୍ବକ ଲୁହାକୁ ଟାଣେ। ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହେଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ 9ମ ଶତାବ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯେଉଁ ପାତାଳ ହେଇଥିଲେ, ସୋନପୁର ଗୋପାଳି ଗ୍ରାମରେ 144 ବର୍ଷ କିମ୍ବା 146 ବର୍ଷ ସେଇ ପାତାଳି ହୋଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରାଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି।

କୋଉଠି ପ୍ରତିଷ୍ଠା କରିଛନ୍ତି ନା ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯେଉଁ ପଟୋଳ,

0: ହେଇଛି ତାହା ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯେଉଁ ଯଜ୍ଞ ନୃସିଂହର ମୂର୍ତ୍ତିର ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ। ଆମର ଯେଉଁ ଟିକିଏ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯେଉଁ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯେଉଁ ଯଜ୍ଞନାଥ ଯଜ୍ଞନାରାୟଣ ତାଙ୍କର କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ର ନାଁ ହେଇଛି ପୁରୁଷୋତ୍ତମ କ୍ଷେତ୍ର। ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବାସୀ ହେଉଛନ୍ତି ପ୍ରଥମତଃ ଯେ ନୃସିଂହ। ଦଶ ଅବତାର ଭିତରେ ଚତୁର୍ଥ ଅବତାର ହେଉଛି ନୃସିଂହ ଅବତାର, ଯେଉଁ ନୃସିଂହଙ୍କୁ ଆଦି ନୃସିଂହ ଭାବରେ ଦେଖୁଛୁ। ଆଉ ଜଣେ ନୃସିଂହ ଅଛନ୍ତି ବର୍ତ୍ତମାନ, ଯେଉଁ 100 ହାତ ଉଚ୍ଚର ଦେଉଳ ଯେଉଁ ରହିଛି, ବର୍ତ୍ତମାନର ଦେଉଳ ଦକ୍ଷିଣ ପଟରେ ଯେଉଁ ମୁକ୍ତ ମଣ୍ଡପକୁ ଲାଗିକିରି ଯେଉଁ ନୃସିଂହ ଅଛନ୍ତି ସେ ହେଉଛନ୍ତି ବିଧାରଣ ନୃସିଂହ, ଆଦି ନୃସିଂହ। ତେଣୁ ନୃସିଂହ ହେଉଛନ୍ତି ମୂଳ। ସତ୍ୟଯୁଗରେ ଯେଉଁ ନୃସିଂହଙ୍କର କଥା କୁହାଯାଉଥିଲା ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ ନୀଳକନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷ ତମାମ ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା, ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି, ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର ଫଳ ବା ମହାପ୍ରଭୁଙ୍କର ଆଶୀର୍ବାଦ। ତେବେ ଶ୍ରୋତାବନ୍ଧୁ, ଇଏ ହେଉଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାର ବର୍ତ୍ତମାନ ପରିବେଶ, ଯାହା ରହିଛି ସୂର୍ଯ୍ୟଦେବଙ୍କର ଟିକିଏ ଟିକିଏ ଆଗମନ, ମନ୍ଦ ମନ୍ଦ ପବନ ପ୍ରବାହିତ ଆଉ ମେଘର ମୁକ୍ତ ଆକାଶ ବର୍ତ୍ତମାନ। ତେଣୁ ସମସ୍ତେ ବିଚରଣ କରୁଛନ୍ତି ଆନନ୍ଦ ଉଲ୍ଲାସରେ, ସତେ ଯେପରି ତାଙ୍କର ମନର ଠାକୁର, ମନୁଆ ଠାକୁର। ଆଉ କିଛି ସମୟର ଯେଉଁ ଅପେକ୍ଷା ପରେ ସେମାନେ ସେଇ ଘଣ୍ଟ ଘଣ୍ଟାର ନିନାଦ ଶ୍ରବଣ କରିବେ ଆଉ ନିଜକୁ ଧନ୍ୟ କରିବେ। କହିବାକୁ ଗଲେ ନବଧା ଭକ୍ତିର ସ୍ରୋତ ବର୍ତ୍ତମାନ ପ୍ରବାହିତ ହେଉଛି ଶ୍ରୀକ୍ଷେତ୍ରରେ, ଏଇ ବଡ଼ଦାଣ୍ଡରେ। ଆଉ ସେଇ ସ୍ରୋତରେ ଅବଗାହନ କରୁଛନ୍ତି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ। ଆପଣମାନେ ଜାଣନ୍ତି ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟ ସଖ୍ୟମାତ୍ମ ନିବେଦନମ୍। କ'ଣ ବା ଅଭାବ ଅଛି ଏଠି? ଶ୍ରବଣ କରୁଛନ୍ତି ମହାପ୍ରଭୁଙ୍କର କଥାକୁ, ବନ୍ଦନା କରୁଛନ୍ତି ମହାପ୍ରଭୁଙ୍କୁ, ଅର୍ଚ୍ଚନା କରୁଛନ୍ତି ସେବାୟତମାନେ 119 ପ୍ରକାର ସେବା, ବିଶେଷ କରି ଗୋଷ୍ଠୀଗତ ସେବା ଏହି ଉତ୍ସବରେ, ଏହି ସ୍ୱୟଂ ଲୀଳାରେ, ଶ୍ରୀଗୁଣ୍ଡିଚା ଯାତ୍ରାରେ ଅର୍ପଣ କରାଯାଏ। ଗୋଟିଏ କିଛି କମ୍ ରହିବ ନାହିଁ ସେବା। ତେଣୁ ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍, ଆଉ ସମସ୍ତେ ଚିନ୍ତା କରୁଛନ୍ତି ସେଇ ଜନାର୍ଦ୍ଦନ, ପ୍ରଭୁ ତୁମ ଶ୍ରୀମୁଖ କେତେବେଳେ ଆମେ ଦେଖିବୁ। ଏହି ପ୍ରକାର କହିବାକୁ ଗଲେ ଏ ନବଧା ଭକ୍ତିର ଯେଉଁ ପବିତ୍ର ଜଳରେ ପବିତ୍ର ଅବଗାହନ କରୁଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ, ମନରେ ଉଲ୍ଲାସ ଉଦ୍ଦୀପନା ଆମେ ସ୍ପଷ୍ଟ ଭାବରେ ପାରିପାରୁଛୁ ମନର ଅବସ୍ଥାକୁ। ଶ୍ରଦ୍ଧାଳୁ ଭକ୍ତମାନେ କେଉଁମାନେ କହୁଛନ୍ତି ଆମେ ଶ୍ରୀମନ୍ଦିରକୁ ଟିକେ ବର୍ତ୍ତମାନ ରହିଥିବ ସ୍ୱତନ୍ତ୍ରତା ଥିବ ବର୍ତ୍ତମାନ ଦର୍ଶନ କରିବା ପାଇଁ, ତେଣୁ ଶ୍ରୀମନ୍ଦିରକୁ ଚାଲିଯିବା ପ୍ରଥମରେ। ଆଉ କେହି କେହି ଭାବୁଛନ୍ତି ଆମେ ଆଡ଼ପ ମଣ୍ଡପ ଆଡ଼କୁ ଯିବା, ଆମେ ଜାଗା ଟିକେ ଠିକ୍ ଭାବରେ ପାଇଗଲେ ଆମେ ମହାପ୍ରଭୁଙ୍କର ପହଣ୍ଡି ଦର୍ଶନ କରିବା, ରଥଟଣାରେ ମଧ୍ୟ ଭାଗ ନେବା। ଏହି ପ୍ରକାର ମନର କଥାକୁ କିଏ ବୁଝିବ? ତେଣୁ ଧୀରେ ଧୀରେ ସହସ୍ର ସଂଖ୍ୟାରେ ଆମ କେନ୍ଦ୍ର ଆଗରେ ଶ୍ରଦ୍ଧାଳୁମାନଙ୍କର ଯେଉଁ ସମାଗମ, ସେଥିରେ ଆମେ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ବାରିପାରୁଛୁ। ପ୍ରଭୁ କେତେ ମହିମାମୟ ଠାକୁର ଆପଣ! ପ୍ରକୃତରେ ଆପଣ ମଣିଷ ପରି ଯଦି ଲୀଳାର କରିନଥାନ୍ତେ, ମଣିଷମାନେ ଏତେ ଆଗ୍ରହ କରିନଥାନ୍ତେ

0: ବା ବଡ଼ଦାଣ୍ଡରେ ଠିଆ ହୋଇ ଖରା ବର୍ଷାକୁ ସମସ୍ତ ପ୍ରକାର ଶୀତ କାକରକୁ କଷ୍ଟକୁ ସହିବାରେ ଏ ଭକ୍ତ କେବଳ ଆପଣଙ୍କ ଦର୍ଶନକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଆମ କେନ୍ଦ୍ର ଆଗରେ ଅନେକ ଯେଉଁ ସ୍ୱେଚ୍ଛାସେବୀ ଦଳମାନେ ସେମାନେ ତାଙ୍କର ସ୍ୱତନ୍ତ୍ର ଭାବରେ ଯାଉଛନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ପାଇଁ 380 ପ୍ରକାର ଯେଉଁ ସେବା ସଂସ୍ଥାମାନେ ସ୍ୱେଚ୍ଛାସେବୀ ସଂଗଠନମାନେ ଇଏ ବଡ଼ ଯାତ୍ରାକୁ ଆଧାଇ ଆସିଛନ୍ତି ସେବା ଯୋଗାଇବା ପାଇଁ। ସେ ମହାପ୍ରଭୁଙ୍କର ମହିମା ସମସ୍ତଙ୍କ ଉପରେ କାହିଁକି ନ ହେବ। ତେଣୁ ଏ ଯେଉଁ କୁହାଯାଏ ଆମର ଗୋଟେ କଥା ଶୁଣିବାକୁ ଭଜନରେ ଆମେ ପାଇଛୁ, ଥକା ମନ ସାଲ ଯିବା ସକା ନୟନ ଦେଖିବା ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା। ବେନି ନେତ୍ରକୁ ନୟନ ଯୁଗଳକୁ ପଖାଳିବା ଅର୍ଥ ଖେଳନ କରିବା ବା ପାପମୁକ୍ତ କରିବା। ସେଇ ଲୋତକ ଧାରଟିକେ ମହାପ୍ରଭୁଙ୍କ ପ୍ରେମାଶ୍ରୁ ଆମେ ଅଜାଡ଼ି ଦେଇ ମହାପ୍ରଭୁଙ୍କୁ ଦିବ୍ୟ ସ୍ନାନରେ ସ୍ନାନ ପ୍ରଦାନ କରିବା, ଇଏ ହେଉଛି ଭକ୍ତର ମନବାଞ୍ଛା। ସେ ଜାଣିଛି ଏ ବଡ଼ଦାଣ୍ଡର ମହାତ୍ମ୍ୟକୁ, ସେ ଛୋଟବେଳୁ ଶୁଣିଛି ମହାପ୍ରଭୁଙ୍କର କଥାକୁ। ଏହି ପ୍ରକାର ଭାବମୟ ପରିବେଶ ବଡ଼ଦାଣ୍ଡରେ ବର୍ତ୍ତମାନ କେତେ ପ୍ରକାରର ଭାବକୁ ସାଉଁଟିବା ପାଇଁ ଶ୍ରଦ୍ଧାଳୁମାନେ ଏକତ୍ର ହୋଇଛନ୍ତି।
1: ଏ ପରିବେଶ ଭିତରେ ଆପଣ ଆଜି ବାହୁଡ଼ା ଯାତ୍ରା ଅବସରରେ କ'ଣ ଅନୁଭବ କରୁଛନ୍ତି ଆମେ ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇବା କହିବା।
0: ଆମେ ଯେଉଁ କଥା ଆଲୋଚନା କରୁଥିଲେ ସମସ୍ତଙ୍କ ଭିତରେ ଗୋଟିଏ ଉଦ୍ଦେଶ୍ୟ, କେତେବେଳେ ଆମ ପ୍ରିୟ ଠାକୁର ଜଗନ୍ନାଥଙ୍କର ସାନ୍ନିଧ୍ୟ ଆମକୁ ମିଳିଯିବ। ତେଣୁ କେତେ ପାଖ ସେମାନେ ହୋଇପାରିବେ, ଆଡ଼ପ ମଣ୍ଡପ ପାଖକୁ ହେଉ କିମ୍ବା ଶ୍ରୀମନ୍ଦିର ଆଡ଼କୁ ହେଉ, ଉଭୟ ପଟକୁ ଭକ୍ତ ଶ୍ରଦ୍ଧାଳୁମାନେ ଧାଇଁବାରେ ଲାଗିଛନ୍ତି।
1: ଦେଖନ୍ତୁ ଏ ଛକଟା ନାଁ ହେଉଛି ବଳଗଣ୍ଡି, ଯେଉଁ ମାଳିନୀ ନଦୀ ଥିଲା, ଯେଉଁ ମାଳିନୀ ନଦୀ ତିନି ଦୁଇ ଭାଗ କରୁଥିଲା, ଗୋଟେ ପଟରେ ତିନି ରଥ ଆର ପଟରେ ତିନି ରଥ ରହୁଥିଲା, ଆମେ ସେଇ ଜାଗାରେ ଅଛେ ବଡ଼ଶଙ୍କ ବଳଗଣ୍ଡି। ଏ ନାଁରୁ ଜଣାପଡ଼ୁଛି ଏଠାରେ ନଦୀଟିଏ ଥିଲା, ନଦୀ କିଭଳି ଭାବରେ ପୋତା ହେଇକିରି ଆମର ତିନି ଛଅ ରଥ ପରିବର୍ତ୍ତେ ତିନି ରଥ ହେଲା, ଏବଂ ବର୍ତ୍ତମାନ ବଡ଼ଦାଣ୍ଡ 3 କିଲୋମିଟର ବ୍ୟାପୀ, ଯେଉଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର, ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଦୀର୍ଘ 3 କିଲୋମିଟର ବ୍ୟାପୀ ଯେଉଁ ବଡ଼ଦାଣ୍ଡ, ଏଇ ବଡ଼ଦାଣ୍ଡରେ ଯେଉଁ ତିନି ରଥ ଯାଉଛନ୍ତି ଏବଂ ତିନି ରଥ ଆସୁଛନ୍ତି, ଇଏ ଯେଉଁ 16, 14, 12, 42 ଯାଉଛି 42 ଆସୁଛି 42, ଯେଉଁ 84 ଲକ୍ଷ ଜୀବ ଦେଇ ଯେଉଁ ଦୁର୍ଲଭ ମଣିଷ ପାଇଛେ ତାକୁ କେବେ ହତାଦର କରିଦେବା ଉଚିତ ନୁହେଁ।
0: 84 ଲକ୍ଷ ଜୋନିରୁ ମାନେ ମୁକ୍ତ ପାଇବା ପାଇଁ,
1: ମୁକ୍ତି ହେବା ପାଇଁ
0: ଦିବ୍ୟ ରଥତ୍ରୟର ଦର୍ଶନ। ଆମେ ଇତି ଅବସରରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଗୋଟେ ସୂଚନା ଦେଉଛୁ, ଯେଉଁମାନେ ମହାପ୍ରଭୁଙ୍କୁ ଜାଣିବାରେ କିଛି ଆଗ୍ରହ ରହିଛି, ପ୍ରଶ୍ନ ଆପଣମାନଙ୍କର ରହିଛି, ଆମର ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନେ ଯୋଗାଯୋଗ କରିପାରିବେ। ଆପଣ ହ୍ୱାଟ୍ସଆପ୍ ନମ୍ବରଟି ମନେ ରଖନ୍ତୁ, 8895254200। ଆଉ ଥରେ କହିଦେଉଛୁ, 8895254200। ଏଇ ନମ୍ବରରେ ଆପଣମାନେ ସମ୍ପର୍କ କରିପାରିବେ। ଶୁଣୁଥିଲେ ଆପଣମାନେ 84 ଲକ୍ଷ ଜୋନିରୁ ମୁକ୍ତି ପାଇବା ପାଇଁ ଭକ୍ତ ଏଠି ମହାପ୍ରଭୁଙ୍କର ଆଶୀର୍ବାଦକୁ କାମନା କରିଥାଏ।
1: କି ନା ଏ ଜନ୍ମ ଆଉ ମିଳିବ କି ନ ମିଳିବ ଆମେ ଜାଣିନେ, ତେଣୁ ରକ୍ତ ମାଂସ ଦେହଧାରୀ ମଣିଷ ପ୍ରତ୍ୟେକ ବେଳେ ଆଶା କରେ ଯେ ମୋତେ ଆଉ ପୁନର୍ଜନ୍ମ ନ ମିଳୁ, କାରଣ ଯାହା ଆଚାର୍ଯ୍ୟ ଶଙ୍କର କହିଥିଲେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ, ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍,
0: ଯେଉଁ କଥା କୁହାଯାଇଛି, ଯଦି ମାନବ ଜନ୍ମେ ଏହି ଲାଭ ଯଦି ଗୋବିନ୍ଦେ କରେ ଭାବ, ତେଣୁ ସ୍ୱୟଂ ଗୋବିନ୍ଦ ଯେତେବେଳେ, ସ୍ୱୟଂ ଜଗନ୍ନାଥ ଯେତେବେଳେ ଆସିଛନ୍ତି ଭକ୍ତର ନିକଟକୁ ବଡ଼ଦାଣ୍ଡକୁ, ସିଏ କାହିଁକି ଏ ସୁଯୋଗକୁ ହାତ ଛଡ଼ା କରିବ। ତେଣୁ ତାର ଭକ୍ତି କୈବଲ୍ୟକୁ ଭକ୍ତି ପସରାରେ ସିଏ ମହାପ୍ରଭୁଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି, ଏବଂ ମହାପ୍ରଭୁଙ୍କୁ ସେବା କରିବା ପାଇଁ ମହାପ୍ରଭୁଙ୍କୁ ଆଖି ଖୋଲି ପ୍ରାଣ ଭରି ସିଏ ଏଇ ଯେଉଁ ଦର୍ଶନର ପରିବେଶକୁ ସିଏ ନିଜର କରିବା ପାଇଁ ଆଜି ଗୋଟେ ସମ୍ପୂର୍ଣ୍ଣ ସୁଯୋଗ ପାଇଛି ଶ୍ରଦ୍ଧାଳୁଟିଏ। ନା ଆପଣ କ'ଣ ଭାବୁଛନ୍ତି?
1: ସେ ତାହିଁ ସତ୍ୟ, କାରଣ ବର୍ତ୍ତମାନ ପାଗ ଆଗ ଭଳି ରଥଯାତ୍ରାରେ ଯେଉଁ ଆମେ ଦେଖୁଥିଲେ ମୂଷଳଧାରାରେ ଯେଉଁ ବର୍ଷା ସତେମିତି ଚାରିମେଘ ହେଇଥିଲା, ଆଜି ତାର ବିପରୀତ, ଆଜି ସେସବୁ ଜିନିଷ ନାହିଁ, ମୁକ୍ତାକାଶ ଭଳି ରହିଛି। ଯଦିଓ ଆକାଶ ମେଘାଚ୍ଛନ୍ନ ଅଛି, ତଥାପି ଲୋକମାନେ ଆନନ୍ଦରେ ଯାଉଛନ୍ତି ଆସୁଛନ୍ତି ପ୍ରଭୁଙ୍କୁ ସମର୍ପିତ ହୋଇକି।

0: जो अनुभव नहीं करी आसछन्दी सही अनुभव तंकर पूर्ण
1: हो ये 4 फुटर रथ वर्तमान किछि श्रद्धालु से माने एई हमर बळगंडी छक निकटरो घंट बजेई बजेई आड़प मंडप आड़ को गुंडीचा मंदिर आड़ को वर्तमान यात्रा आरंभ करछन्ती कौन कहिबे
0: सब सब रथ छोट बड़ किछि नहीं भगवान को पाखरे समस्त समान साम्यवाद समाजवाद मानववाद ये तीनटा बाद जो एकत्रित होते ये विचारधारा से विचारधारा प्रत्येक भक्त माने अनुभव वर्तमान यही प्रत्यक्षदर्शी धारा विवरणी कथा को आगे नापी आम जीवा प्रथम केन्द्र को जय जगन्नाथ जय जगन्नाथ जय जगन्नाथ
2: जय जगन्नाथ जय जगन्नाथ जय जगन्नाथ श्रोता बंधु आपण मैंने द्वितीय केन्द्र रु धारा बरणी शुणुले जो छोट रथ बड़ रथ जो विचार आसूची रथरे कौन सी छोट बड़ न थाएं जार सामर्थ्य को देख महाप्रभुंर बड़दाण्ड में समस्ते रथटे गड़ेवा चाहती से कई जड़े भक्त गोटे छोटिया रथ या बड़दाण्डे आणुंट से दृश्य आमर बरणीदाता दृष्टि पड़ा बोली से आपण मानक शुणले आपण जानते आज सारा ओडिशा रे 3000 रु ऊर्ध जगन्नाथ मंदिर अच्छे एवं सबु स्थान रे छोट हो बड़ हो रथ यात्रा होठे तीनोटी रथ होठे गोटे रथ रे तीन ठाकुर जाउचंती चतुर्था मूर्ति जाउचंती तेणु एभली भाव रे जगन्नाथ संस्कृति रो जगन्नाथ उपासना रो जो उत्कल भूमि रे प्रसार होई से प्रसार फल रे बहु स्थान रे रथ यात्रा आम देखा पाच जो रथ यात्रा सब विधि रक्षा कर विधि विधान को मानि जगन्नाथ जो मूल पीठ श्रीक्षेत्र विधि विधान को मानिकरी 3000 स्थान रे रथ यात्रा वर्तमान होटा बहुत बड़ कथा आम पाई ये जो रथ बड़दाण्ड रे विजय हवा से श्रीक्षेत्र बड़दाण्ड हो कि कोरापुट दामनजड़ी हो कि सावर श्रीक्षेत्र हो कि बारिपदा हो जो स्थान रे भी रथ यात्राटा हूँ गोटे प्रतीक मात्र ये रथ यात्राटा को आम विचार करने पड़ो जे आमर मन रूपक बड़दाण्ड में महाप्रभु विजय हेबे गोटे सुंदर गीत अच्छी से गीतटी आम रचना करधुनिक गीत हेले से गीत भितर गोटे गभीर दार्शनिक तत्वटी अच्छी से गीतटी हूँ जे बड़दाण्डे चले तब नंदी घोष रथ मन बड़ दाण्डे बारे आस जगन्नाथ ये गीतटी को लिखिंट आमर गीतिकवि नंदकिशोर सिंह एवं ताको गाई प्रख्यात गायक दिवाकर महांत तेणु जितेबले बड़दाण्डे चले तुम नंदी घोष रथ महाप्रभु आपण नंदी घोष रथ बड़दाण्ड में चलुची मोर मनर बड़दाण्ड प्रभु आपण विजय करतु ये विचारटा यचारटा हूँ आमर वैदिक विचार रथे तो बामन दृष्ट पुनर्जन्म नविद्यते बोली जो कहुई रथरे जितेबले आषाढ़ मासरे महाप्रभु वामन अवतार हुंती से ही महाप्रभु वामन होकर जो रथ उपर बसवे से आमर अंतर भितर आम हृदय भितर आम महाप्रभु को आम शरीर रथरे जो धारण करे हृदय रूपक सिंहासन महाप्रभु बस रथ उपर महाप्रभुंर विजय हवा एवं आमर अंतर रथरे आम शरीर रथरे हृदय सिंहासन महाप्रभु विजय हवा ये दुईटी कथा जितेबले एकाकार हम से आम अनुभव करवा जे महाप्रभुंर रथ बड़दाण्ड में गड़ुची आमर मनर बड़दाण्ड में महाप्रभु विजयी तेणु ये उपलब्धिटी हूँ गोटे बड़ उपलब्धि जो उपलब्धिटी को आमर गीतिकार मैंने अति सुंदर भाव रचना करंदर भाव आम शुणिक मन पुलकित हो किसी समय पूर्व आमर डॉक्टर कल्याणी नंदी आपण मानक कहते जो नर्तक नर्तकी मैंने नृत्य प्रदर्शन करूँ महाप्रभु को नृत्य देखा भल लगे एवं महाप्रभु बड़सिंहार बेले नृत्य देखिकी से निद्रा जाती पहुड़ हमें ये नृत्यटी आमर कौन जानती आमर ओडिशी नृत्य जहाँ को आम कहूँ से ओडिशी नृत्यर पांचटी पर्याय अच्छी गोटे हूँ मंगलाचरण द्वितीयटी हूँ बटू तृतीयटी हूँ पल्लवी चतुर्थटी हूँ अभिनय पंचमटी हूँ मुख्य तेणु जो मैंने ओडिशी नर्तक एवं नर्तकी नृत्यांगना से नृत्य प्रदर्शन करती नृत्य विभोर हो जाती ओडिशी नृत्यर एभली एक अवस्था अच्छी जितेबले नृत्य प्रदर्शन करुवा शिल्पी से तल्लीन हो जाए
3: ତାର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏଇ ଯେଉଁ ନୃତ୍ୟ କରୁଛନ୍ତି ଏଇ ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକିରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ କିନ୍ତୁ କେଉଁଠି ଫେରିପାରୁଛେ ଆମେ ତେଣୁ ଯେତେବେଳେ ଏହି କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ ଯେଉଁଟା ନବଦା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ ଭକ୍ତିରେ ନଅ ପ୍ରକାର ବାଟ ଦେଖାହେଲା ଆଉ କେତେ ବାଟ ଆମକୁ ଦେଇଥାନ୍ତେ ଆପଣ ସ୍ମରଣ କରିପାରିବେ କରନ୍ତୁ ଶ୍ରବଣ କରିପାରିବେ କରନ୍ତୁ ଅର୍ଚ୍ଚନା କରିପାରିବେ କରନ୍ତୁ ବନ୍ଦନା କରିପାରିବେ କରନ୍ତୁ ଯାହା କରିବା କଥା କରନ୍ତୁ ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ ଯେଉଁ ବାଟ ଆପଣଙ୍କୁ ସୁହାଉଛି ସେହି ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ ଏବଂ ଆମର ଯେଉଁ ଓଡ଼ିଶୀ ନୃତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି ତାରି ଭିତରେ ଆମେ ସେହି ଭାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଆଉ ଗୋଟିଏ କଥା ମୁଁ ଦେଖିବି ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି ସେମାନେ ତତ୍ପର ହେଲେଣି କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି ବହୁତ ଦୁର୍ଘଟଣା ମଧ୍ୟ ହୋଇଛି ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ ଅତୀତରେ ତଳେ ରଥ ଗଡ଼ୁଥିଲା ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି ଏଭଳି ଜଣେ ଭକ୍ତ ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ ସିଏ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶ ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେହି ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ ତେଣୁ ବାହୁଡ଼ା ଆଉ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ ଆମର କବିମାନେ ମଧ୍ୟ ଲେଖିଛନ୍ତି ସତେ କିଏ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏ ଶରୀରରୁ ଆତ୍ମା ଛାଡ଼ିଯିବ ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଅନ୍ତକାଳେ ଜମାମେବଂ ସ୍ମରଣ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସମଦ୍ଭାବଂ ଜାତ୍ୟତ୍ର ନାତ୍ୟତ୍ର ସଞ୍ଚୟ ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ ଏଥିରେ ସନ୍ଦେହ ନାହିଁ ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ ଏଭଳି ଅନେକ କଥା
2: ଏ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି। କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ, ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି। କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି ମୋର ଜନ୍ମ ମାତା ଜନ୍ମିତ ମାତା ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ସୁନାବେଶ ଦେଖିବାକୁ ଆସିଥିଲୁ ବାହୁଡ଼ା ଦିନ, ବାହୁଡ଼ା ଦେଖିପାରିଲୁ ନୁହେଁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲରେ ବର୍ଷାରେ ତିନ୍ତି ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲାନି, ବହୁତ ଖୁସି ଲାଗେ।
1: ଆଜି ଆପଣ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ, ଆପଣଙ୍କୁ କେମିତି କେତେ ଖୁସି ଲାଗେ?
0: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
1: ଧନ୍ୟବାଦ।
2: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହେବା।
3: ମୋ ନାଁ ହେଉଛି ତନ୍ୟା ଘୋଷାଲ, ମୋ କ୍ଲାସ୍ ହେଉଛି 5, ମୁଁ ପୁରୀରୁ ଆସିଛି।
2: କିଏ କହିଲେ ତମକୁ ଆସିବା ପାଇଁ?
3: ମୋ ବାପା।
2: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
3: ବହୁତ ଭଲ ଲାଗୁଛି।
2: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
3: ପୁନମ ଜେନା।
2: ଆଉ ତମ ନାଁ?
3: ସ୍ମୃତି ଆରାଧ୍ୟ।
2: ଆଜି କ'ଣ ଏଠି ତମେ ପରଫର୍ମ କରିବ?
3: ଓଡ଼ିଶୀ।
2: ପ୍ରାକ୍ଟିସ୍ କରିଛ ଭଲରେ?
3: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡ୍ୟାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ। ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
4: ଜୟ ଜଗନ୍ନାଥ। ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେ ଅନୁଭୂତି, ଯେଉଁ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏହି ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ମିଛମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇଦେଲେ ସବୁକିଛି ହଜିଯାଏ, ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା, ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ। ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହେଉ କି କୀର୍ତ୍ତନ ମାଧ୍ୟମରେ ହେଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବ କି। ଆମେ ଯଦି ବୃନ୍ଦାବନଶ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେଇ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ, ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢ଼ା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ, ମହାଶୂନ୍ୟ, ଯେଉଁ ଶୂନ୍ୟ ଭିତରେ ବଡ଼ ଦାଣ୍ଡ, ବଡ଼ ପଣ୍ଡା, ମହାପ୍ରସାଦ, ସ୍ୱର୍ଗଦ୍ୱାର, ପତି ତପାବନ, ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ, ଅନେକ ସେବା କରୁଛନ୍ତି ଯେଉଁ ସେବକଗଣ, ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହମ ତ ସରିଲାଣି, ଖେଚୁଡ଼ି ଭୋଗ ହେବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯେଉଁ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର

0: ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି। ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ। ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ, ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକାଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ। ଯେଉଁ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ଯେ ଯେଉଁ ଭାବନା, ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା। ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେହି ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ତ୍ତ ହୋଇଣ ବାଚୋରୀ, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି, ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି। ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତେ ଅପେକ୍ଷା କରିଛନ୍ତି, ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏଇ ଯେଉଁ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯେଉଁ ଯାତ୍ରା ହେଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯେଉଁ ପ୍ରାବୃଟ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯେଉଁ ନବରସର ଯେଉଁ ଠାକୁର, ନବଶୃଙ୍ଗାରର ଠାକୁର, ନବଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ଶାନ୍ତେ କୋଟି କୈବଲ୍ୟ ନାଥଙ୍କର ଯେଉଁ ଯାତ୍ରା ହେଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି। ଇଏ ସେ ଅବନି ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି। ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ। ସେଇଥିପାଇଁ କୋଣ ଅନୁକୋଣରୁ ଯେଉଁମାନେ ଯେଉଁ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲ୍କୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752-222-175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, महिला सहायता पाई 181 ट्रैफिक सहायता पाई 199 एही समस्त नंबर मने रखंतु सुस्थ रहंतु सचेतन रहंतु एवं रथ यात्रा को श्रृंखला सहित पालन करंतु जय जगन्नाथ
1: स्वास्थ्य परिवार कल्याण विभाग ओडिसा सरकार
4: ये मुदे भल लगुची पत्नी को पसंद आसीबो
5: हां सर आपनको चॉइस बहुत भल अछि आ ए डिजाइन भी नुवा
4: डिजाइन नुवा छ ठीक अछि किंतु सोनार विशुद्धतार प्रमाण कोठी मिलिबो
5: सचेतन ग्राहक हुवंतु आज ही डाउनलोड करंतु बीआईएस केयर ऐप सोना किनिबा पूर्वरो बीआईएस केयर ऐप रु एचयूआईडी कोड निश्चय जांच करंतु
6: जय जगन्नाथ जय जगन्नाथ जय जगन्नाथ आज प्रकृत श्रद्धा बाली रे जो श्रद्धार सहित आज भक्त माने समस्ते रथ टाणी अपेक्षा करके रही केतेबेले महाप्रभुंकर से ही दिव्य रथरे ठाकुर माने आरोहण करिवे एवं रथ यात्रा आरंभ हो किंतु वर्तमान आम देखा पाऊचे जे जो कर्डन करा जाइछि रथ को गोटे इनर कर्डन करा जाइछि ता भितरे तीन रथ अति सुंदर भाव अच्छा सब परिष्कृत आज कौटी टिके नाकू ना अलिया ना कौन सी अपरिष्कृत जगह ना जहाँ कहती शरदा बालीर बालिक टी मुंडे मारवापी जो कवि मैंने सब लिखिंट वास्तविक आज से रूप धारण कर शरदा बाली एवं आज गोटे अपूर्व दृश्य आम देखा पाच पवन खिलिखिली हो प्रवाहित हो पवन रेग गति से मध्य मंद पड़ूना अति सुंदर भाव से पवन चली नवमंडल एवं संपूर्ण भाव मेघ आच्छादन कर रखिंट आउ वर्षा मध्य सामान्य ना क्लांति कहीं अनुभव करूना अति सुंदर भाव आज पाग होती कारण जो आम देखि आषाढ़ मास शुक्लपक्ष द्वितीय तिथिर जो अवस्था थिला वर्तमान से अवस्था ना से थिला संपूर्ण भाव कादुआ गुंडीचा कारण वर्षा होता निरंतर वर्षा होता किंतु आम भावुलु यही समय मध्य अर्थात यही जो बाहुड़ा समय मध्य निश्चित भाव वर्षा हम कारण वर्षा ऋतु चली किंतु महाप्रभु जेहेतु यात्रा करुंट तेणु ये प्रकृति किसी क्षण पूर्वर शांतन बाबू कहते कहला अरे ये प्रकृति को नियंत्रण मुँह करुच्ची मयाध्यक्षेण प्रकृति सुयते सचरा आचरम ये मो अध्यक्षतारे प्रकृति जहाँ किसी करुच्ची तेणु प्रकृति केमिति बर्षि जीव प्रकृति आज अति सुंदर है मनोरम है भक्त मानक थे से कष्ट किंतु आज से परीक्षार बेल आज भक्त मैंने परीक्षार उत्तीर्ण हो जा
7: गोटे कथा मोर मन पड़ी
6: आज्ञा
7: आपण जोबले मंद मलय कथा कहले
6: यहाँ
7: तो प्राकृत काल एवं तो मलय बसंत समय बहे मलयटा कि दक्षिणा पवन बहुत ये जो दक्षिणा पवन बहुत यही कथाटा को आमर कवि सूर्य बलदेव रथ
6: आज्ञा
7: से म चंपुरे से लिखिंट मधुरे मंद मंद हो गंध बह प्रसरला कदम्ब निकुंज सीमारे जेतेबेले राधा और कृष्ण मिलन से मिलन समय रे प्रकृति मध्य सब अनुकूल परिवेश तैयारी करिबा पाई कदम्ब निकुंज सीमारे कौन होची ना मधुर मधुरे मंद मंद हो गंधवह जे गंधवर अर्थ हूँ पवन पवन प्रवाहित है तेणु ये वर्तमान मध्य ये गोटे मिलन एवं हूँ ना
6: आज्ञा
7: ये जो मिलनटा कौन राधा आउ कृष्ण मिलन हूँ से जीव परमर मिलन तेणु ये जीव परमर मिलन तेणु ये गंधवह वर्तमान प्रसरित हो प्रकृति ये जीव परमर मिलन मुहूर्त उपस्थित होती बड़दाण्ड महाप्रभु को दर्शन करिवे
6: आउरी आमोदित करिबा पई
7: आउरी आमोदित करिबा पई
6: पवन
7: दक्षिणा पवन बहुत
6: मृदु मंद पवन पवन रे हिलल रे वर्तमान चल चंचल सबुआड़
7: बस
6: एवं वर्तमान आम देखुचु तीन गोटी रथ से सुसज्जित ही रही जहाँ तो कहते वर्तमान गोटे कौन सी स्थान रे अलिया बोली किसी वस्तु अच्छी ता देखा मिलूनी ଏ ତିନି
7: ସମୟ ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡ଼ିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ। ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡ଼ିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ ଆଉ ପରିଷ୍କାର ହେଇଗଲା
6: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ। ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ ଏବଂ ଯେଉଁ ଚାରମାଳ ଦେଇକରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବେ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟିଏ ମହୋତ୍ସବର କଥା ସେଠି ଲେଖାହେଇଛି। ଏତେ କାଳା, ଏଇ କାଳଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯେଉଁ ଏଇ କଥାଟି ଲେଖା ହେଇଥିଲା କେବେ ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ। କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ କୁହାଯାଉ, କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 250,000 ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି ସେହି ଶ୍ରୀକ୍ଷେତ୍ରରେ 1,50,000, 2,50,000, 1,00,000 ଲୋକ ଆସି ରୁଣ୍ଡ ହୋଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା, ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି ଯାହାଫଳରେ ମହାପ୍ରଭୁ ଟିକିଏ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହୋଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକିଏ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକିଏ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହୋଇନି, 7:00-12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି, କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତା'ର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି ସେମାନେ ମଧ୍ୟ ଆମ ଏ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମି ପ୍ରୟତାତ୍ମନ। ପତ୍ର ଟିକିଏ ହଉ, ପାଣି ଟିକିଏ ହଉ, ଫୁଲ ଟିକିଏ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି ଏବଂ ତାଙ୍କ

0: ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାଶନି ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାଶନି, ଏବଂ ଅର୍ଦ୍ଧାଶନି ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଅର୍ଦ୍ଧାଶନି, ଆଉ ଅର୍ଦ୍ଧେ ଆସନଂ ଯ ସିଆସା ଅର୍ଦ୍ଧାଶନି। ଅର୍ଦ୍ଧ ମାନେ ଠିକ୍, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାଶନି ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏହି ଅର୍ଦ୍ଧାଶନି ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି। ସେ ପରିଚୟଟି ହେଉଛି, ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାଶନି, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ, ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ପିଠା, ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହେବ 7:30 ବେଳୁ, 11:30, 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧାଶନିଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3-4 ଉପରେ ହେଇଯିବ। ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହେଉଥିବ,
0: ପିଲାମାନଙ୍କୁ ଟିକେ ଭୋକ ହେବ,
1: ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ, ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ, ଏବଂ ଶବର ତା'ର ବନ୍ୟଜନ୍ତୁ ଶିକାର କରିକିରି ସିଏ ତା'ର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ପିଠାଟାକୁ ଦେଉଛୁ। ଏବଂ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନା ପୋଡ଼ ପିଠା, ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ, ତା'ର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ, ଅର୍ଦ୍ଧାଶନି ଦେବୀଙ୍କୁ ପୋଡ଼ ପିଠା ଆମେ ଦେଉଛୁ। ଏବେ ତ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟିଏ ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନାଁ କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ବା ଅଟା, ଛେନା, ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ, ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା, ଛେନା, ଏବଂ ତା ସହିତ ଅଳେଇଚ ଇତ୍ୟାଦି ଖିସିମିସି
1: ଯାହା ଯାହା ସବୁ
0: ଜନ୍ତା ହେବ। ଜନ୍ତା କେମିତି ହେବ, ଗୋଟେ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟେ ପଲମ ଘୋଡ଼ା ହେବ, ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ, ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତା ଚାରିପଟେ ତାକୁ ବଳା ହେବ। 7-8 ଘଣ୍ଟା ସିଝିବ, 7-8 ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହେବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ, ୟା ନାଁ ହେଉଛି ପୋଡ଼ ପିଠା।
1: ବାଃ, ବହୁତ ବଢ଼ିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି, ଏବଂ ଏ କଥା କେତେବେଳେ ସମ୍ଭବ ହେବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ, ଆପଣ ଏ ଦେଖିବେ କେତେ ବଡ଼ ଆଶ୍ଚର୍ଯ୍ୟର କଥା, ଏଠି ଏଇ ଯେଉଁ 3 ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକ

0: ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ। ଅର୍ଥାତ୍ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ, ଯାହା ଆପଣ କହିଲେ ଯେ ଇଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି 5 ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଇଠୁ ଯିବେ, ହେଲାବେଳକୁ ଏତେବେଳେ ହେବ। ମାଉସୀ ମା କହିଲେ ନାଇଁ ନାଇଁ, ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ, ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହେଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହେବ। ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ, ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢ଼ିଆ, ବହୁତ ବଢ଼ିଆ, ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇ ଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୁସଜ୍ଜିତ ହେଇଛି ସେନାପଟା ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଇଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଙ୍ଗ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନାତି କୁତଃ ମନୁଷ୍ୟ। ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ, ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି, ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯେଉଁ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ, ଯେଉଁ ଆଦିବାସୀ ଦେବତା, ଯେଉଁ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦଇତା ଏବଂ ପତି, ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ, ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନ

0: ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ ଯୋଗଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜଗତ ସର ସେ ଭାରତ କମଳ ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ବାସ୍ତବରେ ଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେତ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ, ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି ମହାପ୍ରଭୁ। କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ, ଅଭିନବ ଜଳଧର ସୁନ୍ଦର ଧୃତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବଶୀଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା, କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟିଏ ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ, ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ରହିଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ। ଏଇଥିପାଇଁ ଯେ ମହାପ୍ରଭୁ କେତେବେଳେ ନା କେତେବେଳେ ତାର ସେ ଦୁଃଖକୁ ହରଣ କରିନିଅନ୍ତି, ହରି ହରଣ କରିନିଅନ୍ତି, ସେ ଆଉ କ'ଣ ଦୁଃଖ କଥା ମନେ ପକାଇବ। ଖଣ୍ଡନାଥ ସର୍ବ ଦୁଃଖାନମ୍ ଅଖଣ୍ଡାନନ୍ଦ ଦାନତ ସ୍ୱଭାବ ଦାରୁ ରୂପମ ହି ପରଂ ବ୍ରହ୍ମା।

0: ବିଧିୟତେ। ଏ ପରମବ୍ରହ୍ମଙ୍କ ପାଖରୁ ଆଉ ସେ ତାର କ'ଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠାଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଇଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି, ହୃଦୟରେ ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ଏ ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ, ଆପଣମାନେ ଜାଣନ୍ତି। ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ, ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳାଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୋତାବନ୍ଧୁ, ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦିବ୍ୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା ମିଳୁଛି। ଏବଂ ତାଙ୍କର ଯେଉଁ କୋଠ ସୁଆସିଆ ସେବକମାନେ ସେମାନେ ସବୁ ବୋହିକରି ଆଣିକରି ବାକ୍ସ ଇତ୍ୟାଦି ହଣ୍ଡାହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯେଉଁଟା ଆମର ଠିକ୍ ତଳେ ଅଛି, ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯେଉଁଠି ପ୍ରଥମ କେନ୍ଦ୍ର ହୋଇଛି, ସେଇଥିରେ ଯେଉଁ କର୍ଡ଼ନ ଥିଲା ସେଇ କର୍ଡ଼ନକୁ ବର୍ତ୍ତମାନ ହଟାଇ ଦିଆହେଲା। ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା। ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି, କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ। ଆଉ ବଡ଼ଦାଣ୍ଡକୁ, ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହୋଇଛି ଏବଂ ବର୍ଷା ତ ନାହିଁ, ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି। ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି, ପାଣି ସିଞ୍ଚନ କରୁଛନ୍ତି। ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି। ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହୋଇକି ରଖାହୋଇଛି ମେଡ଼ିକାଲ ଛକ ପର୍ଯ୍ୟନ୍ତ, କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ। ଆଉ ସମଗ୍ର ମେଡ଼ିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ। ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି ସମ୍ପୂର୍ଣ୍ଣ ଶରଧା ବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧା ବାଲି ବର୍ତ୍ତମାନ ଅଛି। କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ। ତାର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ ଏଇଟା ହେଉଛି ବୈଷ୍ଣବୀୟ ଭାବନା। ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା। ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଆଉ ସଂସାରର ସମସ୍ତେ ହେଉଛନ୍ତି ନାରୀ। ଏଇଟା ହେଉଛି ଗୋପୀ ଭାବନା, ଏଇଟା ହେଉଛି ବୈଷ୍ଣବ ଭାବନା। ତେଣୁ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ। ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି, ରାଧା ମଧ୍ୟ ଜଣେ ଗୋପୀ, ତେଣୁ ଗୋପୀ ଭାବ କହିଲେ ରାଧା ଭାବ, ରାଧା ଭାବ କହିଲେ ଗୋପୀ ଭାବ, ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ। ହଁ, ଆମେ ଘଣ୍ଟା ଶବ୍ଦ କାହିଁକି, ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲଟ ପଡ଼ିବାର ଦୃଶ୍ୟ ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ, ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲଟ ହଲୁଛି, ବର୍ତ୍ତମାନ ଆଲଟ ପଡ଼ୁଛି ଏବଂ ଆଲଟ ପଡ଼ିବା ଫଳରେ ସୂଚନା ମିଳୁଛି ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ତ୍ତମାନ ଆସିବ, ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକରି ଆସିବେ। କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକରି ବର୍ତ୍ତମାନ ଶରଧା ବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ। ତେଣୁ ବଡ଼ ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁ ନା, ନା ମୁକ୍ତି ଯଦି ପାଇଯିବୁ ଆମେ ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏଇ ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଇଦିନ ବଡ଼ ଚମତ୍କାର ଲାଗିଲା ଆମକୁ ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି, ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏଇ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବା ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ

0: ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକରି ଯାଇଥିଲେ ସିଂହ ଦ୍ୱାର ଦେଇ ଦେଇକରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେଇ ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂ ଚ ତତୋ ନୀତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନଙ୍କ ମାଧ୍ୟମରେ ହିଁ କରନ୍ତି। ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜୟ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଇଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କରେ ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ ଛଅ ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି ତେଣୁ ସେଥିପାଇଁ ଚବିଶ ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧାବଲ୍ଲଭ ମଠ ପାର୍ଶ୍ୱ ଦେଇ
1: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି, ତେଣୁ ମହାପ୍ରଭୁମାନଙ୍କର ଯେଉଁ ତିନି ଠାକୁରଙ୍କର ପହଣ୍ଡି ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ ଦୁଇ ଠାକୁରଙ୍କର ହିଁ ପହଣ୍ଡି
0: ପହଣ୍ଡି ହେଉଛି, ପାଉଣ୍ଡ ପରେ ପାଉଣ୍ଡ ପକେଇ
1: ପାଉଣ୍ଡ ପରେ ପାଉଣ୍ଡ ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
0: ସ୍କନ୍ଧ ଦେଶରେ ଆସି,
1: ତଥାପି ଆମେ ଏହାକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁ,
0: ଯେହେତୁ ଦୁଇ ବଡ଼ ଠାକୁରଙ୍କର ପହଣ୍ଡି ହେଉଛି ତେଣୁ ଇଏ ମଧ୍ୟ ତାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ, କିନ୍ତୁ ବାସ୍ତବିକ ସେମାନେ ପାଉଣ୍ଡ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି ଯେଉଁ ତାଙ୍କର ପ୍ରିୟ ଭକ୍ତ, ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏହି ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି, ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ ତାପରେ ଦର୍ପଦଳନ ରଥ ଏବଂ ପରିଶେଷରେ ତାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରିବେ, ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ ଶୁଣନ୍ତୁ ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆ ମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ, କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହ,
1: ସେଇଟା ହେଉଛି ଯେ ତିନି ରଥରେ ଷୋହଳ ଚଉଦ ବାର ବୟାଳିଶ ବୟାଳିଶ ଘଣ୍ଟୁଆ ତିନି ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି, ଜଗନ୍ନାଥଙ୍କ ରଥରେ ଷୋହଳ, ତାଳଧ୍ୱଜ ରଥରେ ଚଉଦ, ଦେବଦଳନ ଦର୍ପଦଳନ ରଥରେ ବାର। ଏଇ ଯୋଉ ବୟାଳିଶ ଘଣ୍ଟୁଆ କିନ୍ତୁ ପହଣ୍ଡି ବେଳେ ବୟାଳିଶ ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ।
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହେଉଛି ସେତିକିବେଳଠୁ ଯୋଉ ବୟାଳିଶ ଜଣ ମିଳିତ ଭାବରେ ଯୋଉ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ, ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ ତିନି ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି, ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି, ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହେଉଛି, ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ, ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି, ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି, ଏବଂ ଯେଉଁ ଚାମର ପଡ଼ୁଛି, ଯେଉଁ ଆଲଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହୋଇଛି, ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି, ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି। ବର୍ତ୍ତମାନ ନାକଚଣା ଦୁଆରରେ ଦୁଆର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
3: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
2: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
3: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
2: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
3: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
2: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
5: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
6: ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ। ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
0: ବର୍ତ୍ତମାନ ଆମେ ଦେଖୁଛୁ ନାକଚଣା ଦ୍ୱାର ସମ୍ମୁଖ ଭାଗରେ ଲୋକାରଣ୍ୟ, ଅର୍ଥାତ୍ ବର୍ତ୍ତମାନ ଘଣ୍ଟୁଆମାନେ ସେଇଠି ପହଞ୍ଚିଗଲେଣି, ନୃତ୍ୟକାରୀମାନେ ସେଇଠି ପହଞ୍ଚିଗଲେଣି ଏବଂ ଆମେ ଜାଣିପାରୁଛୁ ୟା ପରେ ହେଉଛନ୍ତି ପହଣ୍ଡି ହେବେ ସେଇ ବଳଭଦ୍ର ଭଗବାନ। ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳେଇ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭା ମଳଚାରୁ ଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀକାମପାଳଂ ଭଜେ। ଆଜି କାମପାଳ ବିଜେ କରିବେ, ଆଉ ଅଳ୍ପ ସମୟ ପରେ ଆମେ ଦେଖିବା କାମପାଳ ବିଜେ କରିବେ। ଏଇ ଯେଉଁ ଘଣ୍ଟୁଆମାନେ ବର୍ତ୍ତମାନ ଘଣ୍ଟ ବଜାଉଥିଲେ ସେମାନେ ଶ୍ରୀ ସୁଦର୍ଶନ ଭଗବାନଙ୍କୁ ଦର୍ପଦଳନ ରଥରେ ଆଜି ଛାଡ଼ିକରି ଯାଇଛନ୍ତି ଏବଂ ଏଇ ଶ୍ରୀ ସୁଦର୍ଶନ ହେଉଛନ୍ତି ସମଗ୍ର ବିଘ୍ନର ଉଚ୍ଚାରଣ କରିବା ପାଇଁ ସେ ଆସିଛନ୍ତି। ଯେହେତୁ ପ୍ରଭୁମାନେ ବିଜେ କରିବେ, ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦକ୍ଷ କର ବା ଡାହାଣ କରରେ ଭଗବାନ ସୁଦର୍ଶନ ବିଜେ କରିଥାନ୍ତି ଏବଂ ସିଏ ହେଉଛନ୍ତି ସୂର୍ଯ୍ୟ କୋଟି ସମପ୍ରଭ। ସେଥିପାଇଁ କୁହାଯାଏ ସୂର୍ଯ୍ୟ କି ଉଦିତ ଅମ୍ବରେ, ସତ୍ୟ କ'ଣ ଅମ୍ବରର ଅର୍ଥାତ୍ ନଭୋଦୟ ନଭୋମଣ୍ଡଳରେ ସୂର୍ଯ୍ୟ ଉଦୟ ହେଲେ କି। ଏହିଭଳି ଭାବରେ ବିଜେ କଲେ ସେଇ ଶ୍ରୀ ସୁଦର୍ଶନ ମହାରାଜ ଘଣ୍ଟ ଘଣ୍ଟ ଘଣ୍ଟ ଘଣ୍ଟା ଧୀରେ ଧୀରେ ଶୁଭିଲାଣି ଏବଂ ଆମେ ମଧ୍ୟ ଯେଉଁ ଫାଙ୍କରେ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ବିଜେ କରୁଥିଲେ ସୁଦର୍ଶନ ମହାରାଜ, ସେଇ ଫାଙ୍କ ଦେଇ ବର୍ତ୍ତମାନ ଆମେ ଦେଖୁଛେ ଧୀର ପଦକ୍ଷେପରେ ପାହୁଣ୍ଡ ପରେ ପାହୁଣ୍ଡ ପକାଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ସଂକର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ। ସିଏ ହେଉଛନ୍ତି କାମପାଳ, ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳଂ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ, ଅର୍ଥାତ୍ ଶିବସ୍ୱରୂପ ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ। ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ, ସେଇ କାମପାଳ ସିଏ ବିଜେ କରିବେ। ସିଏ କିଏ? ସେ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣୈହି ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁହୁ ଯଦୁନା ମପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା ଅୟଙ୍ଗୀ ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହେବ, ଶେଷରେ ତା ପୂର୍ବରୁ ଶଙ୍କର୍ଷଣ ଭଗବାନ ଦେବ

0: ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ ମୁଁ ପୁଣି କେମିତି ଯିବି ସେଥିପାଇଁ ସେ କ'ଣ କଲେ ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକରି କୁହାଯାଏ ତେଣୁ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ବୁଧେଇ ଗୁଣେହି ଇଏ ଏତେ ଗୁଣବାନ ତାଙ୍କର ଗୁଣ ଅବର୍ଣ୍ଣନୀୟ ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ ତାଙ୍କୁ ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି ବଳାଧିକ୍ୟାତ ତାଙ୍କ ଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ ତଥାପି ସିଏ ହେଉଛନ୍ତି ଭଦ୍ର କିନ୍ତୁ ଯିଏ ସିଏ ଏତେ ବଳ ସିଏ ହେଉଛନ୍ତି ଭଦ୍ର ତେଣୁ ଆମର କଥା ଅଛି ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ ଏଇ ସେ ପୁଣି କ୍ଷମା ଆଚରଇ ତେଣୁ ଯାହା ପାଖରେ ଅଧିକ ବଳ ଥିବ ସେ କ୍ଷମାଶୀଳ ହେବ ସେ ଭଦ୍ର ହେବ ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି ଏବଂ ସେ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନର ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ ଆପଣ ଦେଖିବେ ଏ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ ଯେଉଁ ସପ୍ତଧା ବିଗ୍ରହ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ ଭୂଦେବୀ ମାଧବ ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି ଗୋଟିଏ ପିଣ୍ଡା ଉପରେ ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ ସେଠି ଦୁଇ ଭାଇ ଅଛନ୍ତି ଏକାଠି ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି ତା ଭିତରେ ଆଉ ଗୋଟିଏ ଭଉଣୀ ସେଠି ଅଛି ଭାଇ ଭଉଣୀ ଭିତରେ ସମ୍ପର୍କ ଭାଇ ଭାଇ ଭିତରେ ସମ୍ପର୍କ ଭାଇ ଭଉଣୀ ଭିତରେ ସମ୍ପର୍କ ଆଉ କିଏ ସ୍ତ୍ରୀ ଅଛନ୍ତି ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି ଏବଂ ଆଉ କିଏ ଅଛନ୍ତି ସେଠି ଅଛନ୍ତି ନଣନ୍ଦ ଭାଉଜ ନଣନ୍ଦ ଭାଉଜ କିଏ ସୁଭଦ୍ରା ସୁଭଦ୍ରା ହେଉଛନ୍ତି ନଣନ୍ଦ ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି ତେଣୁ ଏଇ ଯେଉଁ ସମ୍ପର୍କ ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି ତେଣୁ ଆମ ଭିତରେ ଆମ ସମାଜରେ ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ ଇଏ ସବୁ ସମ୍ପର୍କ ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକରି ମରୁଛନ୍ତି କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକରି ଅଛନ୍ତି ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ ଦେଢ଼ସୁର ହେଉଛନ୍ତି ବଳଭଦ୍ର ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ ସେଠି ମଧ୍ୟ ଚଳୁଛନ୍ତି ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ ଏବଂ ମାତୃଭୂମିକୁ ଆସିଛନ୍ତି ମାତୃଭୂମିରେ ରହୁଛନ୍ତି ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି
1: ବାଃ ବହୁତ ବଢ଼ିଆ କଥା ଆପଣ କହୁଥିଲେ ଇଏ ତ ଲୋକାଚାରର କଥା ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ ତାହା ଜଗତବାସୀଙ୍କ ପାଇଁ ଆମେ ଦେଉଛେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହେଇଛି, ଚକ୍ର ବନାଟି ଯଦିଓ

0: ଚେତନା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି? ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
1: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
0: ନାଇଁ ଠିକ୍ ଅଛି, ଦକ୍ଷ କରେ ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ, ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି। ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନର ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ହଁ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏଇ ପଞ୍ଚ ଦେବତାଙ୍କର ପୂଜା ନେଇକରି, ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତା'ର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚଦେବତା କିଏ ନା, ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ ଏବଂ ମାଧବ ହେଉଛନ୍ତି ବିଷ୍ଣୁ ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏହିଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ, ଆମେ ଯେଉଁ ପଟେ ଅଛୁ, ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇ ପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି, ଦଶାବତାର ମଠ ଦେଇକରି ଶରଧାବାଲି ତଳ ଦେଇକରି, ଶରଧାବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇ ପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆରୋହଣ କରିବେ। ହଁ ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ। ଦଶାବତାର ମଠ ଦେଇକରି ଆସିବେ
0: ତାଙ୍କୁ, ଏଇ ପଟଟା ସୁବିଧା,
1: ଏଇ ପଟ ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜେ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା, କଥା କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି, ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି।

0: ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମୋତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ, ରୁଦ୍ରସ୍ୱରୂପ ହୋଇଥିବ, କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯେଉଁ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି। ତେଣୁ ତନୁ ନାହିଁ କନ୍ଦର୍ପର, ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏ ଯେଉଁ ଅମରକୋଷରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚସ୍ୱର ସ୍ମର, ଏଇ ଯେଉଁ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହେଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯେଉଁ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯେଉଁ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି ମଧ୍ୟ,
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭ ମାନଙ୍କୁ,
1: ଯୋଉ କାମ ଜର୍ଜରିତ ହଉଛେ
0: ହଉଛେ,
1: ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ, ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡ଼ୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ ନାଗେନ୍ଦ୍ର,
1: ନାଗେନ୍ଦ୍ର
0: ନାଗେନ୍ଦ୍ର ଚୂଡ଼ୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନୂଆକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ଼ ଠାକୁରଙ୍କ ପାଖରେ। ଏଇ ଟାହିଆ ଯେଉଁ ରାଘବ ଦାସ ମଠ ଦେଉଛନ୍ତି, ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
1: ଟାହିଆ ଦେଶି ଯାଉଛନ୍ତି,
0: ହଁ ଟାହିଆ ଦେଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯେଉଁ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି, ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକିଏ ଆଗଉଛନ୍ତି, ଟାହିଆ ଟିକିଏ ଆଗକୁ ଆସୁଛି, ମା ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର ଚଉଦଟା ଚକ, ତାଙ୍କ ରଥର ଚଉଦ ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ, ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ, ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ, ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ, ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି, ବଡ଼ ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ, କେତେବେଳେ ସେ ପ୍ରଭୁ ଆସିବେ ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର ତାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି, ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣସ୍ୱରୂପୀ ମହାପ୍ରଭୁ ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି, ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହୋଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହୋଇକରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ, ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ। ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହୋଇକରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି, ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି। କି ଅପୂର୍ବ ଇଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସେ କାହା କଥା ଶୁଣିବେ ନାହିଁ, ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଆଉ ଏଇଠି ଅପେକ୍ଷା କରିଛି ଦଶାବତାର ମଠ, ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୁ ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳିଂ ଶୁଣୁ ତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାରେ। ଆଜି ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଇଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ ଆଉ କାହିଁକି ବିଳମ୍ବ କରୁଛନ୍ତି? ପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ ଟିକିଏ ଉପରକୁ ଟିକିଏ ଟିକିଏ ପାର୍ଶ୍ୱକୁ ଆଉ ଗୋଟିଏ ପାର୍ଶ୍ୱକୁ ଢଳି ଢଳି ଦୋହଲି ଦୋହଲି ଭକ୍ତମାନଙ୍କ ହୃଦୟକୁ ମଧ୍ୟ, ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ, ସେ ବାମକୁ ଢଳୁଛନ୍ତି ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ। ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସିଏ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି, ଖରା ତ ନୁହେଁ ଇଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କେ ଏଇ ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି, ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
0: ଡକ୍ଟର ଦାସ, ଏଇ ଯେଉଁ ଟାହିଆ କଥା ଆପଣ କହୁଥିଲେ, ଏ ଟାହିଆର ଯେଉଁ ରୂପ ଏବଂ ଟାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ, ଏବଂ ଆପଣ ଦେଖନ୍ତୁ ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାବୃତ କାଳ, ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତାର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତାର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ ଏବଂ

0: ଉନ୍ମୁକ୍ତ ହେବା ଫଳରେ ତାର ଶୋଭା ଶତଗୁଣିତ ହୋଇଯାଏ ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି ଏବଂ ଟାଇଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ ଏବଂ ଟାଇଆ ଯୁକ୍ତ ହୋଇକରି ବା ଟାଇଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ଟାଇଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
1: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ଟାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ଟାହିଆ ଏବଂ ସେଇ ଟାହିଆ ଉପରେ କେରାଏ ଦୁବ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ଟାହିଆ ମାନେ ଦୁବ କହୁଛି ଆରେ ମୋତେ ପାଇବ ତ ଦୁବ ଭଳି ହେଇଯାଅ, ତୃଣାଦପି ଶୁନି ଚେନ କରୋରପି ସହିଷ୍ଣୁନା ଅମାନି ନା ମାନ ଦେନ କୀର୍ତ୍ତନୀୟ ଯଥା ହରି। ତୁମେ ଦୁବ ଭଳି ଅତ୍ୟନ୍ତ ନୀଚ ହେବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
0: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
1: ନା ଅହଂକାର ତ୍ୟାଗ,
0: ହଁ ଅହଂକାର ତ୍ୟାଗ କରିବ ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି, ଯେଉଁ ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ ନା ନମ୍ରତା ପ୍ରକାଶ ହେଲେ। ଏବଂ ସେଇ ନମ୍ରତାର ଲକ୍ଷଣ ବା ସେହି ନମ୍ରତାର ପ୍ରତିଭୂ ହେଉଛନ୍ତି ଦୁବ ଘାସ ଏବଂ ସେହି ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହୋଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ ତାହିଆ ଉପରେ ଯେଉଁ ଦୁବ ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଏଇଟା ହେଉଛି ତାହିଆର ବଡ଼ ସୂଚନା।
1: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରୀ ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁଧ ଶଙ୍କର୍ଷଣ। ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ଆଖି ଦୁଇଟି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତତ୍କ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସ୍ତୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି, କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର। ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟ ମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। श्रद्धा बंधु आम देखिपु खाली श्रद्धा बाली दुई पट नुहे खाली दुई पटे श्रद्धालु मैंने ढाईना आज गुंडीचा मंदिर रु जिते दूर पर्यंत आम आखि देखा जाते दूर पर्यंत अनेक श्रद्धालु भक्त ये दंडा मान प्रभु घंट नाद शुणी मन भितर गोटे अपूर्व आनंद खेली उठू कहीं जो अपेक्षा करते समय पर्यंत जो पहंडी यात्रा जो आज जो यात्रार जो सबुठारु सुंदर दिव्यमय रूपर परिप्रकाश घटू पहंडी यात्रा रे जहाँ दर्शन कले अशेष पुण्य मिले पद्मपुराण रे कवि नीलांबर दास लिखिंट बलभद्र जगन्नाथ नीलाद्री रपति सुभद्रा जे सुदर्शन चतुर्था मूर्ति भक्त भावे जे करती दर्शन कोटि कोटि जन्म पाप हुई बहना से चतुर्था मूर्ति को जे जेहू देखी नहीं सत पुण्य कले से मुक्ति न मिले ये चतुर्था मूर्ति जो यात्रा पहंडी रूप आ प्रभु को जी दर्शन करना जिते पुण्य कले जिते तार शक्ति थे के मुक्ति मिले ना कारण ये हूँ से कैबल्यर क्षेत्र मुक्तिर क्षेत्र जो वर्तमान आम से जो श्रद्धा बाली प्रांगण आज पवित्र हो उठी कारण बड़ भाई बलियार भुजंकर जो पाद ये श्रद्धा बाली पड़ी आहुरी पवित्र हो जाती पाट डोर को भिड़ी धरी से दईतापति सेवक मैने दई विश्वासु वंशधर जो मैंने आगरे पाट ढल को ढारी धरती पुणी किए से बाहू को बाहुरे छंदी दे ये तो होती से कालिया ठाकुर अनेक जो यात्रार महनीय रूप धीरे धीरे पाद को भुंडन कर बलियार भुज शशाक धवल नाही पटातर कामपाल तोर नाम अति बल बोलाऊ दुहि बलराम नीलगिरी बासी तु अटु नीलांबर कृतांत बोली तोते कहती अमर हे प्रभु ए क्षेत्रर क्षेत्राधिपति जगन्नाथ आपण होती श्रवण शक्ति समस्त प्राणी मानंकर अली गुहारी आपण ही श्रवण करी से श्रवण कर्ता से आर्त समस्त दुख को हरण करुवा हर्ता वर्तमान जाऊँगी चारमाला उपरकू घंटुआ माने नाना भंगी रे नाना ढंगी रे घंट बजाऊ आ पाट डोर धरी सेवक माने आहिया मस्तक एवे सुंदर भाव में रंगणी फूल श्वेत फूल दुर्बा तुलसी एवं विभिन्न सोल सुसज्जित होता बाउश काठी एवं जो पातरे निर्माण करा निखुण कलाकार जो कार्यर जो रूप से ताहिया एवे प्रभुंकर मस्तक रही अति सुंदर भाव में प्रभुंकर समर्पित सेवा करने आगमन होती सेवक माने पाट ढरी बंधा जाकर जो सेनापटा बंधा जाता से जो सेनापटा जो बौल गचर काठ तहारी बांधि धरी से दईतापति मैने से डोर को धीरे धीरे प्रभु पहुंड पहुंड पकई जाऊ्वज रथ को आ सुभद्रा जहाँ छत्री हूँ लाल एवं जो हलदिया रंगर जो छती से माँ से छतीर मध्यम आलट चली चामर चली बाजा बाजुची घंटुआ मान घंटर घंट घंट नाद चली से नादर ताले ताले माँ सुभद्रा मध्य नंदीघोष रथर बाम पार्श्व आसवे वर्तमान पद्मध्वज रथ को पद्मध्वज रथरे विराजमान करे आपटे विभिन्न नृत्य करना रंगर नृत्य अपेक्षा करहंडी हम से नृत्यर ताले ताले प्रभु को मध्य नृत्य सेवा को अर्पण करे कुनी कुनी कलाकार किए बाहू को अर्ध बाहू करे उर्ध बाहू करे साष्टांग प्रणिपात करे श्रद्धा बाली धूपटे प्रभु निकट में सेवा को अर्पण करदंबरी रस को पान कर मदमत्त ठाणी बड़ भाई बलियार भुज वर्तमान तालध्वज रथ को सुंदर भाव आग को बढ़ी जाध्वज रथर से मंडप जो काठ मंडप ताकू मंडन करे कोलमंडन करे ମା ସୁଭଦ୍ରା ସେପଟେ ଆସି ଯାଉଛନ୍ତି।

0: ସେମାନେ, ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କୁ, ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁର ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହେବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି, ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି, ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି, ଏଇଟା ଗୋଟେ ବଡ଼ କଥା।
1: କେତେ ସୁନ୍ଦର କୌଶଳ ଅବଲମ୍ବନ କରୁଛନ୍ତି,
2: ତା ଭିତରକୁ
1: ମଧ୍ୟ ଦେଖନ୍ତୁ, ପଛପଟୁ କିଏ ନିଜର ପୃଷ୍ଠଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯୋଉ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି, ଆଉ ସୁନ୍ଦର ଭାବରେ ଦେଖନ୍ତୁ ସେ ପାଟ ଡୋରଟା ଯେତେବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା, ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ, ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ, ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି, ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମ ପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ। ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ସଂସାର ନୁହେଁ, କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ପରମ ଶକ୍ତି ସୁସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
0: ଚାରମାଳ ଉପରେ, ଚାରମାଳ ଉପରେ ପହଞ୍ଚିଲେ ବଡ଼ ଠାକୁର ତାହିଆ ଭଙ୍ଗା ହେଲା।
1: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ, ଆଜିର ଯେଉଁ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ, କାରଣ ଏଇ ଯେଉଁ ପ୍ରଭୁଙ୍କୁ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହେଉ, ଫୁଲ ହେଉ, ଫଳ ହେଉ, ଏବଂ ନୈବେଦ୍ୟ ସବୁକିଛି ଆଜି ମହାପ୍ରସାଦ, ଏ ଶରଧା ବାଲିର ରେଣୁ ରେଣୁ, ପ୍ରତ୍ୟେକଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ, ହା ଦୁବକୁ
0: ଚାରମାଳ ଉପରେ ଠାକୁର ବିଜେ ହବା ପରେ ତାହିଆଟା ଖୋଲା ହବାର ବିଧି, କିନ୍ତୁ ଏ ଯେଉଁ ସେବକମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ, ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ, ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ, ସେତେବେଳେ ତାହିଆକୁ ଭାଙ୍ଗି ସମସ୍ତେ ନେଉଛନ୍ତି, ତାହିଆର ଦୁବ, ତାହିଆର ତୁଳସୀ, ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
1: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି, ମଧ୍ୟ ଫିଟଉଛନ୍ତି ସେ ଗଣ୍ଠିକି, କାରଣ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯେଉଁ ଚଢ଼ୁଛନ୍ତି ପ୍ରଭୁ, ସେ ତାହିଆ, ଯେଉଁ ତାହିଆ ରାଘବ ଦାସ ପ୍ରଦତ୍ତ ତାହିଆ, ଯେଉଁ ରାଘବ ଦାସ ରଘୁଅରକ୍ତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା, ସେହି ସମୟରେ ମଦନ ମୋହନଙ୍କର ଯେଉଁ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହୋଇଥିଲା, ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ, ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି, ଯେଉଁ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ, ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ, ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା କଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ, ଏବଂ ଏତତ୍ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ, ଅପେକ୍ଷା କରିଛନ୍ତି, କିଛି ସମୟ ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି, ମାତାଙ୍କୁ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ, ଆଉ ଘଣ୍ଟୁଆମାନଙ୍କର ଘଣ୍ଟ, ସୁଭଦ୍ରା ମାଆଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କେଉଁଠି ନାହିଁ, ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ, ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ।

0: ପ୍ରଚାର କଲୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1335 ଭାଗ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପୁରୀ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ମହାପ୍ରଭୁ ଆପଣ ଚଳିତ ବର୍ଷ ଦେଖିଛନ୍ତି, ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକଲାଗି ଉତ୍ସବ ଅନୁଷ୍ଠିତ ହେଲା, ଏବଂ ତା ପରେ ପରଦିନ ଭେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନାମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ, କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
2: ରାସଲୀଳା ବୋଲି କହିଲେ ତାକୁ, ଏଇ ଯେଉଁ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା,
1: ସପ୍ତମୀ ଅଷ୍ଟମୀ ନବମୀ,
2: ସେଇ ଯେଉଁ ରାସଲୀଳାଟା କ'ଣ ବୋଲି ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
1: ହଁ ଶୁଣନ୍ତୁ, କଥା ହେଉଛି ଆମ ଏଇ ଯେଉଁ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି, ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ, ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନାମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନାମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି, ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ।

0: କହିଲେ ଏଇ ଯେଉଁ ଗୁଣ୍ଡିଚା ମଣ୍ଡପ ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ଗୁପ୍ତ ବୃନ୍ଦାବନ। ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନାମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟାଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏହି କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ। ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ, ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ ଶ୍ରୀ ଜଗନ୍ନାଥ ହିଁ କୃଷ୍ଣ, ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
1: ଠିକ୍ ଅଛି, ବର୍ତ୍ତମାନ ଆମେ ଯେଉଁ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହୋଇଥିବ, ଯଦି ଅଧିକ ଦୂର ନ ହୋଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ହଁ, ତେଣୁ କହିବାର କଥା ହେଲା ଏଇ ଯେଉଁ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ମୁପାଦାୟ ହର ହରିଶରତୀ ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ରହ୍ମ ପରମାତ୍ମା, ପରମାତ୍ମାଙ୍କର ସ୍ୱରୂପ କ'ଣ, ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି, ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ବ୍ରହ୍ମ, ଓ ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହୋଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି, ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ୍ବ୍ରହ୍ମ ପରମାତ୍ମା।
1: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
0: ବେଦାନ୍ତ
1: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ୍ ଏକୋହଂ ବହୁ ଶ୍ୟାମ, ତେଣୁ ଏତସ୍ମାତ୍ ଆକାଶ ସମ୍ଭୂତ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଂ ଔଷଧୟ ଔଷଧିଭ୍ୟାଂ ଅନ୍ନ ଅନ୍ନାତ ଭୂତାନି। ତେଣୁ ଏଇ ଯେଉଁ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
0: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ମୁପାଦାୟ ହରିଶରତି ଭୂତଳେ, ଏବଂ ଭୂତ ଯେ ପରମ୍ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତୀ ଦିବ୍ୟ ସ୍ତବୈ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି ହରିଶରତି ଭୂତଳେ, ଅର୍ଥାତ୍ ନରଚେଷ୍ଟା ମୁପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ରଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାରମୀ ସଂଶୋଜନ ପରିବୃତ ବ୍ରହ୍ମ ଦାରୁ ଭରେ ଭଜେ, ଅର୍ଥାତ୍ ବେଦର

0: ଭାରତତ୍ଵ ସେଇ ଆଜି ସେ ହରି ନରଚେଷ୍ଟାଙ୍ଗୁପାଦାୟ ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶରତୀ ଭୂତଳେ ଦେଖନ୍ତୁ ବର୍ତ୍ତମାନ ସିଏ ଆସୁଛନ୍ତି କେମିତି ଆସୁଛନ୍ତି ଆରେ ମହାପ୍ରଭୁ ପୁରା ମାନେ ସେ ଶୋଇଥିଲେ ସେ ଚାଲନ୍ତି ଅର୍ଥାତ୍ ଅପାଣି ପାଦ ଜବାନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ
1: ଆପଣ ଯୋଉଟା କହିଲେ ସେଇଟା ହଉଛି ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି ବସିଥିଲେ ମଧ୍ୟ ଚାରିଆଡେ ବୁଲିପାରନ୍ତି ଆସିନୁଂ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ
0: ତେଣୁ
1: ତୈତରୀ ଉପନିଷଦ
0: ତେଣୁ ଏଇସବୁ ଏ ଯୋଉ ଭେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି ଯେଉଁ ବେଦରେ ଯାହାଙ୍କର ତତ୍ତ୍ୱ ଇଏ ସେଇ ପ୍ରଭୁ କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ଆମମାନଙ୍କୁ ଧନ୍ୟ କରିବା ପାଇଁ ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏଇ ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ ସ୍କନ୍ଦ ପୁରାଣରେ କୁହାଯାଇଛି କହିଲେ ପ୍ରଭୁ କ'ଣ ଏ ଯେଉଁ କେତେ ଖଣ୍ଡ କାଠ ଇଏ କାହିଁ 742 ଖଣ୍ଡ କାଠରେ ନନ୍ଦିଘୋଷ 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ ଆରେ ଏତି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡନାଥ ବସିବେ ଯିଏ ହେଉଛନ୍ତି ସ୍ୱୟଂ ଜଗତ ଆଧାର ଯିଏ ସମଗ୍ର ଜଗତର ଆଧାର ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି ନମସ୍ତେ ଜଗତ ଆଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତୋ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି ତେଣୁ ସେ ହେଉଛନ୍ତି ଜଗତର ଆଧାର ଯିଏ ଜଗତକୁ ଧରିକିରି ରହିଛି ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ ଏ ଯେଉଁ ତିନିଟା ରଥ ନା ଇଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ ସେ ନିଜେ ନିଜକୁ ଧାରଣ କରୁଛନ୍ତି କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ ନାମ ବହିଛନ୍ତି ଅଚଳ ମହାମେରୁ ତାକୁ ଇଏ ଯେଉଁ କାଠରେ ନିର୍ମିତ ହୋଇଥିବା ୟାକୁ ସେ ଅଟକେଇ ପାରିବେ ଉଦ୍ଧାର ମାନେ ରଖିପାରିବେ ଟିକିଏ ଅଣେଇ ହେଇପାରିଲେ ଯେ ଆର୍ଥରକ ଆପଣ ଦେଖୁଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ ସେଇ ପ୍ରାର୍ଥନା ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ କାହିଁକି ଅଭିମାନ କରୁଛନ୍ତି ପ୍ରଭୁ ହଁ ଆପଣଙ୍କ ଟାହିଆ ନାହିଁ ବୋଲି କ'ଣ ଯିବେ ନେଇ ବୋଲିକିରି ଭାବୁଛନ୍ତି କି ଛୋଟ ପିଲାକୁ
1: ସିଏ ସ୍ୱୟଂ ଜଗତ ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି ଏଇ ଯେଉଁ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ସ୍ୱାସନ ବିଗ୍ରହ ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବା ନାହିଁ କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ ତେଣୁ ଆମେ ଏକାଧାରରେ ରଥ ଦେଖୁଛେ ରଥ ଇଏ ହେଉଛନ୍ତି ରଥ ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା ପଥ କହେ ମୁଁ ଦେବତା ୟା ଅର୍ଥ କ'ଣ ଦେଖନ୍ତୁ ପରମବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁହୁ କ'ଣ ଏହା ଅର୍ଥ ଯେ ନିଜେ ବୃହତ୍ ହେଇ ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁହୁ ଯେ ନିଜେ ବୃହତ୍ ହେଇକରି ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି ଏ ଦାଣ୍ଡର ନାଁ ହେଇଛି କ'ଣ ବଡ଼ ଦାଣ୍ଡ ବଡ଼ ଠାକୁର ସେ ନିଜେ ବଡ଼ ଠାକୁର ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି ଆଲଟ ପଡ଼ୁଛି ଚାମର ପଡ଼ୁଛି ଭକ୍ତମାନେ ଚାହିଁକିରି ବସିଛନ୍ତି କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦୁଆର ମୁହଁରେ ତା ନୁହଁ ଆମ ପାଖରେ ତା ନୁହଁ ଅଗଣିତ ଭକ୍ତ ଆଜ୍ଞା ସାରା ବିଶ୍ୱ ଦେଖୁଛି ଇଏ ହେଉଛି ବିଶ୍ୱ ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା ଏହାକୁ ସାରା ବିଶ୍ୱ ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ମୁନି ଋଷି ଆପଣ ଦେଖିବେ, ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି କିଛି ଭାଗ ହେଉନି। ଆପଣ ଦେଖିବେ କାଲି ରାତି 10ଟା ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହୋଇକରି ବସିଥିବେ ସିଂହଦ୍ୱାରରେ। କ'ଣ ଦେଖିବେ, କି କି ରୂପ ତାଙ୍କର, ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦ।
2: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶ ମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାକୃତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି, ଇଏ କେଉଁ ପହଣ୍ଡି? ଇଏ ପ୍ରଭୁଙ୍କର ଧାଡ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ, ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯେଉଁ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ। ଆପଣଙ୍କ ନିକଟରେ ସହି ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦ ପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି। ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁମାନଙ୍କ ସହିତ ବିଭିନ୍ନ ମଠର ଯେଉଁ ତୁଳସୀ ଫୁଲ ମାଳ ଲାଗି ହେବାର ଯେଉଁ ପରମ୍ପରା ରହିଛି, ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶମାନେ ଚାଙ୍ଗଡ଼ାରେ ନାନା ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡ଼ାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
5: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
6: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
5: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
6: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
5: ଘର ପାଖରୁ ବଣବୁଦା ସଫା କରନ୍ତୁ।
6: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
5: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
6: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
7: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
8: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
7: ଡିଜାଇନ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
8: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ ଏଚ୍ ୟୁ ଆଇ ଡି କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।

0: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
1: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
0: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
1: ଅଛି କେବଳ ମଣିଷ ପଣିଆ।
0: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
1: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
0: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
1: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
0: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
1: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
0: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
1: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
0: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
3: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ସାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ତାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦୀ ଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯେଉଁ ପହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ, ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନାଥ, ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ, ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି। 2 ଘଣ୍ଟା ଧରି ମାନେ କ୍ରମାଗତ

ଭାବର ଯେଉଁ ଆନନ୍ଦ ଯେଉଁ ଭାବ ବେଗକୁ ସୃଷ୍ଟି କରୁଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ ତୋଷିବି ତୁଷ୍ଟ୍ରିତ ପ୍ରାଣ କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଯିବ ଥଳ କୂଳ ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ। ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ରଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁକିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହେଉଛି ନାକଚଣାର ଦ୍ୱାର କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ ଅଗଣିତ ଭକ୍ତ କିଏ ଛାତରେ କିଏ ପଥରେ କିଏ ଆଗରେ କିଏ ପଛରେ କିଏ ଶରଧା ବାଲିର ଦୁଇ ପଟରେ ରହିଛନ୍ତି କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ କିଏ ପୁଣି ପରୋକ୍ଷରେ। ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା ଗଜେନ୍ଦ୍ର ପଦ୍ମପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମପରିତୃପ୍ତି ଲାଭ କରିଥିଲେ ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ ସେଇ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି ଆହା ଆସିଗଲେ ପ୍ରଭୁ ମୋ ଠାକୁର ମୋ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର ରାଧା କହେ ମୋ କାଳିଆ ରାଧା ଗୋପପୁରେ ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଚଳେ ମୀରା କହେ ମୋ କାଳିଆ ଅଟେ ଗିରିଧର ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି ସେ ଟାହିଆ ଦୋଳାମାନ ହେଉଛନ୍ତି ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ ଅଗତିର ଗତି ଆରତିର ସାଥୀ ଅତୀତ ପାବନ ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି ଗୁରୁଗମ୍ଭୀର ନାଦ ଯେଉଁ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି ସେ ନାଦ ବ୍ରହ୍ମ ଯେଉଁ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯେଉଁ ଟାହିଆ ଆମେ ଦେଖିପାରୁ

0: ସମଗ୍ର ଶରଧାବାଲିର ଏଇ ଯେଉଁ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି, ସିଞ୍ଚନ କରାଯାଉଛି ମଧ୍ୟ ବାରିର ଯେଉଁ ଯେଉଁ ପାଣି ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପୁରୀର ଶ୍ରୀକ୍ଷେତ୍ରର ଯେଉଁ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇଯାତ୍ରାରେ ଦେଖାଯାଏ ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଆଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ ଯେଉଁ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହେଉଛି ସେ କାଳିଆ ଠାକୁର ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତର ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକା ଚକା ଆଖି ଦେଖାଗଲାଣି, ଆହା ଧନ୍ୟ ହେଇଗଲି ପ୍ରଭୁ ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ନିସ୍ତରିଲୁ ପ୍ରଭୁ କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଦ୍ର ନୟନରେ କେବଳ ମାତ୍ର ଇଚ୍ଛା କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ, ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍, ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରହି, ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ, ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି, ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେଇ ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେଇ ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ, ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହେଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତ

0: ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହୋଇକି ଶୋଇଥାଉ। କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାଙ୍କୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀର ଅର୍ଥ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି। ସେ କେବେ ମଧ୍ୟ ଶୁଅନ୍ତି ନାହିଁ, ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ଚେତା ବୋଲି ବେଦାନ୍ତ କହିଛନ୍ତି। ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ। ଆନନ୍ଦଟି କ'ଣ ନା, ବେଦାନ୍ତ କହିଲେ ଆନନ୍ଦାତ୍ ଖଳୁ ଇମାନି ଭୂତାନି ଜାୟନ୍ତେ। ସମସ୍ତେ ଆମେ ଯେତେ ପ୍ରାଣୀ ଅଛେ ସମସ୍ତେ ଆନନ୍ଦରୁ ସୃଷ୍ଟି ହେଇଛେ। କେବଳ ମନୁଷ୍ୟ ଆନନ୍ଦରୁ ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ। କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ, ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି। ତେଣୁ ମିଳନ ଜନିତ ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଇଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହେଉ। ସେଇଥିପାଇଁ ଆମେ ଆନନ୍ଦ ବିଭୋର ହେବାର ମୁହୂର୍ତ୍ତରେ ଉପଗତ ହେଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା। ମହାପ୍ରଭୁ ନାକଚଣା ଦ୍ୱାର ବାହାରକୁ ବାହାରିଲେଣି। ବିଜ୍ଞାପନ ବିରତି ପରେ ଆମେ ପୁଣି ଆପଣମାନଙ୍କୁ ମହାପ୍ରଭୁଙ୍କର ଏହି ଧାରା ବିବରଣୀ ଆପଣମାନଙ୍କୁ ଶୁଣେଇବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା ଗାଣ୍ଡୁଆ ଚୌରା ଛକ, ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
2: ରେବଣା ନୂଆଗାଁ
1: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବିଜ୍ଞାପନ ବିରତି ପରେ ପୁଣି ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ବର୍ତ୍ତମାନ ନାକଚଣା ଦ୍ୱାର ବାହାରେ ମହାପ୍ରଭୁ ତାଙ୍କର ସୁନ୍ଦର ଟାହିଆ ଦୋଳାୟମାନ କରି ସମଗ୍ର ବିଶ୍ୱକୁ ଦେଖୁଛନ୍ତି ଏବଂ ଉର୍ଦ୍ଧ୍ୱ ଚକ୍ଷୁ ହୋଇ ସତେ ଯେମିତି ଆକାଶକୁ ଚାହୁଁଛନ୍ତି, ତାପରେ ମାଟିକୁ ଚାହୁଁଛନ୍ତି ଏବଂ ବଡ଼ଦାଣ୍ଡକୁ ଚାହୁଁଛନ୍ତି। ବଡ଼ ସୁନ୍ଦର ଦୃଶ୍ୟ। ତେଣୁ ଏଇ ଯେଉଁ ମହାପ୍ରଭୁଙ୍କର କାହିଁକି କଳା ରଙ୍ଗ ଏବଂ କାହିଁକି ତାଙ୍କର ଗୋଲ ଗୋଲ ଆଖି, ୟାର ପଛରେ ଏବଂ ଏମାନଙ୍କର ମହାପ୍ରଭୁ ବଡ଼ ଠାକୁର ବଳଭଦ୍ର କାହିଁକି

0: ଯାହା ଚାରିପଟେ ଆମ ପୃଥିବୀ ଓ ଅନ୍ୟାନ୍ୟ ଗ୍ରହ ଉପଗ୍ରହ ଘୁରୁଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆହୁରି ବଡ଼ ପ୍ରାୟ 20 ଲକ୍ଷ ତାରାଙ୍କୁ ନେଇ ଆମର ଗାଲାକ୍ସି ବା ବ୍ରହ୍ମାଣ୍ଡ ବୋଲି ଆମେ ଯାହାକୁ କହୁଛୁ, ଏହିପରି କୋଟି କୋଟି ବ୍ରହ୍ମାଣ୍ଡ ମହାକାଶରେ ଅବସ୍ଥିତ ଅଛନ୍ତି। ଏଗୁଡ଼ିକ ଶହ ଶହ ଆଲୋକ ବର୍ଷ ଦୂରରେ ଥିଲେ ମଧ୍ୟ ନିର୍ମଳ ଆକାଶରେ ଆମକୁ ମେଘଖଣ୍ଡ ଭଳି ଦେଖାଯାଆନ୍ତି। ଏହାକୁ ଆମେ ଆକାଶ ଗଙ୍ଗା ବା ଇଂରାଜୀରେ ଯାହାକୁ ମିଲ୍କୱେ ବୋଲି କୁହାଯାଏ, ଆମେ ତାକୁ ମିଲ୍କୱେ ବୋଲି କହୁଛୁ। ଏ ସୃଷ୍ଟିକୁ କିଏ ଗଢ଼ିଛି? ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି ଗୋଟିଏ ମହାକାଶ ମହାଶକ୍ତି ଦ୍ୱାରା ଏ ମହାବିଶ୍ୱ ତିଆରି ହୋଇଛି। ଏହାକୁ ବୈଜ୍ଞାନିକମାନେ କହୁଛନ୍ତି କସ୍ମିକ୍ ଏନର୍ଜି। ତେଣୁ ଏଇ ଯେଉଁ କସ୍ମିକ୍ ଏନର୍ଜି, ଏହା ଉପରେ ଗବେଷଣା କରି ଜଣାଯାଇଛି ଯେ ଏହି କସ୍ମିକ୍ ଏନର୍ଜି ବା ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର। କ'ଣ ସେ ଚାରି ପ୍ରକାର ଶକ୍ତି? ଗୋଟିଏ ହେଉଛି ଡାର୍କ ଏନର୍ଜି, ଗୋଟିଏ ହେଉଛି ହ୍ୱାଇଟ୍ ଏନର୍ଜି, ଗୋଟିଏ ହେଉଛି ନେଗେଟିଭ୍ ଏନର୍ଜି, ଆଉ ଗୋଟିଏ ହେଉଛି କନସିୟସନେସ୍। ଏଇ ଡାର୍କ ଏନର୍ଜି ହେଉଛନ୍ତି ଜଗନ୍ନାଥ, ହ୍ୱାଇଟ୍ ଏନର୍ଜି ହେଉଛନ୍ତି ବଳଭଦ୍ର, ନେଗେଟିଭ୍ ଏନର୍ଜି ହେଉଛନ୍ତି ନାରୀ ବା ଦେବୀ ଶକ୍ତି ସୁଭଦ୍ରା, ଆଉ କନସିୟସନେସ୍ ଯାହାକୁ ଆମେ ଚେତନ ଶକ୍ତି ବୋଲି କହୁଛୁ ସିଏ ହେଉଛନ୍ତି ସୁଦର୍ଶନ। ତେଣୁ ସେଇଥିପାଇଁ ଏବଂ ପୃଥିବୀରେ ଏଇ ଯେଉଁ ଶକ୍ତିରେ ଏଇ ଯେଉଁ ଚାରିଟା ଶକ୍ତି କହିଲି, ଡାର୍କ ଏନର୍ଜି, ହ୍ୱାଇଟ୍ ଏନର୍ଜି ଏବଂ ନେଗେଟିଭ୍ ଏନର୍ଜି, ତା ସହିତ କନସିୟସନେସ୍, ଏଇ ଚାରିଟା ଭିତରୁ ଡାର୍କ ଏନର୍ଜି ହେଉଛି ସବୁଠାରୁ ବେଶୀ। ତେଣୁ ଡାର୍କ ଏନର୍ଜି ସବୁଠାରୁ ବେଶୀ ହେଇଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି କଳା, ଏବଂ ସୃଷ୍ଟିରେ ଡାର୍କ ଏନର୍ଜିର ପ୍ରାବଲ୍ୟ ହେତୁ ମହାପ୍ରଭୁଙ୍କ ବିଗ୍ରହ ସବୁଠାରୁ ବଡ଼, ଏବଂ ଡାର୍କ ଏନର୍ଜି ଶକ୍ତିଶାଳୀ ହେଇଥିବାରୁ ତାଙ୍କ ନାଁରେ ହିଁ ଏହି ରଥଯାତ୍ରା, ତାଙ୍କ ନାଁରେ ଶ୍ରୀମନ୍ଦିର, ତାଙ୍କର ପ୍ରମୁଖତା। ଏହାକୁ ବିଚାର କଲେ ଜଣାପଡ଼ିବ ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏହି ରଙ୍ଗମାନଙ୍କୁ ସ୍ୱୀକାର କରୁଛି। ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା। କଳାର ଗୋଟେ ଶକ୍ତି ଅଛି, ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି, ସିଏ ସମସ୍ତ ଶକ୍ତିକୁ, ସମସ୍ତ ରଙ୍ଗକୁ ସିଏ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ, ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି, ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ, ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନସିଂହାସନରେ ଦେଖୁଛେ, ସେ ତାଙ୍କର ସେଇ ବର୍ଣ୍ଣ ବଳରେ, ସେଇ ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେଇ ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି, ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା, ଏତେ ଦେବତା ଅଛନ୍ତି। କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଅନୁମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନସମ୍ମତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ୍, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
1: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
0: ଜନ୍ମବେଦୀରେ
1: ଗୋଟେ ମାୟା ଲାଗିଯାଇଥିଲା ନା, 7 ଦିନ ହେଲାଣି।
0: ମାୟାକୁ ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକିଏ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକିଏ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ, ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକିରି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ଆ ଆ ଆ ମୋ ପାଖକୁ ଆ, ଏତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକିଏ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହୋଇଥିବାର।

0: ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁ ନାହୁଁ।
1: ସେ ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି। ଆ ବୋଲି ଡାକୁଛନ୍ତି, ଯେ ପତାକା ଚଞ୍ଚଳ ଯେଉଁ ଅବା ବୋଲି କୁହାହେଇଛି, ପାପୀଙ୍କୁ ଡାକେ ଡାକେ ପତିତ ପାବନ ବାନା ସମସ୍ତଙ୍କୁ ଆ ବୋଲି ଡାକୁଛି। ସିଏ ହାତରେ ସିନା ତାଙ୍କର ଧରି ପକାଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି। ତାଙ୍କ ବାନା ମଧ୍ୟ ପଞ୍ଚକୋଶୀ ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ, ବେଦାନ୍ତ ପ୍ରତିପାଦିତ ପରମବ୍ରହ୍ମ, ତାଙ୍କୁ ହାତ ନ ଦେଇକରି ଆମେ ସହସ୍ର ବାହୁ କରିଛୁ, ଯେଉଁଟା ପୁରୁଷ ସୂକ୍ତରେ କୁହାଗଲା ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ର ପାଦ
1: ଭୂମିଗୁମ ସର୍ବତ ସ୍ପୃଥୁଆ ଅତ୍ୟତିଷ୍ଠତି ଦଶାଙ୍ଗୁଳମ।
0: ତେଣୁ ମହାପ୍ରଭୁଙ୍କୁ ଯେଉଁ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ର ପାଦ, ସେ ସହସ୍ରଟା ପ୍ରକୃତରେ ଶହେ ହଜାରେ ନୁହେଁ,
1: ଅସଂଖ୍ୟ
0: ଅସଂଖ୍ୟ
1: ଅସଂଖ୍ୟାତ ବାଚକ
0: ଅସଂଖ୍ୟାତ ବାଚକ। ତେଣୁ ମହାପ୍ରଭୁଙ୍କର ଲକ୍ଷ ଲକ୍ଷ କୋଟି କୋଟି ପାଦ, କୋଟି କୋଟି ହାତ, କୋଟି କୋଟି ଆଖି। ତେଣୁ ଏଇଭଳି ଯେଉଁ ପରିକଳ୍ପନା କରାହେଇଛି, ତେଣୁ ସେଇ ମହାପ୍ରଭୁ ହେଉଛନ୍ତି ଏଇ ଯେଉଁ ଆମର ଶ୍ରୀଜଗନ୍ନାଥ, ଯାହାଙ୍କର ଚାରି ଚକ୍ଷୁକୁ ଦେଖିଦେଲେ ଆମର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ସମାହିତ ହୋଇଯିବାର ଆମେ ଅନୁଭବ କରୁ। ଏବଂ ଆମ ଆଖି ଯେତେବେଳେ ମଧ୍ୟ ସେଇ ଆଖିରେ ଏକାକାର ହୋଇଯାଏ, ଆମର ଗୋଟେ ଅନୁଭବ ହୁଏ, ସେଇ ଆଖି ବାଟ ଦେଇକରି ଆମର ଆତ୍ମଚୈତନ୍ୟ ସତେ ଯେମିତି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଉଛି। ତେଣୁ ଆମର ସମସ୍ତ ସଂକୀର୍ଣ୍ଣତା, ଆମର ସମସ୍ତ ନ୍ୟୁନତା, ଆମର ସମସ୍ତ ସ୍ୱଳ୍ପ ବିଚାର ସେ ସମୟରେ ଏକ ବ୍ୟାପକ ବିଚାରରେ ପରିବର୍ତ୍ତନ ହୋଇଯାଏ। ଏଇ ହେଉଛି ମହାପ୍ରଭୁଙ୍କର ଆଖିର ମହାତ୍ମ୍ୟ। କାହିଁକି ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ଦେବା ପାଇଁ ଆମେ ବ୍ୟାକୁଳ ହେଉ? କାରଣ ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇବା ଦେବା ଦ୍ୱାରା ଆମର ସଂକୀର୍ଣ୍ଣତା ଦୂରୀଭୂତ ହୁଏ ଏବଂ ଆମ ଭିତରେ ଗୋଟେ ବ୍ୟାପକ ଚେତନାର ଅବତରଣ ଘଟେ। ଏବଂ ବ୍ୟାପକ ଚେତନାର ଏକ ବିଶ୍ୱ ଚେତନାର ଅବତରଣ ଯେତେବେଳେ ମଣିଷର ହୃଦୟରେ ଅବତରଣ ହେବ, ସେତେବେଳେ ମଣିଷ ଏକ ବିଶ୍ୱ ଚେତନାକୁ ଉତ୍ତରିତ ହୋଇଯିବ। ଆପଣ ଦୟାକରି ଡକ୍ଟର ନରେଶ ଚନ୍ଦ୍ର ଦାସ, ଆପଣ ମହାପ୍ରଭୁଙ୍କ ସମ୍ପର୍କରେ ଦ୍ୱିପଦ କହନ୍ତୁ, ତାପରେ ଆମେ ପରବର୍ତ୍ତୀ ଧାରା ବିବରଣୀ କଥା ଆଲୋଚନା କରିବା।
1: ଜଂସୈବାହ ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନୋ ବୌଦ୍ଧା ବୁଦ୍ଧ ଇତି ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା ଅର୍ହନ୍ ନିତ୍ୟଥ ଜୈନ ଶାସନ ରତା କର୍ମୀତି ମୀମାଂସକାଃ ସ୍ୱୟମ୍ବୋ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟନାଥ ହରି। ଏକମାତ୍ର ସେଇ ହେ ପୁରୁଷ, ଯେଉଁ ପୁରୁଷ ସୁ ବେଦେଷୁ ପୌରୁଷମ ସୂକ୍ତମ, ବେଦରେ ପୁରୁଷ ସୂକ୍ତ ହେଲା ସର୍ବଶ୍ରେଷ୍ଠ। କାହିଁକି ନା ଲେଖିଛନ୍ତି ଜଂ ଶୈବା ସମୁପାସତେ ଶିବ ଇତି। ଅନେକ ସମ୍ପ୍ରଦାୟ ଅଛି, ତା ଭିତରେ ଗୋଟେ ଶୈବ ସମ୍ପ୍ରଦାୟ, ସେମାନଙ୍କର ଆରାଧ୍ୟ ହେଉଛନ୍ତି ଶିବ, ଆଉ ଇଏ ପ୍ରଭୁ ମଧ୍ୟ ହେଉଛନ୍ତି ଶିବ। ହରି ଏବଂ ହରଙ୍କ ଭିତରେ କୌଣସି ଭେଦ ନଥାଏ। ବ୍ରହ୍ମେତି ବେଦାନ୍ତି ନଃ, ଏହି ମହାପ୍ରଭୁଙ୍କୁ ବେଦାନ୍ତି ବାଲା ସେମାନେ ବ୍ରହ୍ମ ବୋଲିକିରି କହନ୍ତି। ଏବଂ ବୌଦ୍ଧା ବୁଦ୍ଧ ଇତି, ବୌଦ୍ଧ ଧର୍ମାବଲମ୍ବୀମାନେ ୟାଙ୍କୁ ହିଁ ବୁଦ୍ଧ ବୋଲିକିରି କହନ୍ତି। ଇଏ ହେଉଛନ୍ତି ସାକ୍ଷାତ ବୁଦ୍ଧ ବୋଲିକିରି ବୌଦ୍ଧ ସମ୍ପ୍ରଦାୟ ଉଦ୍ଘୋଷଣା କରନ୍ତି। ଏବଂ ପ୍ରମାଣ ପଟବହ କର୍ତ୍ତେତି ନୈୟାୟିକା, ଷଡ଼ ଦର୍ଶନ ମଧ୍ୟରେ ଯେଉଁ ନ୍ୟାୟ ଦର୍ଶନ ରହିଛି, ସେ ନ୍ୟାୟ ଦର୍ଶନର ମୂଳ ଉତ୍ସ ହେଉଛି କର୍ତ୍ତା। ତେଣୁ ଇଏ ହେଉଛନ୍ତି ସେଇ ନ୍ୟାୟ ଦର୍ଶନର ମୂଳ ଉତ୍ସ କର୍ତ୍ତା। ଏବଂ ଅର୍ହନ୍ ନିତ୍ୟଥ ଜୈନ ଶାସନର ତାହା, ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ଅର୍ହତ ବୋଲିକିରି ୟାଙ୍କୁ କହନ୍ତି। ଇଏ ହେଉଛନ୍ତି ତାଙ୍କରି ଆରାଧ୍ୟ ଅର୍ହତ, ଯିଏ ଅର୍ହତ ସିଏ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଏବଂ କର୍ମୀତି ମୀମାଂସକାଃ, ମୀମାଂସା ଦର୍ଶନରେ ଭଗବାନଙ୍କୁ କର୍ମୀ ବୋଲି ଯେଉଁ କୁହାଯାଏ, ଇଏ ହେଉଛନ୍ତି ସେଇ କର୍ମୀ। ଇଏ ହିଁ ସବୁ କର୍ମର ପ୍ରତିପାଦକ। ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କର୍ମାଧ୍ୟକ୍ଷ ସର୍ବଭୂତାଧିବାସ ସାକ୍ଷୀ ଚେତା କେବଳ ନିର୍ଗୁଣଶ୍ଚ। ଏଇ ସେଇ ମହାପ୍ରଭୁ, ବେଦାନ୍ତ ବେଦ୍ୟ ମହାପ୍ରଭୁ, ଆଜି ନର ଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ। ତେଣୁ ଆଜି ଆମମାନଙ୍କ ପାଖରେ ଆମମାନଙ୍କୁ ଧନ୍ୟ କରିବା ପାଇଁ, ଆମ ଏଇ ମାଟିକୁ ଅଙ୍ଗୀକାର କରି, ଏଇ ମାଟିକୁ ଧନ୍ୟ କରି ସେ ପ୍ରତିବର୍ଷ ଆସୁଛନ୍ତି ଏବଂ ଆମକୁ ଦର୍ଶନ ଦେଇକରି ମୁକ୍ତି ପ୍ରଦାନ କରୁଛନ୍ତି। ମୋକ୍ଷଦାତା ଜନାର୍ଦ୍ଦନ ଏଇ ଯେଉଁ ରଥଯାତ୍ରାଟି କରୁଛନ୍ତି, ଏଇ ରଥଯାତ୍ରାରେ ସେ କ'ଣ କ'ଣ କାମ କରୁଛନ୍ତି। ଦୌର୍ଭାଗ୍ୟଂ କିଳ ଦୂରୟନ୍ ସୁମନସା ମଭ୍ୟର୍ଥିତଂ ପୂରୟନ୍ ପାପିଷ୍ଠା ନିବ ତର୍ଜୟନ ସକୃତିନୁ ଭକ୍ତା ନିବା ବର୍ଜୟନ୍ ଜାଡ୍ୟଂ ନିର୍ଦ୍ଦଳୟନ୍ ଶୁଭାନି କଳୟନ୍ ନାନନ୍ଦ ମୁଦୁବେଳୟନ୍ ପଶ୍ୟ ଶ୍ରୀ ଜଗଦୀଶ୍ୱର ବିଜୟତେ ଶ୍ରୀ ନନ୍ଦି ଘୋଷ ପରି। ବର୍ତ୍ତମାନ ଆମେ ନେଇଯିବା ଏକ ଛୋଟ ବିଜ୍ଞାପନ ବିରତି।
2: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି। ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକାଠାରେ କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ। ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧାବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେ ମାର୍ଗ ପାଖରେ ସେ ଅଛନ୍ତି ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ। ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେ ଏବଂ ମନ ଆଧତ୍ସ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ମୋ ତୁ ଭାବୁଛୁ କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତମେ କହିବ, ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ସର୍ବେନ୍ଦ୍ରିୟାଣୀ ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣୀ, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣୀ ଯଶ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
0: ଡକ୍ଟର ଦାସ,
1: ଆଜ୍ଞା,
0: ଆମର ଅତିବଡ଼ି ଜଗନ୍ନାଥ ଦାସ,
1: ହଁ,
0: ତାଙ୍କର ଗୋଟିଏ ଭଜନ ଅଛି
1: ଆଜ୍ଞା,
0: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ
1: ଆଜ୍ଞା।
0: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
1: ଖାଲି କହିଦିଅ
0: ଶ୍ରୋତା ମାନଙ୍କ ପାଇଁ ଆମେ ଟିକେ କହିଦବା ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, ଚଉଦ ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୁ ବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁଁ ଜାତ। ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତି କଣ୍ଠରୁ ଜାତ ସରସ୍ୱତୀ, ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ, ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ ଅଛୁ ରହି, ଅଶେଷ ତୋହର ମହିମା କେଜାଣି ପାରେ ଗୁଣ ସୀମା, ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ, ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି, ଆରତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ରସେନା, ହୋଇଲୁ ଦଶ ଅବତାର ନାସିଲୁ ଅବନିରଭାର, ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ, ତୁ ଅଟୁ ଦରିଦ୍ରଙ୍କର ଧନ ତୋ ପଦେ ରହୁ ମୋର ମନ, ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଜେନେ, ସେହି ପ୍ରକାରେ ମୋର ମନ ତୋ ପଦେ ରହୁ ଭଗବାନ, କହଇ ଦାସ ଜଗନ୍ନାଥ କହଇ ଜଗନ୍ନାଥ ଦାସ କମଳ ଚରଣକୁ ଆସ। ଆପଣ ଯାହା ଯାହା କହିଲେ ବେଦ ବେଦାନ୍ତର ସବୁ କଥା ଗୁଡ଼ାକ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ କେଡ଼େ ସରଳ ଭାବରେ ଲେଖିଦେଇଛନ୍ତି।
1: ସେଇଥିପାଇଁ ଗୀତାରେ କହିଛନ୍ତି ପ୍ରଭୁ କହିଲେ, ଆରେ ମୁଁ କିଛି ମାଗୁନି ମଜେବ ମନାଧସ୍ୱ ମୟ ବୁଦ୍ଧି ନିବେଶୟ ମୋତେ ମନ ଦେ, ସେ କଥାକୁ ଶେଷରେ ସେ କହିଲେ, ସତୀ ନାରୀ ତା ପତି ପାଖରେ ଯେମିତି ମତିକୁ ବା ମନକୁ ନିଶ୍ଚଳ କରି ରଖେ, ହେ ପ୍ରଭୁ ଆପଣଙ୍କ ପାଖରେ ମୋ ମନଟା ଅତ୍ୟନ୍ତ ନିଶ୍ଚଳ ହେଇକି ରହୁ, ତେଣୁ ମୋ ମନ
0: ତେଣୁ ଏବେ ଶ୍ରୋତା ବନ୍ଧୁମାନେ ଟିକେ ମନେ କର ମନେ ପକାନ୍ତୁ, ଯଦି ପତି ହେଇଥିବେ ମନେ କରନ୍ତୁ, ନହେଲେ ପତ୍ନୀ ହେଇଥିଲେ ବି ମନେ କରନ୍ତୁ, ପତ୍ନୀ ଯେମିତି ପତି କଥା ସବୁବେଳେ ବିଚାର କରେ, ଯଦି ସେ ସଚ୍ଚା ପତ୍ନୀ ହେଇଥାଏ ପତିବ୍ରତା ହେଇଥାଏ ପତିଙ୍କ ପତି ପ୍ରାଣା ହେଇଥାଏ ସିଏ ଯେମିତି ସବୁବେଳେ ପତି କଥା ଭାବେ, ଏବଂ ପତି ଯଦି ପ୍ରକୃତରେ ପତ୍ନୀ ପ୍ରାଣା ହେଇଥାଏ ସିଏ ଯେମିତି ନିଜର ପତ୍ନୀ କଥା ସବୁବେଳେ ଭାବେ, ସେଇଭଳି ଭଗବାନ କହୁଛନ୍ତି ତୁ ପତି ପତ୍ନୀଙ୍କ ଭଳି ପବିତ୍ର ଭାବରେ ଯଦି ମୋ ପ୍ରତି ମନ ଲଗେଇବୁ ମୁଁ ତୋର ସକଳ ଦୁଃଖକୁ ଦୂର କରିଦେବି।
1: ଭଗବାନ କେତେ ବଡ଼ ଆଶ୍ୱସ୍ତି କରିଛନ୍ତି, ଅନନ୍ୟା ଚିନ୍ତୟନ୍ତ ମାଂ ଯେ ଜନା ପର୍ଯ୍ୟୁପାସତେ ତେସା ନିତ୍ୟ ବିଯୁକ୍ତାନାମ ଯୋଗକ୍ଷେମଂ ବହାମ୍ୟହମ୍। ଯେ ଅନ୍ୟ ପତିବ୍ରତା ନାରୀ କ'ଣ କରେ, ତାର ମନଟିଏ ତାର ପତିଟିଏ ତା ମନକୁ ଗୋଟିଏ ପତି ପାଖରେ ଯେମିତି ସେ ନିଶ୍ଚଳ କରି ରଖିଦିଏ, ସେମିତି ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ନିଜର ମନକୁ ଅନ୍ୟ କୌଣସି ଜାଗାରେ ନ ଦେଇ ଅନନ୍ୟା ଆଶ୍ଚିନ୍ତୟନ୍ତୁ ମାଂ କୌଣସି ଜାଗାରେ ନ ଦେଇ ମୋତେ କେବଳ ପ୍ରଦାନ କରିଥାଏ ମୋତେ ଚିନ୍ତା କରୁଥାଏ ମୁଁ ତା'ର ଦୁଇଟା କଥା ବହନ କରେ, ତେସାଂ ନିତ୍ୟାଭିଯୁକ୍ତାନାମ ନିତ୍ୟ ଅଭିଯୁକ୍ତ ସେହି ବ୍ୟକ୍ତିମାନଙ୍କୁ ମୋର ଯୋଗକ୍ଷେମ ବହାମ୍ୟହମ୍। କ'ଣ ଏହା ଅର୍ଥ, ଯୋଗ ମାନେ କ'ଣ, କ୍ଷମ ମାନେ କ'ଣ, ଯୋଗ କହିଲେ ଅପ୍ରାପ୍ତସ୍ୟ ପ୍ରାପ୍ତି ହି, ଯାହା ତୋ ଜୀବନରେ ପାଇନୁ ମୁଁ ତତେ ପ୍ରଦାନ କରିବି, ଆଉ କ୍ଷମ ମାନେ କ'ଣ, ପ୍ରାପ୍ତସ୍ୟ ରକ୍ଷଣ, ଯାହା ତତେ ମୁଁ ଦୁର୍ଲଭ ଜିନିଷ ଦେଲି ତାକୁ ସୁରକ୍ଷା କରିବି। ଜଣକୁ 5 କୋଟି ଟଙ୍କା ଦେଇଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି, ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ, ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ।
0: ସେଇଥିପାଇଁ ଏ ଯେଉଁ ଯୋଗକ୍ଷେମ କଥା କହିଲେ, ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ, ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା, ଆମେ ତାକୁ ରକ୍ଷା କରିବା, ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା, ସେଇଟା ଆମର ହୁଏ ନାହିଁ। କାରଣ ଆଜି ପବିତ୍ର ଭାବନା ଆସୁଛି, କାଲି ସେ ଭାବନା ଚାଲିଯାଉଛି। ତେଣୁ ଭଗବାନ କହୁଛନ୍ତି, ତୁ ଯଦି ଅନନ୍ୟ ଚିତ୍ତ ହୋଇକରି ମୋ ସହିତ ରହିବୁ, ତାହେଲେ ତତେ ମୁଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ମଧ୍ୟ କରେଇବି, ଏବଂ ସେଇ ପ୍ରାପ୍ତ ବସ୍ତୁଟିକୁ ତୁ କିଭଳି ଧାରଣ କରି ରଖିବୁ ସେ ଶକ୍ତି ମଧ୍ୟ ତତେ ଦେବି,
1: ଯାହାଫଳରେ ତୁ ନିଶ୍ଚିନ୍ତ ହୋଇଯିବୁ। କେତେ ବଡ଼ କଥା! ତେଣୁ ଆମକୁ ନିଶ୍ଚିନ୍ତ କରିଦେଉଛନ୍ତି, ନିଜେ କହୁଛନ୍ତି ଏତେ ସବୁ ସତ୍ତ୍ୱେ, ଏବଂ ନିଜେ ଆସୁଛନ୍ତି। ନିଜେ ଆସିକରି କ'ଣ କରୁଛନ୍ତି କହିଲେ, ଆରେ ମୋର କେତୋଟା ଯାତ୍ରାରେ ତୁ ଆ, ଦୋଳେଚ ଦୋଳ ଗୋବିନ୍ଦଂ ଚାପେ ତୁ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଯଦି ଦୋଳ ଯାତ୍ରାରେ ମୁଁ ଦୋଳ ଗୋବିନ୍ଦ ହୋଇକରି ଯେତେବେଳେ ଦୋଳ ବେଦୀରେ ଝୁଲୁଥିବି, ସେତିକିବେଳେ ମୋତେ ଟିକେ ଦର୍ଶନ କରିବୁ। ଆଉ ଚାପେ ତ ମଧୁସୂଦନଂ, ଯେତେବେଳେ ଚାପ ହେଉଥିବ, ଚନ୍ଦନ ଯାତ୍ରା ହେଉଥିବ, ମୁଁ ମଧୁସୂଦନ ହୋଇକରି ବସିଥିବି, ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ, ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ, ପଞ୍ଚମହାଦେବ ଥିବେ, ଚାପରେ ଆମେ ବୁଲୁଥିଲୁ। ଏଇ ବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ, ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା, ରଥେ ତୁ ବାମନମ ଦୃଷ୍ଟ୍ୱା, ଯେତେବେଳେ ରଥଯାତ୍ରା ହେଉଛି, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି, ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହୋଇକରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣମାନେ ଜାଣନ୍ତି, ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ, ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା! ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ, ନା ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ। କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହୋଇଯାଇଛେ। ତେଣୁ ମାୟା ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ, ଏଇ ଯେଉଁ ଘଣ୍ଟ ବାଜୁ ନେଇ ଆପଣ ଦେଖନ୍ତୁ, ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଘୋ ଘୋ ଶବ୍ଦ ହେଉଛି। କ'ଣ କହୁଛି ଘଣ୍ଟ? ପାତକମାନଙ୍କୁ କହୁଛି, ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି, ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଏ ଘଣ୍ଟ ବାଜୁ ନେଇ ଯେ କବି କହୁଛନ୍ତି, ଇଏ ଘଣ୍ଟ ବାଜିକିରି କ'ଣ କହୁଛି, ହେ ପାତକ ହେ ପାପ, ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନାହିଁ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି, ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
0: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ, ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ, ଆପଣ ତ ସକାଳୁ ସନ୍ଧ୍ୟାବେଳେ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ? ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ, ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
1: ପୁରାଣେଷୁ ବ୍ୟାସସ୍ୟ ବଚନଦ୍ୱୟଂ ପରୋପକାର ପୁଣ୍ୟାୟ ପାପାୟ ପରପୀଡନମ୍,
0: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର, ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦେଉଛେ, ସେ ବିବରଣୀର ସାର ହେଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
1: ଏଇ ପୁରା କହିଲେ ଗୀତାରେ अरे अर्जुन तमेव शरणं गच्छ सर्वभावेन भारत तत्प्रसादात् परां शान्तिं स्थानं प्राप्स्यसि शाश्वतम्।
0: तेणु परमात्मा आपणकर जो दुईट कथा किसी समय तले आमर डॉक्टर कल्याणी नंदी कहते श्रद्धा एवं विश्वास कथा। श्रद्धार शास्त्रीय अर्थ कौन ना शास्त्र एवं गुरुवाक्य विश्वास यहाँ है श्रद्धा एवं श्रद्धार गोटे लौकिक तार अर्थ हूँ जे आपण मते श्रद्धा करती मु आपण को श्रद्धा करे ये मध्य गोटे अर्थ आ गोटे हला विश्वास। ये जो बड़ ठाकुर बलभद्र रथ रे जोड़िए शुआ अच्छा ओलट शुआ ताकू आम जो ना देते श्रद्धा एवं विश्वास से श्रद्धा हूँ आम जिते जिते आम शास्त्र मानक कथा आलोचना करुचे ये धारा बरणी भितर स्कंद पुराण कथा कहचे नीलाद्री महोदय कथा कहचे रामायण महाभारत कथा कहचे कहचे तेणु से जो शास्त्र कथा कहचे से शास्त्र मानक विश्वास करने को प्रथम कथा है विश्वास
1: गोटे
4: पवित्र रथयात्रे पूर्वतट रेलपथर विनम्र सेवा जारी रही। ए वर्ष यात्री मानक सुविधा पाई ओडिसा विभिन्न प्रांतरु ओ पड़ोसी राज्यरु विशेष ट्रेन चलाचल घोषणा करा जायछि। एथिसहित अतिरिक्त टिकट विक्रय केन्द्र यात्री सहायता केन्द्र ओ स्टेशन मानकरे यात्री मानक सुरक्षा पाई विशेष व्यवस्था करा जायछि। पूर्वतट रेलपथ आपणक सेवारे।
5: राष्ट्रीय प्रगतिर भीति नारीनकु शक्ति विकसित भारतरे समृद्ध ओडिसा पाई महिला सशक्तिकरणकु केन्द्र ओ राज्य सरकारक विशेष गुरुत्व। महिला सशक्तिकरणर जुगांतकारी योजना सुभद्रारे महिलांकु मिलिछि आर्थिक सहायता। मुख्यमंत्री कन्या विवाह योजना एकीकृत ममता ओ प्रधानमंत्री मातृवंदना योजनारे योग्य हिताधिकारीकु सहायता। असुविधारे थिबा महिलांकु तुरंत सहायता पाई महिला हेल्पलाइन नंबर 181 असहाय महिलांकु पाई शक्ति सदन वन स्टॉप सेंटर पोषण अभियान मुख्यमंत्री संपूर्ण पुष्टि योजना इत्यादि माध्यमरे गर्भवती किशोरी प्रसूति ओ शिशुंकु स्वास्थ्यकु दिया जाउछि प्राधान्य। प्रारंभिक शैशव जत्न ओ शिक्षा आमे पढ़िबा आम भाषारे बेटी बचाओ बेटी पढ़ाओ अभियान अद्युका इत्यादि जरियारे महिला ओ शिशुंकु सर्वांगीन उन्नति पाई सर्वदा कार्यरत महिला ओ शिशु विकास विभाग ओडिसा सरकार।
6: हाँ, ये मुझे
7: पसंद
8: केवल गोटे रास्ता नुहे
9: भक्त और भगवान को जोड़ीबार पथ
8: एहि पथरे जाति नाही धर्म नाही परिचय नाही
9: अछि केवल मनीष पणिया
8: आ जते बेले कहा पाई सहाय्य रो हाथ बढे
9: ताहा ही हुए महाप्रभु का प्रति श्रेष्ठ समर्पण।
8: सड़क दुर्घटनाग्रस्त जीवन रक्षार संकल्प सह सरकार आनिछंती पीएम राहत योजना
9: जेउठी अनुबंधित घर डाक्तरखानी सात दिन जाए 1.5 लाख टंका पर्यंत चिकित्सा खर्च सरकार बहन करती।
8: ओडिसा रो 798 घर डाक्तरखाना एही योजना रे पंजीकृत होइछंती।
9: सेही भली समस्त सरकारी डाक्तरखानी सड़क दुर्घटनाग्रस्त चिकित्सा संपूर्ण मागणा।
8: आसंतु मानवीयतार एही संकल्प रे सहभागी होई आमे भी बढ़ाइबा सड़क दुर्घटनाग्रस्त को सहायता राहत।
9: पवित्र घोष यात्रा रो हार्दिक शुभेच्छा।
8: राज्य परिवहन प्राधिकरण ओडिशा द्वारा जनहित जारी।

0: 06752222175 ରେ ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108 କୁ କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
3: ଆମେ ଏ ଯୋଉ ବିଜ୍ଞାପନ ବିରତି ଗଲା,
2: ଆଜ୍ଞା ଆଜ୍ଞା,
3: ତା ପୂର୍ବରୁ ଆଲୋଚନା କରୁଥିଲେ ଶ୍ରଦ୍ଧା ଆଉ ବିଶ୍ୱାସ।
2: ହଁ,
3: ଶ୍ରଦ୍ଧା ବିଶ୍ୱାସ ମାନେ କ'ଣ ନା, ଯେଉଁ ଶାସ୍ତ୍ରମାନଙ୍କ କଥା ଆମେ ଆଲୋଚନା କରୁଛୁ ସେଇ ଶାସ୍ତ୍ରମାନଙ୍କ ଉପରେ ବିଶ୍ୱାସ କରିବା। କାହିଁକି ବିଶ୍ୱାସ କରିବା, କିଏ ପ୍ରଶ୍ନ ବି କରିପାରେ, କାହିଁକି ବିଶ୍ୱାସ କରିବା ନା, ବିଶ୍ୱାସ କରିବା ଏଇଥିପାଇଁ ଯେ ସାଧୁ ସନ୍ଥ ମହାପୁରୁଷମାନେ ତାଙ୍କର ତପସ୍ୟା ଏବଂ ଯୋଗ ବଳରେ, ଜ୍ଞାନ ବଳରେ ଯାହା ଉପଲବ୍ଧି କରିଛନ୍ତି ସେ ଜ୍ଞାନ ଆମକୁ ଦେଇଛନ୍ତି। ଆମେ ସେଭଳି ତପସ୍ୟା କରିପାରିବାନି, ଆମର ସେଭଳି ଜ୍ଞାନ ନାହିଁ, ତେଣୁ ଯେଉଁ ଜ୍ଞାନ ଆମକୁ ପରମ୍ପରା ସୂତ୍ରରେ ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହେବ, ଏଇଟା ହେଲା କଥା।
2: ସନ୍ଥ ତୁଳସୀ କହିଲେ,
3: ଆଜ୍ଞା,
2: ବିନୁ ବିଶ୍ୱାସ ଭଗତି ନାହିଁ, ତେହି ବିନୁ ଦ୍ରବହୀନ ରାମ, ରାମ କୃପା ବିନୁ ସପ ନାହିଁ, ଲୋଗନ ଲହଇ ବିଶ୍ରାମ।
3: ବାସ୍, ତେଣୁ ଏଇଭଳିଆ
2: ବିଶ୍ୱାସ ଭଗତି ନାହିଁ,
3: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହେବ। ଦ୍ୱିତୀୟ କଥା ହେଲା, ଆଉ ଗୋଟିଏ କଥା ହେଲା, ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି, ଯିଏ ସୃଷ୍ଟିକୁ ପାଳନ କରିଛନ୍ତି, ଯିଏ ସୃଷ୍ଟିକୁ ସଂହାର କରିବେ, ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
2: ଜଗନ୍ନାଥ
3: ମହାପ୍ରଭୁ। ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ,
2: ବିଶ୍ୱାସ।
3: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ, ଆପଣ କହିବେ ସିଏ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମକ ପୀଠରୁ ଆସିଲେ, ସିଏ ତ ନିମ୍ବ ଗଛର ଦାରୁ, ସିଏ କେମିତି ପରମାତ୍ମା ପରମ୍ରହ୍ମ ହୋଇଯିବେ, ସେ କେମିତି ଜଗତଟାକୁ ପାଳନ କରିବେ, ଏମିତି ଅବାନ୍ତର ପ୍ରଶ୍ନ କଲେ ତା'ର କିଛି ଉତ୍ତର ନାହିଁ। ସିଏ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି, ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ, ଉପାସନା କରୁଛୁ। ଏବଂ
2: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର,
3: ଏଇ ହେଲା ଗୋଟିଏ କଥା। ଦ୍ୱିତୀୟ କଥା ହେଲା, ଯିଏ ମହାପ୍ରଭୁ, ଯିଏ ରଥ ଉପରେ ବସିଛନ୍ତି, ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି, ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି। ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା, ଆଉ କ'ଣ ହଁ କି ନାହିଁ ମୋତେ କହନ୍ତୁ। ବାସ୍, ଯଦି ଏଇଆ ହେଲା, ଆମେ ଏଇଟା କାହିଁକି କରିପାରୁନେ, ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି, ବାଧା ଗୁଡ଼ାକ ଅଛି, ସେ ବାଧା ଗୁଡ଼ାକ ତିନିଟା ବାଧା, ଗୋଟେ ହେଲା ଆମର ଭୁକ୍ତି, ଗୋଟେ ହେଲା ଗତି, ଆଉ ଗୋଟେ ହେଲା ମୁକ୍ତି। ଭୁକ୍ତି କ'ଣ, ଯେହେତୁ ଆମେ ମଣିଷ ହୋଇକରି ଏ ସଂସାରକୁ ଆସିଛେ, ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ, ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ। ଗତି ମାନେ କ'ଣ, ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ, ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ। ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ, ଆପଣଙ୍କ ଭୋଗଟା ପ୍ରଶମିତ ହୋଇଯିବ, କାମନା ବାସନା ଗୁଡ଼ାକ ଚରିତାର୍ଥ ହୋଇଯିବେ, ଆପଣଙ୍କ ମନଟା ତୃପ୍ତ ହୋଇଯିବ। ତୃପ୍ତ ହୋଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ। ସିଏ ଭୁକ୍ତି ବି ଦିଅନ୍ତି, ଗତି ବି ଦିଅନ୍ତି, ଏବଂ ଭୁକ୍ତି ମିଳିସାରିଲା ପରେ, ଗତି ମିଳିସାରିଲା ପରେ, ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ। ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ଚାରମାଳ ତଳେ ଅଛନ୍ତି ଏବେ, ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା, ତାଙ୍କୁ ଆରାଧନା କରିବା, ତାଙ୍କୁ ଉପାସନା କରିବା, ତାଙ୍କ ଗୁଣର କୀର୍ତ୍ତନ କରିବା, ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା। ଏସବୁ କଲେ ଆମର ଭୁକ୍ତି, ଗତି, ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ। ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ, ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି, ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ, ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ। ଆପଣ ଦ୍ୱିପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା।
2: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ, ତେଣୁ ଶାସ୍ତ୍ର କହୁଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନମ୍ କ୍ଷେତ୍ରମ୍ ଶ୍ରୀ ପୁରୁଷୋତ୍ତମମ୍। ପୁରୁଷୋତ୍ତମ କ୍ଷେତ୍ର ହେଉଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନ, ତେଣୁ ସାକ୍ଷାତ ବୈକୁଣ୍ଠ ଭୁବନରେ ଭଗବାନ ଅଛନ୍ତି, ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ, ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ ଯଦି ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ, ତାଙ୍କୁ ଭକ୍ତି କରିବ, ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ। ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏଇ ଶରୀରରେ ଗତିମୁକ୍ତି ପାଇଯିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
4: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି, ନୀଳାଦ୍ରୌ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବନେ ଦେବସ୍ୟ ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, ଯାହା ଯକ୍ଷ, ଦେବଶ୍ରୀ, ଗଣ, ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା, ତାହା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି, ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର। ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର, ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇଁ, ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ବିନା ପ୍ରଭୁଙ୍କର ଦର୍ଶନ ନାହିଁ। ଆମେ ଦେଖିପାରୁଛୁ ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି ନନ୍ଦିଘୋଷ ରଥର ସେ ବାମ ପାର୍ଶ୍ୱରେ ଯେଉଁ ସାରଥି ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲବୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି, ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି। ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି, ଯେଉଁ ଉଦ୍ଘୋଷଣ ଦେଉଛନ୍ତି, ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର, ମୁଁ ନୁହେଁ ବ୍ୟଷ୍ଟିର, ଉତ୍କଳରେ ଅଛି ସତ ସକଳ ଧର୍ମ, ମୋହଠାରେ କୂଳ, ନୁହେଁ ଜଗତର ନାଥ। ମୁଁ ଏକରେ ନୁହେଁ, ମୁଁ ଗୋଷ୍ଠୀର ନୁହେଁ, ମୁଁ ବ୍ୟଷ୍ଟିର ନୁହେଁ, ମୁଁ ଉତ୍କଳରେ ଅଛି ସତ, ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରତ୍ନସିଂହାସନର ଅଧିଷ୍ଠିତ, ମୁଁ ହେଉଛି ମହାବାହୁ ଜଗତର ନାଥ। ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀଙ୍କମାନଙ୍କ ପାଖରେ ଅଛି। ସେଇଥିପାଇଁ ତ ଏ ଯାତ୍ରା ପରମ ପାବନ ଯାତ୍ରା, ପତିତ ପାବନ ଯାତ୍ରା, ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ, ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ। ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର, ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର, ଏ କ୍ଷେତ୍ର ପରମ ପାବନ କ୍ଷେତ୍ର। ନାହିଁ ଦାନ ଧ୍ୟାନ, ନାହିଁ ଜପ ତପ, ନାହିଁ ତୀର୍ଥ ବ୍ରତ କିଛି, ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷେ ଅଛି। ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ କେବଳ ମୋରି ଭିତରେ, ମୋରି ପ୍ରେମରେ, ମୋରି ଭାବରେ ନିଜକୁ ନିୟୋଜିତ କର। ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି। ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ, ତାଙ୍କର ଟାହିଆ ନଥିଲା, ମନ ମାରିଥିଲା ଭଳିଆ ଦେଖାଯାଉଥିଲେ। କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର, ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ଟାହିଆକୁ ପ୍ରସ୍ତୁତ କରାଯାଉଛି। ଆଉ ଯେଉଁ ଆଖି ଚକା ଚକା ଆଖି, ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ, ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଥାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି, ଆଖି ଲାଗିଯାଏ, ପେଟ ପୁରିଯାଏ, ମର୍ତ୍ତ୍ୟ ବୈକୁଣ୍ଠ ଯେଉଁଠି, ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ର, ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ, ଆଉ ମା ସୁଭଦ୍ରା ଜଗଜ୍ଜନନୀ ଯିଏ ପଦ୍ମଧ୍ୱଜ ରଥ ଆଉ ଗରୁଡ଼ ଧ୍ୱଜ ରଥରେ ବିରାଜମାନ କରିବେ। ଜଗନ୍ନାଥ ଧୀରେ ଧୀରେ ପଦକୁ ପକାଇ, ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ। କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ, ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ, ସେମାନଙ୍କର ନୃତ୍ୟର ଛନ୍ଦେ, ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ପ୍ରଭୁଙ୍କ ନିକଟରେ, ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି, ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ভক্ত শ্রদ্ধা অর্চিম ইচ্ছতি তচল শ্রদ্ধা তামে বিদামি হম যে মতো যা কিছু অর্পণ কলা আজ ভক্তিভাবে তাকুই কেবল মু ঘেনা করবি তাকুই কেবল গ্রহণ করবি কারণ ভাব বিনোদিয়া ভাবর ঠাকুর ভক্ত বৎসল হরি ভক্ত কলে বর হে দশ মূরতি ধরি ভক্ত তুমর কি করিব ভক্ত বোলারে থাও ভক্ত পেশিলা হস্তিনাকু দূত পণরে যাও আপন হচ্ছেন সেই প্রভু যে ভক্তঙ্কর অধীন আপন হচ্ছেন সেই প্রভু যে ভক্তঙ্কর পাই নিজে হস্তিনাপুরকু দূত হয়ে যাইছিল সেই কালিয়া শান্ত মস্তকরে দুর্পাকু ধারণ করি তৃণা দপি শুনি চেন তর রোপি সহি শুনা অমানীয় মান দেয় কীর্তনীয় সদাহরি সমগ্র বিশ্বকু আজি এহা কহুছন্তি যে সমস্তে আজ্ঞা আজ্ঞা
3: আমার কবি দীনকৃষ্ণ দাস গোটে সুন্দর কবিতা রচনা করেছেন সে কবিতাটা গোটিয়ে ধাড়ি পড়ি দেবা কি সে কবিতার গোটিয়ে ধাড়ি
4: আজ্ঞা আজ্ঞা আজ্ঞা
3: সে গোটিয়ে ধাড়ি হচ্ছে

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରମ୍ଭ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉଛି। ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁ ଠାରେ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4:00ରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
3: अनुरोध करता हूँ, आप अपने कांग्रेस पार्टी के साथियों को तरह समझा दीजिए और बाकी कई पार्टी के एमपी भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज 5वां दिन है, हम इसमें एक
0: ଶ୍ରୀ ରିଜିଜୁ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 3 ରଥରେ ଛେରା ପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି

ସଂସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି, ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11 ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତା'ର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏଇସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତା'ର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରେ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ। କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। तारी भितर मध्ये आमे सबु काम हसी हसी करिबा तेणु आपण बड़दाण्डे तो नाहांती किंतु आमे आपणको कहुचु एटा आपण सत बोली घेना करंतु जे जेते कर्मचारी जेते स्वेच्छासेवी एठी सेवारे निजुक्त अछंती कहा मनरे क्लांति नाही के मध्ये टिके टायर्ड होबा अवसन्न होई जेबा आमे देखुनाउ समस्ते 24 घंटा से एक प्रकार शक्तिर सहित समस्ते सेवा करचंती एटा कोन गोटे विस्मय नुहे एटा गोटे विस्मय एवं ए विस्मयटा ए श्रीक्षेत्र रे घटुची बोली समस्ते आसुचंती किछि ना किछि किए कौन टिके सेवा दे देव किए पा पिऊँच आउ जन को पाँच जाचि दौर किए प्रसाद टिके धरिकी आसी से प्रसाद निजे न खाई समस्त को चिरुड़ाए चिरुड़ाए कणिकाए कणिकाए प्रसाद से बांटिक आनंद पाँच कहीं यार महत्व ए महाप्रभुंर महिमा तेणु महाप्रभुंर महिमा फल समस्त भितर जो सेवा कर मनोभाव आसूँ सेवार अर्थ कौन सेवार अर्थ हूँ मु मोर स्वार्थ त्याग करी अन्य पाई किछि करी एटि भावनाटा जो आसुचे एटा होची सेवा एई सेवार क्षेत्र एटा हेथिबारु समस्त एथिरे आनंद पाउचंती मु परवर्ती धारा विवरण दबा पाई मु आमर डॉक्टर नरेश चंद्र दास महोदय को अनुरोध करूची एवं या परे जेतेबेले परवर्ती केन्द्र रु आमे सूचना पाइबा जे गतपति महाराज सेठिके आसुचंती सेतेबेले आमे द्वितीय केन्द्र को जिबा आपण वर्तमान डॉक्टर दास आपण धारा विवरणी प्रदान कर
2: जय जगन्नाथ जय जगन्नाथ जय जगन्नाथ बर्तमान आम देखुचे तीन रथ रे रथी माने अर्थात ठाकुर माने विजय कर सारी एवं या भितर तांकर रुंधा कार्य मध्य प्राय शेष होबा को बसिलानी एवं आमर जो तीन जन विजय प्रतिमा जाइथिले सेमाने मध्य आसी तीन रथरे विजय कर सारी घंटुआ माने जो माने घंट बजाऊ से माने मध्य विजय कालीन जो घंटुआ घंट से कार्य मध्य समाप्त करचंती वर्तमान प्राय निस्तब्धर रही कारण आउ घंट घंटुआ मानकर घंट शब्द नाही आउ आमे देखुचु तीन रथरे ठाकुर माने अछंती एवं केवल सेवक माने जो मानकर रथरे काम से माने रथ को जाउचंती एवं रथरे से माने सेवा समर्पण करचंती एवं विभिन्न जगारु सब फूल मध्य आसुची झुड़ी झुड़ी फूल आसुची कदली पत्र रे सब घड़िया हेकरी अति शुद्धपूत भाव माली बालिया जगन्नाथ बल्लभपुर आउ पुरुषोत्तम बल्लभपुर एभली सब जगह मानकर सब
1: आसुची एवं आमे डॉक्टर दास ये जो बाली गाँव रु
2: फूल
1: तुलसी फूल माल चूल आ नड़िया ये सब आसे बोली आमे शुणीचु
2: आसे से आसी चले आसिलानी से मध्य आसिलानी से माने पटुवार रे आनिकिर आसीबे एवं वर्तमान आनिकिर देलेनी देले मध्य देला परे वर्तमान महाप्रभुंकर बेश कार्य संपन्न होउची एवं बेश सरीगला परे काहलिया आमे देखुचु काहलिया वर्तमान प्रस्तुत हो गले तालध्वज रथरे वर्तमान छेरा पहरा करने जो सेवक माने निजुक्त हवा कथा मुदुली आउ गराबड़ू ता सहित खुंटिया घटुआरी एम समस्ते आसी उपस्थित हेलेनी एवं मुदुली सेवक सी मध्य गोटे सुनार झाड़ू मध्य धरिक आसंती ये सब आसिक पहुँची गले आउ चारमाल से भले भाव अच्छा आउ जो माने चारमाल फिटेबे से सुंदर भाव प्रस्तुत होकर अच्छा गजपति महाराज को वर्तमान अपेक्षा गजपति महाराजा आसवे गजपति महाराजा आसी तीन रथरे छेरा पहरा कार्य सर मात्रे से बहु प्रतीक्षित रथ टणा कार्य आरंभ हो एवं वर्तमान यही भितर आम देखुलु अनेक श्रद्धालु प्रवेश कर जाइले किंतु आमर आरक्षी बाहिनी से सब अनधिकृत व्यक्ति मानू एठारु बाहर को बाहर कर करदे आम आखि आगे पड़ा जे कोटस्वासिया सेवक माने से जो महाप्रभु जाइले जो सिंधुक जो दिव्य सिंधुक जो सिंधुक वस्त्र अलंकार इति सब थाए से सिंधुक को से आनी नंदी घोष रथ उपरकू ବର୍ତ୍ତମାନ ସେମାନେ ଉଠିଲେ ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏଇ ସିନ୍ଦୁକକୁ ରଖିବେ। କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର ତାଙ୍କର ଅଳଙ୍କାର ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା। ସେ ସବୁ ଆସିଥିଲା। ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହୋଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ। ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି, ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି। କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା, କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି, ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେ ସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା, ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏକଥା ତ ବିଧାତା ଜାଣନ୍ତି, ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ, ବଡ଼ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି, କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି। ଆଉ କେବଳ ଗଜପତି ମହାରାଜଙ୍କୁ ହିଁ ଅପେକ୍ଷା, କାରଣ ଏଇ ବେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ, କିନ୍ତୁ

0: ତିନି ଚଉ ବାର ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକିରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି। ସେ ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରି ଜଣ ସିଏ ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସିଏ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସିଏ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି। ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ ବାରଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହୋଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ ଚାରିଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ ଚାରିଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ ତିନିଟା ପାଖାପାଖି ହେଇଗଲା, ଆଉ ପାଞ୍ଚ ମିନିଟ୍ ଅଛି ତିନିଟା ବାଜିବାକୁ। କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ ତିନି ରଥକୁ ଯିବେ। ତିନି ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ ତିନି ରଥରେ ରାଜନୀତି କରିବେ, ଏ ଯୋ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡ଼େ ମହାନ ଶବ୍ଦ,
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା କେଡ଼େ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ। ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ। ଏଇ ଯେଉଁ କଥା ହେଲା, ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯେଉଁ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
1: ରୀତିମାନଙ୍କ ମଧ୍ୟରେ ରାଜା,
0: ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ ଏଇ
0: ଯୁଆଡ଼ୁ
1: ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି। କେତେ କୁଟ କପଟ, ଈର୍ଷା ଦ୍ୱେଷ, ନାନା ପ୍ରକାର ଭ୍ରଷ୍ଟାଚାର, ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ ବା ପ୍ରାର୍ଥନା ହେବ ମଧ୍ୟ ଯେ ଆମର ଏଇ ଯେଉଁ ରାଜନୀତି, ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ, ପ୍ରଜାମାନେ, ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ

0: ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
1: ଯେଉଁ ବିଚାରଟା ଥିଲା ଆଗରୁ ଯେଉଁ ବିଚାରଟା ଥିଲା, ଏ ରାଜ୍ୟର ଗଜପତିମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ହଁ, ଏ ମୂର୍ତ୍ତିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହେଇ ପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752-222-175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳା ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
9: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
9: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
9: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
10: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କଟରେ, ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକିରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମର ଆଦ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ।

0: जय जगन्नाथ।
1: पतितानां पतितोऽहं त्वमेव पापहारकः पावन पुरुष देहि निश्चला भक्ति मे विभो। महाप्रभुंक निकट को जेतेबेले गजपति महाराजंकर आगमन हेउछि उभय पार्श्वरे नर नारायण माने सब बड़दाण्डर उभय पार्श्वरे से माने प्रणाम निवेदन पूर्वक सम्मान जनाउछंती बड़ ठाकुरंकर सेवा को आपण आद्य सेवक होई सुंदर भावरे संपन्न करिवे ए आशा भरोसा विश्वास रखुचु आमे आपणक माध्यम रे आमर प्रणाम मध्य महाप्रभु को पठाई दउछु कारण आपण महाप्रभुंकर सेई श्रीअंग निकटरे ठिया होई दिव्य राजनीति सेवा को बंदापना को अर्पण करिवे छेरा परा परी सेवा। श्रोता बंधु आपण माने जानती ये हेउछंती ए राजा हेउछंती आम समाज पाई आम विश्व दरबार पाई एक सुंदर वार्तार कथा आपण माने सुनुथिले आमर घोषक माने आपण को श्रवण कराउथिले तेणु ये जो कथा रही ते राजा शब्दर जो महात्म्य रही राजा सेतिक बेले कहजीव जमती गंगाधर मेहरे कही तपस्विनी काव्य रे हृद पछे जले विद्युत नले जल दाने घन बाध्य सुख तेजी राजा तोषिबे परजा तेबे तो परमाराध्य। राजा सेतिक बेले प्रिय पात्र हे प्रजा मानकर निजर सुख को से पर कर दिंती निजर आनंद को से पर कर दिंती प्रजार सुख को से गुरुत्व दिंती जेपरी मेघ आकाशरु बिजुली घन घन बिजुली जेतेबेले शब्द प्रचंड शब्द हुए घड़ घड़ी मारे से ही समय रे जलदान करे किए मेघ आकाशरु वृष्टि हुए सेहीपरि कष्ट सही राजा प्रजा को आनंद प्रदान करती। गोटे कथा को आपण मान आगे आम रखुचु इति अवसर रे आम केन्द्र आगरे जड़े परलोक हो जाइथिबा जड़े श्रद्धालु आज तर महाभाग्य ए बड़दाण्डे से जाउछंती आमर ए केन्द्र आगरे संकीर्तन आगे आगे चली कुटुंब माने नहींकर जाउछंती स्वर्गद्वार को ये हूँ से ही बड़दाण्ड जोठी जन्म जोठी मृत्यु जोठी लीला खेला जोठी तो शिशु कैशोर एवं चौवन बार्धक्य शेषे विदाय आरंभ हुए जीवन आनंद ये पुणी विलय हो जाए आ सबुर साक्षी रुहति आम महाप्रभु तेणु आम महाप्रभु जन्मादेश्य जत ए सूत्र आम को जो सुंदर कथा बुझे व्यासदेव जे जहाँ पाखर जन्म हुए जहाँ पाखरे स्थिति बा आमे रही था लीलाखेला करी थाउ आउ जहाँ पाखरे लय हो जाए जहाँ पाखरे आमे पुणी मिसी जाऊ ताकू अपर कथारे पुणी बुझेले जे उर्णनाभि तंतुवत अर्थात बुढ़ियाणी जेपरी तार जाल को निज शरीर रु गठन करे विभिन्न प्रकार सूत्र परी गठन करे शेषे निज भितर पुणी समाहित करे महाप्रभु से हीपरी ए जगत को लीलाखेला करुचंती जगत कहिले आमे समस्ते नाथ कहिले महाप्रभु परम ब्रह्म जगन्नाथ तेणु जगत युक्त नाथ समाने जगन्नाथ ये ब्रह्मांड जाक समस्ते आमे हेउछु रमणी बा तांकर पत्नी सी जणे हेउचंती एकमात्र परम ब्रह्म सच्चिदानंद घन विग्रह महाप्रभु जगन्नाथ तेणु तांकर लीलाखेला को आपण माने देखिबे केदार द्वारिकानाथ रामनाथ बद्रीनाथ किंतु ये हेले जगतनाथ ए जगतर नाथ शब्द को साकार करिसंती आज ए पवित्र घोष यात्रार जो वर्णाढ़्य परिवेश ए परिवेश को कही केतेबेले अस्वीकार करि पारिबो नाही जे से जगतर नुहंती बोली एटी अछंती अमेरिकार विदेशी भक्त माने एटी अछंती जापानर विदेशी भक्त माने तेणु केते दूर दूरांतर समस्ते भाई आसी
2: बड़गंडी छक सामने जो देखुचे बर्तमान गजपति महाराज तो गले लोक कि उत्साह उद्दीपना आम देखुचे अनुभव करुचे लोक मैंने गुंडीचा मंदिर रु जा श्रीमंदिर आड़ को कौन से उद्देश्य कहीं
1: भक्तिमय परिवेश बढ़ी जाऊँगी जो नाम संकीर्तन सब आम शुणा को पा एक घंटा पूर्वर वर्तमान विभिन्न संगठन तरफ से माने संकीर्तन नाम कीर्तन बेलू बेल उत्साह बढ़ी जाऊँगी विशेषकर भक्त सालबेगर समाधि आगरे एक सुंदर संकीर्तन मंडली से माने उभय भक्त एवं भगवान कहीं सालबेग तर जो जश कीर्ति रखिदे जाइंट जगबंधु हे गोसाई जगबंधु हे गोसाई आनगति नहीं जगबंधु हे गोसाई ये कथा को भक्त सालबेग महाप्रभु पाखे अजाड़ी से ही संगीत को पुनर्बार आज श्रद्धा संकीर्तन मंडली शुणी पाखे गीत को ये हूँ जश ये हूँ कीर्ति से कीर्तिमय पुरुष से धेयम सदा परिभवग्नम अभीष्ट दोहम तीर्थास्पदम शिव विरिंचि नूतम शरण्यम भृत्यार्तिहम प्रणत पाल भवाब्धिपोतम वंदे महापुरुषते चरणारविंदम से महापुरुष से विराट पुरुष भक्त जन बांधव महाप्रभु जगन्नाथंकर दिव्य लीलारे भक्तिमय हो जाइछि बड़दाण्ड आउ समस्ते निजकु चलचंचल करिछंती महाप्रभुंकर सेवारे कहीं गजपति वर्तमान रथ निकटवर्ती हेबार जो परिवेश रहीगला सब प्रस्तुति भितर आउ अल्प क्षण भितर गजपति महाराज रथ निकट में उपस्थित हो सेवा प्रदान करेंगे इति अवसर रे आम केन्द्र सम्मुख भाग
2: वर्तमान जो परिवेश अच्छी पाग अनुकूल सुंदर पवन बहुची लोक मैंने जावास कर लोक जो उत्साह जो उद्दीपना कौन पे उत्साह उद्दीपना
1: आपण गोटे कथा देखु श्रीगुंडीचा दिन जिते प्रतिकूल परिस्थिति थिला को लोक कम थिले तेणु भक्त केवे चाहे ना अनुकूल पाग भक्त चाहे ना जगन्नाथ पाखरे से केवल केवल चाहे मो कालिया जोठी मुठी से जिते विपत्ति आसु जिते प्रतिकूल परिस्थिति आसु से केवल चाहे मो कालिया जोठी अच्छी मु दिवारात्र से ही जगह रही जहाँ आज आम देखा पाचे
2: कनेप गाई गोठ कने जोठी से भक्त मान रुंड
1: जमी दोल हेले विमान बाहर दोल ठाकुर को लेकिन जीवाई से हीपरी आज ये जो स्वयं लीला रथजात्रा ये रथजात्रा रे महाप्रभु पाखरे विमान सहित कांधुआली सहित आम समस्त हेले जन जन सेवायत भिन्न भिन्न भाव में आम महाप्रभु सेवा को अर्पण करुचे
2: से मोर विश्वास हो जगन्नाथ धाम महाप्रभु जगन्नाथ होती सर्वजनमान्य राष्ट्र देवता श्रीमंदिर रत्न सिंहासन छाड़ी 9 दिन धरिकी महाप्रभु आसी ये जो जन्मवेदी जनकपुरी में रहीकि आज फेरुंची ये एक दुर्लभ दर्शन ये एक एभली दर्शन या अनुभव कले ही भक्त मैंने जापर
1: जानती जगन्नाथ महाप्रभु गोटे मनीष पी आउ गोटे उदाहरण आम देपर ये जो टिके समय पूर्वर आम श्रोता बंधु को आम सूचना देखूँ सिंधुक गला तीन रथ उपरको तीनोटी सिंधुक से सिंधुक कौन महाप्रभुंकर पाट वस्त्र विभिन्न अलंकार साज सज्जा तांकर दैनंदिन नीतिकर्म पाई तांकर साज सब ताहित रही आम जमी बाहर को गले
2: अटैच धरिकी जाऊ
1: नाई बाहर
2: को भगवान तांको जिनिस को सिंधु करे नउचंदी हमरो काठर सिंधुक
1: हमरो टिके चंदन टिके दरकार सिंधुर टिके दरकार वस्त्र विभिन्न प्रकार दरकार ये सब जो सुरक्षित जिनिस रखिबा पाई गोटे पात्र टिए आमे सांगरे नेकी जाउचे अटैच कथा जो आपण कहिले महाप्रभु गोटे बड़ पात्र नहीं जाउचंदी सिंधुक
2: माने समग्र पृथ्वी रे एभरी देवता विरल
1: समय
2: पृथ्वी रे एभरी देवता विरल जिए तांकर जिनिस पत्र नहींकिरी काठर निर्मित रथ रे काठ निर्मित सिंधुक रे से निजे मध्य स्वयं काठ तेणु वृक्ष देवता वृक्ष को ये प्राधान्य वृक्ष को ये परिमाण से मुंडे बसला भाई रखिंट आपको अनुभव कले ही आम जापर
1: भगवत गीतार महाप्रभु गोटे कथा कही हे अर्जुन मम माय दूरतेया मो माय को जानवापी अति कष्ट आो माय को जापे किए ना 7 वर्षर बालक ध्रुव जापे श्रीकृष्ण गोविंद हरे मुरारे हे नाथ नारायण वासुदेव यही जो ओम नमो भगवते वासुदेवाय छोटिया मंत्रटी को जप करी ध्रुव पाईगले मत मु माया आ विस्तार करी ना तेणु जी भक्त हेब
2: से माया मोहर ऊर्धर जा भगवान श्रीचरण
1: सी मत जापर जी सेवा सेवक हेब सी मत जापर तेणु
2: जाऊ ଜଗନ୍ନାଥ ମହାପ୍ରଭୁ ଆଜି ସୁନ୍ଦର ଦେଖାଯାଉଥିଲେ, ତାଙ୍କର ବେଶ ଯେମିତି ଅତି ସୁନ୍ଦର ଆକର୍ଷଣୀୟ। ଏବଂ ଆସନ୍ତାକାଲି ତ ଆପଣ ଦେଖିବେ ସୁନାବେଶରେ ମହାପ୍ରଭୁ କୁଇଣ୍ଟାଲ କୁଇଣ୍ଟାଲ ସୁନାରେ ସଜ୍ଜିତ ହୋଇକିରି ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ ଦୁଇ ଚାରି ଘଣ୍ଟା ପରେ ଦେଖିବେ ଆଉ ତାଙ୍କ ଦେହରେ ସୁନା ନଥିବ।
1: ମାଆଙ୍କ କୋଳରୁ ଆସିଛନ୍ତି, ମାଆଙ୍କ ପାଖରୁ ଆସିଛନ୍ତି, ନିଶ୍ଚୟ ସୁନ୍ଦର ଦେଖାଯିବେ। ମାଆ ପାଖରୁ ଯେଉଁ ସନ୍ତାନ ଆସେ ଆପଣ ଭଲ ଭାବରେ ଜାଣନ୍ତି, ତାର ସୌନ୍ଦର୍ଯ୍ୟ ବଢ଼ିଯାଇଥାଏ। ଆଉ କର୍ମକ୍ଷେତ୍ରରୁ ଜଣେ ଯେତେବେଳେ ଫେରିଥାଏ ତାର ମୁହଁ ଶୁଖିଯାଇଥାଏ। ତେଣୁ ମହାପ୍ରଭୁ ଯେତେବେଳେ ମାଆଙ୍କ କୋଳରୁ ଆସିଛନ୍ତି ସେ ସୌନ୍ଦର୍ଯ୍ୟ ନିଶ୍ଚିତ ଦେଖାଯିବେ। ଆଉ ଗୋଟେ କଥା ଆପଣ ଜାଣିଥିବେ, ମା ପରା କହିଛନ୍ତି, ଯେତେ ଦଉଥିବି ସେତେ ଖାଉଥିବୁ, ନ ଶୁଖିବ ତୋର ହାତ। ଲୋକେ କହୁଥିବେ ଖାଇବା ଠାକୁର, ନୀଳା ଚଳେ ଜଗନ୍ନାଥ। ତେଣୁ
2: ମୁଁ ପ୍ରତାପ ବାବୁ ଭାରତବର୍ଷର ବିଭିନ୍ନ ଜାଗା ବୁଲିଛି, କିନ୍ତୁ ଏ ଜାଗାରେ ଯେଉଁ ଖାଇବା, ଯେଉଁ ପିନ୍ଧିବା, ଆନନ୍ଦରେ ରହିବା, ପରସ୍ପର ଭିତରେ ଭାଇଚାରା ଭାବ ସୃଷ୍ଟି କରି ବସୁଧୈବ ଭାବ ଭାବଧାରାରେ ଉଦ୍ବୁଦ୍ଧ ହୋଇ ସମସ୍ତଙ୍କୁ ଆପଣାର କରିନେବା, ଏ ଜ୍ଞାନ ଆଉ କେଉଁଠି ମିଳିବ ନାହିଁ।
1: ଯେତେବେଳେ ମହାସୁଆରଙ୍କୁ ଆମେ ପଚାରିଛୁ, ସିଏ କୋଠସୁଆର ମହାସୁଆର, ସେମାନେ କହିଛନ୍ତି ଆମେ ମଧ୍ୟ ନିଜେ ଅବଗତ ନୁହଁ ମହାପ୍ରଭୁ କେତେ ପ୍ରକାର ଅନ୍ନ ବ୍ୟଞ୍ଜନ ବା କେତେ ପ୍ରକାର ଶୁଖିଲି ଭୋଗ ଭୋଜନ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସାଧାରଣ ଭାବରେ 60 ପୌଟି ବୋଲି ଗୋଟେ ବର୍ଣ୍ଣନାରେ ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତ୍ତ୍ୱଧିକ କେତେ ପରିମାଣର ଭୋଜନ କରନ୍ତି,
2: 56 ପ୍ରକାରର ଭୋଗ, 60 ପୌଟି
1: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
2: ସଂକୁଡି ନିସଂକୁଡି ଶୁଖିଲି କେତେ ପ୍ରକାରର ଭୋଗ। ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକିରି ଦିନ ହେଇଯିବ, ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଦୀ ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ। ଏଇଭଳି
1: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ଇତି ଅବସରରେ
2: ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ, ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
1: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶ୍ରଦ୍ଧାବାଲି, ତେଣୁ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଶ୍ରୋତାବନ୍ଧୁ ଆମେ ନେଇଯାଉଛୁ, ସେଠାରୁ ଦିବ୍ୟ କଥା ପ୍ରସଙ୍ଗ ଶ୍ରବଣ କରନ୍ତୁ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ୍ ପ୍ରଥମ କେନ୍ଦ୍ରର ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମେହେନାରେ ଆସୀନ ଅଛନ୍ତି, ଯୋଡ଼ ହସ୍ତରେ ରାଜକୀୟ ପରିଧାନ ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଛେରା ପହଁରା କରିବା ପାଇଁ ତାଙ୍କ ମେହେନା ବର୍ତ୍ତମାନ ଚାରମାଳ ତଳେ ଯାଇକିରି ରହିବା ପାଇଁ ତାଙ୍କର ସେବକମାନେ ମେହେନାକୁ ନେଇଯାଉଛନ୍ତି। ଗଜପତି ମହାରାଜାଙ୍କର ସମ୍ପର୍କରେ ଆମେ ତ ସବୁବେଳେ ଆପଣଙ୍କୁ କହୁଛୁ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଇଏ ଭୋଇବଂଶର ରାଜା, ତାଙ୍କର ଭୋଇବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ, ତାଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ। କାରଣ ସିଏ ଯେତେବେଳେ କଳାପାହାଡ଼ ନେଇକିରି ଆମର ଦାରୁ ଦେବତାମାନଙ୍କୁ ନେଇକିରି ଗଙ୍ଗା କୂଳରେ ପୋଡ଼ି ଦେଇକିରି ବିସର୍ଜନ କରିଦେଇଥିଲା, ସେଇ ବିଷର ମହାନ୍ତି ସେଇ ବ୍ରହ୍ମ ପଦାର୍ଥଙ୍କୁ ସଂଗ୍ରହ କରି ଆଣିକରି କୁଜଙ୍ଗରେ ରଖିଥିଲେ, ଏବଂ ସେଇ କୁଜଙ୍ଗରୁ ମହାପ୍ରଭୁଙ୍କର ସେଇ ବ୍ରହ୍ମଙ୍କୁ ଆଣି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ ଆଉ ଥରେ ପୁଣି ନବକଳେବର କରାଇ ତାକୁ ପ୍ରତିଷ୍ଠା କରିଥିଲେ। ସେଇଥିପାଇଁ ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ବୋଲି ମଧ୍ୟ କୁହାଯାଏ ଇତିହାସରେ। ସେଇ ବଂଶ ପରମ୍ପରାରେ ସେ ଉତ୍ତରଦାୟତ ଭାବରେ ଆଜି ଗଜପତି ରାଜା ଦିବ୍ୟସିଂହ ଦେବ ଏହି ରାଜନୀତି କରୁଛନ୍ତି, ଏବଂ ଗଜପତି ରାଜା ଦିବ୍ୟସିଂହ ଦେବ 1953 ମସିହା ଫେବୃଆରୀ 6 ତାରିଖରେ ତାଙ୍କର ଜନ୍ମ। ବୀରକିଶୋର ଦେବ ହେଉଛନ୍ତି ପିତା, ତାଙ୍କର ମହାରାଣୀ ସୂର୍ଯ୍ୟମଣି ପାଟମହାଦେଇ, ନାମ କାମାନବ ଦେବ। 1957 ସେ ଶିକ୍ଷା ଆରମ୍ଭ କରିଥିଲେ ପୁରୀ କନଭେଣ୍ଟ ସ୍କୁଲରେ 3 ବର୍ଷ, ତାପରେ ରାଜପୁତ୍ରମାନଙ୍କ ପଢ଼ିବା ପାଇଁ, ଯେତେ ଭାରତର ଯେତେ ରାଜପୁତ୍ର ପଢ଼ିବେ ତା ପାଇଁ ଗୋଟେ ସ୍ୱତନ୍ତ୍ର କଲେଜ ରାୟପୁରରେ ହେଇଥିଲା ରାଜକୁମାର କଲେଜ, ସେ ରାଜକୁମାର କଲେଜରେ ସେ ପାଠ ପଢ଼ିଥିଲେ। ତାଙ୍କ ପିତା ବୀରକିଶୋର ଦେବ ଥିଲେ ଅନେକ ଗୁଣର ଅଧିକାରୀ, ଉଡ଼ାଜାହାଜ ଚଳାଇବା, ଫୁଟବଲ ଖେଳିବା, ଅଶ୍ୱଚାଳନା, ଲନ୍ ଟେନିସ୍, ସଙ୍ଗୀତ, ଏସବୁଥିରେ ତାଙ୍କର ରୁଚି ଥିଲା। ସେହି ଅନୁସାରେ କାମାନବ ଦେବ, ଯିଏ ବର୍ତ୍ତମାନର ଦିବ୍ୟସିଂହ ଦେବ, ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା, ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ହେଲା, କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ। ସିଏ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ ରଖିଥିଲେ। କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା, ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ। ସେ ପଏଣ୍ଟଟି ହେଉଛି, ସିଏ ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏଇ କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ, ସେ ସମୟର ଆଡ଼ଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ। ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟିଏ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ। ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980-1993 ଏଇ 14 ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି, ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ, ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି, ସେ ସେବାଟି ହେଉଛି ତାଙ୍କର 55ତମ ସେବା। ଆଜିକୁ 54 ଧରି ସିଏ ସେବା କରିଛନ୍ତି। ଏହି 2026 ତାଙ୍କର 55ତମ ଛେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ, ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା, ଛେରା ହେଉଛି ଚନ୍ଦନ ପାଣି, ସିଏ ମଧ୍ୟ ଶ୍ୱେତବର୍ଣ୍ଣର। ତାପରେ ଯେଉଁ ଫୁଲ ପକାଇକରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ, ସେ ମଧ୍ୟ ଶ୍ୱେତବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତବର୍ଣ୍ଣର ଫୁଲ ପକାଇକରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହୋଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତା'ର କାରଣ ହେଉଛି, ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ, ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା, ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନ ଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ। କୌଣସି ଅହଂକାର ନ ରଖି ସିଏ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ, ମଲ୍ଲୀ ଚମ୍ପକ ଜାତି କାଶ ତୁଳସୀ ପୂର୍ଣ୍ଣାଗସତ କେତକି କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଂ ପ୍ରଭୁ ବୋଲିକରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହୋଇକରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏହିସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଙ୍ଗେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରୀ ଭବଭୀତିହାରିନ୍ ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି, ଇଏ ହେଉଛି ଗୋଟେ ଅନନ୍ୟ ସେବା। ଏଇ ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ। ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ, କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତା'ର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର କାମ କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତେ। ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଉନ୍ମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତି ଆମ ମନ ଭିତରେ ମଧ୍ୟ ସେଇ ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା, କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ ବା ପୁରୁଷୋତ୍ତମ ଦେବ ବା ପ୍ରତାପରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ, କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା। ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକେଇଛି ତାମାନେ ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ସେ ମାନେ ଘୋରା ଚନ୍ଦନ, ଘଟୁଆରୀ चंदन को घोरिकी आनी था महाप्रभु को उद्देश्य रे एटे विशुद्ध चंदन घोरा बा चंदन पानी वर्तमान आम देखु गजपति महाराजा चंदन पानी से रथ चारिपट जाक छिंचुंट प्रथम से गले जा महाप्रभु पाखे ठिया हेले निकटे रही से पुष्पाजलि प्रदान कले कर्पूर वर्तिकारे आरती कले आलट कले चामर सेवा मध्य कले ये सब करी से जो बड़े तलू को ओल्ल मान सिंहासन तलू को ओल्ल से खड़िका धईले जो
4: जय जगन्नाथ। पवित्र रथयात्रा अवसर में समस्त श्रद्धालु और भक्तवृंद को हार्दिक शुभेच्छा। आपण को सुरक्षा और सुस्थता आमर प्रतिबद्धता। खोला बासी और माछी बसुवा खाद्य खातु ना तटका खाद्य खातु। विशुद्ध पानी जल व्यवहार करूँ। दीर्घ समय धरिकी खरारे रुहंतु ना। धला टोपी हाल्का पोशाक किंवा ओदा कपड़ा व्यवहार करूँ। यथेष्ट परिमाण में पाँच किंवा ओआरएस पाँच पिंतु। छेप खंकार अलिया आवर्जना को एणे तेणे न पकाइ डस्टबिन रे पकांतु। पाइखाना व्यवहार करंतु। शौच परे साबुन रे हाथ धुअंतु। रातिरे रहणी करुथिले मशारी किंबा मशा निवारक व्यवहार करंतु। निशा सेवनठु दूरेइ रुहंतु। मुंड बुलेइबा किंबा असुस्थ अनुभव कले विलंब नकरी निकटस्थ स्वास्थ्य कर्मचारी किंबा स्वास्थ्य शिविर रो परामर्श नियंतु। वयस्क व्यक्ति शिशु गर्भवती महिला और भिन्नक्षम जत्न नियंतु। सुस्थ रुहंतु सुरक्षित रुहंतु।
5: स्वास्थ्य और परिवार कल्याण विभाग ओडिशा।
6: जय जगन्नाथ। वर्तमान गजपती महाराज जिकि साक्षात चलती विष्णु बोली जहाँ को आमर ओडिया जाति चीर नमस्य भाव ग्रहण करिसंदी से गजपति महाराज वर्तमान बड़ भाई बलभद्रंकर रथरे छेरा पहरा कार्य समापन कर सारे जोड़हस्तरे प्रभु निकटरे मागुछंती मागुणी ओडिया जातिर मान गर्व अभिमान सबकिछि जेपरी बलवत्तर रहिबो से समर्पित भावना नहीं सेवा करुछंती उत्कलर मौड़मणि वीरश्री गजपति गौड़ेश्वर नवकटी कर्नाट उत्कल वर्गेश्वर। प्रभु केते परम दयालु। प्रभु मध्य आशीर्वाद करंतु उत्कलर गजपति चलती विष्णु को सदा सर्वदा तांकर जीवन कुसुमित हो उठु। जगतर जी कल्याण निमंते प्रभु निकट में निजक समर्पण कर से गोटे परे गोटे जो कार्य चलुला प्रथमे आसिले शुक्ल जो राजनीति बंदापना आ छेरा पहरार जो कार्य चलुची दुई गोटी पर्यायर कार्य प्रथमे शुक्ल पुष्प को सिंचन कले आड़े नेले गजपति महाराज तापर चंदन गुंड वर्तमान सिंच कर जल सिंचन करजे कहाली बाजुची आउ सेवा कार्य जो सहयोग करुछंती आज यात्रा सुंदर दिव्य भाव में भंडार मेकअप दयनामाली घटुआरी कराबड़ू सेवक मुदुली सेवक राजगुरु काहालिया तड़ाऊकरण देउलकरण राजज्योतिष मध्य रही छेरापहरा कार्य प्रभु निकट में निजक समर्पण कर प्रभु नौ।

0: ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି। କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ସେ ଖରା ଚାଲିଗଲାଣି ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି, ବାଦଲ ଧୀରେ ଧୀରେ ଆସୁଛି ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହୋଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟା ଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜର ରଥକୁ ତାଳଧ୍ୱଜର ରଥରେ ଛେରା ପହଁରା କରିକରି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ଯେଉଁ ପ୍ରସ୍ତୁତି ତାହା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଳନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି। ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧିକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ୍ ତଳେ ସେ ଅଛନ୍ତି, ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ। ରଥ ଟଣାର ସମୟ ଥିଲା ଦିନ 4ଟା ଏବଂ ବର୍ତ୍ତମାନ ପ୍ରାୟ 4ଟା ବାଜିଲାଣି, ତେଣୁ 4ଟା ସମୟରେ ରଥ ଟଣା ଯାଇପାରିନି। ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମ୍ରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ, କାରଣ ପ୍ରତିବର୍ଷ ଆମେ ଦେଖୁ 4ଟା ବେଳକୁ 3ଟା ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳାଇଥାଏ, କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
1: ଡକ୍ଟର ଦାସ
0: ଆଜ୍ଞା
1: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି, କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ।
0: ସେଥିପାଇଁ ଆମେ ଆସିଛେ 6ଟା ବେଳଠୁ,
1: ନା ଆମେ 6ଟା ବେଳୁ ଆସିଲେ କ'ଣ ହେବ, ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି,
0: କାହିଁକି
1: ଶୋଇଲେ କ'ଣ ହବ, ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ, ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା। ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା,
0: କାହିଁକି ନା ମନୁଷ୍ୟରେ କୋଟି ବାଞ୍ଛା କୋଇ ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହଏ,
1: ସେଇଟା ନାଇଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
0: ସେଇଟା ଠିକ୍ ନୁହଁ,
1: ଏଇଟା ଠିକ୍ ନୁହଁ, ତେଣୁ ସବୁ ଭଗବାନଙ୍କର ଇଚ୍ଛା ତା ବୋଲି ଆମର ସମସ୍ତ ସତର୍କତା ଆମର ସମସ୍ତ ପୁରୁଷାର୍ଥ ଆମର ସମସ୍ତ ନିଷ୍ଠା ଏସବୁଟା ତ ଆମକୁ ରଖିବାକୁ ପଡ଼ିବ ନା।
0: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକିନା କେଉଁଠି ଆମେ

0: ସେତେଟା ଦେଖିନେ ଯେ ଡେରି ହେଲା, କିନ୍ତୁ
1: ଡେରି ଯଦି ଶୁଣନ୍ତୁ ଆମର କଣ ହୁଏ, ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ, ଆମେ ବେଳେବେଳେ ଦେଖୁ 9:00 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ,
2: ବାସ୍
1: ତେଣୁ ସେଇଟା ହେଇପାରେନି ଏ ବର୍ଷ, ନହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା ତାହେଲେ ରଥ ତ 3-4 ଦିନ ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
0: ତା ତ ନିଶ୍ଚିତ।
1: ହଁ, ତେଣୁ ସେତେବେଳେ ନିଜେ ଗଜପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା। ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ, ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରାପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରାପହଁରା ହେଇଯିବ,
0: ଯୋଉ ଘଣ୍ଟୁଆ ସେବକ ମାନେ ଥିଲେ ଚାରମାଳ ବନ୍ଧା ହେଇଛି,
1: ସିଏ ବର୍ତ୍ତମାନ
0: ସବୁ ଚାଲିଗଲେ,
1: ନାଇଁ ଚାଲିଗଲେଣି କଣ, ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ,
0: ତେଣୁ
1: କାମ ଚାଲିଛି, ସବୁ କାମ ଏକା ସାଥିରେ।

0: ଟୋଟାଲ କିଛି ଖରାପ ନାହିଁ,
1: ନାହିଁ ଖରାପ ନାହିଁ,
0: ଆମେ ବିଳମ୍ବ ବୋଲି କହିପାରିବାନି,
1: ନାହିଁ ବର୍ତ୍ତମାନ ସୁଦ୍ଧା ବିଳମ୍ବ ହେଇନାହିଁ,
0: ହେଇନାହିଁ,
1: କିନ୍ତୁ ଯାହା ହେଲେ ଅଧଘଣ୍ଟେ ଖଣ୍ଡେ ବିଳମ୍ବ ହେଇପାରେ,
0: କିଛି ଅସୁବିଧା ନାହିଁ, ସେଥିରେ
1: ଅସୁବିଧା କିଛି ନାହିଁ।
0: ଯଦି ଆଜିର ଦି ତିନିଟା ରଥ ଚାଲିଯିବ, ରଥ ଯାଇକି ଯଦି ବଡ଼ଶଙ୍କ ପାଖରେ ରହିଗଲା, ବଡ଼ଗଣ୍ଡି ପାଖରେ, କାଲି ସକାଳୁ ଟାଣିବେ,
1: ନାଇଁ ନାଇଁ ସକାଳେ ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାର ଲାଗିବାଟା ନିଶ୍ଚିତ,
0: ତାହେଲେ ଯଦି
1: କାହିଁକି କାହିଁକି ଆଗାମୀକାଲି ଯେହେତୁ ରହିଛି ସୁନାବେଶ, ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ୍ ତିଆରି ହେବ, ତେଣୁ ଆଜି ସେଇଟା ରହିବ,
2: ସେଇଟା
1: ପୁଣି ପିଠା ଖାଇକିରି ତାପରେ ସେ ଯିବେ, ଯେଉଁ ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ, ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନୂଆର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା, ସେଇଟା ଆଉ କ'ଣ କରିବା,
1: ନାଇଁ ନାଇଁ ଆଜି ଯେ ଶୁଣନ୍ତୁ ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ ତିନି ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି, ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ହେ ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ, ତେଣୁ ଏ ଏ ଆଶା ଆମେ କରି
0: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ,
1: ହଁ ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି, ଏବଂ ଦୌଡ଼ି ମଧ୍ୟ ଲାଗିବ, ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି, ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ, ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ବର୍ତ୍ତମାନ ସବୁ ପ୍ରସ୍ତୁତିରେ ଉପରେ ଅଛନ୍ତି, କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା, ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ, ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ୍ ମଧ୍ୟ ସୁନ୍ଦର ଭାବରେ କହୁଥିଲେ, ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି।
0: ଆଉ ଗୋଟେ କଥା, ଆମର ଇତିହାସରେ ଆମେ ଦେଖିଛେ ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରଜା ରାଜାମାନେ ସିଏ ଉଗ୍ର, ସିଏ ଉଦ୍ଧତ, ସିଏ ଗର୍ବୀ, ସିଏ କ୍ରୋଧୀ, ଏସବୁ କଥା ଗୁଡ଼ାକ ହେଇଥିବା କଥା, ଏସବୁ ଗୁଣ ଗୁଡ଼ା ଥାଏ ନା, ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି, ତେଣୁ ରଜାକୁ ତ ଉତ୍ତର ନାହିଁ, ତେଣୁ ସେଇଭଳିଆ ଯେଉଁ କଥା ଗୁଡ଼ା କୁହାହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହାହେଉଥିଲା, କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି, ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ, ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ, ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହୋଇଗଲା।
1: ବହୁ ବହୁ ସାଧୁ ସନ୍ତଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି, ଯାହାଫଳରେ
0: ସାଧୁ ଭାବ ତାଙ୍କ ଭିତରେ
1: ଜାଗ୍ରତ ହେଇଛି,
0: ଏବଂ ସାଧୁ ଭାବଟା ତ ହେଉଛି ନମ୍ର ଭାବ, ବିନୟ ଭାବ, ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ, ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ ହେଲା, ଯାହାଫଳରେ ଏଇ ଯେଉଁ ଉଗ୍ରତା ଔଦତ୍ୟ ଗର୍ବ ଅଭିମାନ ଏସବୁ ଯେଉଁ ରାଜକୀୟ କଳା ବୋଲି ଆମେ କହୁଥିଲୁ ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା, ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା ଏଇଟାକୁ ପ୍ରମାଣିତ କରିଦେଲେ ଏହି ଦିବ୍ୟ ସିଂହଦେବ ଗଜପତି ମହାରାଜ।
1: ଆମର ଭାଗବତରେ ଅମ୍ବରୀଶଙ୍କ ଚରିତ୍ରରେ ଆପଣ ଶୁଣିଥିବେ, ସବୈ ମନଃ କୃଷ୍ଣ ପଦାର ବିନ୍ଦୟୋ ଉର୍ବଚାଂ ସେବୈ କୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତିଂ ଚକାରାଚ୍ୟୁତ ସତକଥୋଦୟ। ଇଏ ଥିଲା ଅମ୍ବରୀଶ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା।

0: ସବୈ ମନ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି, ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି।
1: ଏବଂ ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା, ବଡ଼ ଧୀର କଥା,
0: ଧୀର ଏବଂ ମାର୍ଜିତ,
1: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ, ଯାହାକୁ କହନ୍ତି ଆପଣଙ୍କର ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସିଏ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସିଏ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିୟନ୍ତେ କର୍ମାଣି ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟ ସିଂହ ଗଜପତି,
0: ପରମ ପୂଜ୍ୟ ଗଜପତି,
1: ପରମ ପୂଜ୍ୟ ଗଜପତିଙ୍କର ଭିତରେ
0: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି, ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ, ପରିସ୍ଥିତି ଆସନ୍ତି, ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ କରନ୍ତି।

0: ଯୋଡ଼େ ଗଣ୍ଠି ପଡ଼ିଛି, ଗୋଟେ ହେଲା ଅଜ୍ଞାନତା, ଗୋଟେ ହେଲା ଅହଂକାର। ତେଣୁ ଅଜ୍ଞାନ ତ ଗଣ୍ଠିଟା ଫିଟିଯିବ ଏବଂ ଅହଂକାର ଘଣ୍ଟିଟା ଫିଟିଯିବ, ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କ'ଣ। ଏ ଗଜପତି ମହାରାଜା ତାର ତ ଉଦାହରଣ। ଆଜ୍ଞା କୁହନ୍ତୁ,
1: ଯାହା ହଉ ପ୍ରଭୁଙ୍କ ନିକଟରେ ସେ ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି। ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ, ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ। ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ, ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି।
0: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯେଉଁ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା, ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯେଉଁଟା କୁହାହେଉଛି, ତା'ର ଦୁଇଟି କାର୍ଯ୍ୟାଳୟ ଅଛି, ଗୋଟେ ବେଙ୍ଗାଲୁରୁରେ ଅଛି, ଗୋଟେ ମୁମ୍ବାଇରେ ଅଛି। ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ, ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି, କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ। ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ, ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ, ଏଇ କଥା ଯେତେବେଳେ ସେ ଉତ୍ତର ଆସିଲା, ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ, ତାତିଲେ ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ, ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ, ସେ କୀର୍ତ୍ତନ କରିବାକୁ ଆସୁଛନ୍ତି କରି, ଏଗୁଡ଼ା ସବୁ ହବ କାରଣ ଏଭଳି ଅସୌଜ ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା, ଏସବୁ କଥା କହିଥିଲେ ହେଇଥାନ୍ତା। ତେଣୁ ଏଭଳି ଗୋଟେ ତିରସ୍କାର କଲା ଭଳି, ଗୋଟେ ଅବମାନନା କଲା ଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦେବା, ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି, ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କ'ଣ ହେଲା, ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା।
1: ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଏବଂ ସମ୍ମାନ ରହିଛି, ସେମାନେ ସହ୍ୟ କରିବେନି, ଅବମାନନା ଅସହ୍ୟ
0: ଅଛ, ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇକି ଏ କଥା କହିଲେ। ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା, ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବାକୁ ରାଜି ନୁହେଁ।
1: ତେଣୁ ଜଗନ୍ନାଥଙ୍କ ପାଖରେ ଯିଏ ସେବକ ହେଇକରି ରହିବ, ଯେହେତୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର, ସିଏ ହେଉଛନ୍ତି ବଡ଼ ଠାକୁର, ସେ ମଧ୍ୟ ବଡ଼ ହେଇଯିବ। ସେଥିପାଇଁ ଦୀନକୃଷ୍ଣ ମଧ୍ୟ ସୁନ୍ଦର ପଦଟିଏ ଲେଖିଛନ୍ତି, ସେ କହିଲେ କୋଟି ବ୍ରହ୍ମାଣ୍ଡରେ ହେମନ୍ତ ଠାକୁର ଥିବାର ଶୁଣିଛ କାହିଁ, କୁତ୍ସିତ ଲୋକ ହିଁ ପରମ ପଦ ହିଁ ଲଭନ୍ତି ଯାହାକୁ ଚାହିଁ। ଚାହିଁଦେଲେ କୁତ୍ସିତ ଲୋକଟିଏ ପରମ ପଦ ଲାଭ କରୁଛି, ଇଏ ହେଉଛି ଆମ ମହାପ୍ରଭୁଙ୍କର, ଇଏ ହେଉଛି ଗୋଟିଏ ଅତ୍ୟନ୍ତ ବୈଶିଷ୍ଟ୍ୟ। କଳା ପର୍ବତରେ ବିଜୟ ସଧିରେ କରୁଣା ହୃଦୟ ହୋଇ କଳମସି ଲୋକଙ୍କୁ କଳମସ ପଙ୍କୁ ଉଦ୍ଧାର କରିବା ପାଇଁ।
0: ସେମାନେ ବୁଝିପାରିଲେ ନାହିଁ, ସେମାନେ ବୁଝିପାରିଲେନି ଯେ ଗଜପତି ମହାରାଜା ଛେରା ପହଁରାକୁ କେତେବେଳେ ଆସିବେ, ତାକୁ ଲୋକମାନେ ଉଦ୍ଗ୍ରୀବ ନୟନରେ ଅପେକ୍ଷା କରିଥାନ୍ତି, ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଛେରା ପହଁରା କରୁଥାନ୍ତି ଗଜପତି ମହାରାଜା, ଇଏ ଗୋଟେ ପବିତ୍ର ପାବନ ଦୃଶ୍ୟ ଭାବରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଭିତରେ ଇଏ ଗଣା ହୁଏ, ଇଏ ଗୋଟେ ସାଧାରଣ କଥା ନୁହେଁ, ଗୋଟେ ଅସାଧାରଣ କଥା। ଏବଂ ଛେରା ପହଁରା ସାରିକରି ପ୍ରତ୍ୟେକ ରଥ ଉପରୁ ଯେତେବେଳେ ଠିଆ ହେଇକରି ଚାରମାଳ ଉପରେ ଗଜପତି ମହାରାଜା ଜନସମୁଦ୍ର ଆଡ଼କୁ ଚାହିଁକରି ହାତ ଟେକିକରି ସମସ୍ତଙ୍କୁ ପ୍ରଣାମ କରିଦିଅନ୍ତି,
1: ପ୍ରଣାମ କରନ୍ତି,
0: ସିଏ ହେଉଛନ୍ତି ଗଜପତି ରାଜା, ଓଡ଼ିଆଙ୍କର ମୌଣମଣି, ତଥାପି ହାତ ଯୋଡ଼ିକରି ମୌଣମଣି ବୋଲି ତାଙ୍କୁ ଆମେ ଇତିହାସରେ କହିଛୁ। ସିଏ ଯେତେବେଳେ ଯୋଡ଼ ହସ୍ତରେ ଏ ବିପୁଳ ଜନସମୁଦ୍ର ଆଗରେ ପ୍ରଣତ ହେଇକରି ପ୍ରଣାମ କରନ୍ତି, ସେତେବେଳେ ଓଡ଼ିଆଙ୍କର ହୃଦୟ ଦ୍ରବୀଭୂତ ହେଇଯାଏ, ଗଜପତି ମହାରାଜା ଆମକୁ ପ୍ରଣାମ କରୁଛନ୍ତି ବୋଲି। କିନ୍ତୁ ଏଇ ଯେଉଁ ସଂସ୍ଥାରେ ଅଛନ୍ତି, ଏ ଯେଉଁ ତଥାକଥିତ ଇସ୍କନ ସଂସ୍ଥା, ଏହି ସୁନ୍ଦର ବାର୍ତ୍ତା, ଏହି ମହତ୍ତ୍ୱ, ଏହି ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା।
1: ଯାହା ହଉ, ଭଗବାନଙ୍କର ମହିମାକୁ କିଏ ବା କଳନା କରିବ, ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ସ୍ୱୟଂ ମହାପ୍ରଭୁ, ଇଏ ହେଉଛି ସ୍ନାନ ଗୁଣ୍ଡି ଚାହେବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର, ପତିତମାନଙ୍କୁ

0: ପର୍ଯ୍ୟନ୍ତ ଇଏ ସମ୍ପୂର୍ଣ୍ଣ ପରିବେଶ ବଡ଼ଦାଣ୍ଡଟି ଜନ ସମୁଦ୍ରର ଏକ ଉତ୍ତାଳ ତରଙ୍ଗ ସଦୃଶ କେବଳ ମୁଣ୍ଡ ମାଳଗୁଡ଼ିକ ମୁଣ୍ଡର ଦର୍ଶନ ଆମେ କରୁଛେ, ଆଉ ବଡ଼ଦାଣ୍ଡ ଆମକୁ ଦେଖାଯାଉନାହିଁ। ଇତି ଅବସରରେ ଫେରି ଆସୁଛନ୍ତି ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ମହାଦେବ ଦିବ୍ୟସିଂହ ମହାରାଜ, ଯାହାଙ୍କ ଆଗରେ ଦୁଇଟି ଛତ୍ରୀ ଦର୍ଶନ କରିବେ ଆପଣମାନେ। ସେ ଛତ୍ରୀ ଦୁଇଟି ହେଉଛି କଳା ଛତ୍ରୀ ଧଳା ଛତ୍ରୀ। ଆମେମାନେ ଅନୁଭବ କରିବା ଯେତେବେଳେ ଜଗନ୍ନାଥଙ୍କର ପହଣ୍ଡି ହୁଏ ବା ବଳଭଦ୍ର ମହାପ୍ରଭୁଙ୍କର ପହଣ୍ଡି ହୁଏ, କଳା ଠାକୁରଙ୍କ ପାଖରେ ଧଳା ଛତ୍ରୀ ଆଉ ଧବଳ ବର୍ଣ୍ଣର ଠାକୁର ଯିଏକି ବଳଭଦ୍ର ତାଙ୍କ ପାଖରେ କଳା ଛତ୍ରୀ ଧରା ହୋଇଥାଏ। ମାତ୍ର ଗଜପତି ମହାରାଜଙ୍କ ପାଖରେ ଦୁଇଟି ଛତ୍ରୀ ତ୍ରାସ ଚାମର ପଡ଼ୁଛି, ଶ୍ୱେତ ଚାମର ରାଜଗୁରୁ ତାଙ୍କ ସହିତ ଆସୁଛନ୍ତି। ଏ ଯେଉଁ ଲେଙ୍କାକରଣ ଦେଉଳକରଣ ଏବଂ ଘଟୁଆରୀ ଏ ଯେଉଁ ବର୍ଣ୍ଣାଢ଼୍ୟ ପରିବେଶ ଏ ଯେଉଁ ପରମ୍ପରା ଏତ ଦେଶ ପ୍ରସୂତସ୍ୟ ସକାଶତ ଅଗ୍ରଜନ୍ମନଃ ସ୍ୱମ୍ ସ୍ୱମ୍ ଚରିତ୍ରମ୍ ଶିଖେରନ୍ ପୃଥିବ୍ୟାମ୍ ସର୍ବମାନବାହା। ପୃଥିବୀର ସବୁ ମାନବମାନେ ଆମର ଏଇ ବର୍ଣ୍ଣାଢ଼୍ୟ ସେବାକୁ ଆମର ଏଇ ନୀତି ପରମ୍ପରାକୁ ଆମର ଏଇ ଆଦର୍ଶକୁ ଆମର ଏଇ ପାରିବା ପଣିଆକୁ ସମସ୍ତେ ଅବଲୋକନ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଗର୍ବ ଅନୁଭବ କରୁଛନ୍ତି। ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଯେହେତୁ ଅଳ୍ପ କିଛି ସମୟର ବ୍ୟବଧାନରେ ମହାପ୍ରଭୁଙ୍କର ଦିବ୍ୟ କାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଯିବ, ସେଥିପାଇଁ ଉଭୟ ବଡ଼ଦାଣ୍ଡର ଉଭୟ ଯେଉଁ କୋଠାଗୁଡ଼ିକ ଅଛି ସେଇ ଅଟ୍ଟାଳିକାର ବିଭିନ୍ନ ଯେଉଁ ମହଲା ସବୁ ରହିଛି ସେଇ ମହଲାମାନଙ୍କରେ ଛାତ ଉପରେ ସମସ୍ତେ ଝରକା ନିକଟରେ ଯିଏ ଯେଉଁଠି ପାରୁଛନ୍ତି ରହି ନିଜର ସ୍ଥାନକୁ ସଂରକ୍ଷଣ କରିଛନ୍ତି। ଏତେ ଆଦର, ଏତେ ଆଗ୍ରହ, ଏତେ ଭାବ, ଏତେ ମାନସିକତା ଯେ ଆମ ମହାପ୍ରଭୁଙ୍କୁ ଟିକେ ଆଖି ପୂରେଇ ଦେଖିବୁ। ଆଜି ଆମରି ଆଗ ଦେଇ ସେଇ ଦିବ୍ୟ ମହାପ୍ରଭୁଙ୍କର ସେଇ ଯେଉଁ ଐଶ୍ୱର୍ଯ୍ୟପୂର୍ଣ୍ଣ ଦେବଦୁର୍ଲଭ ରଥ ତ୍ରୟ ଆଜି ଆମରି ଆଗରେ ଯିବେ। ଏଇ ଅପେକ୍ଷାରେ ଆମେ ଦେଖିପାରୁଛୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଟି ଯେଉଁ ବଡ଼ ଯେଉଁ କୋଠାଗୁଡ଼ିକ ତା ଉପରେ ଭକ୍ତମାନେ ଅଛନ୍ତି। ତେଣୁ ଏ କଥାରେ ଆପଣମାନେ କେତେ ଆନନ୍ଦ ଅନୁଭବ କରୁଥିବେ।
1: ସୁନ୍ଦର, ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ବଡ଼ ବଳିଆର ଭୁଜ ବଡ଼ ଠାକୁର ତାଳଧ୍ୱଜ ରଥ କେତେବେଳେ ଆସିବ, କେତେ ଆଗକୁ ଆସିବ। ସମସ୍ତେ ଆପଣ ଦେଖନ୍ତୁ ବଡ଼ଦାଣ୍ଡର ଉଭୟ ପଟରେ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଇଏ ହଉଛି ଭାବ, ଇଏ ଭାବ ସମୁଦ୍ର।
0: ଯେଉଁ ଛୋଟ ଛୋଟ ଦୋକାନୀ ମାନେ ତାଙ୍କର ମେଲିଥିଲେ ସେମାନେ ସବୁ ଉଠେଇ ନେଇଗଲେଣି, କାହିଁକି ନା ଏତେ ଗହଳି ବଢ଼ିଛି ସେମାନେ ଆଉ ବିକ୍ରି ମଧ୍ୟ କରିପାରିବେ, ପୁଣି ଆଗକୁ ଚାଲିଲେଣି ଯାହାକି ସିଂହଦ୍ୱାର ପାଖାପାଖି ସେମାନେ ଚାଲିଗଲେଣି। ତେଣୁ ଧୀରେ ଧୀରେ ସମସ୍ତଙ୍କ ଗତି ବର୍ତ୍ତମାନ ସିଂହଦ୍ୱାର ଆଡକୁ
1: ଏବଂ
0: ସମୁଦ୍ର ପରିପୂର୍ଣ୍ଣ ହୋଇଗଲାଣି।
1: ପ୍ରତାପ ବାବୁ, ଆଜି ତିନି ରଥ ଟଣା ହେଇ ସିଂହଦ୍ୱାର ସମ୍ମୁଖକୁ ଯିବେ, ନଗଲେ କାଲି ସୁନାବେଶ ହେଇପାରିବ ନାହିଁ।
0: ମହାପ୍ରଭୁଙ୍କର ଦାୟିତ୍ୱ,
1: ଆଜି ଯାହା ହେଲେ ବି ତାଙ୍କୁ ନେଇକିରି ଯିବେ।
0: ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରିବା, ଆମ ହାତରେ ରହିଛି କେବଳ ଦାୟିତ୍ୱ ମହାପ୍ରଭୁଙ୍କର ସେବା,
1: ସେ ନେଇ ପଳେଇବେ
0: ପ୍ରତି ଆରାଧନା। ତେଣୁ ଏଇ ଯେଉଁ ଦିବ୍ୟ ଅବସର ରହିଛି ଆପଣମାନେ ଜାଣନ୍ତି ଶ୍ରୋତା ବନ୍ଧୁ, ଦୁଇଟି ମାସରେ ଏ ଦିବ୍ୟ ରଥତ୍ରୟ ନିର୍ମାଣ କରାଯାଏ। ଭୋଇ ସେବାୟତ ମହାରଣା ସେବାୟତ ମାନେ ତିନି ରଥର ତିନି ଜଣ ସର୍ଦ୍ଦାର ତାଙ୍କୁ ଦିଆଯାଇଥାଏ, ଶାଢ଼ୀ ବନ୍ଧା ଯାଇଥାଏ, ନିମନ୍ତ୍ରଣ ଦିଆଯାଇଥାଏ, ଯାହାକି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଠାରୁ। ସେଦିନ ଶ୍ରୀମନ୍ଦିରର ଯେଉଁ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀନର ସମ୍ମୁଖରେ ଯେଉଁ ତିନି ଖଣ୍ଡ ରଥର ଅନୁକୂଳ କରାଯାଇଥାଏ, ରଥ ଅନୁକୂଳ ବୋଲି ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟା, ଆଜି ଦେଖୁଛନ୍ତି ସେଇ ଦିବ୍ୟ ରଥ ବାହି ନେଇଥିଲା ମହାପ୍ରଭୁ ଆମ ପ୍ରାଣପ୍ରିୟ ଠାକୁରଙ୍କୁ, ପୁଣି ସିଏ ବର୍ତ୍ତମାନ ଫେରି ଆସୁଛନ୍ତି ତାଙ୍କର ସେଇ କର୍ମବେଦୀକୁ। ଆପଣମାନେ ଏ କଥାକୁ ଅଙ୍ଗୀକାର କରୁଥିବେ, ପ୍ରଥମେ ହେଉଛି କର୍ମ, ଦ୍ୱିତୀୟରେ ହେଉଛି ଧର୍ମ, କର୍ମ ହିଁ ଭଗବାନ, କର୍ମ ହିଁ ଧର୍ମ, ଏ କଥାକୁ ଆଜି ପ୍ରତିପାଦନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଯାଇଥିଲେ ଯାତ୍ରାରେ ମାତ୍ର ସାତଟି ଦିନ ମାଆଙ୍କ କୋଳରେ ରହି पूरी नवदिनात्मक यात्रा रे फेरी आसुचंती वर्तमान ये अवसर रे कोन कहिबे
1: कर्म ही भगवान एवं भगवान सबुले कहउचंती कर्म कर कर्म तोहर निज गुरु उद्धव केते तू पचारु
0: सही कथा को भगवत गीता कहउचंती कर्मण्येवा अधिकारस्ते मा प्रवेश कदाचन हे अर्जुन तुमे कर्म करी चालो फल रे जदि आशा संचार करिवो फल अभिमुखी हेबो तुम्हें कर्म को ठीक भाव संपादन करदी कर्म ठीक अच्छी तेरे फल तुम पाखे रही कथा को तुम विश्वास एवं भरोसा रख ना कौन कह
1: ठीक ता सत्य वर्तमान आज जेनतन प्रकारण तीन रथ आज निश्चित भाव पहुंचब कारण जहाँ विधि विधान
0: गोटे बृहत काय संकीर्तन मंडली जो संकीर्तन
1: मंडली
0: शताधिक संकीर्तन प्रेमी से माने नृत्य करी जाउचंती आपण माने जानंती नृत्य केते बेले हे जाय से माने अनुभव करी पारंती नाही जो माने संकीर्तन करंती
1: वर्तमान धीरे धीरे श्री मंदिर पाखरु लोकारण्य हेलाणी खाली मुंडमाळ आउ किछि बात नाही मझीरे जहाँ टिके टिके फांका लगुची जीवा आसवा चलुची संकीर्तन मंडली उदंड नृत्य करुचंती दुई बाहू प्रसारित करी जो भाई भाव में नृत्य करुचंती भक्ति भाव नैवेद्य अर्पण
0: करुचंती पारुथिबे जो मृदंग एवं विभिन्न प्रकार वाद्य करताल जो वाद्यर जो झंकार श्रवण
1: करता टिके टिके वृष्टि करुचंती प्रणाम करुचंती
0: सेवा कहीं ब्रह्मा डाकुचंती देव इंद्र डाकुचंती देव कुहारी सुनिमा तेणु सब सकल सुर सेवा अवसर दो जगन्नाथ स्वामी नयन पथ गामी भव तुमे समस्त देवगण माने सेवा अर्पण करंती महाप्रभु
1: इंद्र देव आउ रही पारले नाही से देखिले जे मु मध्य भक्ति नैवेद्य अर्पण करी स्वर्ग थी से मध्य निजर बारिधारा प्रकाश करुचंती
0: बंधु आपण माने जानी आश्चर्य हेबे ए जो वर्षा बिंदु टिके टिके पड़ीबा अवस्था रे भक्तों मनरे ये जो उन्मादना ए जो भक्तिर जो प्राबल्य ताहा एते परिमाण रे बढ़ी जाउची काहेकि पूरा असंभव कथा वर्षा को कही केतेबेले निज आयत्त रखी ना जे वर्षा करई देव ये हूँ महाप्रभु आयत्त रही तेणु इंद्र आदि पुष्पवृष्टि कर महाप्रभु दिव्य रथर आगमन को जमी स्वागत संवर्धना जनाउंटी प्रणाम नवेदन करहबे ए परेश को
1: अति चमत्कार अति सुंदर अति अनुभूति संपन्न एवे नवा एक छोट विरति
2: पवित्र रथयात्रा रे पूर्वतट रेलपथर विनम्र सेवा जारी रही एवर्ष यात्रीमानंक सुविधा पाई ओडिसार विभिन्न प्रांतरु ओ पड़ोसी राज्यरु विशेष ट्रेन चलाचलर घोषणा करा जायछि एथिसहित अतिरिक्त टिकेट विक्रय केन्द्र यात्री सहायता केन्द्र ओ स्टेशन मानंकरे यात्रीमानंक सुरक्षा पाई विशेष व्यवस्था करा जायछि पूर्वतट रेलपथ आपणंक सेवारे
3: पवित्र रथयात्रा उपलक्षे सुभद्रा शक्ति बजार आपणंक जणाउछि असुमारी शुभेच्छा एहि शुभ अवसर रे सुभद्रा शक्ति बजार रे एसएचजी मां मानंक हात तयारी हस्ततंत्र हस्तकला सामग्री सहित मिलिट्री प्रस्तुत विभिन्न जैविक सामग्री अपूर्व संभार पवित्र घोषयात्रा उपलक्षे सुभद्रा शक्ति बजार विभिन्न क्रय उपरे स्वतंत्र रिहाती आसंतु आपणंक अपेक्षा रे सुभद्रा शक्ति बजार एसआईआरडी कैंपस यूनिट 8 भुवनेश्वर
4: ये मुदिटी भलो लागुची पत्नी को पसंद आसीबो
5: हां सर आपणंक चॉइस बहुत भलो अछि आउ डिजाइन भी नुवा
4: डिजाइन नुवा अछि ठीक अछि किंतु सुनार विशुद्धतार प्रमाण कौठि मिलिबो
5: सचेतन ग्राहक हुवंतु आज ही डाउनलोड करंतु बीआईएस केयर ऐप सुना किणिबा पूर्वरु बीआईएस केयर ऐप रु एचयूआईडी कोड निश्चय जांच करंतु
6: वर्तमान राज्य रे ममता ओ प्रधानमंत्री मातृ वंदना योजना मिलित भावरे कार्यकारी करूअछि
7: एही योजना अधीन रे कन्या संतान जन्म करूथिबा महिलांकु उत्साहित करिबा पई पूर्वरु दिया जाउथिबा सहायता राशि 10000 टंका परिवर्ते 12000 टंका प्रदान करिबा पई सरकार घोषणा करिसेंति एही अर्थराशि को हिताधिकारी माने निजे ओ शिशुर स्वास्थ्य एवं पुष्टि रो उन्नति निमन्ते विनियोग करिथांति सरकारक निष्पत्ति अनुजाई वर्धित सुविधा 1 एप्रिल 2025 रु लागू करा जायछि
6: एही योजना अधीनरे मिलुथबा सुविधा गुडी कहेउछि कन्या संतान जन्म क्षेत्र रे हिताधिकारी माने प्रथम एवं ତୃତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀ ମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି। ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
8: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
6: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
8: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
6: ଘର ପାଖରୁ ବଣବୁଦା ସଫା କରନ୍ତୁ।
8: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
6: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
8: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
6: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
7: ଆଲୁମିନିୟମର ଶକ୍ତିରେ ଦେଶର ପ୍ରଗତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସଭିଙ୍କ ସମୃଦ୍ଧି। ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା।
9: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଗଲା ଏବଂ ଯେଉଁଠି ରଥ ଥିଲେ ସେଇଠୁ ପାଖାପାଖି 20 ହାତ ପର୍ଯ୍ୟନ୍ତ ରଥ ଚାଲିଗଲେଣି ଏବଂ ଟଣା ଚାଲିଛି। ଆମେ ଦେଖୁଛୁ ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସେ ରଥ ଦୌଡ଼ି ଧରିକି ଟାଣୁଛନ୍ତି ଏବଂ ରଥ ଯିବାରେ ମଧ୍ୟ କିଛି ଅସୁବିଧା ହେଉନି। ମନେ ହେଉଛି ସତେ ଯେମିତି ବଡ଼ ଠାକୁର ଅପେକ୍ଷା କରିଥିଲେ କେତେବେଳେ ରଥ ଦୌଡ଼ି ଧୋଚା ହେବ ଏବଂ ଭକ୍ତମାନେ ତାଙ୍କ ରଥକୁ ଟାଣିକରି ନେବେ ତାଳଧ୍ୱଜ ରଥକୁ। ବହୁତ ସୁନ୍ଦର ଭାବରେ ରଥ ଆଗକୁ ଆଗକୁ ଅଗ୍ରଗତି କରୁଛନ୍ତି, ଆପଣ ତ ଜାଣିଛନ୍ତି। ରଥ ଯିବା ପାଇଁ ଯେଉଁ ସରଦା ବାଲି, ସେ ସରଦା ବାଲି ତ ଆଜିକାଲି କଂକ୍ରିଟ୍ ହୋଇଯାଇଛି, ତା ଉପରେ ବାଲିର ଆସ୍ତରଣ ଟିକେ ଟିକେ ପକା ହୋଇଛି ସରଦା ବାଲିର, ତାକୁ ଭ୍ରମ ସୃଷ୍ଟି କରିବା ପାଇଁ ବା ସରଦା ବାଲିର ରୂପ ଦେବା ପାଇଁ। ତେଣୁ ରଥ ଯିବାରେ କିଛି ଅସୁବିଧା ବି ନାହିଁ। ଯେଉଁଠି ରଥ ଠିଆ ହୋଇଥିଲେ ସେହି ଜାଗାରେ ଟିକେ ବାଲି ଥିଲା, ତାପରେ ବାଲିର ଆସ୍ତରଣ ଟିକେ ଟିକେ କମି କମି ଯାଉଛି। ଆଗକୁ ଆଗକୁ ରଥ ଯେତେ ବଢ଼ିବେ ଦେଖିବେ ଧୀରେ ଧୀରେ ରଥ ଟାଣିବା ଆହୁରି ସହଜ ହୋଇଯିବ। ତେଣୁ ଯେଉଁ 4ଟା ବେଳେ ରଥ ଟଣା ହେବାର ବିଧି ବ୍ୟବସ୍ଥା ବା ନୀତି ନିର୍ଘଣ୍ଟ ହୋଇଥିଲା, ତାଠୁ ପାଖାପାଖି 0.5 ଘଣ୍ଟା 35 ମିନିଟ୍ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି। ଏପଟେ ମା ସୁଭଦ୍ରାଙ୍କ ରଥରେ ଚାରମାଳ ଖୋଲା ହୋଇସାରିଲାଣି, ପ୍ରଭୁ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥରେ ଘୋଡ଼ା ଯଚା ଚାଲିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ସମାପନ ପର୍ଯ୍ୟାୟରେ ଆମେ ଉପନୀତ ହେଲୁଣି ଧୀରେ ଧୀରେ। ଆପଣ ଜାଣିଛନ୍ତି ଏହି ରଥଯାତ୍ରା ଦେଖିବା ପାଇଁ ବା ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଲୋକମାନଙ୍କ ଭିତରେ ବା ଶ୍ରଦ୍ଧାଳୁମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଏବଂ ଆକୁଳତା, ସେ ଆକୁଳତାର ଏଇଟା ହେଉଛି ସବୁଠୁ ଚରମ ମୁହୂର୍ତ୍ତ। ଆପଣ ଜାଣିଛନ୍ତି ଯେଉଁ ରଥଯାତ୍ରା ଭିତରେ 2ଟି କଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପହଣ୍ଡି, ମହାପ୍ରଭୁମାନଙ୍କର ପହଣ୍ଡି। ଯେଉଁ ପହଣ୍ଡି ଦର୍ଶନ କରିବା ପାଇଁ ଲୋକମାନଙ୍କ ଭିତରେ ବହୁତ ଭାକ୍ତିକ ଆବେଗ ଥାଏ। ଏବଂ ଦ୍ୱିତୀୟ ହେଉଛି ରଥ ଟଣା, ଏବଂ ରଥ ଟଣାରେ ସମସ୍ତଙ୍କର ଇଚ୍ଛା କେମିତି ଆମେ ରଥକୁ ଟିକେ ଟାଣିଦେବୁ ଏବଂ ରଥ ଦୌଡ଼ିକୁ ଟିକେ ଛୁଇଁଦେବୁ। ଏଇ ଯେଉଁ ବିଶ୍ୱାସ ଏବଂ ପରମ୍ପରା କ୍ରମେ ଲୋକମାନଙ୍କ ଭିତରେ ଏଇ ଯେଉଁ ବିଶ୍ୱାସ ଦୃଢ଼ୀଭୂତ ହୋଇଛି, ସେଇଥିପାଇଁ ଲୋକମାନେ ଏତେ ସମବେତ ହୋଇଯାଉଛନ୍ତି ରଥ ଟାଣିବା ପାଇଁ। ତଥାପି ବଡ଼ ଆନନ୍ଦର କଥା ଯେ କୌଣସି ବିଶୃଙ୍ଖଳା ନଥାଇକରି ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ କାମ ସମାପନ ହୋଇଛି। ଆଉ ଆକାଶରେ ମଧ୍ୟ ଟିକେ ମେଘ ଦେଖା ଦେଉଛନ୍ତି। ଆମେ ଯେଉଁ ସରଦାବାଲି କେନ୍ଦ୍ରରେ ବସିଛୁ, ଆମର ପଛପଟକୁ ବା ଆପଣ ତାକୁ କହିପାରନ୍ତି ଦକ୍ଷିଣ ଦିଗ ହେଲେ ଏଇଟା ପଶ୍ଚିମ ଦିଗ ହେବ, ପଶ୍ଚିମ ଦିଗରେ ଟିକେ ମେଘ ଅଛନ୍ତି ଏବଂ ମେଘ ମଧ୍ୟ ଟିକେ ଟିକେ କେତେବେଳେ ବିନ୍ଦୁ ବିନ୍ଦୁ ଜଳ ପକାଉଛନ୍ତି, ଯେଉଁଟାକୁ ଜଳସିଞ୍ଚନ ବୋଲି ଆମେ କହିପାରିବା। ବର୍ଷା ନୁହେଁ ଇଏ, ଯେଉଁଟାକି ଲୋକମାନଙ୍କୁ ଆଶ୍ୱସ୍ତ କରୁଛି କିଛି ଅସୁବିଧା ନାହିଁ। ବର୍ଷାର ସମ୍ଭାବନା ତ ବର୍ତ୍ତମାନ ଯାହା ଜଣାପଡ଼ୁଛି ବର୍ଷାର ସମ୍ଭାବନା ନାହିଁ,
10: ଆଉ ରଥଟଣା ସରିବା ପର୍ଯ୍ୟନ୍ତ ବର୍ଷା ମଧ୍ୟ ନ ହେଇପାରେ।
9: ବର୍ଷା ନାହିଁ, ଟିକେ ସୁନ୍ଦର ପବନ ହେଉଛି, ଆଉ ଆକାଶରେ ସେମିତି କିଛି ଭୟ ସୃଷ୍ଟି କଲା ଭଳି ମେଘ ନାହାନ୍ତି। ତେଣୁ ଆମେ ଭାବୁଛୁ ଏଇ ରଥଟଣା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହେବ। ଆଉ ରଥଯାତ୍ରାର ଯେଉଁ ତିନୋଟି ଅଙ୍ଗ, ଗୋଟିଏ କଥା ସକାଳେ ଆମେ ଆଲୋଚନା କରୁଥିଲେ, ଗୋଟିଏ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା, ଗୋଟିଏ ହେଲା ଆଡ଼ପ ମଣ୍ଡପରେ ଅବସ୍ଥାନ, ଆଉ ଗୋଟିଏ ହେଲା ଯେ ବାହୁଡ଼ା ଯାତ୍ରା। ଏଇ ତିନୋଟି ଅଙ୍ଗ ଯିଏ ଦର୍ଶନ କରିପାରିବେ ତାଙ୍କର ତ ମହାଫଳ ହେବ, ମହାପୁଣ୍ୟ ଅର୍ଜନ କରିବେ ସିଏ। ଏବଂ ତିନୋଟି ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ। ଜଗନ୍ନାଥଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ, ସବୁ ଦର୍ଶନ, ସବୁ ମତ, ସବୁ ପଥ, ଇଏ ସବୁ ସମାହିତ ହୋଇଛନ୍ତି। ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ, ସାରା ବିଶ୍ୱ ଦେଖନ୍ତୁ, ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ, ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ, ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଙ୍ଗ ତଥୈବ ଭଜାମ୍ୟହଂ, ବା ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିରେ ଭବତୀ ତାଦୃଶୀ ବୋଲି ଯେଉଁ କଥା ଅଛି, ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏଇ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସିଏ ସେହି ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେହିଭଳି। ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି, ସେହି ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ, ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ। ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ, ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି। ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ, ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ, ସମ୍ପ୍ରଦାୟ, ମତ, ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସେ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲାହ, ଆକବର, ରହିମ, ଏ ସମସ୍ତେ ଯୀଶୁ, ଏ ସମସ୍ତେ ସମାନ, ସେଇଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେହି ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି, ସେହି ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେହି ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି। ଏବଂ ଆଜି ଯେତେବେଳେ ଘୋଷଯାତ୍ରାରେ ମହାପ୍ରଭୁ ଯାଉଛନ୍ତି, ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ। ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି। ତେଣୁ ଯେତେ ଅବତାର ସୃଷ୍ଟି ହୋଇଛନ୍ତି ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହୋଇଛନ୍ତି, ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ, ଆମେ ତାଇଁରେ ଭିନ୍ନ ବୁଦ୍ଧି କରୁଛୁ। ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି, ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା, ସେ ବଳଭଦ୍ର ହୁଅନ୍ତୁ, ମା ସୁଭଦ୍ରା ହୁଅନ୍ତୁ, ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ଵ। ବର୍ତ୍ତମାନ ଏହାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ, ବର୍ତ୍ତମାନ ରଥ ଧୀରେ ଧୀରେ ତାଳଧ୍ୱଜ ରଥ ବଡ଼ ସଂଖ୍ୟା ଆଡ଼କୁ ଅଗ୍ରସର ହେଉଛନ୍ତି, ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ ଆଉ ଦୁଇଟି ରଥ ଯେଉଁ ଅଛନ୍ତି, ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ, ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
11: ମିନ୍ଦୁ କଳିନ୍ଦ ମୁଖମ वरचंदन वासित विग्रहकम कलधौत विजृंभित भूषजुसं भज नील नगार्चित चक्रदृशम भज नील नगार्चित चक्रदृशं भज नील नगार्चित चक्रदृशम। जय जगन्नाथ, जय जगन्नाथ, जय जगन्नाथ। वर्तमान विजय करिगले बड़ देउलर बड़ खाउंद बलभद्र भगवान तालध्वज रथरे चढ़ी से आगे आगे आगे आगे चलिले आगे चले बलभद्र मध्य चांद मुहि पछरे आसे कालिया गहली लगाई। तेणु ये होची परंपरा आगरे बलभद्र भगवान से तालध्वज रथरे विजय करिगले तांकर गति अबारित से यही भली भावरे से चली जिबे से निश्चित भावरे आज जाई पहुँचे सिंहद्वार निकटरे। तेणु वर्तमान जत बड़े बलभद्रंकर रथ टणागला सेत बड़े आकाशरु बिंदु बिंदु है टिके वर्षा हला। तेणु आमे एयाको कल्पना करिबा जे जदि कौनसे एक कार्यर शुभारंभ रे वर्षा टिके हुए तेबे निश्चित भावरे मंगलप्रद हबो। तेणु वर्तमान शुभ मंगल रे विजय करिछंती कामपाल हलायुध भगवान शंकरषण एवं तांकर जो रथ चौद चक विशिष्ट रथ से चौद चक विशिष्ट रथ वर्तमान अग्रसर होउछंती एवं आउ किछि समय परे किछि घंटा परे से रथ जाई लागिबे सिंहद्वार रे। सिंहद्वार रे लागिला परे आ महाप्रभु पुणी सिंहद्वार रे आउ तीन दिन आज को मिसे चारि दिन सेठारे रहिबे। सिंहद्वार रे चारि दिन अवस्थान करिबे। महाप्रभु आसीथिले पतित मान को उद्धार करिबा पई तेणु आउरी मध्य केतक पतित अछंती सेमान को उद्धार करिबे ए स्थान को आसीथिले।
10: ये जो डॉक्टर दास ये नंदी तालध्वज रथ केते बाट गला परे मा सुभद्रांक रथ टणा हबो
11: तालध्वज रथ बड़ शंख निकटने पहुँचिले देवी सुभद्रांक रथ टणा जीव से भली देवी सुभद्रांक रथ बड़ शंख पाखापाखी होगले श्रीजगन्नाथ महाप्रभु रथ टणा जीव यही मझेरे मझेरे किसी व्यवधान रहीकि रथ टणा जीवार व्यवस्था रही। तेबे वर्तमान बलभद्र महाप्रभु रथ रथ टाणी के टाणीबा एवं से बाटे जो अटकी जाउचंती तार कारण होची रथ को गोटे सरल रेखा नवा को पड़ो कारण रथ सब बेले बाँ को ना डाण को माड़ी चलती जो माने रथ टाणुंट से माने जेहेतु तो प्रशिक्षित रथ संचालक कई नुहति तेणु से माने मन इच्छा भिड़ी निपी ब्रेक पड़े। तेणु जदि जदि ब्रेक
10: आगु भू सेवक मैंने रथ टाणुले आम शुणु
11: हाँ से माने सब प्रशिक्षित तेणु से माने
10: लगुला
11: नौदिन भीतर फेरिबा बड़ कष्ट आगे मुझे देखी जेतेबेले बड़ दांड रे सब इलेक्ट्रिक पोल थाए जेतेबेले दी पार्श्व रे इलेक्ट्रिक पोल थाए एवं ये रथ गुड़िक जाकि से इलेक्ट्रिक पोल भितर पशिजे कारण से ब्रेक सेमती ठीक न थाए जहाँफल रथ चलवाटा बड़ कष्ट हुए जहाँफल वर्तमान से इलेक्ट्रिक पोल को उठे पुणी से जगार जनक घर पाखे जदि घर भितर पशिगला ताल भारी कष्ट से रथ को टाणी बहुत मुस्किल हो जाए दिने दि दिन लग जाए ये आम देखार अच्छी। तेणु कहार कथा है से भाई भाव में वर्तमान जो मैंने रथ को टाणुं बड़ उत्साह से मान मन अच्छी से उत्सुकता वशतः से मैंने यही भाव में रथ को भिड़ी दौरान रथ
10: गोटे आजिकल कौन कि आजिकल जेहेतु बैषयिक सुविधा सब हो ब्रेक आसीगला जैग आसीगला रेलवे विभाग अनेक जंत्रपाति मिल जाऊँगी रथ को सजाड़ी देवाई
9: ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକାଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହେଉନାହିଁ।
11: ସେଇଥିପାଇଁ ରଥ ଗୋଟିଏ ଦିନରେ ବା ଦୁଇ ଦିନରେ ପହଞ୍ଚି ଯାଉଛି। ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି, କିନ୍ତୁ ଦ୍ୱିତୀୟ ଦିନ ଦିନ ଦୁଇଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏଇସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି। ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳାଇବେ ଏବଂ ବଡ଼ଶଙ୍ଖ ପାରି ହଁ। ତେଣୁ ବର୍ତ୍ତମାନ କ'ଣ ବଡ଼ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି, ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା ସମୁଦ୍ର ଭିତରେ କଡ଼ା ପାଣି ଲହଡ଼ି ମାରୁଛି, ତାରି ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକିଏ ନିବେଦନ କରୁଛି, ସେ ବର୍ତ୍ତମାନ ସେଇ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
1: ବର୍ତ୍ତମାନ ଦେଖାଯାଉଛି ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲେଣି ବଡ଼ଶଙ୍ଖ ପର୍ଯ୍ୟନ୍ତ, ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଇଏ ଏଭଳି ଏକ ଜନସମୁଦ୍ର ନୁହେଁ, ଭାବ ସମୁଦ୍ର। ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର

ସତରେ କେଡ଼େ ଭାଗ୍ୟ ଆମମାନଙ୍କର, ଆମେ ଗୋଟିଏ ରଥକୁ ଦେଖୁଛୁ ଆଉ ଏ ଦେହକୁ ଏକ ରଥ ସଦୃଶ କରି ସେଇ ରଥର ହୃଦୟ ରୂପକ ସିଂହାସନରେ ଆମ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଦାରୁ ବ୍ରହ୍ମଙ୍କୁ, ଜଗନ୍ନାଥଙ୍କୁ, ବଳଭଦ୍ର ମହାପ୍ରଭୁଙ୍କୁ, ମାତା ସୁଭଦ୍ରାଙ୍କୁ ବସାଇବାର ପ୍ରୟାସ କରୁଛୁ। ଏଠି ଭକ୍ତ ଆଖି ବୁଜି ସ୍ତୁତି କରୁଛି, ଜଣାଣ କରୁଛି, ବେଦ ମନ୍ତ୍ର ପାଠ କରୁଛି ଏବଂ ମହାପ୍ରଭୁଙ୍କୁ କିପରି ଭାବରେ ସିଏ ଖୁସି କରିପାରିବ ସେଥିପାଇଁ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଏତେ ଗହଳ ଲାଗିଛି। ବାସ୍ତବରେ ଇଏ ହେଉଛି ବଡ଼ ଠାକୁରଙ୍କ ପ୍ରତି ବର୍ତ୍ତମାନ ବଡ଼ ଦାଣ୍ଡରେ, ଏଇ ବଡ଼ ଯେଉଁ ଧାମରେ, ଶ୍ରେଷ୍ଠ ଧାମରେ, ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡକୁ ଧରି ଚାହୁଁଛି କେଉଁଠି ରଥ, ସିଏ ଦେଖେଇ ଦେଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକିନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି, ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ, ବିଭିନ୍ନ ବର୍ଣ୍ଣର ପତାକା, ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତା ଗୁଡ଼ିକ ସବୁ ଅଛି, ମାର୍ଗ ଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସିଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ, ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି। ଜଗ

0: ସାଇ ଇଏ ସେଇ ପୁଣ୍ୟ ପରିବେଶ, ଯେଉଁ ପରିବେଶ ଭିତରେ ଅନେକ ଶ୍ରଦ୍ଧାଳୁମାନେ ଭକ୍ତ ସାଲବେଗଙ୍କର ସେଇ ସମାଧି ପୀଠର ଦ୍ୱାର ଦେଶରେ ଠିଆ ହୋଇ ଉଭୟ ଆଡ଼କୁ ଚାହୁଁଛନ୍ତି, ରଥକୁ ଚାହୁଁଛନ୍ତି। ଦୂରରୁ ଯେହେତୁ ବଡ଼ ଶଙ୍ଖର ଆଗକୁ ଆସିଗଲେଣି, ବଡ଼ବାଡ଼ ସାମନ୍ତ ଆଉ ଭକ୍ତ ସାଲବେଗଙ୍କୁ ଚାହୁଁଛନ୍ତି ତାଙ୍କର ସମାଧି ପୀଠକୁ। ସତରେ ତମେ କେତେ ବଡ଼ ଭକ୍ତ ଥିଲ ମହାପ୍ରଭୁଙ୍କୁ, ଆହେ ନୀଳ ଶୈଳ ଏହିପରି ସମ୍ବୋଧନ କରି ମହାପ୍ରଭୁ କେତେ ନିଜ କରିଥିଲ। ତେଣୁ ସେମାନଙ୍କର ଜଣାଣ ଆଜି ବେଦମନ୍ତ୍ର ସଦୃଶ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ କାର୍ଯ୍ୟ କରୁଛି ଏବଂ ପ୍ରତିଟି ପରିବାରରେ ଏ ବାର୍ତ୍ତା ପହଞ୍ଚିଛି। ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଜଗତପତି ଜଗତନାଥ ଏହି କଥାକୁ ଅଙ୍ଗୀକାର କରିଛନ୍ତି। ସର୍ବଧର୍ମର ବ୍ୟକ୍ତିମାନେ ସର୍ବଧର୍ମର ମଣିଷମାନେ ଗୋଟିଏ ପରିବାର ସଦୃଶ ବଡ଼ଦାଣ୍ଡରେ ଆନନ୍ଦକୁ ସେମାନେ ଉପଭୋଗ କରୁଛନ୍ତି।
1: ପ୍ରଭୁ ବର୍ତ୍ତମାନ ଦୁଇ ପଟରେ ଆଉଜି କି ରହିଗଲେଣି, ଭକ୍ତମାନେ ବର୍ତ୍ତମାନ ଅପେକ୍ଷା କରିଛନ୍ତି କେତେବେଳେ ତାଳଧ୍ୱଜ ରଥ ଆସିବ। ଆମେ ସଂଦର୍ଶନ କରି ନିଜର ମନ ତନ ଚୈତନ୍ୟ ପବିତ୍ର କରିବା ସଙ୍ଗେ ସଙ୍ଗେ ଚର୍ମ ଚକ୍ଷୁକୁ ନିର୍ମଳ କରିବୁ, ପବିତ୍ର ବାତାବରଣ ଭିତରେ ଆମେ ଆଗକୁ ମାଡ଼ିଯିବୁ।
0: ସେମାନେ ବଡ଼ଦାଣ୍ଡକୁ ବର୍ତ୍ତମାନ ପିଚୁ ରାସ୍ତା ବୋଲି ଭାବୁନାହାନ୍ତି ବା ଧୂଳି ଧୂସର ବୋଲି ଭାବୁନାହାନ୍ତି। ଅନେକ ଭକ୍ତ ଆମ କେନ୍ଦ୍ର ଆଗରେ ପଦ୍ମାସନ ପକାଇ ଚେକା ପକାଇ ବସିଗଲେଣି ଆଉ ସେମାନେ ଥକି ପଡ଼ିଛନ୍ତି ଦିନ ସାରା ପ୍ରଭୁଙ୍କ ପାଖରେ ଦଣ୍ଡାୟମାନ ହୋଇ ଦର୍ଶନ କରିବାରେ। ସେମାନେ ବସି ଯାଇଛନ୍ତି, ସେଇ ବସିବା ଭିତରେ କିନ୍ତୁ ଛାଡ଼ି ନାହାନ୍ତି ତାଙ୍କର ସେଇ ପ୍ରାଣପ୍ରିୟ ଠାକୁରଙ୍କୁ
1: ଜଣାଣ
0: କରିବା ବା ଚିନ୍ତନ କରିବା, ଏକ ଆରାଧନାରେ ବସିଛନ୍ତି। କେତେବେଳେ ମୋ ନିକଟବର୍ତ୍ତୀ ହେବେ ସେଇ ବଡ଼ ଠାକୁର, ମୁଁ

0: ମହାପ୍ରଭୁଙ୍କର ସେଇ ଦଉଡ଼ିର ସ୍ୱର୍ଣ୍ଣ ଚୂଡ଼ର ସେଇ ବାସୁକୀ ନାଗର ସେଇ ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଶଙ୍ଖ ଚୂଡ଼ର ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ବାସ୍ତବରେ ଏଇ ଯେଉଁ ପରିବେଶ ବେଳକୁ ବେଳ ଏକ ମହାର୍ଘ ପରିବେଶ ହେଇଯାଉଛି, ଆଧ୍ୟାତ୍ମମୟ ହେଇଯାଉଛି, ପୁଣ୍ୟ ପବିତ୍ରମୟ ହେଇଯାଉଛି। ଏ ହେଉଛି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନରେ ସମସ୍ତେ ଯେପରି ନିଜକୁ ହଜେଇ ଦେଉଛନ୍ତି।
1: ମହାପ୍ରଭୁମାନେ ଯେମିତି ପାଟ ଡୋରିରେ ବନ୍ଧା ହେଇକିରି ଯାଉଥିଲେ ରଥକୁ, ତାଙ୍କ ଦଉଡ଼ି ମଧ୍ୟ ଯେଉଁ ବାସୁକୀ କହିଲେ, ନାଗ କହିଲେ, ନାଗୁଣୀ କହିଲେ, ଇଏ ଯେଉଁ ଭକ୍ତ ଭଗବାନଙ୍କର ମିଳନର
0: ସିଏ ବନ୍ଧନ ପ୍ରିୟ ଠାକୁର ଯୁଗେ ଯୁଗେ ବନ୍ଧନ ହୋଇ ରହିଛନ୍ତି। ଆପଣ ବିଶେଷ କରି ଜଗନ୍ନାଥ ମହାପ୍ରଭୁ

0: ଆଣିଛନ୍ତି ରଥ
1: କେବଳ ଭକ୍ତମାନଙ୍କ ପାଇଁ
0: ଆସନ୍ତା
1: ଭଗବାନ ସେ
0: କାଲି ଠାରୁ ଯୋଉ ତିନି ଦିନ ରହିବେ ଠିଆ ପହୁଡ଼ ମହାପ୍ରଭୁ ହେବେ ଗୋଟିଏ କପଡ଼ା କେବଳ ଆବରଣ ବେଷ୍ଟନ ରହିବ ଇଏ ହେଉଛି ଭକ୍ତ ପାଇଁ ନଥିବ ପଲଙ୍କ ନଥିବ ନିଦ୍ରା ଦେବୀଙ୍କର ଆବାହନ ସେମିତି କୌଣସି ବ୍ୟବସ୍ଥା ନଥିବ
1: ଭକ୍ତ କାଙ୍ଗାଳ ପ୍ରଭୁ ଭକ୍ତ ପାଇଁ ତାଙ୍କର ସବୁ କିଛି ଛାଡ଼ିଦେଲେ ତାଙ୍କର କିଛି ନାହିଁ
0: ଆମେ ଯେପରି ବାହାରକୁ ବିଦେଶ ଗଲେ ଆମେ ଯଥା କଥା କରି ଚଳେଇ ଦେଉ ହଉ ଯେମିତି ହଉ ବାହାରକୁ ତ ଆସିଛୁ ମହାପ୍ରଭୁ ଆଜି ଆମରି ପରି ସେମିତି ସବୁ କଥାକୁ ସେ ସହି ନେଉଛନ୍ତି ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି କର୍ମକୁ ସିଦ୍ଧି କରିବା ଯାତ୍ରାକୁ ସିଦ୍ଧି କରିବା ଖଣ୍ଡନାଥ ସର୍ବଦୁଃଖାନାମ ଗୋଟିଏ ଉଦ୍ଦେଶ୍ୟ ସବୁ ଖଣ୍ଡନ କରିବି ଦୁଃଖ ଗୁଡ଼ିକ ମୋ ଛୁଆ ଆସିଛନ୍ତି ମୋର ପିଲାମାନେ ଆସିଛନ୍ତି ବଡ଼ଦାଣ୍ଡକୁ ମୁଁ ସମସ୍ତଙ୍କ ଦୁଃଖକୁ ଖଣ୍ଡନ କରିଦେବି ଏ କଥା ଯେତେ ଦୂର ଯାଉଛି ଯେତେ ଦୂରରେ ପହଞ୍ଚୁଛି ଏ ବାର୍ତ୍ତା ସମସ୍ତଙ୍କୁ ମୁଁ ଖଣ୍ଡନ କରିବି ସେଇ ଖଣ୍ଡନ କରିବା ପାଇଁ ଦୁଃଖ ମହାପ୍ରଭୁ ସବୁ କଷ୍ଟକୁ ସ୍ୱୀକାର କରି ଅଙ୍ଗୀକାର କରି ଆସୁଛନ୍ତି
1: ସେଇଥିପାଇଁ ମହାପ୍ରଭୁ ଯୋଉ ସିନ୍ଧୁକ ନେଇକିରି ଯାଉଛନ୍ତି ସେଇ ସିନ୍ଧୁକରେ ନଅ ଦିନ ପାଇଁ ତାଙ୍କର ବସ୍ତ୍ର ତାଙ୍କର ଢାଳ ତାଙ୍କର ପ୍ରତ୍ୟେକଟି ଜିନିଷ ସେଇଥିରେ ଯାଉଛି ଦେଖନ୍ତୁ ଭଗବାନଙ୍କର ସବୁ ଜିନିଷ ସେଇଥିରେ ଯାଉଛି ପୁଣି ସେଇ ଜିନିଷ ଫେରିକିରି ଆସୁଛି
0: ଆପଣ ଗୋଟିଏ କଥା ଆମେ ବର୍ତ୍ତମାନ ଶ୍ରୋତାବନ୍ଧୁକୁ ଜଣେଇବା ଯେଉଁ ଠାକୁର ଷାଠିଏ ପଉଟି ଖିଆ ଠାକୁର ଯେଉଁ ଠାକୁର ଚାରିଥର ଦିନକୁ ଷାଠିଏ ପଉଟି ହଜାର ହଜାର ଲୋକଙ୍କର ଯେଉଁ ପ୍ରସାଦ ଲୋକମାନେ ପାଉଛନ୍ତି ଅନ୍ନ ବ୍ୟଞ୍ଜନ ତାର ନାମ କହିଲେ କେତେ ସମୟ ଲାଗିବ ବୁଝିବା ପାଇଁ ସମୟ ଲାଗିବ ସେ ଠାକୁର ବର୍ତ୍ତମାନ ଶୁଖିଲି ଭୋଗ ଖାଇ ଆସନ୍ତା ତିନି ଦିନ ଏଇ ରଥ ଉପରେ ରହିବେ ଏହାର ଅର୍ଥ କ'ଣ ଭକ୍ତ ପାଇଁ ସେ ଭଗବାନ ନା କ'ଣ କହିପାରିବେ
1: ନିଶ୍ଚିତ ଭକ୍ତ ପାଇଁ ଭଗବାନ ନୀଳାଦ୍ରିକୁ ଯେଉଁଦିନ ବିଜେ କରିବେ ତା ପରଦିନ ଯାଇ ହବ ନୀଳାଚଳ ଭଡ଼ା ତା ପୂର୍ବରୁ ଆଉ ନୀଳାଚଳ ଅବଡ଼ା ହବ ନାହିଁ
0: ଆମେ ଯଦି ଦୁଇ ଦିନ ଗୋଟିଏ ଦିନ ଉପବାସ କରୁଛେ ପରଦିନ ଅନ୍ନ ପାଇବା ପାଇଁ କେତେ କଷ୍ଟ ଆମକୁ
1: ବ୍ୟାକୁଳ ଅନୁଭବ
0: କିନ୍ତୁ ଆମ ମହାପ୍ରଭୁ ସବୁ ସହି ଯାଆନ୍ତି କେ ପଥର କରିଦିଅନ୍ତି ନିଜକୁ ଦାରୁ ବ୍ରହ୍ମ ସିଏ କେବଳ ଏଇ ଭକ୍ତଙ୍କର ସୁଖ ଦୁଃଖର କଥାକୁ ବୁଝିବା ପାଇଁ ତାଙ୍କରି କଥାକୁ ସିଏ ଅବଲମ୍ବନ କରିଛନ୍ତି ଅନେକ କଷ୍ଟକୁ
1: ଗୋଟେ ବିରାଟ ମାନେ ଭଜନ କୀର୍ତ୍ତନ କରୁଛନ୍ତି ଏବଂ କିଭଳି ଭାବରେ ଏକତ୍ରିତ ହେଇକିରି ସତୃଷ୍ଟ ନୟନରେ ଅପେକ୍ଷା କରିଛନ୍ତି କେତେବେଳେ ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ ଆସିବ ଆମେ ଦେଖିବୁ ନୟନ ପୁରେଇ ଦେଖିବୁ ଚର୍ମଚକ୍ଷୁକୁ ପବିତ୍ର କରିବୁ ଦେଖନ୍ତୁ ଉର୍ଦ୍ଧ ବାହୁ ହେଇକିରି ହାତ ଯୋଡ଼ିକିରି ଉଦଣ୍ଡ ନୃତ୍ୟ କରୁଛନ୍ତି କୀର୍ତ୍ତନ କରୁଛନ୍ତି ଅଭାଗ୍ୟ ଅଭାଗ୍ୟ ବୋଲି କହୁଛନ୍ତି ଏଇ ହେଉଛି ଭଲ ପାଇବା ଏଇ ହେଉଛି ସ୍ନେହ ଏଇ ହେଉଛି ମମତା ଏହା ହେଉଛି ମଣିଷ ପଣିଆ ପ୍ରତ୍ୟେକ ମଣିଷ ଭିତରେ ପୁରୁଷୋତ୍ତମ ଚେତନା ରହିଲେ ସେଇ ପୁରୁଷୋତ୍ତମ ଚେତନା ହିଁ କଳିଯୁଗର ଏକମାତ୍ର ସତ୍ୟ
0: ଆଉ ଗୋଟିଏ କଥା ଆମେ ବର୍ତ୍ତମାନ ଦେଖିବାକୁ ପାଉଛେ ଯେଉଁ ବର୍ଷା ଟିକିଏ ସାମାନ୍ୟ ଝିପି ଝିପି ବିନ୍ଦୁ ବିନ୍ଦୁ ପଡ଼ୁଥିଲା ତାହା ବର୍ତ୍ତମାନ ଆଉ ଟିକିଏ ବଢ଼ିଛି ଯାହାକି କୌଣସି ବ୍ୟବସ୍ଥାକୁ କୌଣସି କଷ୍ଟ ଦେଉନାହିଁ ମାତ୍ର ବର୍ଷା ବିନ୍ଦୁ ଟିକିଏ ଅଧିକ ପଡ଼ୁଛି ଯେଉଁ ଗହଳି ରହିଛି ସେ ଗହଳିରେ କେହି କଷ୍ଟ ଅନୁଭବ କରିବେ ନାହିଁ ସେଥିପାଇଁ ଯେମିତି ସିଏ ମଧ୍ୟ ଭକ୍ତି କରୁଛନ୍ତି ମହାପ୍ରଭୁଙ୍କୁ ସ୍ୱୟଂ ଇନ୍ଦ୍ର ଦେବ ସେ ତାଙ୍କର ବର୍ଷା ମାଧ୍ୟମରେ କ'ଣ କହିବେ ଆପଣ
1: ତ ଏଇ ତ ମାନେ କେତେ ସୁନ୍ଦର ପରିବେଶ ଟୋପେ ଟୋପେ ବର୍ଷା ପଡ଼ୁଛି ଇନ୍ଦ୍ର ଦେବତା କୃପା ପ୍ରଦାନ କରୁଛନ୍ତି ସିଏ ବି ଦେଖୁଛନ୍ତି ଯେ ମୋର ଭକ୍ତମାନେ ଯେତେବେଳେ ବଡ଼ଦାଣ୍ଡରେ ଏଣେ ତେଣେ ଯିବା ଆସିବା କରୁଛନ୍ତି ଆଗକୁ ଯାଉଛନ୍ତି ପଛକୁ ଯାଉଛନ୍ତି ଏବଂ ପରିବାର ହାତ ଛନ୍ଦା ଛନ୍ଦି ହେଇ ହାତ ଧରାଧରି ହେଇକିରି ଯାଉଛନ୍ତି ଏବଂ ମା ଭଉଣୀମାନେ ପକେଇକିରି ବସିଗଲେଣି କେତେ କଷ୍ଟ କରିବେ ଦିନମାନଟା ଏକ ଠିଆ ହେଇଛନ୍ତି ତେଣୁ ତାଙ୍କର ଆଉ ଧୈର୍ଯ୍ୟ ରହୁନାହିଁ ସାହସ ରହୁନାହିଁ ପରସ୍ପର ଭିତରେ ଠାକୁରଙ୍କ ବଡ଼ ଠାକୁର ଏଇ ଯେଉଁ ତାଳଧ୍ୱଜ ରଥରେ ବଡ଼ ଠାକୁର ବଳଭଦ୍ର ବଳିଆର ଭୁଜ ଯିଏକି ଅନନ୍ତ ଯିଏକି ଅନନ୍ତ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ସ୍ୱରୂପରେ ଯିଏ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି ସେ ଠାକୁର ଜଗତର କଲ୍ୟାଣ ପାଇଁ କାହିଁକି ନା ଯେଉଁ କହୁଥିଲେ ଆମେ ଆଲୋଚନା କରୁଥିଲେ ଜଗନ୍ନାଥଙ୍କ ନାଁରେ ସବୁ କିଛି ମନ୍ଦିର ହେଉଛି ଶ୍ରୀମନ୍ଦିର ଲକ୍ଷ୍ମୀଙ୍କର ମନ୍ଦିର କିନ୍ତୁ ବଡ଼ ଠାକୁର ବଳଭଦ୍ରଙ୍କ ନାଁରେ ଖାତା ଖତିଆନ ସବୁ ଦେଖିବେ ଖାତା ଖତିଆନ ହେଉଛି ବଡ଼ ଠାକୁର ବଳଭଦ୍ରଙ୍କର କିନ୍ତୁ ସମସ୍ତେ କହୁଛନ୍ତି ଜଗନ୍ନାଥ କ୍ଷେତ୍ର ଜଗନ୍ନାଥ ଧାମ ତେଣୁ ଏ ବଡ଼ ଠାକୁର ବଳଭଦ୍ରଙ୍କ ଉପରେ ଆପଣଙ୍କର ମତ କ'ଣ
0: ଅନନ୍ତ ସଂସାର ମହାସମୁଦ୍ରେ ମଗ୍ନାନ ସମଭ୍ୟୁଧର ବାସୁଦେବ अनंत रूपेण विनिजोदयस्व अनंत रूपाय नमो नमस्ते साक्षात अनंत महाप्रभु बड़ भाई बलभद्र से अनंत शिरसी जहाँ मस्तक अनंत फणा सेवा करुंट जो अनंत।

0: ହଠାତ୍ ଦର୍ଶନ ଆମେ ପାଉଛେ। ସେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁ ସେଇ ତାଳଧ୍ୱଜ ରଥ ଆଗକୁ ଆଗକୁ ଆସିଯାଉଛନ୍ତି, ଯାହା ଆମେ ଅନୁଭବ କରୁଛେ। ମହାପ୍ରଭୁଙ୍କର ଯେଉଁ ଗତି ଥିଲା ପୂର୍ବରୁ ତାହା ଟିକେ ଶିଥିଳ ହୋଇଯାଇଛି। ଆଉ ଇତି ଅବସରରେ ଭକ୍ତମାନଙ୍କର ଯେଉଁ ପ୍ରେମ, ଭକ୍ତମାନଙ୍କର ଯେଉଁ ଭକ୍ତି, ଭକ୍ତମାନଙ୍କର ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ଉତ୍କଣ୍ଠା, ତାହା ଅତି ପ୍ରାବଲ୍ୟ ହୋଇଯାଇଛି।
1: ଭଗବାନ ବଡ଼ ଠାକୁର ବଳଭଦ୍ରଙ୍କର ହଳ ଆଉ ମୁଷଳ, ଯେଉଁ ହଳ ମୁଷଳ ସୂଚାଇ ଦିଏ, ଇଏ ହେଉଛି କୃଷିର ପ୍ରତୀକ, କୃଷି ସଭ୍ୟତାର ପ୍ରତୀକ। ଭାରତବର୍ଷ ଓଡ଼ିଶା ହେଉଛି କୃଷି ପ୍ରଧାନ ଦେଶ, ଚାଷ ହେଉଛି ଆମର ମୂଳ ଜୀବିକା, ହେଉଛି ଚାଷ। ତେଣୁ ଭଗବାନ ଆମକୁ ସବୁବେଳେ ଜ୍ଞାନ ଦେଉଛନ୍ତି ଯେ କୃଷିକର୍ମ କର, ଚାଷ ଅଛି ଯାହାର, ବାସ ଅଛି ତାହାର, ଚାଷୀ ଭାଇ ଯୋଗଉଛି ଦୁନିଆକୁ ଆହାର। ଏଇ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଆମକୁ ଦେଉଛନ୍ତି ଯେ ଆମେ ଚାଷ କରିବା, ଖଟିବା, ଖାଇବା, କର୍ମ କରିବା, ଯଦି ଅଳସୁଆ ହେଇଯିବା ଆମକୁ ଭଗବାନ କିଛି ଦେବେ ନାହିଁ। ଏଇ ଯେଉଁ ଜ୍ଞାନ ବଡ଼ ଠାକୁର ବଳଭଦ୍ର, ଯିଏକି କୃଷିର ପ୍ରତୀକ, ଯିଏକି ହଳ ଧର, ଏବଂ ଯିଏ ହେଉଛନ୍ତି ଶେଷ ନାଗ, ଯିଏ ହେଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ଼ ଠାକୁର ବଳଭଦ୍ର ବଳରେ ଯେମିତି ବଳିଆନ, ଏବଂ ଭଦ୍ରରେ ମଧ୍ୟ ସେଇଭଳି ଭଦ୍ରତାର ଠାକୁର। ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିରକୁ।
0: ଯେଉଁପରି ଭାବରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥର ସ୍ପର୍ଶ, ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ। କିନ୍ତୁ କେହି କିଛି ବୁଝିବାକୁ ନାରାଜ, କାହିଁକି ନା ଗୋଟିଏ କଥା ରହିଛି, ଭକ୍ତି, ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ। ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି, କ'ଣ କଲେଣି।
1: ବର୍ତ୍ତମାନ ଠାକୁର ଯେଉଁ ବଡ଼ଶଙ୍କ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ, ମୋ ଭଉଣୀ କେଉଁଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି। ତେଣୁ ବଡ଼ ଭାଇ, ସାନ ଭାଇ ପ୍ରତି ଯେଉଁ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରି ବସିବୁ ସଙ୍ଗେ ଥିବ ଭାଇ, ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି। ତେଣୁ ବଡ଼ ଠାକୁର ତାଳଧ୍ୱଜ ରଥ ଅଟକି ଯାଉଛି, ମୋ ଭଉଣୀ କେଉଁଠି ଅଛନ୍ତି।
0: ଆଜି ଯୌଥ ପରିବାରର ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
1: ପରସ୍ପର ସ୍ନେହ ଚାହିଁ ଥାଏ ନିରନ୍ତର।
0: ସେଇ ଯୌଥ ପରିବାରର ସୂଚକ ସେଇ ଯେଉଁ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି, ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ, ଯିଏ ମୋତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ। ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା, ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ମହାପ୍ରଭୁ ଆପଣଙ୍କର ଏ ଯେଉଁ ଘୋଷ ଯାତ୍ରା, ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ ପରିପୂର୍ଣ୍ଣ। ଆମେ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକମାନେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ମା ଦେବୀ ସୁଭଦ୍ରା, ଜୟ ଜଗନ୍ନାଥଙ୍କର। ମହାପ୍ରଭୁଙ୍କର ଯେଉଁ ବଡ଼ ଭାଇ ବର୍ତ୍ତମାନ ଆଗରେ ଗଲେଣି, ପଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ, ବାସିଲାଣି ପୋଡ଼ ପିଠା, ମାଉସୀ କରିଛି ଅପେକ୍ଷା, ସୁଭଦ୍ରା ଭଉଣୀ ଜଗନ୍ନାଥଙ୍କୁ ବେଗି ବେଗି ଉଠା। ସେଇ ଷହଳ ଷହଳ ନୀତିରେ ବର୍ତ୍ତମାନ ସେଇ ମାଉସୀ ମା ମନ୍ଦିର ଅଭିମୁଖେ ବଡ଼ ଭାଇ ବଳଭଦ୍ର ଚାଲିଲେଣି, ଆଉ ବର୍ଷାର ଟିକିଏ ଟିକିଏ ବାରିପାଦ ମଧ୍ୟ ବର୍ତ୍ତମାନ ଅନୁଭବ ହେଲାଣି। ଏହାରି ଭିତରେ ଆମେ ଦେଖିପାରୁଛୁ ପ୍ରଶାସନିକ ସ୍ତରରେ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା, ଯେମିତି ଭକ୍ତମାନଙ୍କର ମସ୍ତକ ବର୍ଷାର ଜଳରେ ନ ତିନ୍ତିବା ପାଇଁ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଯେଉଁ ଜରି ମଧ୍ୟ ସମସ୍ତଙ୍କୁ ବିତରଣ କରାଯାଉଛି। ସମସ୍ତେ ସେ ଜରିକୁ ଟାଣି ଓଟାରେ ନେଇଯାଉଛନ୍ତି ପ୍ରଭୁଙ୍କର ପ୍ରସାଦ ପରି। କିଞ୍ଚିତ୍ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା ସତେ, ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରି ଖଣ୍ଡିଏ ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି, ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କର ରଥ, ଯେଉଁ ରଥରେ ରୋଚିକା, ମୋଚିକା, ଜିତା, ଅପରାଜିତା ନାମକ ଚାରିଗୋଟି ଯେଉଁ ଅଶ୍ୱ ତାହା ଯୋଚା ସରିଲାଣି, ଡାହୁକ अति सुंदर भाव में दुईपटे घोड़ार रही बेत को धरी वर्तमान समस्त श्रद्धालु भक्त को सी बाजिला विजय कहाली घंट घंटुआ से घोर घर नाथ जोग माया महादेवी महामाया नमस्तुते ईश्वरी अंग भंजनम ब्रह्मस्थान स्थिता सदा से जीव चैतन्य ब्रह्म चैतन्य को जी एकत्र बंधन में बांधि पारती से माया हिरण्य गर्भ सम्भूता सी हूँ से निर्लिप्ता माँ जगज्जननी सुभद्रा रथर से घंटुआ मानकर घंट नादरे भक्त माने जदियो से दौड़ी जहाँ शंखचूड़ नामक जो रजु बंधा जाइए ता जगन्नाथ रथ से आई स्वर्णचूड़ नामक जो रजु ता टाणी आनी कि समय पर रही जाता पुनर्बार घंटुआ घर घर नाद से घंट नाद से माँ चली आसुंट देवी देवी शक्ति जी दर्प दलन करी समस्त आसुरिक प्रवृत्ति को जी दर्पित भाव में दलन कर दे था से माँ जगज्जननी देवी सुभद्रा रथ सुंदर भाव में यरधा बालीर प्रांगण में आगक गड़ी जाऊँगी गड़ी जाऊँगी भक्त माने आनंद सरधा बालीर से धूली को मस्तक अर्पण कर माँ ए संसार को तुम्हें ढांगी रखी था तुम पणत कानी ए संसार समस्त भक्त आपणकर पुत्र सदृश आई समस्त जनता समस्त भक्त को आपणकर से कारुण्य पाथ निधि आपण परा होती जोगी आपण होती से त्यागी आपण होती जय देवी जगत माता प्रसिद्ध परमेश्वरी कार्यकारिणी कर्तृत्व सर्वशक्ति नमस्तुते हे माँ जगदम्बे आपण होती सर्वशक्तिर आधार स्वरूप माँ से माँ से घंट नाद घंटुआ पुणी बाजिला से घंट आहा जो घंटर बादल स्वतंत्र प्रकार बहंडी बल घंट बाद्य वर्तमान घंटर नाद जदि आप श्रवण करेंगे निश्चित भाव में ता मन भितर गोटे एभली भाव जाग्रत कर जहाँ आमको आह्लादित करमर मन प्राण को एकीभूत कर समस्त शक्ति समस्त सता माँ पादर आम नियोजित हो जा गोटे लोककथा मन पड़े ये वर्तमान जो श्रीक्षेत्र जो परेश श्रीक्षेत्र वातावरण ए भक्त मानक भितर जो आवेग कि सुंदर भाव में प्रशासनिक स्तर में व्यवस्था करा जाए गोटे गोटे कागज को जो मुचुला कर बाड़े पकाचन भक्त मानक तार भितर पाग अनुकूल को अनेक लक्ष्य करी आमर गोटे लोकगीत प्रचलित अच्छी आषाढ़ मासे सखी मेघ घड़ घड़ी बाहर ले प्रभु जे नंदी घोष चढ़ी नंदी घोष रथे जे नंदर नंदन तालध्वज रथे निजे भाई बलराम देवी रथ चढ़ी न सुभद्रा गमन सुभद्रा सहित विजय चक्र सुदर्शन जो चक्रराज सुदर्शन माँ देवी सुभद्रा रथ से संयुक्त होती शक्ति सहित शक्ति संजोग जहाँ जीव सहित परमर मिलन भक्त सहित भगवान मिलन भाव सहित भाव हूँ जगन्नाथ प्रतीक विश्वास हूँ बलभद्रंकर प्रतीक विश्वास भाव को जे जाग्रत करुछंती चेतन शक्ति आज समस्त श्रद्धालु मानकर मन जो मन भितर से शक्ति नुहे भक्तिर सुअ छुटे दौंती से भक्ति धारे भक्तिर से रजुरे बांधि होई आगो को बढ़ी जाउछंती पुणी किंचित रही जाउछंती कारण पछरे सान भाई ए त्रिभुवनर ईश्वर अपेक्षा करिछंती निर्देश को भौणी जेतबले आगो को चली जेबे बड़ शंख निकटवर्ती हेबे जो बड़ शंखरे अतीतरे दिने जो शंखुआ नदी मालिनी बा जहाँ शंखुआ नदी गोटे धार मालिनी नदी प्रवाहित होते से छोटी रथ होते से छोटी रथ आज तीन गोटी रथरे परिवर्तित होती आम देखिपु श्रोता बंधु घंटुआ माने जेमती आसुले पहंडी ठाकुर झुली झुली आग को पछ को हली जाऊ घंटुआ माने से भाव झुली झुली घंट बादन करुंती पताका धरी जो बरकंदा जो बोली जहाँ को मध्य कहुए सीए घंटुआर ताले ताले घंटर से उद्घोषण ताले ताले से नाली पताका को सुंदर भाव दोहलाउछंती रथ चालिबार जो आह्वान आह्वान भितर आगे अनेक भक्त ଏ ଶ୍ରୀକ୍ଷେତ୍ରର ଏଇ ଯେଉଁ ଶରଧା ବାଲିରୁ ଆମେ ଯେଉଁଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି, ଖାଲି ମୁଣ୍ଡ ମାଳ ମାଳ ସତେ ଯେପରି ପ୍ରତୀୟମାନ ହେଉଛି ଏ ଜନସମୁଦ୍ର ଭିତରେ ତିନି ଗୋଟି ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଳଖ ଧାରାରେ, ଯେଉଁ ଧାରା ଭିତରେ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନ ପ୍ରଗମେବଚ। ଆମେ କହୁଥିଲେ ନା ଟିକିଏ ପୂର୍ବରୁ, ମନ ବଡ଼ଦାଣ୍ଡେ ଦେଖ ବିଜେ ଜଗନ୍ନାଥ। ଇଏ ଜଗନ୍ନାଥ ବଡ଼ଦାଣ୍ଡରେ ଅଛନ୍ତି ସତ, କିନ୍ତୁ ଏଇ ରଥ ଯେଉଁ ଚାଲିଛି, ଇଏ ରଥ ଯେ ରଥ ହେଉଛି ଶରୀର, ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି। ସୌନ୍ଦର୍ଯ୍ୟଶାଳିନୀ ସେ ମାଙ୍କର ରଥ, ବିଷ୍ଣୁ ମାୟା ମହା ମାୟା ବ୍ରହ୍ମ ଶକ୍ତି ସୁଦୂର୍ଦ୍ଧରା ଲକ୍ଷ୍ମୀ କୃଷ୍ଣାନୁଜା ତେଜ ରୂପ ସୌନ୍ଦର୍ଯ୍ୟଶାଳିନୀ ପ୍ରଭା ମୋହୟନ୍ତି ଜଗଦ୍ଧାତ୍ରୀ ବିଷ୍ଣୁ ଭାବାନୁସାରିଣୀ ହୃଦ ପ୍ରତ୍ମାସନ ସଂସ୍ଥା ଚ ଚରାଚର ବିମୋହିନୀ। ଏ ସମଗ୍ର ବିଶ୍ୱକୁ ଆପଣାର କରି ନେଇଛନ୍ତି ଯିଏ ମାୟା, ଯେଉଁ ମୋହ ମାୟା ସିଏ ଅଗମ୍ୟ, ସିଏ ହେଉଛନ୍ତି ଅବଧ୍ୟ, ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା। ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇ ସାରିଛନ୍ତି, ଶ୍ରଦ୍ଧା ବାଲିରୁ ଟିକିଏ ଆଗକୁ ଗଡ଼ି ଯାଇଛନ୍ତି, କିନ୍ତୁ ଶ୍ରଦ୍ଧାଳୁମାନେ ଯେଉଁ ସୁଭଦ୍ରାଙ୍କର ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ, ସ୍ପର୍ଶ କରିଦେଲେ, ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ। କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି, ସୁଖ ସିଏ ମଧ୍ୟ ଦେଇଛନ୍ତି, ଆନନ୍ଦର ହେତୁ ମଧ୍ୟ ସିଏ, ତାଙ୍କ ବିନା ଆଉ କିଛି ଅଛି ତୋ ବିନା କେମିତି ବିଚୁଚି ଜୀବନ ଆପଣାର ବୋଲି କେ ନାହିଁ ରେ ଭକତି ପ୍ରେମରେ ତୋତେ ତ ପାଇଛୁ ଜୀବନର ସାଥୀ ତୁହିରେ। ହେ ଜଗନ୍ନାଥ ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି, ଆପଣ ନଥିଲେ ଏ ସଂସାର ନଥାନ୍ତା, ଏ ସଂସାର ସୁନ୍ଦର ଯେଉଁ ଧରା କେବଳ ଆପଣଙ୍କର ଆଶୀର୍ବାଦରେ। ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ, ଯେଉଁଠି ଭକ୍ତ ଶାଲବେଗର ଯେଉଁ ରହିଛନ୍ତି ବଳଗଣ୍ଡି ଠାରେ, ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି। ଆଉ ଶରଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହୋଇଛି ଏବଂ ଅପେକ୍ଷା କରିଛନ୍ତି। ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ, ଘୋଡ଼ା ମଧ୍ୟ ବନ୍ଧା ହୋଇ ସାରିଲାଣି, କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ, ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ। ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ, ନାକଚଣା ଦୃଶ୍ୟ, ଯେତେବେଳେ ଯେଉଁ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା, ଆଜି ସେଇ ନାକଚଣା ଦ୍ୱାରର ଯେଉଁ ରହିଛି ନାକଚଣା ମନ୍ଦିରର ଯେଉଁ ଦ୍ୱାର ତାହା ବର୍ତ୍ତମାନ ବନ୍ଦ ହୋଇଗଲାଣି। ଆଉ କିଛି ସମୟ ପରେ ଆଉ ଜଗନ୍ନାଥଙ୍କ ରଥ ଚାଲିବ। ତେବେ ମୁଁ ନେଇଯାଉଛି ଏ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ଲୀଳାଯାତ୍ରା ବିଷୟକୁ ଟିକେ ଶୁଣିବା। ଜୟ ଜଗନ୍ନାଥ,
3: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଡ଼ଶଙ୍ଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକିଏ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ତା ପ୍ରସ୍ତୁତି ପଥରେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି। ଟିକିଏ ଆଉ ଟିକିଏ ଆଗକୁ ଗଲେ ମାଆଙ୍କ ରଥ ସେ ରଥ ଟଣାଯିବ, ସେଥିପାଇଁ ମହାପ୍ରଭୁ ଚାହିଁକରି ବସିଛନ୍ତି। ଭକ୍ତମାନଙ୍କ ଗହଳକୁ ଯିବେ ଏବେ ଏବେ ମଧ୍ୟ ଭକ୍ତମାନେ କିଛି କିଛି ଆଗରେ ଅଛନ୍ତି, କିନ୍ତୁ ଯେଉଁ ମହାସମୁଦ୍ର ଆଗରେ ଅଛି ଇଏ ତ ଉପସାଗର, ମହାସାଗର ଭିତରକୁ ସେ ପ୍ରବେଶ କରିବେ ଜନସମୁଦ୍ର ଭିତରକୁ। ଭଗବାନ କହିଛନ୍ତି ଯେ ମୋତେ ଭଜଇ ମୁଁ ତାକୁ ଭଜଇ ଏ ମୋର ନିୟତ ବାଣୀ ଭକ୍ତି ଜେଣେ ଯାଇ ମୁହିଁ ତେଣେ ଯାଇ ନଛାଡ଼ଇ ଫାଲଗୁନି ଭକ୍ତ ମୋର ଦେହ ଅନ୍ତର ନୁହଇ ତାର ମୋର ଏକ ପ୍ରାଣ ଭକ୍ତକୁ ବିପତ୍ତି ପଡ଼ଇ ତହିଁ ମୁଁ ଉଦ୍ଧରଇ ଅରୁ ଅର୍ଜୁନ ବୈଷ୍ଣବମାନେ ମୋହର କୀର୍ତ୍ତନେ दस पांच रुंड होई मोहि ताहांक संगते बसी थाई मोते नचि नमति केही। भगवान श्री जगन्नाथ अपेक्षा करिछंती केतेबेळे ताकर रथ टणा हेब एवं शरदा बालिरु से धीरे धीरे धीरे धीरे बड़दाण्ड आड़क अग्रसर हेबे एवं आउरी बहुत कार्य रही मौसी माँ से पोड़पिठा बिल्कुल प्रस्तुत करके रखिंट जेतेबले प्रभु जीवे सेतेबले से पोड़पिठा खुआबे एवं आउरी गोटे बड़ काम हम जेतेबले श्रीनगर पाखे जा महाप्रभु पहुँचे तेणु बहुत कार्य रही आगरे दुई रथ से सीधा जा पहुँची जब सिंहद्वार किंतु श्री जगन्नाथ महाप्रभु रथ जेतेबले जा पहुँच श्रीनगर निकट सेठारे से रहिबे एवं एही समय रे महालक्ष्मी ठाकुरानी चाहणी मंडप को आसीबे देखिबे जे महाप्रभुंकर एही पीत लोहित बर्णील जो नंदीघोष रथ से बर्तमान श्रीनगर निकटवर्ती हेलेणी तेणु से सीठू बाहरिबे बाहरिकी आसीबे पालिंकी आसीबे सेवक मान गहन आसीबे बेश पाट मकुटा पिंधिथिबे एवं जेतेबले से आसीबे सेतेबले बलभद्रंक सम्मुख भागरे गोटे कपड़ा पड़ी तार कारण हूँ ये देढ़सुर से भाई बो तेणु देढ़सुर भाई बोर जो संपर्क आपण आज यही जो रथ भेट समय आपण देखिबे तापर से अतिक्रम करी आसीबे नंदीघोष रथ निकट को महालक्ष्मी ठाकुरानी आज महालक्ष्मी ठाकुरानी आसला परे ताकर मानभंजन करने प्रक्रिया आरंभ हम गजपति महाराजा से निजे टेकिकी माँ को जगन्नाथ सहित मिलन करेबे ये दृश्य अति अपूर्व दृश्य ये आज अनुष्ठित हेब एवं महाप्रभु आज्ञामाल आसी तांकु लागी करा जिवो आज्ञामाल पाइला शांति से जिबे किंतु तथापि मनरा कुहलिब ताको मन जमा सफा हेबनी कहीं कि भाया कम कले प्रभु ताकू नई एड़े बड़ जात्रा करी फेरिले एवं फेरिला फेरिकी हेले शीघ्र पलि आसते पुणी आहरी तीन दिन बाहुड़ा जात्रा परे सुनावेश सुनावेश पर अदरपणा अदरपणा पर नीलाद्री विजय हेले जा दर्शन करी तेणु रागवापी जथेष समय मिल जाऊँ राग से हीदिन शांत हम जो दिन महाप्रभु नीलाद्री विजय करे बड़ देउलर जो बड़ कबाट खोल जय विजय द्वार खोल एवं महालक्ष्मी ठाकुरानी जगन्नाथ निकट में जोबले रसगोला भोग सर ताकर अभिमान भंग हम महाप्रभु जीवे तेणु बर्तमान आधिक मु समय नेबी आम पाखे अच्छा आमर वरिष्ठ घोषक एवं विद्वान डॉक्टर शांतनु रथ महोदय मुझे निवेदन करुच्ची से धारा बरणी प्रदान करेंगे।
4: जय जगन्नाथ आपण मानू आम श्रोताबंधु सूचना देवा चाहबू जो तीन अंग विशिष्ट रथजात्रार तृतीय अंगे आम उपनीत हो प्रथम अंग थिला श्रीगुंडीचा जात्रा महाप्रभु श्रीमंदिर बाहरी घोष जात्रा आसिले आड़प मंडप गुंडीचा मंदिर से सात दिन अवस्थान करी नवम दिन में प्रत्यावर्तन जात्रा यही प्रत्यावर्तन जात्रार वर्तमान स्थिति होउची जे बड़ ठाकुर बलभद्रंकर तालध्वज रथ पाखापाखी बड़ शंख पाखरे पहुँची माँ सुभद्रांकर दर्पदन रथ यही शरदा बालीर प्रथम केन्द्र गुंडीचा मंदिर सामनारु किछि बाट आगे की रही आपण माने जानी रथ मानकर गोटे निर्दिष्ट व्यवधान नहले रथ गुड़िक टणा हो पारे ना तेणु यही माँ सुभद्रांकर दर्पदलन रथ बड़गंडित नुहे बड़शंख पाखापाखी हेले जाकर आमर नंदीघोष रथ टणा हेब तेणु नंदीघोष रथ टणा हबार जो अपूर्व मुहूर्त से मुहूर्त को समस्त प्रतीक्षा ताकू आम प्रतीक्षा करु रथर जो शेष पर्याय संपर्क तो आपण को सूचना देले आमर डॉक्टर नरेश चंद्र दास आहरी तीनोटी उत्सव अच्छी गोटे हूँ सुनावेश गोटे हूँ अधरपणा आ गोटे हूँ नीलाद्री विजय ये तीन टाक उत्सव ऐतिहासिक उत्सव ये पवित्र पावन घोष जात्रार 2026 मसीहार अंतिम चरण में आम उपनीत होचे आकाशवाणी बड़ सौभाग्य ଯେ 1948 ମସିହାରେ ଆକାଶବାଣୀ ପ୍ରତିଷ୍ଠା ହେବା ଦିନରୁ ଏହି ଧାରା ବିବରଣୀ କରିବାର ପବିତ୍ର ପାବନ ଅବସର ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରିଛନ୍ତି ଏବଂ 1948 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ବାହୁଡ଼ା ଯାତ୍ରାର ଧାରା ବିବରଣୀ ପାଇଁ ଏବଂ ବାହୁଡ଼ା ଯାତ୍ରାର ଧାରା ବିବରଣୀ 2015 ଆରମ୍ଭ ହୋଇ ବର୍ତ୍ତମାନ 11 ବର୍ଷରେ ପହଞ୍ଚିଲାଣି ଏବଂ ଆମେ ଅପେକ୍ଷା କରିବା ମହାପ୍ରଭୁ ପୁଣି କେତେବେଳେ ପୁଣି ଆର ବର୍ଷକୁ ଆମକୁ ସୁଯୋଗ ଦେବେ ଏବଂ ଏହି ପବିତ୍ର ଘୋଷଯାତ୍ରା ପାବନ ଯାତ୍ରାର ଯେଉଁ ବିବରଣୀ ଆପଣମାନଙ୍କୁ ଆମେ ଦେବାର ସୁଯୋଗ ଲାଭ କରୁଛୁ ସେ ସୁଯୋଗ ମହାପ୍ରଭୁ ହିଁ ଆମକୁ ପ୍ରଦାନ କରୁଛନ୍ତି ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରୁଛନ୍ତି ଏବଂ ଆକାଶବାଣୀ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚୟନ କରି ଅତୀତରୁ ଏ ଧାରା ବିବରଣୀ ଦେବାର ପରମ୍ପରା ଜାରି ରଖିଛନ୍ତି ସେ ପରମ୍ପରାରେ ଆମେ ମଧ୍ୟ ଜଣେ ଜଣେ ସତୀର୍ଥ ଭାବରେ ଏ କାର୍ଯ୍ୟ ସମ୍ପାଦନ କରିବାର ମହାରକ ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଛୁ ଏଇ ଘୋଷଯାତ୍ରାର ଏଇ ଯେଉଁ ମହନୀୟ ପରମ୍ପରା ଏଇ ଘୋଷଯାତ୍ରାର ଏଇ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ ସେଇ ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି ମହାପ୍ରଭୁଙ୍କ ପ୍ରତି ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି ବିଶ୍ୱ ଯେତେ ଯେତେ ଜଟିଳ ହେଉଛି ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି ସଦ୍ଭାବନା ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି ଏବଂ ମଣିଷ ନିଜ ଚେତନାର ଯେଉଁ ଉତ୍ତରଣ ଅନୁଭବ କରୁଛି ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ ଏତେ ସ୍ୱଚ୍ଛ ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କେବଳ ଦର୍ଶନ କରିବା ପାଇଁ ନାହିଁ ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି ତା'ର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମର ମିଳନ ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି ତେଣୁ ଶ୍ରୀ ଅରବିନ୍ଦ କହିଥିଲେ ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି କାରଣ ସେ କରୁଣା ବରୁଣାଳୟ ତାଙ୍କର ଆମ ପ୍ରତି ଅସୀମ କରୁଣା କେବଳ ଆମ ପ୍ରତି ନୁହଁ ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି ତାଙ୍କର ସମ୍ପ୍ରଦାୟ ବର୍ଣ୍ଣ ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଯେଉଁ ଅପାର କରୁଣା ଅଛି ସେ କରୁଣାର ପ୍ରତୀକ ଭାବରେ ତାଙ୍କର ରଥର ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା ଏତେ ଉତ୍କଣ୍ଠା ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର ଶ୍ରୀମନ୍ତ ପଟ୍ଟନାୟକ ଦିଲ୍ଲୀପ କୁମାର ନାୟକ ବିନୟ କୁମାର ସାମନ୍ତରାୟ ପ୍ରଜ୍ଞା ପାରମିତା ସାହୁ ରାଜୀବ କୁମାର ମାହୁନ୍ତ ସତ୍ୟସ୍ମିତା ବେହେରା ଅକ୍ଷୟ କୁମାର ସେଠୀ ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ ଶିଲେନ ପଟ୍ଟନାୟକ ସୁଭାଶିଷ ରାଜଗୁରୁ ମହାପାତ୍ର ସମ୍ବିତ କୁମାର ପସାୟତ ରାଜେନ୍ଦ୍ର କୁମାର ଶତପଥୀ ତ୍ରିଲୋଚନ ବେହେରା ବିଜିତ କୁମାର ମିଶ୍ର କୃଷ୍ଣ ଦୟାଲ ତ୍ରିପାଠୀ ସନାତନ ମୁର୍ମୁ ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି ଏ ସମସ୍ତଙ୍କର ଦିନ ରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ ଡକ୍ଟର ହରିହର କାନୁନଗୋ ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ ଡକ୍ଟର ନରେଶ ଚନ୍ଦ୍ର ଦାସ ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବା ପୂର୍ବରୁ ଗୋଟିଏ କଥା ମନେ ପଡ଼ୁଛି କଦାଚିତ କାଳିଦି ଏଇ ଯେଉଁ ଶଙ୍କରାଚାର୍ଯ୍ୟକୃତ ଏଇ ଯେଉଁ ଜଗନ୍ନାଥାଷ୍ଟକର ନବୈ ପ୍ରାର୍ଥ୍ୟମ ରାଜ୍ୟମ ନଚ କନକ ମାଣିକ୍ୟ ବିଭବଂ ନଜା ଚେହଂ ରମ୍ୟଂ ସକଳ ଜନ କାମ୍ୟାଂ ବରବଧଂ ସଦା କାଳେ କାଳେ ପ୍ରମଥପତିନା ଗୀତ ଚରିତୋ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ ହେ ପ୍ରଭୁ ଜଗନ୍ନାଥ ହେ ମହାବାହୁ ତୁମେ ଆମ ସମସ୍ତଙ୍କର ନୟନପଥ ଗାମୀ ହଉଥାଅ, ଆମର ସମସ୍ତଙ୍କ ଦୃଷ୍ଟିରେ ସବୁବେଳେ ଏମିତି ଉଦ୍ଭାସିତ ହଉଥାଉ ପ୍ରଭୁ, ତୁମର ଅଭିରାମ ମୂର୍ତ୍ତି, ସେଇ ମୂର୍ତ୍ତିକୁ ଦେଖି ଦେଖି ଆମର ଜୀବନର ଅବସାନ ପର୍ଯ୍ୟନ୍ତ ଆମେ ତୁମକୁ ହିଁ ଦେଖୁଥାଉ, ଏ ପ୍ରକାର କରୁଣା କର। ଶ୍ରୋତା ବନ୍ଧୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତା'ର ସେଇ ପବିତ୍ର ଧାରା ବିବରଣୀ ଆପଣଙ୍କୁ ଆମେ ଆଉ ଦେବା ପାଇଁ ଆମ ପାଖରେ ସମୟ ନାହିଁ, କେବଳ ସୂଚନା ଆମକୁ ଦେଉଛୁ। ଘଣ୍ଟ ଘଣ୍ଟା କାହାଳି ଆପଣ ଶୁଣୁଛନ୍ତି, ଗୋଟିଏ ସୂଚନା ଆପଣଙ୍କୁ ଦେଇକରି ଏହି ବିବରଣୀକୁ ଆମେ ଶେଷ କରିବୁ ଯେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେଲା ଏବଂ ଭକ୍ତମାନେ ତାଙ୍କର ରଜୁ ଧରି ମହାପ୍ରଭୁଙ୍କ ରଥକୁ ଟାଣିବା ଆରମ୍ଭ କଲେ। ଏଇଠି ଆମର ଧାରା ବିବରଣୀକୁ ଶେଷ କରି ମୁଁ ଆପଣମାନେ ଯେଉଁମାନେ ଶୁଣିଛନ୍ତି ଆମକୁ ସକାଳ 8:30 ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ କୃତଜ୍ଞତା, ଏବଂ ଭବିଷ୍ୟତରେ ମଧ୍ୟ ଆପଣଙ୍କର ଏଇଭଳି ଅନୁରାଗ ଏବଂ ସହଯୋଗ ଆକାଶବାଣୀ ପ୍ରତି ରହିବ ଏହି ପ୍ରକାର ଆପଣଙ୍କୁ ଅନୁରୋଧ ଜ୍ଞାପନ କରି ଏହି ଧାରା ବିବରଣୀ ଏଇଠି ଶେଷ କରି ମୁଁ ଆପଣମାନଙ୍କୁ ଆକାଶବାଣୀର କଟକ କେନ୍ଦ୍ରର ଷ୍ଟୁଡ଼ିଓକୁ ଫେରାଇ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
5: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଭକ୍ତିଗୀତ।
6: ଶ୍ରୋତାବନ୍ଧୁ ଶୁଣୁଥିଲେ ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ରିଲକମ ଆକାଶବାଣୀ କଟକ କେନ୍ଦ୍ରରୁ ବର୍ତ୍ତମାନ ଶୁଣନ୍ତୁ ଏହି ଭକ୍ତିଗୀତଟି।

0: ଶୁଣିଲେ ଏହି ଭକ୍ତିଗୀତଟି ଶାନ୍ତିଲତା ବାରିକଙ୍କ କଣ୍ଠରେ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆଜିର ସ୍ୱାବଲମ୍ବୀ ନାରୀ। ଏ ସମ୍ପର୍କରେ ଶୁଣିବା ରାନୁ ମଜୁମଦାରଙ୍କ ସହ ଆଲୋଚନା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ପୁଷ୍ପଲତା ସାହୁ। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
1: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏଇ ଜୀବନ, ଶବ୍ଦ ସହଯାତ୍ରୀ, ବୋଉ, ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକ ଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଓମ୍ ଶାନ୍ତି ଓମ୍ ଏସ୍ଏଚ୍ଜି, ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତି ଓମ୍ ଏସ୍ଏଚ୍ଜି, ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।
4: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରି, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମଟି ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।

ନମସ୍କାର ଶ୍ରୋତା ଭଉଣୀ, ପବିତ୍ର ବାହୁଡ଼ା ଦିବସ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆପଣଙ୍କ ପ୍ରିୟ ନାରୀ ମହଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ବା ବାହୁଡ଼ା ଦଶମୀ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ଦେଉଳକୁ ଫେରନ୍ତି। ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀ ବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ପାଳିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ। ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧା ବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣ ମୋଡ଼ କରାଯାଏ। ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ନନ୍ଦିଘୋଷ ରଥ ଶ୍ରୀ ନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ ନାରାୟଣ ଭେଟ କରାଯାଇଥାଏ। ଶାସ୍ତ୍ରୀୟ ବର୍ଣ୍ଣାନୁସାରେ ପ୍ରଭୁମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

0: ତେବେ ଶ୍ରୋତା ଭଉଣୀ, ଇଏ ତ ଗଲା ବାହୁଡ଼ାଯାତ୍ରା ସମ୍ପର୍କରେ କିଛିଟା କଥା। କିନ୍ତୁ ଆଜି ଆମ ନାରୀମହଲ କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଆଲୋଚନାଟି ରହିଛି, ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆଜିର ସ୍ୱାବଲମ୍ବୀ ନାରୀ।
1: ଶ୍ରୋତା ଭଉଣୀ, ଆଜିର ନାରୀ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ କେବଳ ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି, ଶିକ୍ଷା, ଚାକିରି, ରାଜନୀତି, ବ୍ୟବସାୟଠାରୁ ଆରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ସବୁଠି ସେ ସ୍ୱାବଲମ୍ବୀ ଓ ସଶକ୍ତ। ନିଜର ଦୃଢ଼ ମନୋବଳ ଏବଂ ସାହସ ବଳରେ ସେ ସମାଜର ରକ୍ଷଣଶୀଳ ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ୁଛନ୍ତି। ସେମାନେ କାହା ଉପରେ ନିର୍ଭର ନ କରି ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଅଧିକ ପସନ୍ଦ କରୁଛନ୍ତି। ଆଜିର ନାରୀ ଅଧିକ ଶିକ୍ଷିତ ଏବଂ ନିଜର ଅଧିକାର କର୍ତ୍ତବ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ। ପରିବାର ଚଳାଇବା ସହିତ ସରକାରୀ, ବେସରକାରୀ ଓ ସାମାଜିକ କ୍ଷେତ୍ରରେ ସେମାନେ ସଫଳତାର ସହ ନେତୃତ୍ୱ ନେଉଛନ୍ତି। ଆଜିର ନାରୀ ସ୍ୱାବଲମ୍ବୀ, ପାରମ୍ପରିକ ସୀମା ଅତିକ୍ରମ କରି ସେମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିର୍ଭରଶୀଳତାରୁ ମୁକ୍ତ ହୋଇ ସେମାନେ ସମାଜକୁ ଏକ ନୂଆ ଦିଗ ଦେଖାଉଛନ୍ତି।
0: ତେବେ ଶ୍ରୋତା ଭଉଣୀ, ଏହାଛଡ଼ା ଆଜିର ନାରୀ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଉଦାହରଣ ସ୍ୱରୂପ ଏସ୍ଏଚ୍ଜି ଗ୍ରୁପ୍, ଏସ୍ଏଚ୍ଜି ଗ୍ରୁପ୍ ଗଠନ କରି ଆଜିର ମହିଳାମାନେ ବେଶ୍ ଦୁଇ ପଇସା ରୋଜଗାର କରି ନିଜ ପରିବାରକୁ ସୁରୁଖୁରୁରେ ଚଳାଇ ପାରୁଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ତେବେ ଏସ୍ଏଚ୍ଜି ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରିଥିବା ଜଣେ ଭଉଣୀ ଆଜି ଆମ ଗହଣରେ ଉପସ୍ଥିତ। ତେବେ ଆସନ୍ତୁ ତାଙ୍କ ସହିତ ଆଜି ଆମେ ଆଲୋଚନା କରିବା, ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆଜିର ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଶ୍ରୋତା ଭଉଣୀ, ତାଙ୍କୁ ତ ଆମ କାର୍ଯ୍ୟକ୍ରମକୁ ଆଜି ନିଶ୍ଚୟ ସ୍ୱାଗତ କରିବା ଏବଂ ତାଙ୍କ ସହିତ ଏସ୍ଏଚ୍ଜି ଗ୍ରୁପ୍ ସମ୍ପର୍କରେ ଅନେକ କଥା ଜାଣିବା। କିନ୍ତୁ ତା ପୂର୍ବରୁ ଆସନ୍ତୁ ନା ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମ୍ୟାଡ଼ାମ। ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହେଉଛି ରାନୁ ମଜୁମଦାର, ମୁଁ ରାଉରକେଲାରେ ରୁହେ। ମୋର ଗୋଟେ ଗ୍ରୁପ ଚାଲୁଛି, ଓମ୍ ଶାନ୍ତି ଓମ୍, ଆଉ ପୁଣି 10 ଗ୍ରୁପ ନେଇକରି ଆମର ଚାଲୁଛି ଗୋଟେ ମହାସଂଘ, ତା ନାଁ ହେଉଛି ମହାବାହୁ।
0: ଆଜ୍ଞା, ତାହେଲେ ଆପଣ SHG ଗ୍ରୁପର 2 ସଂସ୍ଥା ସହିତ ଜଡ଼ିତ।
1: ଆଜ୍ଞା
0: ମ୍ୟାଡ଼ାମ, ଯେଉଁ ଫାର୍ଷ୍ଟ କହିଲେ ଓମ୍ ଶାନ୍ତି ଓମ୍, ସେଇଟା କେବେଠାରୁ ଆରମ୍ଭ କଲେଣି?
1: ସେଇଟା 2016 ଡିସେମ୍ବରରୁ ଆମେ ଆରମ୍ଭ କରିଛୁ।
0: କେତୋଟି ମେମ୍ବରଙ୍କୁ ନେଇ କରିଛନ୍ତି?
1: ଆମର 10 ମେମ୍ବର ନେଇକରି ଚାଲୁଛୁ।
0: ଆଚ୍ଛା, ମହାସଂଘ ସେ କେବେଠୁ ଆରମ୍ଭ ହେଲା?
1: ମହାସଂଘ ହେଇଗଲା 2018 ଜୁଲାଇ।
0: ଆଚ୍ଛା, ସେଥିରେ କେତେଜଣ ମହିଳା ଲିପ୍ତ ଅଛନ୍ତି?
1: ସେଇଠି ଆମର 10 ଗ୍ରୁପ, ମାନେ ଆପଣ ହିସାବ କରନ୍ତୁ 10-12 ଏମିତି ବି ହେଇପାରେ, ତ ଆମେ ଅଛୁ ସେଠାରେ 120 ଜଣ।
0: ଆଜ୍ଞା ମ୍ୟାଡ଼ାମ, ମୁଁ ତ ଶୁଣିଛି ଆପଣ ଅନେକ ଗୁଣର ଅଧିକାରିଣୀ, ଆପଣ ଟିଚର ଥିଲେ, ପୁଣି ୟୋଗା କ୍ଲାସ ଚଲାଉଛନ୍ତି, ଏହା ସତ୍ତ୍ୱେ ଆପଣ SHG ଗ୍ରୁପରେ ଯୋଗ ଦେବା କାହିଁ ମନ ବଳେଇଲେ?
1: ଏଇ ଗ୍ରୁପଟା ଆମର RMC ତରଫରୁ ଯାଇଥିଲା ଆମ ସେ ଏରିଆରେ।
0: ଆଜ୍ଞା,
1: ତାପରେ ବହୁତ ଲୋକର ବହୁତ ଅସୁବିଧା ବି ଥିଲା, ଛୋଟ ଛୁଆ ନେଇକରି ବି ଲୋକ ଟିକେ ଅଭାବ, ସ୍ୱାମୀ ଏକା ରୋଜଗାର କରିବ, ତା ଭିତରେ ଚାଲିବା ତାଙ୍କ ଟିକେ ଅସୁବିଧା ହେଲା, ବୟସ୍କ ମହିଳାମାନେ ବି ଅସୁବିଧାରେ ଟିକେ। ଆମର ଗ୍ରୁପ ଗୋଟେ କଲୁ, ଆମର 100-100 ଟଙ୍କା କରି ଆମେ ଯେଉଁଟା 1000 ଟଙ୍କା ବ୍ୟାଙ୍କରେ ଜମା କଲୁ, ସେଇ ଟଙ୍କାକୁ ନେଇକରି ଆମେ ପୁଣି ତା ଭିତରେ କିଛି ଆମେ ପାଇଲୁ। ଏଇ କରୁ ଆମର ଯେତେବେଳେ ଗ୍ରୁପଟା ଗଠିତ ହେଲା, ସରକାର ଆମକୁ 10,000 ଟଙ୍କା ଦେଇଥିଲେ ଗ୍ରୁପରେ। ତାପରେ ଆମର ମହାସଂଘ ଯେତେବେଳେ ହେଲା, ମହାସଂଘରେ 50,000 ପଠେଇଲେ ସରକାର।
0: ଜଣକା ନା ଗୋଟେ ଗ୍ରୁପ?
1: ନାଇଁ, ଗୋଟେ ଗ୍ରୁପରେ 10 ଗ୍ରୁପ ନେଇ ଯେଉଁ ଆମ ମହାସଂଘ ହେଇଛି, ସେ ମହାସଂଘ ଭିତରେ 50,000 ଗଭର୍ଣ୍ଣମେଣ୍ଟ ଆମକୁ ଦେଇଥିଲେ। ଆଚ୍ଛା, ତାହା ଭିତରେ ସମସ୍ତେ ନାରୀମାନେ କିଛି କିଛି କରିଛନ୍ତି, କେହି ବି ବସି ରହିନାହାନ୍ତି।
0: ମାନେ ଯେଉଁ 50,000 ଆସିଲା, ତାକୁ କ'ଣ କେମିତି କୋଉ କାମରେ ଲଗେଇଲେ ତାକୁ?
1: ସେ ଟଙ୍କା ଆମେ କଣ କଲୁ, ଛୁଇଁଲୁନୁ ସେ ଟଙ୍କା ଯୋଉଟା ଆମର ଗଭର୍ଣ୍ଣମେଣ୍ଟ ଦେଲେ, ଆମର ନିଜରି ଟଙ୍କା ଯୋଉଟା ଆମେ ଜମା କଲୁ, ସେଇ ଟଙ୍କା ଭିତରେ ହିଁ ଆମେ ବିଜନେସ ଗୁଡା ଆରମ୍ଭ କଲୁ।
0: ଆଜ୍ଞା ମ୍ୟାଡ଼ାମ, ପ୍ରଥମେ କିପରି ଏହି ଗ୍ରୁପ ଗଠନ କଲେ ସେ ବିଷୟରେ ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାନ୍ତୁ।
1: ପ୍ରଥମେ ଏଇ ଯେ RMC ଲୋକ ଆସିଥିଲେ ଆମକୁ ଏଇଟା ଗଠିତ କରେଇ ଦେଇ ବୁଝେଇ ଦେଇ ଗଲେ। RMC ଆସିଥିଲେ ସେତେବେଳେ ଆମର CEO ମ୍ୟାଡ଼ାମ ଥିଲେ, ପ୍ରଜ୍ଞା ମ୍ୟାଡ଼ାମ ଆସି ଆମକୁ ବୁଝେଇ ଦେଲେ, କହିଲେ ଏମିତି ଏମିତି କରି ତମେ ଟଙ୍କା ଜମା କରିବ, ଆଉ ତାପରେ ପରସ୍ପର ଗୋଟେ ବୈଠକ କରିବ, ବୈଠକ ଭିତରେ କାର କି ଅସୁବିଧା ହେଲା ସୁବିଧା ହେଲା କରିବ, ଯଦି ପାରିଲ କିଛି ବିଜନେସ କରିବ, ତ ଏଇସବୁ ସେ ବୁଝେଇ ଦେଇ ଗଲେ।
0: ମ୍ୟାଡ଼ାମ, ଆପଣ ତ ସମସ୍ତେ ମିଶିକି ଗୋଟେ ଗ୍ରୁପ ଗଠନ କଲେ ପ୍ରଥମେ, ତାପରେ ଏଇ ଗ୍ରୁପ ଗଠନ କରିବାକୁ କାହିଁକି ମନେ ପଡ଼ିଲେ ଏବଂ ଏଇ ଗ୍ରୁପ ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା?
1: ମୁଖ୍ୟ ଉଦ୍ଦେଶ୍ୟ ଏଇ ଥିଲା କି ନାରୀମାନେ ଟିକେ ସ୍ୱାବଲମ୍ବ ହବ, ସବୁ ବୁଝିବେ।
0: କାହିଁକି
1: ଦେଖନ୍ତୁ, ନାରୀ ସବୁବେଳେ ଘର ଭିତରେ ରହିଲେ, ରୋଷେଇବାସ କଲେ, ଏତିକି ଭିତରେ ଗୋଟେ ସୀମାବଦ୍ଧ ହେଇ ରହିଲେ। ଏଇସବୁ ହେଲା ପରେ ବାହାର ଦୁନିଆର କ'ଣ ହଉଛି ନ ହଉଛି ବୁଝିଲେ, ସ୍ୱାମୀମାନେ ଯାହା ରୋଜଗାର କରୁଛି ସେମାନେ ଘର ଚଲେଇବା ବି ଟିକେ ମୁସ୍କିଲ ହେଇଗଲା। ଆମେ ଗୋଟେ ବୈଠକ ବସି ଏଇଗୁଡ଼ା ସବୁ ଆଲୋଚନା କଲୁ ଯେ ଟିକେ ସ୍ତ୍ରୀ ଲୋକ ହାତରେ ଟିକେ ପଇସା ଆସିବ, ପଇସା ଆସିଲେ ସେ ଟିକେ ମନ ଇଚ୍ଛା କିଛି ଖର୍ଚ୍ଚ କରିପାରିବେ, ଯାହା ବି ତାଙ୍କୁ କିଣିବାର ଇଚ୍ଛା ହବ କିଣିବେ, ଛୁଆକୁ ଦେବେ, ଛୁଆ ଦେଖିବେ, ତ ଆନନ୍ଦରେ ଟିକେ ରହିବେ। ସବୁବେଳେ ଯେ ଘରେ ଅଶାନ୍ତି ଗୁଡ଼ା ହଉଥିଲା, ସେଇଗୁଡ଼ା ଭାବିକିନା ଆମେ ଏ ଗ୍ରୁପଟାକୁ କରିଛୁ ଯେ କମସେ କମ୍ ନାରୀମାନେ ଟିକେ ଆନନ୍ଦରେ ଖୁସିରେ ସ୍ୱାବଲମ୍ବ ହୋଇକରି ବୁଲିବେ।
0: ଆଜ୍ଞା, ମାନେ କାହା ଉପରେ ନିର୍ଭର ନକରି ଏବଂ ନିଜ ପରିବାରକୁ ସୁରୁଖୁରୁରେ ଚଳେଇବେ, ଆପଣଙ୍କର ମୁଖ୍ୟ ଉଦ୍ଦେଶ୍ୟ ବହୁତ ମହତ୍ତ୍ୱ ଉଦ୍ଦେଶ୍ୟ ଥିଲା ଆପଣମାନଙ୍କର।
1: ଆଜ୍ଞା, ଆସିବା ପରେ ଆମର ନାରୀମାନେ ବହୁତ ଖୁସିରେ ଅଛନ୍ତି, ଆଉ ତାପରେ ଆପଣଙ୍କ ତାଙ୍କର ଯୋଉ ଅଭାବ ଅନଟନ ସେଗୁଡ଼ା ବି ଦୂର ହେଇଛି।
0: ଆଜ୍ଞା ମ୍ୟାଡ଼ାମ, ବର୍ତ୍ତମାନ ଏହି ଗ୍ରୁପ ମାଧ୍ୟମରେ ଆପଣମାନେ କ'ଣ ଉପକୃତ ହେଉଛନ୍ତି?
1: ଆମେ ଏଇ ଉପକୃତ ହେଲୁ ଯେ ସବୁଠୁ ବଡ଼ କଥା ହେଉଛି ମହିଳାମାନଙ୍କ ହାତରେ ପଇସା ଆସିଲା, ଏ ପଇସା ଆସିବାରୁ ସେମାନେ ଆନନ୍ଦରେ ଘର ସଂସାର କରୁଛନ୍ତି, ଏବେ ଯାହାକୁ ଯାହା ଦରକାର ସେମାନେ କିଣୁଛନ୍ତି, ଆନନ୍ଦରେ ରହୁଛନ୍ତି ସେମାନେ, ଆଉ
0: ନିଜର ଆବଶ୍ୟକତା ପୂରଣ ସହିତ ପିଲାମାନଙ୍କର ମଧ୍ୟ ଆବଶ୍ୟକତା
1: ପୂରଣ କରୁଛନ୍ତି।
0: ଆଜ୍ଞା, ତେଣୁ ଏ ଗ୍ରୁପର ମହିଳାମାନେ ବର୍ତ୍ତମାନ କିପରି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି, ମାନେ ଗ୍ରୁପରେ ଆପଣମାନଙ୍କର କ'ଣ ସବୁ ତିଆରି ହେଉଛି ସେ ବିଷୟରେ ଟିକେ କୁହନ୍ତୁ।
1: ହଁ, ଆମ ଗୋଟେ ଗ୍ରୁପ କରୁଛନ୍ତି ବଡ଼ି, ସେମାନେ ବିରି କିଣି ଆଣୁଛନ୍ତି ମାର୍କେଟରୁ, ପାଖରେ ଦୋକାନ ଅଛି, ପେଶିକରି ସେ ବଡ଼ି ପକାଉଛନ୍ତି, ବଡ଼ି ଦେଇକରି ସେମାନେ ବହୁତ ଇନକମ୍ କରୁଛନ୍ତି। ଏବେ ଟିକେ ବର୍ଷା ପାଗ ହେଇଗଲା, ଏବେ ଟିକେ କମିଗଲା, କିନ୍ତୁ ଗରମରେ ସେମାନେ ସେ ବଡ଼ି ବିଜନେସ୍ଟା କରିଛନ୍ତି। ଆଉ ଗୋଟେ ଗ୍ରୁପ୍ କରିଛନ୍ତି ପାପଡ଼। ପାପଡ଼ କହିଲେ ମଇଦାର ଯେଉଁ ଜିବେ ପାପଡ଼ ହୁଏ, ଜିବ ଯେମିତି ଲମ୍ବା ଲମ୍ବା, ସେଇ ପାପଡ଼ କରିଛନ୍ତି, ନିମ୍କି କରିଛନ୍ତି, ଏବେ ବି କରୁଛନ୍ତି ସେଗୁଡ଼ା। ଆଜ୍ଞା, ସେଠାରେ ସେମାନେ ବହୁତ ଲାଭ ପାଇଲେ। ଆଗେ ତ ଟିକେ ମ୍ୟାଡ଼ାମ ଲାଭ ହଉଥିଲା, ଏବେ ଟିକେ ଲାଭଟା କମିଗଲା।
0: କାହିଁକି
1: ଏବେ କମିଗଲା? କାହିଁକି ଦରଦାମ ବହୁତ ବଢ଼ିଗଲା, ଏବେ ଆଉ ସେମାନେ ଏତେ ଇଏ କରିପାରୁନାହାନ୍ତି।
0: ଆଜ୍ଞା, ଏଇସବୁ ଜିନିଷ ସବୁ ଆପଣ ଯୋଉ ବନଉଛନ୍ତି, ସେ ଜିନିଷର କଞ୍ଚାମାଲ ବା ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ କୋଉଠୁ ଆଣୁଛନ୍ତି?
1: ସେଇଠୁ ଆମେ ଆମର ପାଖ ଦୋକାନରୁ ନେଇ ଆସୁଛୁ, ହୋଲସେଲ ଦୋକାନରୁ ଆଣି ସେଗୁଡ଼ା ଯେତେବେଳେ ତିଆରି ହଉଛି, ବେପାରୀ ଆସନ୍ତି, ବେପାରୀ ଆସି ସେଗୁଡ଼ାକୁ ଆମର ନେଇକରି ଯାଆନ୍ତି। ଆଉ କିଛି କିଛି ପାଖ ପାଖ ଆଖ ପାଖ ଦୋକାନରେ ବି ଆମେ ସେଲ୍ କରିଦଉଛୁ।
0: ନିକଟରୁ ଆଣୁଛନ୍ତି, କଣ ବେଶୀ ଲାଭ ପାଉଛନ୍ତି?
1: ହଁ, ଲାଭ ତ ଏତେ ବେଶୀ ନହେଲେ ବି ଚାଲି ଯାଉଛି।
0: ବିକ୍ରି ବଟା କେବଳ ବେପାରୀ ଦ୍ୱାରା ନା ଆପଣ ଷ୍ଟଲ ପକାନ୍ତି?
1: ନା, ଆମର ପକାନ୍ତି ନା, ଆମର ଯେତେବେଳେ କିଛି ପ୍ରୋଗ୍ରାମ ହବ ସେତେବେଳେ ସେ ଷ୍ଟଲଟା ପକାଏ, ନହେଲେ ଆମେ ଦୋକାନକୁ ଦେଇଦେବୁ।
0: ମାସିକ ପ୍ରାୟ କେତେ ଲାଭ ମିଳେ?
1: ମାସିକ ହାରାହାରି ଧରନ୍ତୁ, ଯେମିତି 2000 ଖର୍ଚ୍ଚ କଲି, 2000ରେ ଆମର ବାହାରିଗଲା 500 ଟଙ୍କା, 2500, ତ 500 ଟଙ୍କା ସେଇଟା ଗୋଟେ ଗ୍ରୁପ 10 ଜଣ ମିଳି ବାଟି ନେଲେ ହେଇଗଲା। ତାପରେ ପୁଣି ଆଉ ବିଜନେସ୍ ଅଛି, ତା ସାଙ୍ଗରେ ବି କିଏ ଠୋଙ୍ଗା ବନେଇଲା, କିଏ ବେଗ ବନେଇଲା, ଏଗୁଡ଼ା ବି ଅଛି। ମହିଳାମାନେ ଦେଖନ୍ତୁ, ଘର କାମ ତ ଅଛି, ଘର କାମ କରିଦେଇ କୁହା ହେଇଛି 2 ଘଣ୍ଟା ତମେ ସମୟ ବାହାର କର, 2 ଘଣ୍ଟା ଆସି ବସି ଗୋଟେ ଗ୍ୟାଦରିଂ ହେଇଗଲେ ଗପସପ ବି ହେଲା, କାମଟା ବି ହେଲା, 2ଟା ପଇସା ବି ହେଲା।
0: ଆଜ୍ଞା, ସମୁଦାୟ ଜିନିଷପତ୍ର ଯୋଉ ବିକ୍ରି ବଟାରେ ମାସିକ ଆୟ କେତେ ହଉଛି ଏବଂ ଆପଣ ମାନେ କେମିତି ତାକୁ ବାଣ୍ଟିକି ନଉଛନ୍ତି?
1: ଏ ଆମର ଇକାଠା ସବୁ ଯୋଉଟା ଜିନିଷ ହଉଛି, ସାରା ମାସ ସାରା ବିକ୍ରି ହେଲା ପରେ ଗୋଟେ ଜାଗାରେ ସେ ପଇସାକୁ ରଖା ହଉଛି। ତାପରେ ମେମ୍ବର ପଛେ ଆମର 10ଟା ମେମ୍ବର, 10ଟା ମେମ୍ବରକୁ ଭାଗ ବଟା କରି ଦିଆ ହଉଛି। ଯେତେ ହେଲା, ଧରନ୍ତୁ କୋଉ ମାସରେ ଜଣେ ଜଣେ 500 ପାଇଗଲେ, କୋଉ ମାସରେ 1000 ପାଇଗଲେ, ଏମିତି ବିକ୍ରି ଅନୁସାରେ ଅଛି।
0: ଆଜ୍ଞା, ଆଉ ମହାସଂଘରେ ଯୋଉ ଏତେ ମହିଳା ଅଛନ୍ତି, 100 ଉପରେ ମହିଳା ଅଛନ୍ତି, ସେମାନେ କିପରି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି ବା ସେଠି କଣ ସବୁ ତିଆରି ହଉଛି?
1: ସେଠି ବି ଏଇସବୁ ହଉଛି, ସେ ଗ୍ରୁପରେ ବି ଗୋଟେ ଗୋଟେ ଗ୍ରୁପ ନେଇକରି 10ଟା ଗ୍ରୁପକୁ ମହାସଂଘ କରାହେଇଛି ନା, ତ ସେମାନେ ବି ଏଇ ଜିନିଷ ସବୁ ତିଆରି କରୁଛନ୍ତି।
0: ଆଚ୍ଛା ମ୍ୟାଡ଼ାମ, ଏଇଠି ଗୋଟେ କଥା କୁହନ୍ତୁ, ପ୍ରତ୍ୟେକ ମହିଳା ସମିତି ହଉ କିମ୍ବା ମହାସଂଘ ହଉ, ସେଥିରେ କିଛି ରୁଲ ରେଗୁଲେସନ ଥାଏ।
1: ଆଜ୍ଞା,
0: ସେମିତି ଆପଣ ସେଠି କଣ ରୁଲ ସବୁ ଅବଲମ୍ବନ କରୁଛନ୍ତି?
1: ରୁଲ କରାହେଇଛି, ଟାଇମରେ ବୈଠକ ହବ, ଟାଇମରେ ସମସ୍ତେ ଆସିବେ, ଟାଇମରେ ପଇସା ଦେବେ, ପଇସାଟା ଟାଇମରେ ବ୍ୟାଙ୍କକୁ ଯିବ। ଆମର ପ୍ରତି ମାସରେ ଗୋଟେ ଡେଟ୍ ହେଇଛି, ସେଇ ଡେଟ୍ ହିସାବରେ ମିଟିଂ ହବ, ବୈଠକ ଡାକିବେ, ଆର୍ ସେ ଟଙ୍କା ଆପଣଙ୍କ ବ୍ୟାଙ୍କରେ ଯିବ।
0: ମ୍ୟାଡ଼ାମ, ଆପଣ ତ ମହାସଂଘର ପ୍ରେସିଡେଣ୍ଟ ଅଛନ୍ତି।
1: ଆଜ୍ଞା,
0: ଆମର ଓଡ଼ିଆରେ ଗୋଟେ ପ୍ରବାଦ ଅଛି ଯେ, ଯେଉଁଠି ବାସନ ଚାରିଖଣ୍ଡ ରହେ ସେଠି ଶବ୍ଦ ହୁଏ,
1: ତେଣୁ
0: ଏତେ ମହିଳାଙ୍କୁ ନେଇକି କଣ୍ଟ୍ରୋଲ କରିକି ଆପଣ ଏତେ ବଡ଼ ଗ୍ରୁପଟେ କେମିତି ଚଳେଇ ପାରୁଛନ୍ତି?
1: ହୁଏ ହୁଏ ସେଇ ସେଇ ସେମିତି ଚଲଉଛୁ, ଆଉ ସମସ୍ତେ ମୋତେ ମାନନ୍ତି, ରାନୁ ମ୍ୟାଡ଼ାମ କହିଲେ ସମସ୍ତେ।
0: ଆପଣ ଯାହା କହିବେ ସେ କଥା ରଖିବେ?
1: ଆଜ୍ଞା, ହଁ ରଖନ୍ତି, ଭଲ ଭଲ, ମୋର ସମସ୍ତେ ବହୁତ ଭଲ।
0: ମ୍ୟାଡ଼ାମ, ଆପଣଙ୍କ ଗ୍ରୁପ,
1: ଆଜ୍ଞା,
0: ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ପାଇଛନ୍ତି?
1: ସୁବିଧା ପାଇଲେ ଏଇ ଯେ ପ୍ରଥମ ଯେତେବେଳେ ଆମର ଗ୍ରୁପ ଗଠିତ ହେଲା, ସରକାର ଆମକୁ ଓମ୍ ଶାନ୍ତି ଓମ୍କୁ 10,000 ଟଙ୍କା ଦେଇଥିଲେ, ମହାସଂଘକୁ 50,000 ଟଙ୍କା ଦେଇଥିଲେ, ତାପରେ ଆଉ ସେ ଆମକୁ ମହାସଂଘ ତରଫରୁ 14,000 ଦେଇଥିଲେ ବ୍ଲେଜର ପାଇଁ, ଆଉ ଦେଲେ 10,000 ଟଙ୍କା ପଠେଇଲେ ଶାଢ଼ୀ ପାଇଁ ମହାସଂଘରେ।
0: ମ୍ୟାଡ଼ାମ, 2020-21 ବେଳକୁ କରୋନା ସମୟରେ,
1: ଆଜ୍ଞା,
0: ଗଭର୍ଣ୍ଣମେଣ୍ଟ ତରଫରୁ ଆରଏମ୍ସକୁ କିଛି ମନରେଗା କାମ ଆସିଥିଲା,
1: ଆଜ୍ଞା,
0: ସେଇଟା ଆପଣଙ୍କ ଗ୍ରୁପ ପାଇଥିଲା କି?
1: ଆଜ୍ଞା ପାଇଥିଲା, ଆମର ଫାଷ୍ଟ ଆମର ଗ୍ରୁପ ଓମ୍ ଶାନ୍ତି ଓମ୍ ଯାଇ ମନରେଗା କାମକୁ ନେଇ ଆସିଲୁ। ସେଇ କାମ ଭିତରେ ଥିଲା ଡ୍ରେନ୍ କ୍ଲିନ୍ର କାମ ଥିଲା। ଆମେ କ'ଣ କଲୁ, ସେ ଆମର ପ୍ରଜ୍ଞା ମ୍ୟାଡ଼ାମ ସେତେବେଳେ ସିଓ ଥିଲେ, ସେ ଆସି ସବୁ ବୁଝେଇ ଦେଲେ, ତାପରେ ଆମେ ସେ କାମକୁ କରିବା ପାଇଁ ବାହାରିଲୁ। ସେଇଟାରେ ଲେବର ଦରକାର ଆପଣଙ୍କ ଡ୍ରେନ୍ କାମ, ତ ଆମେ 10ଟାରୁ 15ଟା ଲେବର ରଖିଥିଲୁ, ଆଉ ଗରମ ଦିନ ଥିଲା, ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଆମେ କାମ କରାଉଥିଲୁ। କରିଦେଲା ପରେ ତାଙ୍କର ସବୁ କାମ ହେଇଗଲା, ଏପରେ ତାଙ୍କର ପେମେଣ୍ଟ କେମିତି କରିବୁ, ଆମେ କ'ଣ କଲୁ, ତାଙ୍କର ପାସବୁକ୍ ସବୁ କଲେକ୍ଟ କଲୁ, ପାସବୁକ୍ରେ ତାଙ୍କ ନାଁରେ ଏକାଉଣ୍ଟରେ ପଠା ହେଲା ପଇସା। ତାଙ୍କର ପେମେଣ୍ଟ ଥିଲା 298 ଟଙ୍କା, ତ ସେଇଗୁଡ଼ା ଆମେ ସବୁ ଫିଲ୍ଅପ୍ କରି ବ୍ୟାଙ୍କକୁ ଦେଉଥିଲୁ। ଆରଏମ୍ସି କ'ଣ କରୁଥିଲେ, ସେ ଟଙ୍କା ବ୍ୟାଙ୍କକୁ ପଠାଉଥିଲେ, ବ୍ୟାଙ୍କରୁ ଲେବରମାନଙ୍କୁ ପଳାଇ ଯାଉଥିଲା ଟଙ୍କା। ତାପରେ ଯାହା ସେଠୁ ବଢ଼ିଲା ଆମେ ଗ୍ରୁପ୍ ନେଇ ଆସିଲୁ, ନେଇକରି ଆପସରେ ଆମେ ବାଣ୍ଟିକରି ସେଇଟା ନେଲୁ ଆଉ। ସେଠାରେ ବି କିଛି ଆମର ହେଇଥିଲା, ସେତେ ତ କରୋନା ଆସିଯାଇଛି, ଲୋକେ ବହୁତ ଅସୁବିଧାରେ ଚାଲୁଥିଲେ। ତ କେମିତି ଗୋଟେ ଏଇ ସରକାର କାମଟା ଦେଲା ପରୁ ବହୁତ ଲେବର ଉପକୃତ ହେଇଛନ୍ତି।
0: ଆଜ୍ଞା
1: ଆଜ୍ଞା,
0: ଯାହା ହଉ ଏଠି ସରକାରଙ୍କୁ ଧନ୍ୟବାଦ ଦେବା କଥା ଯେ ଆମର ବିପଦ ସମୟରେ ସେ
1: ଠିଆ ହେଇଥିଲେ, କାମକୁ ଦେଇଥିଲେ, ସେମାନେ ବି କିଛି ପଇସା ପାଇଛନ୍ତି, ତାଙ୍କର ପରିବାରକୁ ବି ଭଲ କରି ଚଲେଇଛନ୍ତି। ଖାଲି ମୋର ଗ୍ରୁପ୍ ନାହିଁ ଆଜ୍ଞା, ମୁଁ ଗୋଟେ ଆଉ କଥା କହିବି, ଖାଲି ଆମ ଓମ୍ ଶାନ୍ତି ଓମ୍ ନୁହେଁ, ଯେତେ ବି ଗ୍ରୁପ୍ ଏଇଠି ତିଆରି ହେଇଥିଲା ରାଉରକେଲାରେ, ତା ଭିତରେ କିଛି ଗ୍ରୁପ୍ କାମ ପାଇଲେ ଆଜ୍ଞା, କଲରିଂ କାମ ପାଇଗଲେ, କିଛି ଡ୍ରେନ୍ କାମ ପାଇଗଲେ, କିଛି ଆପଣଙ୍କ ପାର୍କର କାମ ପାଇଲେ, ପାର୍କ ଗୁଡ଼ାକୁ କ୍ଲିନ୍ କରିବା ପାଇଁ, ଏମିତି କିଛି କିଛି ସମସ୍ତ ଗ୍ରୁପ୍ କାମ ପାଇଲେ
0: ଆଜ୍ଞା। ମ୍ୟାଡ଼ାମ୍, ଆମେ ଶୁଣିଛୁ ମହିଳା ସମିତିରେ ହଉ କିମ୍ବା ମହାସଂଘରେ ହଉ, ଯେଉଁ ଗ୍ରୁପ୍ ଭଲ କାମ କରନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ କିଛି ପୁରସ୍କାର ମଧ୍ୟ ମିଳିଥାଏ, ତ ଆପଣଙ୍କ ମହାସଂଘ କିମ୍ବା ଆପଣଙ୍କର ଏସ୍ଏସ୍ ଗ୍ରୁପ୍ ଏମିତି କିଛି କୋଉଠି କରିକି କିଛି ସାର୍ଟିଫିକେଟ୍ କିମ୍ବା ଆପଣମାନେ କିଛି ପୁରସ୍କୃତ ହେଇଛନ୍ତି କି?
1: ଆଜ୍ଞା, ଆମ ମହାସଂଘ ପାଇଛୁ ଗୋଟେ ସାର୍ଟିଫିକେଟ୍ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରୁ, ସେଠି ଦିଆହେଇଛି ଆମକୁ, ସେଇଟା ମହାବାହୁ ଗୋଟେ ପାଇଛନ୍ତି, ଆଉ ବି ଗ୍ରୁପ୍ ଯେମାନେ କରିଛନ୍ତି ଦଶଟା ଦଶଟା ଗଠିତ, ତାଙ୍କୁ ବି ଦିଆହେଇଛି, ଆମେ ବି ପାଇଛୁ ସାର୍ଟିଫିକେଟ୍ ଗୋଟେ ପାଇଛୁ।
0: ମ୍ୟାଡ଼ାମ୍, ଆପଣ କ'ଣ ଭାବୁଛନ୍ତି ଆପଣଙ୍କ ଗ୍ରୁପ୍ର ସମସ୍ତ ମହିଳା ସମସ୍ତେ ସ୍ୱାବଲମ୍ବୀ ହେଇପାରୁଛନ୍ତି ଏବଂ ସମସ୍ତେ ସମସ୍ତଙ୍କର ପରିବାରକୁ ସୁରୁଖୁରୁରେ ଚଳାଇପାରୁଛନ୍ତି?
1: ହଁ ଆଜ୍ଞା, କରୁଛନ୍ତି ସମସ୍ତେ, କିଛି କିଛି କିଛି କିଛି ତାଙ୍କୁ ସଞ୍ଚୟ କରି ଖୁସି ହସ ଖୁସିରେ ଚାଲୁଛନ୍ତି।
0: ଆଜ୍ଞା ମ୍ୟାଡ଼ାମ୍, ଏଇଠି ଗୋଟେ କଥା କୁହନ୍ତୁ ଯେ ଆପଣ ଜଣେ କର୍ମଜୀବୀ ମହିଳା ପୁଣି ଗୃହିଣୀ ମଧ୍ୟ
1: ଆଜ୍ଞା,
0: ତ ଆପଣ ଏତେ ଅର୍ଗାନାଇଜେସନ ସହିତ ଜଡ଼ିତ
1: ଆଜ୍ଞା,
0: ଆପଣ କେମିତି କ'ଣ ସବୁ ଦାୟିତ୍ୱକୁ ସୁଚାରୁ ରୂପେ ତୁଲେଇ ପାରୁଛନ୍ତି? ଗୋଟେ ଆମ ମହିଳାମାନଙ୍କ ପାଇଁ ବା ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା, ଅଧିକାଂଶ ମହିଳାମାନେ କାମ କରିବାକୁ ଯିବା ପୂର୍ବରୁ ଭାବିନିଅନ୍ତି ଯେ ମୁଁ ଏତେ ସାରା କାମ କେମିତି ତୁଲେଇବି, ମୋର ପିଲା ଛୁଆ ଅଛନ୍ତି, ସ୍ୱାମୀ ଅଛନ୍ତି, ବଡ଼ ଫ୍ୟାମିଲି ଦୁଇ ଥାଏ, ମାନେ ନିଷ୍ପତ୍ତି ନେଇପାରନ୍ତିନି ଯେ ହଁ ଆମେ ଏ କାମ କରିପାରିବୁ ନ କରିପାରିବୁ, ଡିସାଇଡ୍। ତ ଆପଣ କେମିତି ଏତେ
1: ସାହସ ହେଇଯିବ ମନରେ ଗୋଟେ ଧୀଡ଼ ଆଣିବେ ଯେ ନା ମୁଁ ବି ପାରିବି, ସମସ୍ତେ ପାରୁଛନ୍ତି, ମୁଁ ବି ପାରିବି ଏଇ କାମଟା କରିବା ପାଇଁ, ଗୋଟେ ସମୟ ବନେଇବ, ଏଇ ସମୟରେ ମୁଁ ଏ କାମ କରିବି, ଏଇ ସମୟରେ ମୁଁ ଏ କାମ କରିବି, ଆଉ ଏଇ ସମୟଟା ମୁଁ ସେ ଗ୍ରୁପ୍କୁ ଦେବି, ଦେଇକରି କିଛି ସଞ୍ଚୟ କରିବି ଆଜ୍ଞା, ଏମିତିଟା ମନରେ ଆଣିବାକୁ ପଡ଼ିବ।
0: ପ୍ରତିଦିନ ଗୋଟେ ଟାଇମ୍ ଚାର୍ଟ ବନେଇବା,
1: ଟାଇମ୍ ଚାର୍ଟ
0: ଏଇ ସମୟରେ ଏଇସବୁ କାମ କରିବି
1: ଆଜ୍ଞା ଆଜ୍ଞା, ତେବେ ଯାଇ ସେଇଟା କରିପାରିବେ। ଆମେ ବି କରିଛୁ, ଆମେ ବି କରି ଆସୁଛୁ।
0: ମ୍ୟାଡ଼ାମ୍, ଆପଣ ଏଇଠି କହୁଛନ୍ତି ଯେ ଜଣେ ମହିଳା ଯଦି ଦୃଢ଼ ନିଷ୍ପତ୍ତି ନେବ ବା ନିଜେ ଦୃଢ଼ ମନା ହେବ ତାହେଲେ ସେ ସବୁ କାମ କରିବା ସମ୍ଭବ ହେବ ତା ପକ୍ଷରେ। ମ୍ୟାଡ଼ାମ୍, ଆପଣ ଏତେ କାମ କରିବା ସତ୍ତ୍ୱେ ବି ମୁଁ ଶୁଣିଛି ଯେ ଆପଣ ବହୁତ ବାହାରେ ବୁଲାବୁଲି କରିବାକୁ ବି ଭଲ ପାଆନ୍ତି, ତେବେ ଆପଣ କେଉଁ କେଉଁ ସ୍ଥାନ ସବୁ ଯାଇଛନ୍ତି ସେ ବିଷୟରେ ଟିକେ କୁହନ୍ତୁ।
1: ମୁଁ ବୁଲିବା ପାଇଁ ବହୁତ ଭଲ ପାଏ ଆଉ ବହୁତ ବି ବୁଲିଛି, ମୁଁ ଯାଇଛି ହାଇଦ୍ରାବାଦ ଯାଇଛି, ତାପରେ ଆପଣଙ୍କ ଶିରିଡ଼ି ଯାଇଛି, ଏପଟେ କାମାକ୍ଷା ଯାଇଛି, ତାପରେ ଏ ହରିଦ୍ୱାର ମଥୁରା ବୃନ୍ଦାବନ ଏଗୁଡ଼ା ସବୁ ବୁଲା ହେଇଯାଇଛି, ତାପରେ ଏବେ ତିରୁପତି ଏଇଗୁଡ଼ା ସବୁ ବୁଲି ଦେଇଛି, ରାମ ମନ୍ଦିର ଅଯୋଧ୍ୟା ଯାଇଛି, ସବୁ ବୁଲିଛି ମ୍ୟାଡ଼ାମ।
0: ଆଜ୍ଞା, ବହୁତ ଭଲ କଥା। ତ ମ୍ୟାଡ଼ାମ୍, ଆପଣ ଏକୁଟିଆ ବୁଲିଛନ୍ତି ନା ଏମିତି ଆପଣଙ୍କର ଗ୍ରୁପ୍ର ମହିଳାମାନଙ୍କୁ ନେଇକି ବି କେଉଁଠି ଦର୍ଶନୀୟ ସ୍ଥାନକୁ ଯାଇଛନ୍ତି?
1: ନା, ଗ୍ରୁପ୍ରେ ମହିଳାମାନଙ୍କୁ କୁହାହେଇଛି, କାହାର ଛୋଟ ପିଲା, କାହାର ସ୍କୁଲ ଯାଉଛି, ଛୁଟି ନାହିଁ, ଏଇଗୁଡ଼ା ତାଙ୍କର ଅଛି ଅସୁବିଧା। ଆମର ବି ଗ୍ରୁପ୍ରେ ଏବେ ପ୍ରୋଗ୍ରାମ୍ ଚାଲିଛି, ଗ୍ରୁପ୍ ଧରି ବୁଲିଯିବା।
0: ଆଜ୍ଞା। ତ ମ୍ୟାଡ଼ାମ୍, ଶେଷରେ ଯେଉଁ ଭଉଣୀମାନେ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି,
1: ଆଜ୍ଞା,
0: କିଛି କରୁନାହାନ୍ତି, ଘରେ ଅଛନ୍ତି, ନିଜେ ଆତ୍ମନିର୍ଭର ହେବେ, ଦୁଇ ପଇସା କମେଇବେ, ଏଇସବୁ ଲକ୍ଷ୍ୟ ରଖିଛନ୍ତି କିନ୍ତୁ ପଦାକୁ ବାହାରି ପାରୁନାହାନ୍ତି, ସେମାନଙ୍କୁ ଆପଣ ଆଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ କ'ଣ ବାର୍ତ୍ତା
1: କହିବି? ଦେଖ, ସବୁବେଳେ ଘରେ ବନ୍ଦ ହେଇ ରହିବାଟା ବି ଭଲ ନାହିଁ, ଦୁନିଆକୁ ଦେଖ, ବାହାରକୁ ଆସ, ଗୋଟେ ଗ୍ରୁପ୍ ସାଙ୍ଗରେ ମିଶ, ମିଶିକିନା କେମିତି କ'ଣ ଡେଭଲପ୍ କରିବ ସେଇ କଥା ଚିନ୍ତା କର, ସମସ୍ତ କଥା ସମସ୍ତେ ଯେମିତି ସେଠି ମାନ୍ୟତା ଦେବେ, ଜଣେ କହୁଛନ୍ତି ତାର କଥାଟା ମାନ୍ୟତା ଦେଲେ ହିଁ ସେମାନଙ୍କୁ କିଛି ସୁବିଧା ହେବ। ଆଉ କ'ଣ, ବସିକିନା ଆଲୋଚନା କଲା ପରେ ଦୁଇ ପଇସା ଜମା କଲେ, କରି କିଛି କଲେ ବିଜନେସ୍, ଏଇଟା ସେମାନଙ୍କୁ ଦେଉଛି, ସେମାନେ କରନ୍ତୁ, ଦେଖନ୍ତୁ ଆଜିକାଲି ଏମିତି ନାହିଁ କି କେହି ପାଠ ପଢ଼ିନି, ଗଭର୍ଣ୍ଣମେଣ୍ଟ ତରଫରୁ ବି ବହୁତ ସୁବିଧା ହେଇଛି ପାଠ ପଢ଼ିବା, ତ ପଢ଼ିଛନ୍ତି କିଛି ନା କିଛି ସେ ପାଠ ପଢ଼ିଛି, ତାକୁ ବି ଏଇଗୁଡ଼ା ଶିଖିବା ଦରକାର, ବି ମନରେ ସାହସ ନେଇ ଆଗକୁ ଆସିବା ଦରକାର ଯେ ଆମେ ବି କିଛି କରିପାରିବୁ, ଏମାନେ କରୁଛନ୍ତି ଆମେ ବି କିଛି କରିପାରିବୁ।
0: ଆଜ୍ଞା ଧନ୍ୟବାଦ ମ୍ୟାଡ଼ାମ, ଆପଣ ଆଜି ଆମ କାର୍ଯ୍ୟକ୍ରମ ଆସିଲେ। ଆମେ ଆଜି SHG ଗ୍ରୁପ ବିଷୟରେ ବହୁତ କଥା ଜାଣିଲୁ। ଆଜିର ଆଲୋଚନାଟିକୁ ଯେଉଁ ଭଉଣୀମାନେ ଶୁଣୁଥିବେ ସେମାନେ କିଛି ପ୍ରେରଣା ପାଇଥିବେ ଆପଣଙ୍କଠୁ ନିଶ୍ଚୟ। ତ ମ୍ୟାଡ଼ାମ ଆପଣ ଆଜି ଆପଣଙ୍କର ବହୁମୂଲ୍ୟ ସମୟ ଆମ ନାରୀ ମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
1: ଆପଣମାନଙ୍କୁ ବି ମୋ ତରଫରୁ ଅଶେଷ ଧନ୍ୟବାଦ।
0: ନମସ୍କାର।
1: ନମସ୍କାର।
0: ଶ୍ରୋତା ଭଉଣୀ, ଆଜିର ଆଲୋଚନାଟି ଓମ୍ ଶାନ୍ତି ଓମ୍ SHG ଗ୍ରୁପର ପ୍ରେସିଡେଣ୍ଟ ତଥା ମହାବହୁ ମହାସଂଘର ପ୍ରେସିଡେଣ୍ଟ ରାନୁ ମଜୁମଦାର ମ୍ୟାଡ଼ାମଙ୍କ

ଶ୍ରୋତା ଭଉଣୀ, ଆମେ ସମସ୍ତ ସମୟର ଦାସ। ସମୟ ଟିକ୍ଟିକ୍ କରି ଇସାରା ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ଶେଷ କରିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ସୁନ୍ଦର ମତାମତ ସହ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଏହି ରେଡ଼ିଓ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆଜିର ସ୍ୱାବଲମ୍ବୀ ନାରୀ, ଏ ସମ୍ପର୍କରେ ଶୁଣିଲେ ରାନୁ ମଜୁମଦାରଙ୍କ ସହ ଆଲୋଚନା। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ପୁଷ୍ପଲତା ସାହୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ।
1: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରି, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 9:15। ରାତି 10:00 ଶୁଣିବେ ନାଟକ ଭକ୍ତ ବାଲିକା ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଏ ଥିଲା ଶ୍ରୋତାବନ୍ଧୁ ଆମର ଚଳିତ ଅଧିବେଶନରେ ପ୍ରସାରଭୁକ୍ତ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ଭକ୍ତବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 235ତମ ଭାଗ ଶୁଣିବେ ସକାଳ 6:35। କାର୍ଯ୍ୟକ୍ରମ ବିକଶିତ ସର୍ ସକାଳ 7:25 ଏଥିରେ ଶୁଣିବେ ପାନୀୟ ଜଳ ପାଇଁ ନଳକୂପ ଏବଂ ପରିମଳ ବ୍ୟବସ୍ଥା ଏ ସମ୍ପର୍କରେ ଶୁଣିବେ ନମିତା କନରଙ୍କଠାରୁ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏଥିରେ ବିଷୟ ରହିଛି ସୁନାବେଶ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଆଲୋଚକ ଡକ୍ଟର ଭାସ୍କର ମିଶ୍ର।

ପ୍ରାଣ ଗୀତ ସକାଳ 8:45 ଏଥିରେ ଶୁଣିବେ ସାଦ୍ରୀ ଗୀତ। ପରିବେଷଣ କରିଛନ୍ତି ଶିବ ନାରାୟଣ ସିଂ ଏବଂ ସାଥୀ। ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ ସକାଳ 10:00। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ। ଦିନ 12:30 କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5ଟାରେ 5:20 ଶ୍ରୀମଦ୍ ଭାଗବତ କାଲି ଶୁଣିବେ ଏହାର 464ତମ ଭାଗ। ଶିଳ୍ପ ଜଗତ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ସନ୍ଧ୍ୟା 6:10 ଏବଂ 6:30 ଶୁଣିବେ କେତୋଟି ଦେଶାତ୍ମବୋଧକ ଗୀତ। ଜିଲ୍ଲା ହାଲଚାଲରେ ଆଗାମୀକାଲି ରହିଛି କଟକ ଜିଲ୍ଲା ସମ୍ପର୍କରେ ରାତି 7:25 ରାତି 8ଟାରେ ଶୁଣିବେ ଇସ୍ ସପ୍ତାହ ସଂସଦ ମେ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:15 ସିନେ ସଙ୍ଗୀତ କାର୍ଯ୍ୟକ୍ରମ ବିବିଧ ଭାରତୀ କାର୍ଯ୍ୟକ୍ରମ ରାତି 9:15 ରାତି 10ଟାରେ ଶୁଣିବେ ନାଟକ ପବିତ୍ର ଦାସିଆ ରଚନା ନିର୍ମଳ କୁମାର ମିଶ୍ର ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଏ ଥିଲା ଶ୍ରୋତାବନ୍ଧୁ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ଭକ୍ତ ବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷାନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷାନିକେତନ, ମୋବାଇଲ ନମ୍ବର 9937328280।
1: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 30-31 ବର୍ଷ ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
2: ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ, ରଚନା କ୍ଷୀରଚନ୍ଦ୍ର ପତଳ।

ଶ୍ରୋତାବନ୍ଧ ଶୁଣିଲେ କେତୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତର ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏହି ଭକ୍ତିଗୀତ ସହ ଶେଷ ହେଲା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ, ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ 3ଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माने प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି HCL ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ AI ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। HCL ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6000ରୁ ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି HCL ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6000ରୁ ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବରେ ଜବ୍ରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ HCL ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ। ଏହାଦ୍ୱାରା IT ଇକୋସିଷ୍ଟମ୍ ସୁଦୃଢ଼ ହେବ। ସେହିଭଳି ସର୍ଭମ୍ AI ରାଜ୍ୟରେ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି ଦୁଇଟି ପ୍ରକଳ୍ପ ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ବୈଦ୍ୟୁତିକ ଯାନ EVର ଗତିଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ PME ଡ୍ରାଇଭ୍ ଯୋଜନାରେ 40,50,75,740 ଟଙ୍କା ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ ଇଭି ବ୍ୟବହାର ବୃଦ୍ଧି ପାଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ 60% ଇଭି ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6:00 ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ AI ପାର୍କ ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ PME ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
4: आकाशवाणी कटक आजिर प्रसंग
5: आजिर प्रसंग जन्मवेदीरु रत्नवेदीकु यात्रा आलेख्य डॉक्टर प्रफुल्ल चंद्र महंती उपस्थापनार मु सत्य रंजन महापात्र वेद हेउछि आम प्राचीन विश्व संस्कृतिर एक आद्य ग्रंथ वैदिक जुगरु आम संस्कृतिर रथ और रथयात्रार वर्णना थिबा देखा जाए वैदिक मत अनुसारे सूर्यदेव समग्र विश्व भ्रमण पई सप्तश्व जोचित रथ व्यवहार करथले कौटिल्यंकर अर्थशास्त्र रे विभिन्न देवतांकर व्यवहार लागुथवा रथ विषय रे वर्णना रहिछि देवता मानंकर पई देवरथ बा मरुत रथ आमोद प्रमोद तथा क्रीड़ा कौतुक पई पुष्परथ युद्ध उद्देश्य रे व्यवहृत रथ को संग्रामिक वैनायिका कर्णरथ और न्यायाधीशों निमंते योग्य रथ परिभ्रमण निमंते परिघटिका रथ आदि वर्णना रही एमतीक मर्त्यु स्वर्ग को यात्रा करने रथ गर्भक नामक रथर व्यवहार होता जना जाए ऋग्वेदरे रथ शब्द 1700 थर एवं आरण्यक उपनिषद ग्रंथादि 300 रु अधिक रथ शब्दर व्यवहार होई बहुधा रथ युद्ध और भ्रमणादि व्यवहार होथवार वर्णना देखा मिले अथर्व वेदरे समस्त देवतांकु गोटिए रथरे आसिया पई अग्निंक निर्देश थिबा जना जाए

ରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ ମହାଭାରତ ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥ ଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600ରେ ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। 4ର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ୍ ରଖୋଟାନ୍ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ୍ ଦେଶ ଖୋଟାନ୍ର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି ତିନି ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ ଏହା କେବଳ ଶାରୀରିକ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏ ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାରକେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏସ୍ସିଏଲ୍ ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ ଏଆଇ ସାଙ୍ଗେ ସ୍ୱାକ୍ଷରିତ ହେଲା ଦୁଇଟା ବୁଝାମଣାପତ୍ର। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜ ବାହୁଡ଼ା ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରନୁ ବାହାରିକରି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ସଞ୍ଜବେଲର 6:30 ତକ ମାର୍କେଟ୍ ଛକ ତକ ପହଞ୍ଚିଥିଲା। ସୁଭଦ୍ରାଙ୍କର ଦର୍ପଦଳନ ରଥ ବଳଗଣ୍ଡି ଛକ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡ଼ ଶଙ୍ଖ ତକ ପହଞ୍ଚିଥିଲା। ମହାପ୍ରଭୁମାନେ ମାଉସୀ ଗୁଣ୍ଡିଚାଙ୍କ ଠାନୁ ପୋଡ଼ପିଠା ଗ୍ରହଣ କରିକରି ରଥଟି ଆଗେ ବଢ଼ି ଚାଲିଛନ୍। ଆଉ କିଛି ସମୟ ଉତ୍ତରୁ ଶ୍ରୀନଅର ପାଖେ ଲକ୍ଷ୍ମୀନାରାୟଣଙ୍କ ଭେଟ ହେବା। ଆଜି ଧାରି ସମୟ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଦିନର 2:30 ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାର ଉତ୍ତରୁ ରଥ ଉପରକେ ମଦନ ମୋହନ ଆଉ ରାମକୃଷ୍ଣ ବିଜେ କରିଥିଲେ। ତାର ପରେ ମହାପ୍ରଭୁଙ୍କର ମୈଲମ ଆଉ ବେଶ କରାଯାଇଥିଲା। ତାର ଉତ୍ତରୁ ଗଜପତି ମହାରାଜ ତିନି ରଥନ ଛେରା ପହରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ଇତାର ଆଗନୁ ଭୋର ସମୟଥି ଶ୍ରୀ ବିଗ୍ରହଙ୍କ ନୀତିକାନ୍ତି ଧାରି ସମୟଥି ପୁରା ହୋଇଥିଲା। ଆଇବାକାଲ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହେବା। ସୋମବାର ଦିନ ନୀଳାଦ୍ରୀ ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ମହାପ୍ରଭୁଙ୍କର ଅପାର କୃପାନୁ ସମକର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ସାରା ପୃଥିବୀକେ ଭକ୍ତି ଶାନ୍ତି ପ୍ରେମ ଆଉ ସମର୍ପଣର ବାର୍ତ୍ତା ଦେଉଛି ବୋଲି କହିଛନ୍। ବାହୁଡ଼ା ଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ସୁରକ୍ଷା ବଡ଼ଦାଣ୍ଡନ ଭିଡ଼ ନିୟନ୍ତ୍ରଣ ରଥମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ସେଆଡ଼େ ଆଇବାକାଲ ମହାପ୍ରଭୁମାନଙ୍କର ସୁନାବେଶ ଅବସରରେ 15 ଲକ୍ଷ ଭକ୍ତଙ୍କର ସମାବେଶକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁନ ଆଜି ଶ୍ରୀଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ସମ୍ବଲପୁର ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଏତକା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଜାଗାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତ୍ରୁ ରଥାରୂଢ଼ ବିଗ୍ରହମାନେ ଭକ୍ତମାନଙ୍କୁ ଦର୍ଶନ ଦେବାର ଉତ୍ରୁ ରଥ ଘିଚା ମୂଲ ହୋଇଛି। ଝାଉଡ଼ାପଡ଼ାର ଶ୍ରୀ ଶ୍ରୀ ବରହମପୁରା ମନ୍ଦିରନ ରଥଯାତ୍ରା ଉଲ୍ଗୁନେ ଆଇବାକାଲ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି ତିନି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋର୍ଟ ସମଲେଇର ତ୍ରିକୁଟ ପାହାଡ଼ ନଥିବା ମାଉସୀମା ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଏଥି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିବାର ସହିତ ଜଗନ୍ନାଥ ଗୁମ୍ଫା ମାଧବ ଗୁମ୍ଫା ଆଉ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦଧିବାମନ ମନ୍ଦିରନ ଆଜି ବାହୁଡ଼ା ଯାତ୍ରା ହୋଇଯାଇଛି। ଖଡ଼ିଆଲନ ପହଣ୍ଡି ବିଜେ ସହିତ ରାଜା ଦେବଦେବ ସିଂହଦେଓ ଛେରାପହରା କରିକରି ଜଗନ୍ନାଥ ମହାପ୍ରଭୁଙ୍କ ରଥରୂଢ଼ କରାଇଥିଲେ। ରଥଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ପ୍ରଶ୍ନପତ୍ର ପ୍ରଘଟ ସହିତ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ଆଜି 5 ଦିନେ ସଂସଦର ଦୁଇ ସଦନ ହୋହଲ୍ଲା ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିଲାଗି ଲୋକସଭାକେ ସୋମବାର ତକ ମୁଲତବୀ ରଖାଯାଇଛି। ପହିଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଲୋକସଭା ସମ୍ମିଳିତ ହେବାର ଉତ୍ତରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ପହିଲା ଦିନୁ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍। ହେଲେ ବିରୋଧୀ ଦଳ କଂଗ୍ରେସ ତରଫୁ କେତେଟା ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗେ ବଢ଼ି ନାଇପାରି। ପ୍ରଶ୍ନପତ୍ର ପ୍ରଘଟକେ ଅଟକାବାର ଲାଗି କଠୋର ଆଇନ ଲାଗୁ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଥିବାର ଶ୍ରୀ ରିଜିଜୁ କହିଛନ୍। ରାଜ୍ୟସଭାନ ବିଲ୍ ସମାନ ପରିସ୍ଥିତି ଦେଖବାର୍କେ ମିଳିଥିଲା। ପହିଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ

0: ଆକାଶବାଣୀ ସମ୍ବଲପୁର ସମୟ ରାତି 17:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3 ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ପାଇଁ ମୋଟ 3,030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3,000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିତ୍ତିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1,264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ 5ମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ, ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜ

0: ଦିବ୍ୟ ସିଂହଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20-23 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରି ଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ 24-1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ୍ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବାବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା, ସବସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
2: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି, ସ୍ପେଶାଲ୍ କ୍ରପ୍ ସ୍ପେସିଫିକ୍ ସ୍କିମ୍। ଏହି ମାଧ୍ୟମରେ ଯେଉଁ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି, ସେମାନେ ଭଲ ଲାଭ ପାଉଛନ୍ତି। ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯେଉଁ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯେଉଁ ମସରୁମ୍ ପ୍ରଡକ୍ସନ୍ ୟୁନିଟ୍ ଅଛି ଆମର, ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମାଆମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବସିଡି ପାଉଛନ୍ତି। ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ, 1 ଲକ୍ଷ ଟଙ୍କା ସବସିଡି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି, ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ନଅ ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ ତିନି ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭି ଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜୀକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି ଆପତ୍ତି ଗ୍ରହଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଚାରାଧୀନ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
3: ଶୁଣୁଥିଲେ ଜିଲ୍ଲା ହାଲଚାଲ।

0: ବନ୍ଧୁ ଆପଣ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା କ୍ଷେତ ଖବର କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ବର୍ଷାଦିନିଆ ଧାନ ଓ ପନିପରିବା ଚାଷ। ଏ ସମ୍ପର୍କରେ ଶୁଣିବା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଚୁଙ୍ଗିମାଟି ଗ୍ରାମର ମହିଳା ଚାଷୀ ରୀନା ଏକାଙ୍କ ସହ ଆଲୋଚନା। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
1: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବ ଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
2: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ।
3: ହଁ,
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
3: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
3: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
3: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
4: ହେଲୋ ମମ୍ମା।
3: ହାଇ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଥିଲା କି ଇ ଜର ଧରଲା ଉତାରୁ ତାଙ୍କେ ଗୋଟିଏ ବାହାନା ମିଳିଗଲା ଗା
1: ବୁଲି ଯିବାର କେ ତ
0: ହୋଇ ତାଙ୍କର ମାଉସୀ ମାର ହାତର ପିଠା ବନା ଖାଇବାର ଲାଗି
1: ବିଲକୁଲ ସତ କଥା କହିଲ ଗା
0: ଆଉ ଇଟା ନଅ ଦିନ ଯାକ ତାଙ୍କର ମାଉସୀ ଘରେ ରହିକିରି ଆଜିକା ଫେରୁଛନ୍
1: ଦଶମୀ ଦିନେ
0: ହୋଇ ତିନି ଭାଇ ବହିନ କେତେ ଖୁସି ମଜା ଥି ଫେରୁଛନ୍
1: ହୋଇ ଆରୁ ବାଟେ ଆଇଲା ବେଲକେ ସବେ ଯେତେବେଳେ ତାହାକୁ ଦର୍ଶନ କରୁଛନ୍ ସବକେ ଦେଖିକରି ତାଙ୍କର ଦୁଃଖ ସୁଖର କଥା ବୁଝୁଛନ୍ ଆରୁ ସେମାନଙ୍କର ଉପରେ ନିଜର କୃପା ଦୃଷ୍ଟିଟା ବି ପକଉଛନ୍
0: ହେଲେ ଶଶୀ
1: ହଏ ଗୁରୁବାରୀ
0: ଦେଖ ତ ଦେଖ ଇ ତିନି ଭାଇ ବହିନ ତ ଗଲେ
1: ହଏ
0: ହେଲେ ଲକ୍ଷ୍ମୀ ମା କେ ଧରିକିରି ନେଇଯାଇ ଯେ
1: ହେଟା ପରେ କୋଲିର କାରଣଟା
0: ବେଲେ ଇ କାଲ କାଲ ନୁ ଇ ନନନ୍ଦ ଆଉ ଭୋଜନୀ ପଟନ କାଏ
1: ନି ପଟନ ଗା ସେଟା ପରେ ଏନ୍ତା ନେହେଲେ ନେଇକରି ଯାଇଥିତେ ସାଙ୍ଗେ ହେଲେ
0: ହଇ
1: ସେ ହିସାବେ କଥାଟା ବନିଥିତା ହେଲେ ହେଟା ଯୁଗ ଯୁଗ ହେଲାନ ଇ କଥାଟା ପଡିଛେ ଯେ ଇ ତିନି ଭାଇ ବହନ ଛାଡି ପଲାଲେ ମା ଲକ୍ଷ୍ମୀଙ୍କେ ବୋଲିକରି କୋଲିଟା ହେସି
0: ହଇ ହେଲେ ଇ ବିଚରା ଆମର ଜଗନ୍ନାଥ ମହାପୁରୁର ମଜା ବାହାରବା ସେନେ ପହଞ୍ଚିଲା ପରେ ଯେ
1: ବିଲକୁଲ ସତ କଥା ହେଲେ ଗୁରୁବାରୀ
0: ହଇ
1: ସେ ଯେନ୍ଟା ଯୁଗ ଯୁଗ ହେଲା ଚାଲିଛି ଆର ଇହାଦର ସମିଆକେ ଦେଖବ ଯଦି ନେଇ କରି ନେଇ ଗଲ ସାଙ୍ଗେ ଆର ଏକଲା ଏକଲା ଗଲେ ଆମର ଯୁଏ ପୁଅ ମାନେ
0: ହଇ
1: ବୋଇଲେ ସେମାନଙ୍କର ପୁରା ଏକଦମ ବାର ବାଜବାରଟା ସୁନିଶ୍ଚିତ
0: ଯେନ୍ତା ଆମର ଇ ମହାପୁରୁଙ୍କର ବାଜବା
1: ହଇ
0: ମା ଲକ୍ଷ୍ମୀ ତାଙ୍କର ଚକା ଗୋଟେ ବି ଭୁଲି ଦେବେ
1: ବିଲକୁଲ
0: ବେଲେ ଇ ଯେନ୍ ମନ ଭିତରେ ଯେନ୍ ରାଗ ରୁଷାଟା ଗା
1: ହଇ ହଇ ହଇ
0: ଆଗନୁ ଚାଲି ଆସିଛେ ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଟିକେ ଏନ୍ତା ରାଗ ରୁଷା ନେଇ ହେଲେ ବି ମଜା ନେଇ ଲାଗେ ନ
1: ଆର କାହାର ସାଙ୍ଗେ ହେଲେ ଏନ୍ତା ରୁଷା ଫୁଲା ହେଇ ହେବା କହତ
0: ହଇ ତ ଶଶୀ ବେଲେ ଜଗନ୍ନାଥ ମହାପୁର ବି କମ ନୁହଁ ନ
1: ବିଲକୁଲ
0: ମା ଲକ୍ଷ୍ମୀ କି ମନାବାର ଲାଗି କେତେ ସୁନ୍ଦର ଭାବେ ମନେଇ ଦେବେ ରସଗୁଲା ଗୋଟେ ବି ଖୁଆଇ ଦେବେ ହେଲେ ଶଶୀ
1: ହଇ ଗୁରୁବାରୀ
0: ଆମର ଏନ୍ତା ବାର ମାସେ ତେର ପରବ ନାନା ରକମର ଯେନ୍ ଗୋଟେ ଉପରେ ଗୋଟେ ପରବ ମାନେ ଆସିଥିସି ଆଉ ଆମେ ଯେତେ ରାଗ ରୁଷା ହେଇଥିସୁ ହେଲେ ବି ନିଜର ଯେନ୍ ସମ୍ପର୍କୀୟ ମାନେ ହେଲା କି ଝି ବେଟି ଭାଇ ବହେନ ସମସ୍ତେ ଫେର ଥରେ ଏକଜୁଟ ହେଇକିରି ସେ ପରବଟାକେ ପାଳନ କରିଥିସୁ
1: ହେଇଟା ପରେ ଗୁରୁବାରୀ ଆମେ ଯାହା ସୁବିଧା ଅସୁବିଧା ଦେଇକରି ଗତି କରୁ ଆମର ମନ ଭିତରେ ଯାହା ରାଗ ରିଶ୍ମି ଅଛେ ଗା କି ଆମର ଦୁଃଖ ଅଛେ ଗୋଟେ ଗୋଟେ ସମୟ ଏନ୍ତା ଆସି ଯେ ଆମକେ ସେଟା ଭୁଲବାରକେ ବି ପଡ଼ସି ଆରୁ ହେନ୍ତା ଦିନ ଉପରେ ଦିନ ବିତି ଯାଉଥିବା ବେଲେ କେତେ ହେଲେ ସେ କଥା ଧରିକରି ଚଲି ପାରବ ହେନ୍ତା ତ ନି ହେଇପାରେ ତାର ବାଦେ ଆମର ଜୀବନ ଜୀବିକା ବି ତ ଚଲାବାର ଅଛେ
0: ହଇ ଶଶୀ
1: ଆରୁ କଥା ଧରମା ଆରୁ ଆମର କାମ ବୁତା ମାନକେ ଯଦି ଆମେ ଛାଡ଼ମା କି ଆମର ଜୀବନଟାକେ ଆମେ ଭଲ କରି କେନ୍ତା କରି ନି ଚଲାମା ବୋଲିକରି ଚିନ୍ତା କରମା ଆର ସେ କଥାବାର୍ତ୍ତା ଥିନ ଘାଟି ହଉଥିମା ବୋଇଲେ ଆମେ ସେ ଗୋଟେ ଜାଗା ଥି ଏକା ରହିଯିମା ଆର ଦୁଃଖ ଶାସ୍ତି ପାଏମା
0: ବେଲେ ଶଶୀ
1: ହଇ ଗୁରୁବାରୀ
0: ଆମେ ମନେ ତ କେତେ ହସି ଖୁସି ଥି ଇ ଯେନ୍ ପରବ ତିହାର ମାନେ ପାଳନ କରିଥିସୁ ହେଲେ ଆମର ପରବ ତିହାରଟା କେନ୍ତା ସୁରୁଖୁରୁ ଥି ସମାପନ ହେବା ସେଥିର ଲାଗି ଆମର ପୁଲିସ ଭାଇ ବହିନ ମାନଙ୍କର ଦାୟିତ୍ୱ ବହୁତ ବଡ ରହିଥିସି
1: ହଇଗା ସେମାନେ ସବୁ କିଛି ମ୍ୟାନେଜ କରବେ କେନ୍ ଠାନେ କେନ୍ ବିଶୃଙ୍ଖଳା ନି ହେବା ସେଥିର ଲାଗି ଧ୍ୟାନ ବି ଦେବେ ଇ ସବୁ କାମ ମାନେ ତ ତାକର ହେଲେ ଆମର ମାନଙ୍କର କାମ ହଉଛେ ଚାଷବାସର ତ ଚାଷବାସ କେନ୍ଦାର ଭଲ ହେବା କେନ୍ ସମିଆ ଥି ଆମର ଚାଷ କେ କେତେ ପାନ ଦରକାର ଖତ ସାର ଦରକାର ଆରୁ କେନ୍ ସମିଆ ଥି ସେତାର କେନ୍ ହିସାବେ ଯତ୍ନ କରବାର ଅଛେ ଇ ସବୁ କଥା ମାନେ ଆମକେ ନିହାତି ଭାବେ ଧ୍ୟାନ ଦେଇକରି ହିଁ କରବାର ଅଛି ଯେନ୍ତା କି ଯଦି ଠିକ ସମୟ ଥି ଆମର ଚାଷରେ ପାନର କମି ହେଇଯାଉଛି ବୋଇଲେ ଆମର ଚାଷଟା ସେନ୍ତା ଆମର ଆଖିର ଆଗେ ହିଁ ମରିଯିବା ଆର ଆମେ ସେଠାନୁ କ୍ଷତି ସହମା
0: ହଇ ଶଶୀ ସେଥିର ଲାଗି ଆମେ ଯଦି ଆଗୁଆକିରି ପ୍ରସ୍ତୁତ ଥିମା ଆଉ ଏଇ ଯେନ୍ ବର୍ଷା ଜଳ ମାନକେ ସଂରକ୍ଷଣ କରିକିରି ରଖବାର ଲାଗି ଚେଷ୍ଟା କରମା ବେଲେ ଯେତେବେଳେ ଝୋ ଝୋ ବର୍ଷା ମାନେ ଆସୁଥିସି ସେ ପାନ ମାନେ ଯେନ୍ ଉହଲିକିନା ପଲେଇଯିସି ସେଟା ନଷ୍ଟ ନ ହୁଏ ଆଉ ସେ ସବୁକେ ରଖିଥିମା ବୋଇଲେ ଯେତେବେଳେ ଏଇ ଯେନ୍ ବର୍ଷା ଜଳ ଆମକେ ଧୋକା ଦେବାର ଲାଗି ଚେଷ୍ଟା କରସି ବିଚ୍ ରାସ୍ତାରେ ଯେନ୍ ଫସଲର ବେଲେ ସେ ସମୟ ଥି ଆମେ ସୁରୁଖୁରୁ ଥି ଜଳସେଚନ ମାନେ କରିପାରମା
1: ହଏ ଗୁରୁବାରୀ ଆରୁ ଦେଖ ଆଜିକାଲି ତ ଅନେକ ଉପାୟ ମାନେ ବାହାରିଲା ନ ଇ ବର୍ଷା ପାଣିଟାକେ ପୁରା ପ୍ୟୁରିଫାଏ କରି କରି ଘରର ବି କାମଧାମ ମାନକେ ଲଗେଇ ହେବା ତ ଅନେକ ଜାଗା ଥି ଇ ସବୁ କାମ ମାନେ ହେଲାନ ହେଲେ ଆମର ମାନଙ୍କର କଥା ଯଦି କହେମା ଆମର ଚାଷୀବାସୀ ଘରର କଥା ଯଦି କହେମା ବୋଲେ ଯାହାର ପାଖେ ଯେନ୍ ଉପାୟ ଅଛେ ଯେତିକି ସାଧନ ଅଛି ସେ ହିସାବେ ବର୍ଷା ପାଣିଟାକେ ସଞ୍ଚୟ କରବାର ଅଛି ଗଛ ମାନେ ଲଗାବାର ଅଛେ ତାକି ଆମର ପାଣିଟା ବି ବୁହିକରି ନେଇଯିବା ଆର ପାନ ସାଙ୍ଗେ

0: ବିଷୟରେ କହୁ କହୁ ଆମର ପାଣିପାଗ ସୂଚନା ବି ଆସି ପହଞ୍ଚିଲାନ ବୋଲେ ସେ ସୂଚନାଟା ବି ଜଣେଇ ଦଉ।
1: ହଏ ଗୁରୁବାରୀ
0: ପାଣିପାଗ ବିଭାଗ କିରେଇରୁ ଯେନ୍ ପାଣିପାଗ ସୂଚନାଟା ଆସି ପହଞ୍ଚିଛି ସେ ସୂଚନା ଅନୁସାରେ ଆସ୍ପା ଚବିଶ ଘଣ୍ଟା ଭିତରେ ଆମର ଜିଲ୍ଲାର କେନେ କେନ୍ତା ମେଘୁଆ ଦେଖା ଦେଇପାରେ ଇ ତାର ସାଙ୍ଗେ ସାଙ୍ଗେ 25 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛି। ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 31 ଡିଗ୍ରୀ ସେଲସିୟସ ଆଉ ସର୍ବନିମ୍ନ ତାପମାତ୍ରାଟା 25 ଡିଗ୍ରୀ ସେଲସିୟସ ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ଆଦ୍ରତାଟା ରହିବା ସେଟା ଶତକଡ଼ା 94% ଆଉ ସର୍ବନିମ୍ନ ଆଦ୍ରତାଟା ଶତକଡ଼ା 73% ରହିପାରେ। ତାର ସାଙ୍ଗେ ସାଙ୍ଗେ 233 ଡିଗ୍ରୀ ତଳ ପବନ ବହିପାରେ ଯେନ୍ଟାକି ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ବହିବା ବୋଲି ଅନୁମାନ କରାଯାଉଛି।
1: ଗୁରୁବାରୀ
0: ହଇ ଶଶୀ
1: ସୂଚନା ମାନେ ଦଉ ଦଉ ଦେଖ ଆମର ବୈଠକୀ ସାରବାର ବିଲ୍ ବି ଝଟ କଲା ଆସିକରି ପହଞ୍ଚି ଯାଇଛି।
0: ହଇ ବେଲେ ବୈଠକୀ ସାରବାର ଆଗରୁ ଆମର ଚାଷୀ ଭାଇ ବହିନ ମାନକେ ସବୁଦିନର ଭଲିଆ ଠିକନାଟା ଜଣେଇ ଦଉ
1: ହଇ
0: ଆଉ ବୈଠକୀ ନୁ ବିଦାୟ ନେମା।
1: ବୋଇଲେ ଚାଷୀ ଭାଇ ବହିନ ମାନେ ଆମର କାର୍ଯ୍ୟକ୍ରମ ବିଷୟ ଥି ନିଜର ମତାମତ ରଖି କରି ଆମକେ ଚିଠି ଲେଖବାର କେ ଯେନ୍ତା ନି ଭୁଲବେ ଆରୁ ଚିଠି ଥି ନିଜର ମୋବାଇଲ ନମ୍ବରଟା ନିହାତି ଭାବେ ଲେଖିକରି ପଠାବେ। ଆରୁ ଆମକେ ଚିଠି ଲେଖବାର ଠିକନା ହଉଛେ
0: ଖେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042।
1: ବୋଇଲେ ଚାଷୀ ଭାଇ ବହେନ ମାନେ ଆଜିର ଲାଗି ଗୁରୁବାରୀ ବହେନ ଆରୁ ଶଶୀ ବହେନ କେ ବୈଠକ ନୁ ବିଦାୟ ଦଉ
0: ଜୁହାର।

ସାଧାରଣ ଶୁଣୁଥିଲେ ଖେତ ଖବର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତବନ୍ଧୁ ଶୁଣୁଥିଲେ ସଂସଦ ସମୀକ୍ଷା ରେଲିକଲୁ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଇତିହାସ ଚଳଚ୍ଚିତ୍ରରୁ। ଗୀତରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ, ରଚନା ସମୀର, ସଙ୍ଗୀତ ଦିଲୀପ ସେନ୍, ସମୀର ସେନ୍।

0: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏଇ ଜୀବନ ଶବ୍ଦ ସହଯାତ୍ରୀ ବୋଉ ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
1: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନ ର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମଟି ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବ ଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୁରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟେ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
0: ଓମ୍ ଶାନ୍ତି ଓମ୍ ଏସ୍ଏସ୍ଜି। ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତି ଓମ୍ ଏସ୍ଏସ୍ଜି। ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା କ୍ରାନ୍ତି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ, ରଚନା ସନ୍ତୋଷ ଆନନ୍ଦ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରାଲାଲ।

ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଭକ୍ତ ବାଲିକା ଦାସ ରଚନା ବ୍ରଜମୋହନ ମହାନ୍ତି ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି ନାଟକ ଭକ୍ତ ବାଲିକା ଦାସ

0: ସେଇ ଦିନଠୁ ତ ତମେ ଲୁଗାବୁଣା ବନ୍ଦ, ଏ ପୋଥି ଲେଖାରେ ତମେ ମାତିଛ। ଆମ ହୀନ କପାଳକୁ ସିନା ପିଲା ଛୁଆ ନାହାନ୍ତି, ଯଦି ପୁଞ୍ଜାଏ ଥାନ୍ତେ ବଞ୍ଚନ୍ତେ କେମିତି କହିଲ?
1: ସେଇଥିପାଇଁ ତ ଆମକୁ କାଳିଆ ଠାକୁର ପିଲା ଛୁଆ ଦେଇନାହାନ୍ତି କମଳି।
0: ନା ନା, ଏଟା ମୋ କପାଳ ଦୋଷ।
1: ତମେ ବୁଝୁନା କମଳି, ଏ ଜଗା କାଳିଆ ସୁଭଦ୍ରା ସେ ଆମର ପିଲା ଛୁଆ, ବାପ ମା।
0: ମୋର ଯେତେବେଳେ କୋଳ ଖାଲି, ତମେ ପରିହାସ ନ କରିବ କେମିତି?
1: ମୁଁ ପରିହାସ କରୁନି କମଳି, ସତ କହୁଛି, ସେଇମାନେ ଆମର ଟିକି ପିଲା। ଏ କ'ଣ କମଳି, ତମ ଆଖିରେ ଲୁହ?
0: ନା, ସିଏ କିଛି ନୁହେଁ।
1: ତମେ ମୋତେ ବାହା ହେଇ ଖୁବ୍ ଦୁଃଖ ପାଉଛ କମଳି, ଦିଓଳା ଦୁଇ ମୁଠା ଆହାର ମୁଁ ତମକୁ ଦେଇପାରୁନି, କୋଡ଼ରେ ପିଲାଟେ ବି ଦେଇପାରିଲିନି।
0: ସେମିତି କୁହନି।
1: ନା କମଳି, ମୁଁ ଗୋଟେ ଅପଦାର୍ଥ ସ୍ୱାମୀ, ଏକେ ତ ଅଛବ ଜାତିରେ ଜନ୍ମ, ସେଥିରେ ପୁଣି ନିକମା। ତମେ
0: ଇଏ କ'ଣ କହୁଛ?
1: ତମେ ତମ ବାପ ଘରକୁ ଚାଲିଯା କମଳି, ବାପା ଆଉ କେଉଁଠି ହାତକୁ ଦେହାତ କରିଦେବେ, ତମେ ସୁଖରେ ରହିବ, ଆଖିରୁ ଲୁହ ଶୁଖିଯିବ।
0: ଛି ଛି, ଏ କଥା ପୁଣି ତମେ କହୁଛ? ତମ ଠାକୁର କ'ଣ ତମକୁ ଏଇ କଥା ଶିଖେଇଛନ୍ତି
1: କମଳି?
0: ସତ କୁହ, ସତ କୁହ, ତମେ ଏଇଆ କ'ଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତ ମୋ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରସ୍ତମ, ତମରି ଗୋଡ଼ ତଳେ ମୁଣ୍ଡ ରଖି ମୁଁ ଭୋଗଶେଷ ସବୁ ଭୁଲିଯିବି।
1: ହଁ କମଳି, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି।
2: ଦାସିଆ, ଘରେ ଅଛୁ? ଦାସ
1: କିଏ? ନିଧି ସାନ୍ତେ, ଅବେଳଟାରେ ଏ କୁଡ଼ିଆରେ କୁଆଡ଼େ ଗଡ଼ି ପଡ଼ିଲ ନିଧି ସାନ୍ତେ?
2: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିଣ୍ଡାରେ ବସିଯାଏ, ତାପରେ କହିବା କଥା।
1: ଇଏ କ'ଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡ଼ା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
2: ଆରେ ଆରେ, ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କ'ଣ?
1: ହଉ, ତମ ଇଚ୍ଛା ଯଦି ହେଉଛି ତେବେ ବସ ସାନ୍ତେ। ଆଉ କୁହ, ଅବେଳଟାରେ କେମିତି ଗଡ଼ି ପଡ଼ିଲ?
2: କହୁଛି, ପ୍ରଥମେ ଏ ଚାଉଳମାନଙ୍କ ରଖ, ଦୁଇ କଡ଼ା କଉଡ଼ି ଅଣ୍ଟାରେ ମାର, ତାପରେ କହୁଛି।
1: ଚାଉଳ କଉଡ଼ି?
2: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଯାତ୍ରା ଦେଖିଯିବାକୁ ଭାରି ଇଚ୍ଛା, ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
1: ମୁଁ କ'ଣ କରିପାରିବି ସାନ୍ତେ?
2: ଆରେ ନୂଆ ଲୁଗା କି ନୂଆ ଗାମୁଛା ନାହିଁ, ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା, ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
1: ଦେବି ଦେବି ସାନ୍ତେ।
2: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଦେଇଦେବି।
1: ହଁ ସାନ୍ତେ, ତମେ ଯାହା କୋଉଠି ଦେବ ତାକୁ ଧରି ମୁଁ ବି ପୁରସ୍ତମ ଯିବି, ରଥ ଉପରେ ଜଗା ବଳିଆ ମା ସୁଭଦ୍ରାଙ୍କୁ ଦେଖିବି।
2: ଏ ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହୋଇଯିବ, ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
1: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
2: ଭଲ କଥା ଦାସିଆ, ଭଲ କଥା, ତୁ ରଥ ଦେଖିପାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
1: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
2: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
1: ହଉ, ଦଣ୍ଡବତ ସାନ୍ତେ, ତମେ ଯାଅ, ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
2: ହଉ, ମୁଁ ଆସୁଛି ଦାସ।
1: କମଳୀ କମଳୀ, ଏପାଖକୁ ଆସ କମଳୀ, ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନ ଉଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠାଇ ଦେଇଛନ୍ତି, ଏବେ ନିଅ, ଭାତ ବସାଅ, ପେଟ ପୁରୀ ରାତିରେ ଦିମୁଠା ଖାଇବା।
0: ଏ ସତରେ ତ ଚାଉଳ କଉଡ଼ି କ'ଣ ନିଧି ସାନ୍ତେ ଦେଇଗଲେ?
1: ହଁ ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ, ନିଧି ସାନ୍ତ ବେଶରେ ସେ ଆସିଥିଲେ।
0: ତମେ କ'ଣ କହୁଛ ମୁଁ ତ ବୁଝିପାରୁନି।
1: ତମର ବୁଝିବା ଦରକାର ନାହିଁ କମଳୀ, ଆଗ ଭାତ ବସାଅ, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତଙ୍କ ପାଇଁ।
0: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
1: ଖାଲି ଶୁଣିନାହାନ୍ତି କମଳୀ, ମୋତେ ରଥଯାତ୍ରା ଦେଖିଯିବା ପାଇଁ ଡାକି ଯାଇଛନ୍ତି, ମୁଁ ରଥ ଉପରେ ଦିଅ ଦେଖିବା ପାଇଁ ଯିବି।
0: ସତେ ବଡ଼ଦାଣ୍ଡକୁ ଯିବ? ଦିଅ ଦେଖ।

0: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳୀ, ସେ ତମ କଥା ଶୁଣିବେ।
1: ତମେ ଦିଅ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ, ସେ ବେଳ ତ ଅଛି, ତମେ ଯାଅ ଭାତ ବସା କମଳୀ।
1: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳୀ। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପୀତାମ୍ବର।

0: ଏ ନିଧି ସାଆନ୍ତେ ବାହାରି ସାରିଲେଣି, ମତେ ଗାମୁଛା ଖଣ୍ଡକ ଦିଅ କମଳୀ।
1: ତମର ତ ଗୋଡ଼ ହାତ ତଳେ ପଡ଼ୁନି, ଲୁଗା ପିନ୍ଧୁ ପିନ୍ଧୁ ଗାମୁଛା ପିନ୍ଧୁଛ, ଗାଧେଇ ଆସୁ ଆସୁ ପୋଥି ଖେଳେଇ ବସୁଛ।
0: ମତେ ମତେ ଜଗାକାଳିଆ ପାଗଳ କରିଦେଇଛି କମଳୀ, ମୋ ମନ ଉଚ୍ଛନ ହେଉଛି, ନୟନ ପୁରେଇ ତାଙ୍କୁ ଦେଖିଲେ ଯାଇ ଏ ମନରେ ଶାନ୍ତି।
1: ହଉ ନିଅ ଗାମୁଛା ନିଅ, ତମେ ମୋ କଥା ତାଙ୍କୁ କହିବ ଟି?
0: କହିବି କହିବି କମଳୀ, ମୋ କମଳୀର ପୁଅ ଝିଅ ଲୋଡ଼ା ନାହିଁ।

0: ତାକୁ ଦର୍ଶନ ଦିଅ, ବୈକୁଣ୍ଠକୁ ନିଅ, ଖଦାଳ ଜନ୍ମରୁ ତାକୁ ଉଦ୍ଧାର କର ପ୍ରଭୁ।
1: ହଁ, ସେଇ ବର ମାଗ, ତାଙ୍କ ସେବାରେ ଆମରି ଦିନ ଯାଉ।
0: ଆସୁଛି କମଳି।
1: ହଁ ଯା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଡ଼ଗଣ୍ଡି ପାର ହେଇଗଲିଣି, ଆଉ ବଡ଼ ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୋଉଠି ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଏ ଆଖିରୁ ଧାର ଧାର ଲୁହ ବୋହିଯାଉଛି। ଦାସିଆ, ଦାସିଆ
1: କିଏ? ନୀତି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ଓହୋ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ, ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡ଼ୁଛି।
0: ଦେଖୁଛି ଦାସ, କିନ୍ତୁ ଦିନ ସାରା ଭିଡ଼ ଭିତରେ ଠେଲା ଫେଲା ଖାଇ ଖାଇ ତତେ କ'ଣ ଅବଶ୍ୟ ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ନା, ତମେ ଯାହ ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳ ଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇ ଦେବି।
0: ପାଗଳା, ହଉ ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଟିକେ ଗଡ଼ି ପଡ଼େ।
1: ଯା ସାନ୍ତେ।

0: କମଳୀ କମଳୀ
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କ'ଣ ଦିଶୁନି?
0: ହଁ ହଁ, ସତରେ ମୁଁ ଅନ୍ଧ ହେଇଯାଇଛି କମଳୀ।
1: ଆରେ ଆରେ ଆରେ, ଘର ଭିତରୁ କୁଆଡ଼େ ପଶି ଆସୁଛ? ପୁରସ୍ତମରୁ ଆସିଛ, ପୋଖରୀରୁ ମୁହଁ ହାତ ଗୋଡ଼ ଧୋଇ ଆସ। ନୂଆହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ ହଁ, ତମେ ଠିକ୍ କହିଛ କମଳୀ, ମୁଁ ପୋଖରୀରୁ ଗାଧୋଇ ଆସୁଛି, ତମେ ଖାଇବାକୁ ବାଢ଼। ଏ କ'ଣ ହେଲା କମଳୀ? ଇଏ ଯେ ସେଇ ଚକାଡ଼ଳା, ଓ ପ୍ରଭୁ,

0: ତା ମଧ୍ୟ ଶାଗ ଦିଶେ କଳା, ସେହି ତ ଶ୍ୱେତ ପଦ୍ମ ଡୋଳା,
1: ଶ୍ୱେତ
0: ପଦ୍ମ ଡୋଳା, ଏହା ମୁଁ ଭୁଞ୍ଜିବି କେମନ୍ତେ ପ୍ରଭୁ।

0: ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ ଚମଡା ପାଣି ପିଇ ଦିଅ ହେ ତ ଏମିତି ନାଚୁଛି ଆଉ ଠାକୁରଙ୍କ ଧଣ୍ଡା ହାତରେ ବାନ୍ଧିଦିଅ ନହେଲେ ଲୁହା କଣ୍ଟା ଗୋଟେ ଆଣ୍ଡ ଅଣ୍ଟାରେ ବାନ୍ଧିଦିଅ
0: ହେଇ ଦେଖ ଆଖି କେମିତି ବଡ ବଡ ଦିଶୁଛି ଲୁହ ଧାର ଧାର ବହି ଯାଉଛି ବିଲକୁଲ ଖଣ୍ଡିଆ ବୁତ ହାବୁଡ଼ାରେ ପଡି ଯାଇଛି ଦାସ
2: ଆରେ ଆରେ କଣ ହେଇଛି ଏମିତି ପାଟି ତୁମେ କାଇଁ କରୁଛ ହେଇଥିବ ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ ଆଉ ରାତିଟା ସାରା ବଡ ଦାଣ୍ଡ ଧୂଳିରେ ପଡି ରହିଲା ଆଚ୍ଛା ହଉ ହଉ ହଉ ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି ଦେଖିବା କଣ ହଉଛି ଆରେ ଦାସିଆ ଏ ଦାସିଆ ତେବେ ଏମିତି ପାଗଳ ପରି ହଉଛୁ କାହିଁକି
3: ମୁଁ ପାଗଳ ହେଇଯାଇଛି ସାନ୍ତେ ମୁଁ ପାଗଳ ହେଇଯାଇଛି ଦେଖୁନା ସୁରଙ୍ଗ ଦିଶେ ହାଣ୍ଡି ଧାର ମଧ୍ୟେ ଧବଳ ପେଜ ସର ତା ମଧ୍ୟେ ଶାଗ ଦିଶେ କଳା ଏହି ତ ଶ୍ୱେତ ପଦ୍ମ ଡୋଳା
0: ଓହୋ ଶ୍ୱେତ ପଦ୍ମ ବୁଝିଲି ଆରେ ଦାସିଆ ଦାସିଆ ଏ ଭାବ ପାଇଲୁ ତୁ କାହିଁ କୃପା କି କଲେ ଭାବଗ୍ରହୀ ଆମେ ତ ବ୍ରାହ୍ମଣ ଗୋସାଇଁ ଏ ଭାବ କାହିଁ ଛୁଇଁ ନାହିଁ କି ବୁଝିବେ ଏ ଦିନ ଜନ ତୋତେ ପ୍ରସନ୍ନ ଭଗବାନ
4: କଣ କହୁଛ ସାନ୍ତେ ମୁଁ କିଛି ବୁଝିପାରୁନି ସାନ୍ତେ
0: ତୋ ଜୀବନ ଧନ୍ୟ ହେଇଯାଇଛି କମଳୀ ତୋ ଜୀବନ ଧନ୍ୟ ହେଇଛି ଆମେ ବ୍ରାହ୍ମଣ ଗୋସାଇଁ ହେଇ କେତେ ସେବା ପୂଜା କରି ଯେଉଁ ଭାବ ପାଇନୁ ତା ଦାସିଆ ପାଇଛି ସେ ଜଣେ ଶ୍ରେଷ୍ଠ ଭକ୍ତ
3: ନିଧି ସାନ୍ତେ
0: ଆରେ ତୁ ମୋତେ ଆଉ ଶାନ୍ତ ଡାକ ନା ରେ ଦାସ ତୁ ମୋଠୁ ମଧ୍ୟ ବଡ଼ ଛୋଟ କୂଳରେ ଜାତ ହେଲେ ମଧ୍ୟ ତୋ ସ୍ଥାନ ଅନେକ ଉଚ୍ଚରେ ଏବେ ତୁ ଭକ୍ତ ଦାସିଆ
4: ଆଉ ଗୁଣିଆ ଡାକିବିନି ସାନ୍ତେ
0: ଗୁଣିଆ କ'ଣ କରିବ କମଳୀ ଗୁଣିଆ କ'ଣ କରିବ ନିଜେ ଦାସିଆ ତ ବଡ଼ ଗୁଣିଆ ତୁ ପେଜ ଉପରୁ ସର କାଢ଼ିଦେ ଶାଗ ପୋଳାକ ଉଠେଇ ଅଲଗା କରିଦେ ସେ ଆନନ୍ଦରେ ଭୋଜନ କରିବ
4: ସତରେ ତେବେ ମୁଁ ଶାଗକୁ ପେଜ ଉପରୁ କାଢ଼ି ଅଲଗା କରିଦେଉଛି ସାନ୍ତେ
0: ବାସ୍ ଏଥର ଭୋଜନ କର ଦାସ
3: ହଁ ଦିଅ ଦିଅ କମଳୀ ଶାଗ ପେଜକୁ ଅଲଗା ଅଲଗା ଦିଅ ମୁଁ ଖାଇବି

0: କମଳୀ, କମଳୀ
1: ମୋତେ ଡାକୁଥିଲୁ?
0: ହଁ କମଳୀ, ଆଜି କାହିଁକି ସଳ ସଳ ଭୋକ ଲାଗିଲା, ସେଇଥିପାଇଁ ତନ୍ତ ଛାଡ଼ି ପୋଖରୀରୁ ଗାଧୋଇ ଆସିଲି। କ'ଣ ଟିକେ ଖାଇବାକୁ ଦେଲ?
1: ଖାଇବାକୁ ଦେବି।
0: ହଁ, ଖାଇସାରି ନନ୍ଦ ପଣ୍ଡିତଙ୍କ ଲୁଗାଖଣ୍ଡକ ନେଇ ତାଙ୍କ ଘରେ ଦେଇ ଆସିବି। ସେ କାର୍ତ୍ତିକ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଯିବେ।
1: ହଉ ନିଅ।
0: ପାଣି
1: ମୋତେ କ୍ଷମା କର, କେତେ ଦିନ ହେଲା ମୁଁ ପାଣି ପିଇ ଚଳି ଯାଉଥିଲି, ଆଜି ତମକୁ ବି ଗଡ଼ିଆ ପାଣି ଦେବାକୁ ହେଲା।
0: ସେଥିପାଇଁ ଦୁଃଖ କାହିଁ କମଳୀ, ଏ ଗଡ଼ିଆ ପାଣି ଯେ ଗଙ୍ଗା ଜଳ, ସେ ମୋ ପାଇଁ ଅମୃତ।
1: ସେମିତି କୁହନି, ମୁଁ ତମ ଘରଣୀ ହେଇ ଭୋକ ବେଳେ ଯଦି ମୁଠେ ବାଡ଼ି ଦେଇ ନପାରିଲି ଆଉ ଏ ଘରେ ଅଛି କାହିଁକି ମୁଁ?
0: ସେଥିରେ ତୁମର କିଛି ଦୋଷ ନାହିଁ କମଳୀ, ମୁଁ ସବୁବେଳେ ପୋଥି ଲେଖାରେ ମାତିଲି, ସମୟ ପାଇଲେ ରୋଗା ବୁଣାରେ ଲାଗିଲି। ତୁମକୁ ଚାଉଳ ମୁଠେ ଦେଲେ ସିନା ତମେ ଭାତ ରାନ୍ଧିବ, କେଉଁ ଜମିବାଡ଼ି ଅଛି ଯେ ଅମାରରୁ ଧାନ କାଟି ତମେ ଚାଉଳ କରିବ?
1: ମୁଁ ତ ପୁଣି ଘରଣୀ ହିସାବରେ ତୁମକୁ ଚେତେଇ ଦେଇଥାନ୍ତି, କିନ୍ତୁ
0: କୁହ କମଳୀ,
1: ପୋଥି ଲେଖା ବେଳେ ତମକୁ ଚାଉଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି, ଉଳି ଉଳି ତମ ପଛରେ ଠିଆ ହେଇ ମୁଁ ତମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।

0: ଦୁଃଖ କରନି କମଳୀ, ଆଜି ନନ୍ଦପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦୁଇ ମାଣ ଆଣିମି, ତମେ ଭାତ ରାନ୍ଧିବ।
1: ନନ୍ଦପଣ୍ଡିତ କାଲି ଆସିଥିଲେ ତାଙ୍କ ଲୁଗା ନେବା ପାଇଁ।
0: ଜାଣେ କମଳୀ, ତାଙ୍କର ବରାଦ ଥିଲା ଦାସିଆ ନିଧି ସାନ୍ତଙ୍କ ଲୁଗା ପରି ଖଣ୍ଡେ ଲୁଗା ବୁଣିଦିଏ। ତାଙ୍କ ବରାଦ ଅନୁସାରେ ଲୁଗାଖଣ୍ଡକ ଯତ୍ନରେ ବୁଣିଛି, ଆଜି ଲୁଗା ଦେଖିଲେ ସେ ନିଶ୍ଚୟ ଖୁସି ହେବେ।
1: ମୁଁ ତେବେ ଯାଉଛି, ଚୁଲିରେ ପାଣି ହାଣ୍ଡି ବସେଇଦେବି।
0: ରୁହ ରୁହ କମଳୀ, ମୁଁ ଲୁଗା ଦେଇ ଫେରିଆସେ, ତାପରେ ଚୁଲିରେ ହାଣ୍ଡି ବସେଇବ।
2: କାର୍ତ୍ତିକ ମାସରେ ବୃଦ୍ଧ ବ୍ରାହ୍ମଣକୁ କିଛି ଦାନ କର ଦାତା।
0: ଦାନ ଏଇଟା ଏଇଟା ଖଦାଳ ଘର ନ ନା?
2: କ୍ଷୁଦାର୍ଥର ଚଣ୍ଡାଳ ବ୍ରାହ୍ମଣ ଭେଦ ନାହିଁ ବାବା, ମୁଁ ଖୁବ୍ ଭୋକିଲା, ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସୁଛି, ଦିନ ଗଡ଼ିଗଲାଣି, କିଛି ଆହାର ଦାନ କରିଦିଅ ବାବା।
0: ଆହାର ମୁଁ ଯେ ଅଛୁଆଁ ନିଚ ବାଉରୀ ଜାତିର ଲୋକ ନ ନା, ମୋ ଘରେ ତମେ ଆହାର ଗ୍ରହଣ କରିବ କିପରି?
2: କାହିଁକି, ବାଉରୀ କ'ଣ ମଣିଷ ନୁହନ୍ତି ବାବା? ମଣିଷ ଭିତରେ ପୁଣି ଛୋଟ କିଏ, ବଡ଼ କିଏ, ଉଚ୍ଚ କିଏ, ନିଚ କିଏ? ନିଜେ ଶ୍ରୀ ଜଗନ୍ନାଥ ତ ଶବର ଅଇଁଟାଖିଆ ଦେବତା, ତାଙ୍କ ଦେଶରେ ପୁଣି ଜାତିଭେଦ?
0: କିନ୍ତୁ
2: କିଛି ଦ୍ୱିଧା କର ନାହିଁ ଦାତା, କ୍ଷୁଧାରେ ମୋର ପେଟ ଜଳୁଛି, କିଛି ଆହାର ଦିଅ, ମୁଁ ଏହି ପିଣ୍ଡାରେ ବସୁ।
0: ନା ନା ନନା, ମୁଁ ଆସନ ପାରିଦେଉଛି, ତମେ ସେ ଘର ଭିତରେ ବିଶ୍ରାମ କର,
2: ତୁମର ଭଗବାନ ମଙ୍ଗଳ କରନ୍ତୁ ବାବା।
0: କମଳୀ କମଳୀ କମଳୀ, ନନାକୁ ଆସନ ଦିଅ, ମୁହଁ ଧୋଇବା ପାଇଁ ପାଣି ଦିଅ।
1: କିନ୍ତୁ ଘରେ ତ କିଛି ନାହିଁ, କ'ଣ ଖାଇବାକୁ ଦେବ?
0: ତମେ ଚିନ୍ତା କରନି କମଳୀ, ସେ ଗଡ଼ିଆ ତୁଠ ପଛରେ ଦୁଇଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦୁଇଟି ପାରି ଆଣେ, ନନାକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେଇ ବିଦା କରିଦେବା।
1: ହଁ ସେଇଆ କର, ତମେ କଟୁରୀ ନେଇ ତୁଠକୁ ଯା, ମୁଁ ଆସନ ଦେଉଛି, ପାଣି ଦେଉଛି।
0: ଆସୁଛି କମଳୀ।
1: ପାଣି ନେଇ ଗୋଡ଼ ହାତ ଧୋଇନିଅ ନନା, ଏଇ ଆସନରେ ବସ।
2: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦୁଆରକୁ ଯିବି, ମୋତେ ଟିକେ ସରଳ ବିଦା କର।
1: ତମେ ତ ଦେଖୁଛ ନନା, ଆମେ ଅଭାବୀ, ଦେବା ପାଇଁ କ'ଣ ଅଛି? ସିଏ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ, ତାକୁ ବିଦେଇ ବିଦା ହେବ।
2: ହଉ ହଉ। ଆଚ୍ଛା ମା, ଘରର ସେ କଣରେ କ'ଣ ତାଳପତ୍ର ପୋଥି ଥୁଆ ହେଇଛି, ସେ ପୋଥି କ'ଣ ହୁଏ?
1: ଇଏ ପରା ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ ତ ଲୁଗା ବୁଣିବାକୁ ସମୟ ମିଳେ ନାହିଁ, ଯେ ଦୁଇଟା ବୋଲି ପେଟ ଅପସା ରହୁଛି।
2: ଆଚ୍ଛା, ତୁମ ସ୍ୱାମୀ ତାହେଲେ ଜଣେ ଭକ୍ତ?
1: ସେ ଭକ୍ତ କି ନୁହଁ ମୁଁ କହିପାରିବି ନାହିଁ ନନା, କେବଳ ଏତିକି ଜାଣେ ଯେ ଖାଇବା ପିଇବା ଭୁଲି ଠାକୁରଙ୍କ ନାମ ନିଅନ୍ତି, ଅଭାବ ହେଲେ ଦୁଃଖ ନାହିଁ, ସଦ୍ଭାବ ହେଲେ ସୁଖ ନାହିଁ।
2: ଓ, ତୁମ ସ୍ୱାମୀଙ୍କ ନାଁ ତାହେଲେ ବାଲିଗାଁ ଦାସ, ଦାସିଆ ବାବୁରୀ ନା?
1: ହଁ ନନା।
0: ଆହା, ଦୁଇଟା ଯାକ ପଇଡ଼ରେ ଭଲ ପାଣି ଅଛି ନନା, ନିଅ ପିଇ ଦିଅ।
2: ଦିଅ ଦାସିଆ।
0: ମୋତେ ଛୁଇଁ ମୋ ହାତରୁ କ'ଣ ପଇଡ଼ ନବ ନନା? ନା ନା ନା ନା, ତମେ ବ୍ରାହ୍ମଣ, ମୁଁ ପଇଡ଼ ତଳେ ଥୋଇଦେଉଛି, ତମେ ନିଅ, ଆନନ୍ଦରେ ପାନ କର।
2: ମୁଁ କ୍ଷୁଦାର୍ଥ ତୃଷାର୍ଥ, ତୁମେ ଦାତା, ତୁମ ହାତରୁ ମୁଁ ଦାନ ଗ୍ରହଣ କରିବି, ଏଥିରେ ଜାତି ନଷ୍ଟ ହେବ ନାହିଁ ଦାସ, ଧର୍ମ ଜାତିରେ ନାହିଁ, ଅଛି ବିଶ୍ୱାସରେ, ଭକ୍ତିରେ।
0: ହଉ ନିଅ ଗୁସି।
2: ଶାନ୍ତି ଶାନ୍ତି, ଭୋକିଲା ପେଟ ଶାନ୍ତ ହୋଇଗଲା ଦାସ, ଏଥର ମୁଁ ଆସୁଛି। କାର୍ତ୍ତିକ ମାସରେ କ୍ଷୁଦାର୍ଥକୁ ଦାନ କରି ତୁମେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଛ।
0: ବାଉରୀ ଘରୁ ପଇଡ଼ ପିଇ ମନରେ ଦୁଃଖ କରିବ ନାହିଁ ଗୋସେଇ,
2: ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ, ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତା ଠାକୁ।
0: ତୁମ ଆଶୀର୍ବାଦ ଲାଭ କରି ମୁଁ ମଧ୍ୟ ଧନ୍ୟ ହେଲି ଗୋସେଇ।
2: ହଉ ମୁଁ ଆସୁଛି ଦାସ।
0: ଦଣ୍ଡବତ ଗୋସେଇ। କ'ଣ ଚାହୁଁ ଚାହୁଁ କ'ଣ ଗୋସେଇ ଅନ୍ତରିତ ହେଇଗଲେ? ଧୂପ ଦୀପ ସୁବାସିତ ଚନ୍ଦନ ବାସରେ ଚତୁର୍ଥୀକ ମହକି ଉଠିଲା, ତେବେ କିଏ କିଏ କିଏ ଆସିଥିଲେ କମଳୀ?
1: ମୁଁ ତ କିଛି ବୁଝିପାରୁନି।
0: ତେବେ ତେବେ ତେବେ କ'ଣ ଏ ଦରିଦ୍ର କୁଡ଼ିଆରେ ପରୀକ୍ଷା କରିବା ପାଇଁ ପାଦ ଦେଇଥିଲେ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ଜଗନ୍ନାଥ?
3: ହଁ ମୁଁ ସ୍ୱୟଂ ଜଗନ୍ନାଥ, ଭକ୍ତର ଦୁଆରେ ପାଦ ଦେଇଥିଲି ଦାସ, ମୁଁ ପରା

0: ଭକ୍ତବତ୍ସଳ, ତୁମକୁ ଭୁଲି ରହିପାରିଥାନ୍ତି କିପରି? ତୁମର ପଇଡ଼ା ପାଣିକୁ ମୁଁ ଅମୃତ ଭାବି ସହସ୍ତରେ ଗ୍ରହଣ କରି ପାନ କରିଛି। କେବଳ ଆଜି ନୁହେଁ ଭକ୍ତ, ତୁମେ ଯେତେବେଳେ ଯାହା ମୋତେ ଉତ୍ସର୍ଗ କରିବ ତାହା ମୁଁ ହସ୍ତ ପ୍ରସାରଣ କରି ଗ୍ରହଣ କରିବି।
1: କମଳୀ, କମଳୀ, କମଳୀ, ଆମ ଜୀବନ ଧନ୍ୟ ହେଇଛି କମଳୀ। ଆସ, ଏ ଧୂଳି ଉପରେ ଗଡ଼ିଯାଅ। ସେହି ଜଗତର ନାଥ ଜଗନ୍ନାଥଙ୍କ ପଦ ରେଣୁ ଏ ଦାଣ୍ଡ ପିଣ୍ଡା ଘର ଚଟାଣ ଉପରେ ପଡ଼ିଛି, ସେ ରେଣୁ ଲାଗି ଏ ପାପ ଶରୀର ପବିତ୍ର ହେଇଯାଉ।
2: କୋଟି ଜନ୍ମର ପୁଣ୍ୟ ଫଳରେ ତମକୁ ପତି ରୂପେ ପାଇ ମୋ ଜୀବନ ଧନ୍ୟ ହେଇଛି ସ୍ୱାମୀ, ମୋ ଜୀବନ ଧନ୍ୟ ହେଇଛି, ମୋ ଜୀବନ ଧନ୍ୟ ହେଇଛି।

0: ନନ୍ଦ ଗୋସେଇଁ ଘରେ ଅଛନ୍ତି? ନନ୍ଦ ଗୋସେଇଁ
1: କିଏ ଦାସିଆ କିରେ? ଆରେ ଆ, ତତେ ଅପେକ୍ଷା କରିଥିଲି ଦାସ।
0: ଆଜ୍ଞା।
1: ହେ, ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।
0: ହଁ, ଆପଣଙ୍କ ଲୁଗାବୁଣା ଶେଷ ହେଇଛି ଗୋସେଇଁ, ଦବା ପାଇଁ ଆଣିଛି, ନିଅନ୍ତୁ, ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏ ଲୁଗା? ହଁ ହଁ ହଁ, ଖୁବ ମନ ଲାଖେଇଛି ଦାସ, ତୋ ଲୁଗାବୁଣା ତ ଏ ବାଲିଗାଁରେ ସାର।
0: ନା ଗୋସେଇଁ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନକଲେ ପେଟ ପୋଷି ପାରୁନାହାନ୍ତି, ତେଣୁ ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ?
1: ହଁ ରେ ଦାସ, ଇ କାଳ ମହରକ ଯେମିତି, ସେଥିରେ ପର୍ବପର୍ବାଣି କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କିଏ?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇଁ।
1: ହଉ ଦାସିଆ, ଚାଉଳ ମାଳେ ନେଇଯା, ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି, ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ, ଛେନା, ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଡ଼ି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ଏ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇଁ?
1: ହଁ ରେ ଦାସିଆ, ବେଶ ବଡ଼ ବଡ଼ ନଡ଼ିଆ ଫଳିଛି, ମାତ୍ର 6 ବର୍ଷରେ ଗଛରେ ନଡ଼ିଆ ଆସିଗଲା।
0: ମୁଁ ଗୋଟେ କଥା କହନ୍ତି ଗୋସେଇଁ।
1: କହ କ'ଣ କହୁନୁ, ଭାବୁଛୁ କ'ଣ?
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମୋତେ ଦିଅନ୍ତେନି ଗୋସେଇଁ।
1: ପହିଲୁ ନଡ଼ିଆ ତତେ ଦେବି? ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି।
0: ନା ସାନ୍ତେ, ସେଇଠିକି ମୋତେ ଦିଅ, ମୋର ଆଉ କୋଉଡ଼ି ଲୋଡ଼ା ନାହିଁ।
1: ହଉ ତୋ ଇଚ୍ଛା, କିନ୍ତୁ ନଡ଼ିଆଟି ନେଇ କ'ଣ କରିବୁ? କୋଉଡ଼ି ନେଇଥିଲେ କିଛି ଦିନ ଚଳି ଯାଇଥାନ୍ତୁ।
0: ନା ଗୋସେଇଁ, ମୁଁ ନଡ଼ିଆଟି ନେଇ ଘରକୁ ଯିବିନି, ଆପଣଙ୍କୁ ଦେବି।
1: ଆରେ ମୋତେ ଦେବୁ?
0: ହଁ, ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନେବ।
1: ଶ୍ରୀକ୍ଷେତ୍ର ନେଇ କ'ଣ କରିବି?
0: ଜଗାକାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ, କହିବ, ପ୍ରଭୁ ଜଗନ୍ନାଥ, ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି, ତମେ ହାତ ବଢ଼େଇ ତା ନଡ଼ିଆଟି ଗ୍ରହଣ କର ମହାବାହୁ।
1: କ'ଣ କହିଲୁ, ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ?
0: ହଁ ଗୋସେଇଁ, ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି, ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି, ତେବେ ତମେ ନଡ଼ିଆଟି ଫେରେଇ ଆଣିବ।

0: ତୁ କଣ ପାଗଳା ହେଇଗଲୁ କିରେ ଦାସିଆ? ଆରେ ଠାକୁର କଣ ହାତ ବଢେଇ ଜିନିଷ ଗ୍ରହଣ କରନ୍ତି?
1: ହଁ ଗୋସେଇ, ସେ ହାତ ବଢେଇ ନେବେ, ଯଦି ନ ନିଅନ୍ତି ତେବେ ମୁଁ ନଡ଼ିଆ ଫେରେଇ ଆଣିବୁ।
0: ହସେଇଲୁ ଦାସିଆ, ତୋ ଭଳି ପାଗଳା ଲୋକ ମୁଁ ଆଉ କୋଉଠି ଦେଖିନାହିଁ।
1: ମୋର ଏତିକି ଉପକାର କର ଗୋସେଇ।
0: କରିବି ରେ ଦାସ, ପୁରସ୍ତମ ଯାଉଥିଲେ କେହି ଠାକୁରଙ୍କ ପାଇଁ କିଛି ଜିନିଷ ନେବାକୁ ମନା କରନ୍ତି ନାହିଁ, ବାର୍ତ୍ତା ବୁଢ଼ାନ୍ତି ନାହିଁ, ସେଇଥିପାଇଁ ଖାସ୍ ନେବି। ପୁଣି ଫେରେଇ ଆଣିବାକୁ ହବ, ଏକଥା ମୁଁ ଆଜିଠାରୁ ଜାଣେ।
1: ହଁ, ଠାକୁର ନ ନେଲେ ମୁଁ ନଡ଼ିଆ ଫେରେଇ ଆଣିବ ଗୋସେଇ। ରୁହ, ମୁଁ ଗଛରୁ ଚଢ଼ି ନଡ଼ିଆ ପାରି ଆଣୁଛି, ଚୋପା ଛଡ଼େଇ ତମ ହାତରେ ଦେବି।
0: ହଉ ଯା, ଏ ଏଇ ଏଇ ସାମ୍ନା ନୂଆ ଗଛରେ ସେ ଉପର ନଡ଼ିଆଟି ଆଣିବୁ, ଯା। ତୁ ନଡ଼ିଆ ପାରୁ ପାରୁ ମୁଁ ଘରେ ଲୁଗାଟି ରଖି ଚାଉଳ ମାନେ ଆଣୁଛି।
2: ହୟେ ହୟେ ନନା, ଏ ଗରୁଡ଼ଙ୍କ ପଛରେ କ'ଣ କରୁଛ? କ'ଣ ଆଣିଛ? ଦଉନ, ଦିଅଙ୍କ ନିକଟରେ ଭୋଗ କରିଦେବି। ହ ହ, କଡ଼ା କୋଉଠି କାଢ଼ିଦ, ରତ୍ନ ସିଂହାସନରେ ବୁଲେଇ ଆଣିବି, ବେଢ଼ା ବୁଲେଇ ଦେବି।
0: ଭୋଗ କରିସାରିଲିଣି, ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଯିବି।
2: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
2: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢ଼ା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ଆଉ
0: ଆଉ ଜଣେ ପଣ୍ଡା ବେଢ଼ା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
2: ଆଉ କ'ଣ, କିଏ ସେ ମୋତେ ଚିହ୍ନ ଦିଅଟି, ମୁଁ ତା ଇଜ୍ଜତ ସାରିଦେବି। ସେ ମୋ ଯଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡା, ଏ କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
2: ହଉ, ତମର ଭୁଲ କ'ଣ ହଉ, ଏ ପେଟ ପାଟଣା କଥା କିଏ କାହିଁକି କାହାକୁ ଛାଡ଼ିଦେବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ାଏ କୋଉଠି ବି ପାଇନି, ଆଉ ସେ ମୋ ଯଜମାନଙ୍କୁ ନେଇ କୋଉଠି ଧରି ଚମ୍ପଟ। ହଉ ହଉ, ଦିଅ ଆଉ ଯାହା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ, ଆଉ କିଛି ଆଉ କିଛି ନାହିଁ ପଣ୍ଡା।
2: ନାଇଁ ନାଇଁ, କ'ଣ
0: କହୁଛ? ନାଇଁ ଆଉ କିଛି ନାହିଁ।
2: ଏ ମାର ଦେ, ମିଛ କହୁଛ? ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: କ'ଣ? ଦେଖ ପୁଟୁଳା ପୁଟୁଳା କାହିଁ ଦେଖୁଛ?
2: କ'ଣ ଦୁଶୁଛି?
0: ନାହିଁ ପରା କହୁଛି,
2: ଦେଖ ଦେଖ ଦେଖ ଦେଖ, ଏଇ ନଡ଼ିଆ ପରି ଦୁଶୁଛି ତ ଆଉ।
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢ଼ା ହେଇଥାନ୍ତି ଆଉ।
2: ହଁ ହଁ, ଦିଅ ହେ ସେ ନଡ଼ିଆଟି ଦିଅ।
0: ସେଇଠି ଭୋଗ ହବ ନାହିଁ ପଣ୍ଡା, ତମେ ଯା।
2: ହଇ ଦେଖ, ହେ ମନ୍ଦିରକୁ ଆସି ଭୋଗ ନ କରି ଫେରେଇ ନେବ? ଏ ମାର ଯେ, ମିଛ କହି ମତେ ଭଣ୍ଡେଇ ଦଉଛ, ତମେ ବୁଢ଼ାଟି ହେଲଣି ଟି, ଦଉଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡା, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ତମେ ପଛେ କୋଉଠି କଡ଼ାଇ ନିଅ, ଆଉ ଏମିତି ଜିଗର ନକରି ଚାଲି ଯା ଯା।
2: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା ଶୁଣିଲା, ପ୍ରଭୁ ହେ ପ୍ରଭୁ,
0: ଧର ନ ନାଇଁ ଧର।
2: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ହେ ମହାବାହୁ ପ୍ରଭୁ ହେ ଚକାଢଳା।
0: ହେ ମହାପ୍ରଭୁ, ମୁଁ ଦାସିଆବାବୁର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢ଼ାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କ'ଣ, ନଡ଼ିଆ ଯେ ହାତରୁ ଅନ୍ତରିତ ହୋଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାହୁରି ଦାସିଆର ନଡ଼ିଆ ଗ୍ରହଣ କଲ ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ, ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା, ଧନ୍ୟ ଧନ୍ୟ ହୋ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ଭାସ। ନିଧି ନନା, ଘରେ ଅଛ? ନିଧି ନନା
3: କିରେ, ନନ୍ଦ କିରେ, ଆ ବାପା ପାଖକୁ ଆ। ତୁ ପୁରା କାଲି ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ ଆଣିଛୁ ତ?
0: ହଁ ନନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
3: ଠିକ କରିଛୁ ବାପା, ଠିକ କରିଛୁ, ଏ ମହାପ୍ରସାଦ ପୁରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
0: ଧର ନିଅ ନନା ନିଅ, ମୁଁ ଟିକେ ଆସେ।
3: କେମିତି

0: ତରଭର କାହିଁ ହଉଛୁ? କଥା କ'ଣ କିରେ ନନ୍ଦ?
1: ହଁ ନନା, ତୋର ତୋର ହଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
0: ଦାସିଆକୁ?
1: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
0: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି। ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭେଇ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
1: କେଉଁ କଥା?
0: ଏଇ ଖରାଦିନେ ଗୋଟେ ଆମ୍ବ ଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା ଭୋଗ କରିଦେବା ପାଇଁ। ପଣ୍ଡା ନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
1: ତାପରେ
0: ହବ ଆଉ କ'ଣ? ସେଇ ଅଦ୍ଭୁତ କଥା, ଅନେକ ପ୍ରଣିପାତ କଲା, ପାଚିଲା ଆମ୍ବକୁ ଧରିଲା, ବୋଇଲା ଶୁଣ ଭଗବାନ, ଏ ଯେବେ ତୁମ୍ଭ ନିଜ ଧନ, ତୁମ୍ଭ ଇଚ୍ଛାରେ ଭୋଗ କର, ଗୋଳକି ପାଇଁ ଏହାଙ୍କର, ଏ ମନ୍ତେ ଯାଚୁ କରେ ଧରି, ସେ ଆମ୍ବ ଶୂନ୍ୟ ଗଲା ଚଳି।
1: ଶୂନ୍ୟ ଗଲା ଚଳି?
0: ହଁ ରେ ବାପ, ସତକୁ ସତ ଆମ୍ବ ବାହାର ଦେହରୁ ଗୋଟା ପରେ ଗୋଟେ ଆମ୍ବ ଅନ୍ତରିତ ହୋଇଗଲା। ଅଳ୍ପ ସମୟ ମଧ୍ୟରେ ଆମ୍ବ ଭୋଜ ଖାଲି, ଏକଥା ସତକି ମିଛ ଜାଣିବା ପାଇଁ ପଣ୍ଡା ଦୌଡ଼ିଲେ ରତ୍ନ ସିଂହାସନ ପାଖକୁ। ଦେଖିଲେ ତାକୁଆ ଗୁଡ଼ା ରତ୍ନ ସିଂହାସନ ପାଖରେ ଜନ୍ମ ହେଇଛି।
1: ନିଧିନ ନା, ଦାସିଆ ତେବେ ମଣିଷ ନୁହେଁ, ସେ ଭଗବାନ।
0: ନାଇଁ ବାପ, ସିଏ ଜଣେ ଶ୍ରେଷ୍ଠ ଭକ୍ତ, ପୁଣି କବି।
1: କବି?
0: ହଁ, ଏ ଦାସିଆ ଭାଗବତ, ଭକ୍ତ ମାଳିକା, ଚୌତିଶା, ଏସବୁ କଥା ତୁ କ'ଣ ଜାଣିନୁ?
1: ନା ନିଧିନ ନା, ଏସବୁ କଥା ମୁଁ ଜାଣିନଥିଲି।
0: ତା ବିଷୟରେ ଏମିତି ଆହୁରି ଏତେ ଅନେକ ବିଚିତ୍ର ଘଟଣା ଶୁଣିବାକୁ ମିଳେ।
1: ହଉ ମୁଁ ଆସୁଛି ନନା।
0: ଏ ରହ ରହ ରେ ନନ୍ଦ ରହ, ମୁଁ ମଧ୍ୟ ତା ସାଙ୍ଗରେ ଦାସିଆ ପାଖକୁ ଯିବି, ତାକୁ ଟିକେ ଦେଖି ଆସିବି।
1: ହଉ ହଉ, ତେବେ ଆସ, ଶୀଘ୍ର ଯିବା। ଆସ
2: ହୋ ଗୋସେଇ ସାନ୍ତେ, ଶୁଣ ଶୁଣ,
1: ଧାତେରେ କିଏ ଗୋଟେ ପଛରୁ ଡାକିଲାଣି। ଆରେ ଆରେ, କ'ଣ ପାଞ୍ଚଟା ଲୋକ ଇଆଡ଼େ ଧପାଲିଛନ୍ତି?
3: ଏ ଗାଁ ନାମ ବାଲିଗ୍ରାମ ନା?
1: ହଁ, ଏ ନଡ଼ିଆ ବଗିଚାରେ କ'ଣ ଜାଣିପାରୁନ? ଏଇଟା ବାଲିଗାଁ ବ୍ରାହ୍ମଣ ଶାସନ।
3: ଆଚ୍ଛା, ତାହେଲେ ଖଦାଳ ସାହି କେଉଁ ପାଖରେ?
1: ଆର ମୁଣ୍ଡରେ, ଆର ମୁଣ୍ଡରେ। କାହା ଘରକୁ ଯିବ ତମେ?
3: ଆମେ ଦାସିଆ ଘରକୁ ଯିବୁ।
0: ଦାସିଆ ବାଉରୀ?
3: ହଁ।
0: ଆସିଲ କେଉଁଠୁ?
3: ପୁରସ୍ତମରୁ।
0: ପୁରସ୍ତମରୁ? ତା ପାଖରେ କ'ଣ କାମ?
3: ତାକୁ ଟିକେ ଦେଖା କରିବୁ।
1: ତମେ କିଏ?
3: ଆମେ ପଞ୍ଚସଖା।
1: ପଞ୍ଚସଖା?
3: ହଁ, ମୁଁ ଜଗନ୍ନାଥ, ସେ ହେଉଛନ୍ତି ବଳରାମ, ସେ ଯଶବନ୍ତ, ସେ ଅନନ୍ତ, ଏବଂ ଏ ପାଖରେ ଅଚ୍ୟୁତ।
4: ଆପଣ ବୈଷ୍ଣବ ଧର୍ମର ଶ୍ରେଷ୍ଠ ସନ୍ଥ ପ୍ରଭୁ ପଞ୍ଚସଖା, ମହାପ୍ରଭୁ ଚୈତନ୍ୟଙ୍କ ଅନ୍ତରଙ୍ଗ ଭକ୍ତ?
3: ହଁ, ଆମେ ସେଇ ପଞ୍ଚସଖା, ଯୁଗେ ଯୁଗେ ଆମେ ଜନ୍ମ ନେଇଛୁ ଏଇ ଭୂମିରେ।
4: କିନ୍ତୁ ଛାର ଦାସିଆ ବାହୁରୀ ଘରକୁ ଆପଣମାନେ ଗମନ କରୁଛନ୍ତି କାହିଁକି ପ୍ରଭୁ?
3: ସେ କିନ୍ତୁ ଛାର ଦାସିଆ ବାହୁରୀ ନୁହେଁ, ଆମ ପ୍ରବର୍ତ୍ତିତ ଭଗବତ ଭକ୍ତି ମାର୍ଗ ଅନୁସରଣ କରି ସେ ଜଣେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇସାରିଛି।
4: କାହିଁ, ଆମେ ତ କିଛି ଜାଣିପାରୁନାହୁଁ ପ୍ରଭୁ। ସେ ଆମର ଲୁଗା ବୁଣୁଛି, ଘରେ ଭାତ ନଥିଲେ ଦିନ ଦିନ ଉପବାସ ରହୁଛି।
3: ସେଇଥିପାଇଁ ତ ସେ ଆମଠାରୁ ଶ୍ରେଷ୍ଠ, ସଂସାରୀ ହୋଇ ମଧ୍ୟ ବୈରାଗୀ, ଶ୍ରୀ ଜଗନ୍ନାଥଙ୍କର ନିକଟତମ।
4: ମନରେ ପରତେ ହେଉନାହିଁ ପ୍ରଭୁ।
3: ତେବେ ଆସନ୍ତୁ ଆମ ସହିତ, ତାକୁ ଆମେ ପରୀକ୍ଷା କରିବା, ଭକ୍ତିର ପରାକାଷ୍ଠା କେତେ ତାର ସମୀକ୍ଷା କରିବା।
1: ତେବେ ଚାଲନ୍ତୁ ପ୍ରଭୁ।

0: ଆଚ୍ଛା ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
1: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞାତା, ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
0: ହଁ ପଞ୍ଚମହାପୁରୁଷ, ଏଇ ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ। ମୋର ଡାକରେ ନୀଳଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧ ରୂପୀ ଜଗନ୍ନାଥେ।
1: ସତେ? ତେବେ ସେଇ ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ?
0: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇଁ, ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ।
1: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସାଇ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ ଏକ ଭକ୍ତିଗୀତ, ଗାଇଛନ୍ତି କରୁଣାକର ସେଠୀ, ଗୌରଚରଣଙ୍କ ରଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मोहम्मद जुबैर।

0: कर दूसरा स्थान हासिल किया और स्वर्ण पदक जीतने से सिर्फ 0.2 पॉइंट्स से चूक गई। चीन की याओ क्यांग सुन 243.6 पॉइंट्स के साथ पहले स्थान पर रहीं। इसके साथ ही ये समाचार बुलेटिन समाप्त हुआ।
1: ସୁଣିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜଣାଇଦେବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହୋଇଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ